ଆକାଶବାଣୀ ଜୟପୁର ଆଜି ମଙ୍ଗଳବାର 1948 ଶତାବ୍ଦ ଜ୍ୟେଷ୍ଠ ବାର ଦିନ 2026 ମସିହା ଜୁନ୍ ମାସର 2 ତାରିଖ ସମୟ ବର୍ତ୍ତମାନ ସକାଳ 5:56:40। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ସୁପ୍ରଭାତ ଜଣାଇ ସ୍ୱାଗତ କରୁଛୁ ଆମର ଆଜିକାର ପ୍ରଥମ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗା ହର୍ଜ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ପାରମ୍ପରିକ ରଚନା ପାଇଁ ଶିଳ୍ପୀ ଥିଲେ ମହମ୍ମଦ ସିକନ୍ଦର ଆଲମ। ଏଥର ଶିଳ୍ପୀ ହେଲେ ବନ୍ଦିତା ରୟ। ଗୀତ ରଚନା ରମାକାନ୍ତ ଦାସ।

ପ୍ରଚାର କଲୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ଥିଲେ ମହମ୍ମଦ ସିକନ୍ଦର ଆଲାମ, ବନ୍ଦିତା ରୟ, ରାମଚନ୍ଦ୍ର ବେହେରା, ବୀଣାପାଣି ମିଶ୍ର ଏବଂ ରାମହରି ଦାସ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 36ତମ ଭାଗ।

0: ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣୁଥିଲେ ଏହାର 36ତମ ଭାଗ। କଣ୍ଠଦାନ କଲେ ମାଳିନୀ ନାମ୍ବିସେ। ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜିର ଅନୁଚିନ୍ତା। ଉପସ୍ଥାପନା ମନୋଜ କୁମାର ପୂଜାରୀ।
1: ମଣିଷ ତାର ପ୍ରତ୍ୟେକ କର୍ମ ପାଇଁ ପ୍ରଶଂସିତ ହୁଏ କିମ୍ବା ସମାଲୋଚିତ ହୁଏ। ମନ୍ଦ କାର୍ଯ୍ୟ ପାଇଁ ନିନ୍ଦିତ ସମାଲୋଚିତ ହେଉଥିବା ବେଳେ ମହତ୍ କାର୍ଯ୍ୟ ପାଇଁ ମିଳିଥାଏ ପ୍ରଶଂସା। କଳା, ବିଜ୍ଞାନ, ସାହିତ୍ୟ, ରାଜନୀତି, ବ୍ୟବସାୟ ଯେକୌଣସି କ୍ଷେତ୍ରରେ କାର୍ଯ୍ୟ କରୁଥାଉ ନା କାହିଁକି ମଣିଷ ପ୍ରଶଂସା ହିଁ ଚାହିଁଥାଏ। ସମାଲୋଚନା ମନେ ହୁଏ ବଡ଼ କଷ୍ଟଦାୟକ। ସେଭଳି କିଛି ମହତ୍ କାର୍ଯ୍ୟ ନ କରିବି ଯଦି କିଛି କୃତ୍ରିମ ପ୍ରଶଂସା ମିଳିଯାଏ ମଣିଷ ହେଇ ଉଠେ ଉଲ୍ଲସିତ ଏବଂ ମନ୍ଦକର୍ମ କରି ନିନ୍ଦିତ ହେଲେ ବି ହୁଏ ଦୁଃଖିତ। ଏହା ହେଉଛି ସାମାଜିକ ଜୀବନରେ ମଣିଷର ସାଧାରଣ ମାନସିକତା। ଆମେରିକାର ଜଣେ ବିଶିଷ୍ଟ ବକ୍ତା ଏବଂ ଲେଖକ ଥିଲେ ନର୍ମାନ୍ ଭିନ୍ସେଣ୍ଟ ପଲ୍। ସିଏ ତାଙ୍କ ପୁସ୍ତକ ଦି ପାୱାର ଅଫ୍ ପଜିଟିଭ୍ ଥିଙ୍କିଂ ପାଇଁ ଖୁବ୍ ପ୍ରସିଦ୍ଧ। ଥରେ ସେ କହିଥିଲେ ଯେ ଆମମାନଙ୍କ ଭିତରୁ ଅଧିକାଂଶ ଲୋକଙ୍କ ସମସ୍ୟା ହେଉଛି ଆମେମାନେ ପ୍ରଶଂସାରେ ବିନାଶ ପଛେ ହୋଇଯିବା କିନ୍ତୁ ସମାଲୋଚନା ହେତୁ ଉଦ୍ଧାର ପାଇବାକୁ ପସନ୍ଦ କରୁନାହୁଁ। ସମାଲୋଚନାର ମହତ୍ଵ ସମ୍ବନ୍ଧରେ ବିଶ୍ୱର ଅନେକ ପ୍ରଜ୍ଞାବ୍ୟାନ ବ୍ୟକ୍ତି ଆଲୋକପାତ କରିଛନ୍ତି। ସାହିତ୍ୟ, ଗବେଷଣା, କଳା, ଦର୍ଶନ ସମସ୍ତ କ୍ଷେତ୍ରରେ ଅଗ୍ରଗତି ପାଇଁ ସମାଲୋଚନାର ରହିଛି ମହତ୍ୱପୂର୍ଣ୍ଣ ଭୂମିକା। ସମାଲୋଚକମାନଙ୍କୁ ଅନେକ ଜାଗାରେ ଦର୍ପଣ ସହିତ ତୁଳନା କରାଯାଇଛି। ନିଜର ମୁହଁ ମଣିଷ ନିଜେ ଦେଖିପାରେ ନାହିଁ, ସେଥିପାଇଁ ଲୋଡ଼ା ହୁଏ ଦର୍ପଣ। ଆପଣାର ଦୋଷ ଦୁର୍ବଳତାକୁ ଆବିଷ୍କାର କରିବା ମଣିଷ ପକ୍ଷରେ କଷ୍ଟକର ହେଉଥିବା ବେଳେ ସେହି କାର୍ଯ୍ୟକୁ ସହଜରେ କରିଦିଏ ଜଣେ ସମାଲୋଚକ। ଯଶ, ସମ୍ମାନ, ପୁରସ୍କାର ଲୋଭୀ ମଣିଷ

0: ଅହଙ୍କାରରେ ଅନ୍ଧ ହେଲାବେଳେ ସମାଲୋଚନାର ଅଙ୍କୁଶରେ ହୁଏ ନିଜ ସୀମାରେଖା ପ୍ରତି ସଚେତନ। ବିଶ୍ୱର ଅନେକ ମହାମନୀଷୀଙ୍କ ଜୀବନୀ ପାଠରୁ ଜଣାଯାଏ ଯେ ସେମାନେ ତାଙ୍କ ସମାଲୋଚକମାନଙ୍କୁ କେବଳ ସମ୍ମାନ ଦେଉଥିଲେ ତାହା ନୁହେଁ, ନିଜକୁ ନିଜେ ମଧ୍ୟ ସମାଲୋଚନା କରୁଥିଲେ, ନିଜର ଦୋଷ ଓ ଦୁର୍ବଳତା ପ୍ରତି ହେଉଥିଲେ ସଚେତନ। ଏ ପ୍ରସଙ୍ଗରେ ଏହି ଛୋଟ କାହାଣୀ, ମଧ୍ୟଯୁଗର କଥା ଥିଲା। ଗୋଟିଏ ପୁରୁଣା ଚର୍ଚ୍ଚ, ସେଇଠି ରହୁଥିଲେ ଜଣେ ଧର୍ମଯାଜକ। ତାଙ୍କ ସୁନ୍ଦର ପ୍ରବଚନ ଶୁଣିବା ପାଇଁ ଚର୍ଚ୍ଚକୁ ଆସୁଥିଲେ ଶହ ଶହ ଧର୍ମ ପିପାସୁ, ମୁଗ୍ଧ ହେଉଥିଲେ ତାଙ୍କ ମୁହଁରୁ ଧର୍ମବାଣୀ ଶୁଣି। ତାଙ୍କ କହିବା ଶୈଳୀ ଓ ଭାଷା ଏତେ ଶ୍ରୁତିମଧୁର ଥିଲା ଯେ ଲୋକମାନେ ବାରମ୍ବାର ଶୁଣିବାକୁ ଚାହୁଁଥିଲେ। ପ୍ରତିଥର ତାଙ୍କ ପ୍ରବଚନ ଶେଷ ହେବା ପରେ ସମ୍ମିଳିତ ଜନତା ତାଙ୍କର ଭୂୟସୀ ପ୍ରଶଂସା କରୁଥିଲେ, ତାଙ୍କ ପାଖକୁ ଯାଇ କୃତଜ୍ଞତା ଜଣାଉଥିଲେ। ମାତ୍ର ସେହି ଚର୍ଚ୍ଚରେ ଥିବା ଜଣେ ବୃଦ୍ଧ କେବେ ବି ଧର୍ମଯାଜକଙ୍କ ପ୍ରବଚନର ପ୍ରଶଂସା କରୁନଥିଲେ। ସିଏ ଚର୍ଚ୍ଚରେ ଘଣ୍ଟା ବଜାଇବା କାର୍ଯ୍ୟରେ ନିଯୁକ୍ତ ଥିଲେ। ଧର୍ମଯାଜକଙ୍କ ପ୍ରଶଂସକଗଣ ବିଦାୟ ନେବା ପରେ ସିଏ ତାଙ୍କ ପାଖକୁ ଯାଇ ତାଙ୍କୁ ଅତି କଠୋର ଭାଷାରେ ସମାଲୋଚନା କରୁଥିଲେ। ତାଙ୍କ ପ୍ରଦତ୍ତ ପ୍ରବଚନର ଟିକିନିଖି ତର୍ଜମା କରି ବିଭିନ୍ନ ଦୋଷ ତ୍ରୁଟି ଦେଖାଇ ଦେଉଥିଲେ। ବୃଦ୍ଧଙ୍କ ଏହି ଆଚରଣରେ କିନ୍ତୁ ଧର୍ମଯାଜକ ଆଦୌ ବିଚଳିତ ହେଉନଥିଲେ ଏବଂ ଧୈର୍ଯ୍ୟର ସହ ସବୁ କଥା ଶୁଣୁଥିଲେ। ଧର୍ମଯାଜକଙ୍କୁ ବୃଦ୍ଧଙ୍କ ଏହି ସମାଲୋଚନା କଥା ଚର୍ଚ୍ଚକୁ ଧର୍ମବାଣୀ ଶୁଣିବାକୁ ଆସୁଥିବା ଲୋକେ ଜାଣୁଥିଲେ ଏବଂ ବୃଦ୍ଧଙ୍କ ଉପରେ ଖୁବ୍ ରାଗୁଥିଲେ। କିଛି ବର୍ଷ ପରେ ବୃଦ୍ଧଙ୍କ ମୃତ୍ୟୁ ହେଲା। ଚର୍ଚ୍ଚକୁ ଆସୁଥିବା ଧର୍ମଯାଜକଙ୍କ ପ୍ରଶଂସକଗଣ ଖୁସି ହେଲେ। ସେମାନେ ଯାଇ ଧର୍ମଯାଜକଙ୍କ ପାଖରେ ପହଞ୍ଚି କହିଲେ, ଯାହା ହେଉ, ସୈତାନଟା ଶେଷରେ ବିଦାୟ ନେଲା, ବହୁତ ଭଲ ହେଲା। ସେମାନଙ୍କ କଥା ଶୁଣି ଧର୍ମଯାଜକ କେହି କ୍ଷଣ ନୀରବ ରହିଲେ, ତାଙ୍କ ଆଖିରେ ଲୁହ ଭରିଗଲା। ସିଏ ମ୍ରିୟମାଣ ହୋଇ କହିଲେ, ମୋର ଏକମାତ୍ର ବନ୍ଧୁ ଜଣକ ଶେଷରେ ମୋ ପାଖରୁ ଚିରବିଦାୟ ନେଲା, ଏବେ ଆଉ କିଏ ମୋତେ ମୋର ଦୋଷ ତ୍ରୁଟି ଦେଖାଇ ଅଧିକରୁ ଅଧିକ ମାର୍ଜିତ କରିବାରେ ସାହାଯ୍ୟ କରିବ? ମୋତେ ସତ୍ମାର୍ଗରେ ପରିଚାଳିତ କରିବା ପାଇଁ ଦୁନିଆରେ ଯେଉଁ ଜଣେ ମାତ୍ର ମଣିଷ ଥିଲା ସିଏ ଚାଲିଗଲା, ଏବେ ବିପଥଗାମୀ ହେବାରୁ ମୋତେ ଆଉ ରକ୍ଷା କରିବ କିଏ?
1: ଏଥିଲା ଆଜିର ଅନୁଚିନ୍ତା। ଉପସ୍ଥାପନାରେ ଥିଲେ ମନୋଜ କୁମାର ପୂଜାରୀ, ଆକାଶବାଣୀ ଜୟପୁର। ଶୁଣନ୍ତୁ ଚାଷବାସ କଥା।
2: ବାଇଗଣ ଓଡ଼ିଶାର ଏକ ପ୍ରଧାନ ଏବଂ ଲୋକପ୍ରିୟ ପନିପରିବା ଚାଷ। ଏହା ବର୍ଷ ସାରା ଚାଷ କରାଯାଇପାରୁଥିବାରୁ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳର ଚାଷୀମାନେ ଏହା ଉପରେ ନିର୍ଭର କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି। ଆମ ରାଜ୍ୟର ଜଳବାୟୁ ଏବଂ ମାଟି ବାଇଗଣ ଚାଷ ପାଇଁ ବେଶ ଅନୁକୂଳ। ତେବେ ବାଇଗଣ ଚାଷ ପାଇଁ ସୂର୍ଯ୍ୟଲୋକ ପଡ଼ୁଥିବା ନିଗିଡ଼ା ଦରସା ମାଟି ସବୁଠାରୁ ଉତ୍ତମ ଅଟେ। ପ୍ରଥମେ ତଳି ପକାଇ ଗଛ ପ୍ରସ୍ତୁତି କରାଯିବ। ପ୍ରାୟ 3-4 ସପ୍ତାହର ତଳି ଗଛକୁ ମୂଳ ଜମିରେ ଧାଡ଼ିକୁ ଧାଡ଼ି ପ୍ରାୟ 2-3 ଫୁଟ ବ୍ୟବଧାନରେ ରୋପଣ କରାଯାଏ। ଏଥିପାଇଁ ଜମିକୁ ଭଲ ଭାବେ ହଳ କରି ଗୋବର ଖତ ଓ ସୁପର ଫସ୍ଫେଟ୍ ଆଦି ସାର ପ୍ରୟୋଗ କରିବା ଆବଶ୍ୟକ। ଗଛ ବଢ଼ିବା ସମୟରେ ନିୟମିତ କଡ଼ା ଖସା କରି ଘାସ ସଫା କରିବା ଦରକାର। ଖରାଦିନେ 5-6 ଦିନ ବ୍ୟବଧାନରେ ଏବଂ ଶୀତଦିନେ 10-12 ଦିନ ବ୍ୟବଧାନରେ ଜଳସେଚନ କରିବା ଉଚିତ। ବାଇଗଣ ଗଛରେ ସାଧାରଣତଃ କାଣ୍ଡବିନ୍ଧା ଓ ଫଳବିନ୍ଧା ପୋକର ଭୟ ଅଧିକ ପରିମାଣରେ ଦେଖାଯାଏ। ଏଥିପାଇଁ ଜୈବିକ କୀଟନାଶକ ବା ନିମ୍ବ ଅର୍କ ବ୍ୟବହାର କଲେ ଫସଲ ସୁରକ୍ଷିତ ରହେ। ପଲିମିକ୍ସ ବା ଉନ୍ନତ କିସମର ବିହନ ବ୍ୟବହାର କଲେ ଅମଳ ଅଧିକ ପରିମାଣରେ ହୁଏ। ତେବେ ବାଇଗଣରେ ପ୍ରଚୁର ପରିମାଣରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡେଣ୍ଟ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଆଉ ଆମେ ସମସ୍ତେ ଜାଣିଛେ ଓଡ଼ିଶାର ପ୍ରସିଦ୍ଧ ଡାଲମାଠାରୁ ଆରମ୍ଭ କରି ବାଇଗଣ ଭର୍ତ୍ତା ପର୍ଯ୍ୟନ୍ତ ସବୁଥିରେ ଏହାର ବ୍ୟବହାର ରହିଛି। ଆଧୁନିକ ପଦ୍ଧତି ଏବଂ ବୁନ୍ଦା ଜଳସେଚନ ଆପଣାଇ ଚାଷ କଲେ ଚାଷୀମାନେ କମ୍ ଖର୍ଚ୍ଚରେ ଅଧିକ ଲାଭବାନ ହୋଇପାରିବେ। ଏହା କେବଳ ଚାଷୀର ଆର୍ଥିକ ସ୍ଥିତି ସୁଧାରେ ନାହିଁ, ବରଂ ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ମଜବୁତ କରିଥାଏ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ OUAT ଏବଂ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା

0: କେତେକ ଉନ୍ନତ କିସମ ପ୍ରସ୍ତୁତ ହୋଇଛି, ଯେମିତିକି ଉତ୍କଳ କେଶରୀ। ଏହା ମଧ୍ୟମ ଆକାରର, ବାଇଗଣ ରଙ୍ଗର ଏବଂ ଏଥିରେ ଜୀବାଣୁଜନିତ ଝାଉଁଳା ରୋଗ କମ୍ ହୋଇଯାଏ। ଉତ୍କଳ ତାରିଣୀ, ଏହି ବାଇଗଣଗୁଡ଼ିକ ଗୋଲାକାର ଏବଂ ଗାଢ଼ ବାଇଗଣୀ ରଙ୍ଗର ହୋଇଥାଏ। ଉତ୍କଳ ମାଧୁରୀ ଓ ଉତ୍କଳ ଜ୍ୟୋତି, ଏଗୁଡ଼ିକ ମଧ୍ୟ ଉଚ୍ଚ ଅମଳକ୍ଷମ କିସମ। ଆଜିକାଲି ବଜାରରେ ହାଇବ୍ରିଡ୍ ବିହଳ ଚାଷୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ, ଯାହା ଅଧିକ ଅମଳ ଦେଇଥାଏ। କଣ୍ଟେଇ ବାଇଗଣ, ଓଡ଼ିଶାର କେତେକ ସ୍ଥାନରେ କଣ୍ଟା ଥିବା ସ୍ଥାନୀୟ ବାଇଗଣ, ଯେପରିକି ମାଲକାନଗିରିର ଗୋବିନ୍ଦପାଲି ବାଇଗଣ, ତାର ସ୍ୱାଦ ପାଇଁ ବହୁତ ଆଦୃତ। ତେବେ ଭଲ ଫସଲ ପାଇଁ ମାଟି ପ୍ରସ୍ତୁତି ସମୟରେ ଉପଯୁକ୍ତ ସାର ଦେବା ନିହାତି ଜରୁରୀ। ଜୈବିକ ଖତ, ଏକ ଏକର ଜମି ପାଇଁ ପ୍ରାୟ 8-10 ଟନ୍ ଭଲ ଭାବେ ସଢ଼ିଥିବା ଗୋବର ଖତ ବା କମ୍ପୋଷ୍ଟ ମାଟିରେ ମିଶାଯାଏ। ରାସାୟନିକ ସାର, ସାଧାରଣତଃ ଏକର ପ୍ରତି 50 କିଲୋଗ୍ରାମ ଯବକ୍ଷାରଜାନ ଏବଂ 30 କିଲୋଗ୍ରାମ ସ୍ଫୁରଦ ଏବଂ 30 କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୋଇଥାଏ। ଯବକ୍ଷାରଜାନ ସାରକୁ 3 ଥରରେ ଭାଗ କରି ଗଛ ମୂଳରେ ମାଟି କଢ଼ିବା ସମୟରେ ଦିଆଯାଏ। ବାଇଗଣ ଚାଷରେ ପୋକ ସମସ୍ୟା ସବୁଠାରୁ ବଡ଼ ପ୍ରତିବନ୍ଧକ, ଏହାର ନିରାକରଣ ନିହାତି ଆବଶ୍ୟକ, ଯେମିତିକି କାଣ୍ଡ ଓ ଫଳବିନ୍ଧା ପୋକ। ଏହା ବାଇଗଣର ସବୁଠାରୁ କ୍ଷତିକାରକ ପୋକ, ଏଥିପାଇଁ ଆକ୍ରାନ୍ତ କାଣ୍ଡ ଓ ଫଳକୁ କାଟି ନଷ୍ଟ କରିବା ସହ ଫରମନ୍ ଯନ୍ତା ବ୍ୟବହାର କରାଯାଏ। ଝାଉଁଳା ରୋଗ, ଗଛ ହଠାତ୍ ଶୁଖି ମରିଯାଏ, ଏଥିରୁ ରକ୍ଷା ପାଇବା ପାଇଁ ତଳି ରୋପଣ ପୂର୍ବରୁ ବିହନ ଶୋଧନ ଏବଂ ଜମିରେ ଟ୍ରାଇକୋଡ୍ରମା ବିରିଡ଼ି ମିଶାଇବା ଉଚିତ। ଗ୍ରାଫ୍ଟିଂ ବାଇଗଣ, ଆଜିକାଲି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଗ୍ରାଫ୍ଟିଂ ବା କଲମୀ ବାଇଗଣ ଗଛ ମଧ୍ୟ ଚାଷ କରାଯାଉଛି, ଯାହା ଶୀଘ୍ର ମରନ୍ତି ନାହିଁ। ଗଛ ଲଗାଇବାର ପ୍ରାୟ 60-70 ଦିନ ପରେ ବାଇଗଣ ଅମଳ ହେବା ଆରମ୍ଭ ହୁଏ ଏବଂ ଏହା ଅତି କମ୍ରେ 3-4 ମାସ ପର୍ଯ୍ୟନ୍ତ ଚାଲିଥାଏ। ସଠିକ୍ ଯତ୍ନ ନେଲେ ଏକର ପ୍ରତି 100-150 କ୍ୱିଣ୍ଟାଲ ପର୍ଯ୍ୟନ୍ତ ବାଇଗଣ ଅମଳ କରାଯାଇପାରେ, ଯାହା ଚାଷୀମାନଙ୍କୁ ବହୁତ ଭଲ ଲାଭ ଦିଏ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଙ୍ଗ ଯୋଡ଼ି। ଆଜି ଏଥିରେ ଗଦବା ଗୀତ ପରିବେଷଣ କରିଛନ୍ତି ବଡ଼ ବିର୍ସା ସିସା ଏବଂ ତାଙ୍କ ସାଥୀ।
2: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଦବା ସମ୍ପ୍ରଦାୟର ଗୀତ। ପ୍ରଥମେ ଗଦବା ଭାଇ ଭଉଣୀମାନଙ୍କର ଧାନ ବିଲରୁ ଘାସ ବାଛିବା ସମୟର ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲମ୍ତାପୁଟ ବ୍ଲକର କାଙ୍ଗ୍ରାପଡ଼ା ଗ୍ରାମର ବଡ଼ବିର୍ସା ସେସା ଏବଂ ସାଥେ।
3: ଲିଅଙ୍ଗ ତିକ୍ତି ଡିଏନା ଉଜିନେ ରେ ବାଇ ଲିଅଙ୍ଗ ତିକ୍ତି ଡିଏନା ବେଲଗୁନେ ରେ ଦନି
4: ବେଲା ବେଲି ପାଇପି ସାରା ନାର ଦେଲଙ୍ଗ ବେଲା ବେଲି ବେଲା ବେଲି ଖାବର ସାରା ନାର ଦେଲଙ୍ଗ
3: ଡେଙ୍ଗୁ ବେ ଇଡା ମା ଦିଏନା ଡେଙ୍ଗୁ ବେ ଲାଇ ମା ଦିଏନା
4: ସମସୁ ଇଆ ନାଇବେ ସାରା ମାଲି ଗାରାସୁ ସମସୁ ଡନେ ନେବେ
3: ଉଜି ନେଇନି ଉଜି ନେଇନି ସାବୁ ମାରଲା ରୋଡ଼ ବାଟୁ ଡେଲଗୁ ନେଇନି ଡେଲଗୁ ନେଇନି ସିପାହୀ ମାରଲା ସଡ଼କ ବାଟୁ
4: ସତୁରେ ନିନି ବୈନି ତୋତେ ଦିଏ ଡଙ୍ଗ ସତୁରେ ସିରି ବୈନି ଲାଇ ନାରାୟଣ ଦିଏ ଡଙ୍ଗ
3: ଏଡ଼େ ବେଲୁ ଫୁଲାଇ ନିଅ ବେଲାରେ ଦିତୁ ନବେ କେଡ଼େ ଗୋଡ଼ି ଫୁଲାଇ ନିଅ ଗୋଡ଼ିର ଦିତୁ ନବେ
4: ଫାଇଟି ସିନ୍ଧୁ ନାର ବେଲା ଗରି ଡେମ ଦେ ଦୁଃଖୀ କାବାର ସିଗୁ ନାର ଗରି ବେଲା ଡେମ ଦେ ଦୁଃଖୀ
3: କେତେ ବେଲୁ ଫୁଲାଇ ମିଅ ବେଲାରେ ଦିଏ ନ କେଡ଼େ ଗରି ଫୁଲାର ଗରି ତା ଦିଏ
4: ନିଗୁ ନାର ଉଷା ସୁନାଇ ଦେଲ କାବାର ସିଗୁ ନାର ଫାଇଟି ନାଇ ବୁନ୍ଦେଲ।

0: पीयूष गोयलः अवोचत् यत् अयं सन्धिः देशद्वयोः आर्थिक रणनीतिक सम्बन्धान् दृढयिष्यति। वार्ताहरान् सम्बोधयन् श्रीगोयलः अवोचत् यत् अयं सन्धिः नूतनापणम् उद्घाटयिष्यति। अनेन निर्याते वृद्धिः भविष्यति, निवेशः अपि वृद्धिं यास्यति। व्यापकार्थिक सहभागिता सन्धेः अन्तर्गतं भारतीय निर्यातकेभ्यः ओमाने उत्पाद समूहेषु विपणौ प्रतिशत 98-मिता शुल्क मुक्त कार्यानुमतिः भविष्यति। श्रीगोयलेन उक्तं यत् अनेन आजीविका संवर्धनाय विद्यार्थिभ्यः, श्रमिकेभ्यः, महिलाभ्यः, कृषकेभ्यः, मत्स्यजीविभ्यः, सूक्ष्म लघु मध्यमोद्यमेभ्यः च महत्वपूर्णरूपेण लाभो भविष्यति।
1: I am confident that this comprehensive agreement
2: हमें विश्वास है कि व्यापक समझौता ओमान के साथ हमारे संबंधों को नई गति प्रदान करेगा। पहले दिन से ही भारत को ओमान की 98% उत्पाद श्रेणियों में शुल्क मुक्त पहुंच प्राप्त होगी और इससे भारत के ओमान को होने वाले 99% से अधिक निर्यात को लाभ मिलेगा। व्यापक आर्थिक साझेदारी समझौता CEPA हमारे साझा भविष्य की रूपरेखा है।
1: of our shared future.
0: भारत ऑस्ट्रेलिया देशयोः रक्षामन्त्रिणोः द्वितीय संवादोपवेशनम् ह्यः नवदिल्ल्याम् अभवत्। रक्षामन्त्री राजनाथ सिंहः अथ च ऑस्ट्रेलिया देशस्य उपप्रधानमन्त्री रक्षामन्त्रिश्च रिचर्ड माल्सः उपवेशनस्य अध्यक्षताम् कृतवन्तौ। श्रीसिंहेन प्रोक्तं यत् उपवेशनावधौ भारत ऑस्ट्रेलिया देशयोर्मध्ये सुरक्षा सम्बन्धः सुदृढः अभवत्। श्री माल्स अवादीत यत् ऑस्ट्रेलिया भारत देशौ रक्षा सहभागितां सुदृढः अकुरुताम्। देशद्वयं सामुद्रिक क्षेत्रे मिलित्वा कार्यं करिष्यतः। वार्तायां द्विपक्षीय रक्षा सहयोग विषये प्रगतिः समीक्षिता, यया सहभागितायाः नूतन मार्गस्य अन्वेषणं भविष्यति। भाजपेति दलस्य राष्ट्रियाध्यक्षः नितिननवीनः ह्यः नवदिल्ल्यां दलस्य वरिष्ठैः पदाधिकारिभिः कार्यकर्तृभिः च सह उपवेशनं कृतवान्। प्रसारमाध्यमैः सह वार्तालापं कुर्वन् दलस्य सांसदः, प्रवक्ता च डॉ संवितपात्रावर्यः नरेन्द्रमोदी प्रशासनस्य 12 वर्षाणां सेवायाः विषये, संघटनात्मक विस्तारस्य विषये तथा च समाजस्य विभिन्नेषु वर्गेषु दलस्य प्रसारस्य विषये विवरणानि विनिमयीकृतवान् इति वार्ताः।
3: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର, ସମୟ 7:00। ଆସନ୍ତୁ ଜାଣିବା ଆମର ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ବର୍ଣ୍ଣାଳୀ କ୍ରମରେ। ମହ୍ଲାର ଶୁଣିବେ 7:25। ଏଥିରେ ଗାଁ କାହାଣୀରେ ଶୁଣିବେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଗାଁ ସମ୍ପର୍କରେ। ପରେ ବିଶେଷ ପ୍ରସଙ୍ଗରେ ଶୁଣିବେ ନନ୍ଦପୁରର ଗଣେଶ ମନ୍ଦିର। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ 8:30। ଏଥିରେ ଶିଳ୍ପୀ ହେଲେ ଜିତେନ୍ଦ୍ର ପଟ୍ଟନାୟକ ଏବଂ ମଧୁମିତା ମହାନ୍ତି। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ମଧ୍ୟାହ୍ନ 12, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପୂର୍ବାହ୍ନ 10:30, ଦିନ 11:00 ରହିଛି ଆକାଶବାଣୀ ଲାଇଭ। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ ଶୁଣିବେ ଦିନ 12:30। ଘର ଓ ଘରଣୀ ଶୁଣିବେ ଦିନ 1:20, ଏଥିରେ ଶୁଣିବେ କୁସଂସ୍କାର ଓ ଅନ୍ଧବିଶ୍ୱାସ। ପରେ କିଶୋର କିଶୋରୀଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ତା'ର ପ୍ରତିକାର ସମ୍ପର୍କରେ ସାକ୍ଷାତକାର। ଶେଷରେ ରହିଛି ଗୃହ ପରିଚାଳନାରେ ନାରୀମାନଙ୍କ ଭୂମିକା। ଅପରାହ୍ନ 5:00 ପ୍ରଚାର କରିବ ଯୁବବାଣୀ। ଏଥିରେ ସନ୍ଧାନ କ୍ରମରେ ଶୁଣିବେ ସମ୍ପାଦକୀୟ ସାମ୍ପ୍ରତିକ ସମୟରେ ଇଲେକ୍ଟ୍ରିକ୍ ଯାନ। ଆଲୋଚନାରେ ରହିଛି ପ୍ରଦୂଷଣମୁକ୍ତ ପରିବେଶ ଏବଂ ସାମାଜିକ ଦାୟିତ୍ୱ। ଆଲୋଚନା କରିବେ ସୁଭାଷ ଚନ୍ଦ୍ର ସାହୁ। ଶେଷରେ ଶୁଣିବେ ସାକ୍ଷାତକାର ବୈଦେଶିକ ଯୁଦ୍ଧର ଭାରତ ଉପରେ ପ୍ରଭାବ। ହେଲୋ ଚୈତିଜନ ଶୁଣିବେ ଅପରାହ୍ନ 5:30। ଶ୍ରୀମଦ୍ ଭାଗବତ ସନ୍ଧ୍ୟା 6:20। କିଷାନ ବାଣୀ ରାତି 7:30। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାକ୍ରମରେ ଶୁଣିବେ ପଶୁପାଳନ ଜରିଆରେ ଆତ୍ମନିଯୁକ୍ତି। ପରେ ରହିଛି କିଷାନବାଣୀ ଗୀତ, ଆଜିର ଚାଷୀ, ବଜାର ଦର ଏବଂ ପାଣିପାଗ। ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ଶୁଣିବେ ରାତି 8:10। ଏଥିରେ ରହିଛି ଆଲୋଚନା ଘର

ଓ ପରିବେଶ ସଫା ରଖିବାର ଉପାୟ ଆଲୋଚନା କରିବେ ଅନୁପମା ବେହେରା। ରାତି 9:30 ଶୁଣିବେ ତଥ୍ୟ ସମ୍ବଳିତ ରୂପକ ଏକ ବୋମା ଦୁର୍ଘଟଣାର ପରବର୍ତ୍ତୀ ଦିବସରେ। ପ୍ରସ୍ତୁତି ଡକ୍ଟର ଯଶୋବନ୍ତ ନାରାୟଣ ଧର, ବେତାର ରୂପାନ୍ତର ଅଶୋକ ମିଶ୍ର। ଏ ଥିଲା ଆମର ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କିଛି। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡିଙ୍କ ସହ ଓଡ଼ିଶାର ଖଣିଜ କ୍ଷେତ୍ରର ବିକାଶ ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି 2025-26 ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ 471 ମିଲିୟନ ଟନ୍ ଖଣିଜ ଉତ୍ପାଦନ ହୋଇଥିବା ବେଳେ ଏଥିରୁ ପ୍ରାୟ 46,000 କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି। ଏହି ଅବସରରେ ଓଡ଼ିଶାରେ ନିଲାମ ହୋଇଥିବା ଖଣିଜ ବ୍ଲକ୍ଗୁଡ଼ିକର ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମାଝୀ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ଖଣି କ୍ଷେତ୍ରର ସମସ୍ୟା ସମାଧାନ ପାଇଁ ରେଳ, ବନ୍ଦର, ଜଙ୍ଗଲ ଓ ପରିବେଶ ବିଭାଗ ସମେତ ସମସ୍ତ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ସେମାନଙ୍କ ଜମି ଓ ସମ୍ପତ୍ତିକୁ ଜବରଦଖଲରୁ ସୁରକ୍ଷିତ ରଖିବା ପାଇଁ ସକ୍ରିୟ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ କୁଳପତିମାନଙ୍କ ଦୁଇଦିନିଆ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ ବିଶ୍ୱବିଦ୍ୟାଳୟ ଜମିର ସୁରକ୍ଷା ଉଚ୍ଚଶିକ୍ଷାର ଦୀର୍ଘକାଳୀନ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଗବେଷଣା, ନବସୃଜନ, ଶିଳ୍ପ ସହଭାଗିତା, ଡିଜିଟାଲ୍ ରୂପାନ୍ତରଣ ଏବଂ ଜାତୀୟ ଶିକ୍ଷାନୀତି 2020ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ମାଧ୍ୟମରେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପୁରୀରେ 24ତମ ଲୋକମେଳା ଓ 17ତମ ଜାତୀୟ କୃଷିମେଳାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି ଲୋକସଂସ୍କୃତି, ଆଦିବାସୀ ପରିଚୟ ଓ ଆଧୁନିକ କୃଷି ପ୍ରଯୁକ୍ତିର ସମନ୍ୱୟ ମାଧ୍ୟମରେ ଆତ୍ମନିର୍ଭର ଭାରତ ଗଠନରେ ଏହିଭଳି ଜାତୀୟ ମେଳା ଗୁରୁତ୍ୱ ବହନ କରେ। ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଦେଶର 25ଟି ରାଜ୍ୟର ପ୍ରାୟ 700 ଜଣ କଳାକାର ଅଂଶଗ୍ରହଣ କରିଛନ୍ତି। ବିଶ୍ୱ ଦୁଗ୍ଧ ଦିବସ ଅବସରରେ କଟକ ଜିଲ୍ଲାର ଅରିଲୁସ୍ଥିତ ଓମ୍ଫେଡ୍ ଡାଏରୀରେ ଆୟୋଜିତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଛନ୍ତି।

ଏହି ଅବସରରେ ଶ୍ରୀ ମଲ୍ଲିକ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କାର୍ଯ୍ୟକାରୀ କରିବା ସହ ଗାଈ ଓ ମଇଁଷି ପାଳନ ପାଇଁ 70% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା କରିଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହେବାର ସମ୍ଭାବନା ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ବୁଥ୍ସ୍ତରୀୟ ଅଧିକାରୀ ଓ ଅନ୍ୟ ନିର୍ବାଚନ କର୍ମଚାରୀମାନେ ଘରକୁ ଘର ବୁଲି ପରିଗଣନା କାର୍ଯ୍ୟ ଜାରି ରଖିଛନ୍ତି।

0: ଓ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ 33,026 ଜଣ ବୁଥସ୍ତରୀୟ ଏଜେଣ୍ଟ ଭୋଟରମାନଙ୍କୁ ଫର୍ମ ପୂରଣ ଓ ଦାଖଲ କରିବାରେ ସହାୟତା କରୁଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଗ୍ରାମସଭାରେ ତୃଣମୂଳ ସ୍ତରରେ ସ୍ୱଚ୍ଛ ଭାରତ ଅଭିଯାନ ଆଭିମୁଖ୍ୟ ତଥା କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ 3 ନୂଆ ଧାନ ସଂଗ୍ରହ କେନ୍ଦ୍ର ଆରମ୍ଭ ହୋଇଛି। ଜିଲ୍ଲାରେ ମୋଟ 13 ଧାନ ସଂଗ୍ରହ କେନ୍ଦ୍ରରେ ଏପର୍ଯ୍ୟନ୍ତ 394 ଜଣ ଚାଷୀଙ୍କଠାରୁ 20,715 କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ କରାଯାଇଛି। ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ମୁଦୁଲିପଡ଼ାସ୍ଥିତ ପବିତ୍ର ଧାର୍ମିକ ସ୍ଥଳ ସୀତାକୁଣ୍ଡରେ 103 BSF ବାଟାଲିୟନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସଫେଇ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ମା' ରାମାୟଣ ମା' ଠାକୁରାଣୀ ଯାତ୍ରାରେ ଆୟୋଜିତ ଛତ୍ରପୁର ମହୋତ୍ସବକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପଲ୍ଲିଶ୍ରୀ ମେଳା, ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା, କୃଷି ଯନ୍ତ୍ରପାତି ମେଳା, ଖାଦ୍ୟ ମେଳା ଏବଂ ସୁଭଦ୍ରା ଶକ୍ତି ମେଳା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଗ୍ରୀଷ୍ମର ପ୍ରକୋପରୁ ବଞ୍ଚିବା ପାଇଁ ସାବଧାନତା ଅବଲମ୍ଭନ କରିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ସାମୁହିକ ପ୍ରୟାସ ଓ ସଚେତନତା ମାଧ୍ୟମରେ ସମସ୍ତେ ସୁରକ୍ଷିତ ରହିପାରିବେ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 5 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା 41 ଡିଗ୍ରୀ ସେଲସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଫିଟ୍ ରହିବାର ମନ୍ତ୍ର ଯୋଗ, କହିଛନ୍ତି ସମୀର କୁମାର ସମାଦାର।
2: ଯୋଗ କହିଲେ ସାଧାରଣତଃ ଆମେ ବ୍ୟାୟାମ ବା ଶାରୀରିକ ଗଠନ ଶୈଳୀକୁ ବୁଝିଥାଉ, ଏପରି ଭାବିବା ଉଚିତ ନୁହେଁ। ଯୋଗ କହିଲେ ନିଜେ ନିଜକୁ ଜାଣିବା ବା ନିଜର ମନକୁ ଜାଣି ନିଜ ନିୟନ୍ତ୍ରଣ ମଧ୍ୟରେ ରଖିବା, ତତ୍ସଙ୍ଗେ ସଙ୍ଗେ ନିଜର ଅନ୍ତର୍ନିହିତ ଜ୍ଞାନକୁ ଉଦ୍ରେକ କରିବା, ଯାହା ଆମର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ନିଜ ଶରୀର ଏବଂ ମାନସିକ ଅବସ୍ଥା ଫିଟ୍ ରହିଥାଏ। ମନ ଯାହା ସଦାସର୍ବଦା ଚଳଚଞ୍ଚଳ ଏବଂ ଏହା କେବେ ହେଲେ ଗୋଟିଏ ସ୍ଥାନରେ କେନ୍ଦ୍ରିତ ହୋଇ ରହିପାରେ ନାହିଁ, ତେଣୁ ସର୍ବପ୍ରଥମେ ନିଜର ମନକୁ ଏକାଗ୍ର କରାଇବା ପାଇଁ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ଆପଣ ଯେକୌଣସି ସ୍ଥାନରେ ସୁଖାସନରେ ବସି ନିଜର ଆଙ୍ଗୁଳି ଏବଂ ଗୋଡ଼କୁ ଛନ୍ଦି କରି ଆଖିକୁ ବନ୍ଦ କରିଦିଅନ୍ତୁ ଏବଂ ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରନ୍ତୁ। ପ୍ରଥମେ ବିଭିନ୍ନ ବିଚାର ନିଜ ମନ ମଧ୍ୟରେ ଆସିବ, କିନ୍ତୁ ଆପଣ କେବଳ ନିଜର ନିଶ୍ୱାସ ଏବଂ ପ୍ରଶ୍ୱାସକୁ ଅନୁଭବ କରିବେ। ଏହି ପ୍ରଣାଳୀ ବାରମ୍ବାର କରିବା ଦ୍ୱାରା ଗୋଟିଏ ସମୟ ଆସେ ଯେଉଁଥିରେ ଆପଣ ମନ ଏବଂ ବିଚାର ଶୂନ୍ୟ ହୋଇଯିବେ। ଠିକ୍ ସେହି ସମୟରେ ବିଶ୍ୱଶକ୍ତି ଆପଣଙ୍କ ଶରୀର ମଧ୍ୟରେ ପ୍ରବେଶ କରେ, ଏହାକୁ ଧ୍ୟାନ କୁହାଯାଏ। ଏହା ଅତ୍ୟନ୍ତ ସହଜ ଏବଂ ସରଳ। ଯେପରି କୁହାଯାଏ ଧୀର ପାଣି ପଥର କାଟେ, ଠିକ୍ ସେହିପରି ଆପଣ ଧୀରେ ଧୀରେ ନିଜର ଉପଲବ୍ଧି ବୁଝିପାରିବେ ଏବଂ ଉପକାରିତା ନିଜ ଶରୀର ଏବଂ ମନ ମଧ୍ୟରେ ଅନୁଭବ କରିପାରିବେ। ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପ୍ରତ୍ୟେକ ଦିନ ଏହା ଅଭ୍ୟାସ କରନ୍ତୁ। ଆପଣଙ୍କର ଅନୁଭବ ନିଜସ୍ୱ ଏବଂ ଏହାକୁ ହୃଦୟଙ୍ଗମ କରିବା ଏବଂ ଏହାର ଅନୁଭୂତି ସମ୍ପର୍କରେ ପ୍ରକାଶ କରିବାକୁ ହେଲେ ଦୈନନ୍ଦିନ ବିଶ୍ରାମ ଯିବା ପୂର୍ବରୁ ଏବଂ ସକାଳେ ଶଯ୍ୟା ତ୍ୟାଗ କରିବା ପରେ ବ୍ରାହ୍ମ୍ୟ ମୁହୂର୍ତ୍ତରେ କଲେ ଏହାର ଉପକାରିତା ବିଶେଷ ଭାବରେ ପାଇଥାଉ। କାର୍ଯ୍ୟରେ ଏକାଗ୍ରତା, ବୁଦ୍ଧିର ବିକାଶ ଏବଂ ଶରୀର କୁଶଳତା ପ୍ରତ୍ୟେକ ମନୁଷ୍ୟର ଧର୍ମ। ଏହା ଯୁବା ଅବସ୍ଥାଠାରୁ ପ୍ରୟାସ କଲେ ନିଜର ମାନସିକ ସନ୍ତୁଳନ ଏବଂ ଜୀବନର ଲକ୍ଷ୍ୟ ସାଧନ କରିବାରେ ସାହାଯ୍ୟ କରିଥାଏ। ପୂର୍ବରୁ ଆପଣ ଯେତେବେଳେ ଧ୍ୟାନ ଦ୍ୱାରା ବା ନିଜର ସ୍ୱାଭାବିକ ନିଶ୍ୱାସ ଏବଂ ପ୍ରଶ୍ୱାସ ଦ୍ୱାରା ମନରେ ଏକାଗ୍ରତା ଆଣିଥାନ୍ତି, ତାହା ଆପଣଙ୍କୁ ଶରୀର ଗଠନରେ ସାହାଯ୍ୟ କରେ। ସୁସ୍ଥ ଶରୀର ଗଠନ ପାଇଁ ଆପଣ କୌଣସି ଖାଦ୍ୟ ଗ୍ରହଣ କରିବା ସମୟରେ ଏକାଗ୍ରତା ଅବଲମ୍ବନ କରନ୍ତୁ ଏବଂ ଅନୁଭବ କରନ୍ତୁ ଆପଣଙ୍କ ଶରୀର ଏହାକୁ କିପରି ଗ୍ରହଣ କରୁଛି, କାରଣ ଶରୀର ସାଧାରଣତଃ କଫ, ପିତ୍ତ ଏବଂ ବାତ ପ୍ରକୃତିର। ତେଣୁ ଖାଦ୍ୟ ଗ୍ରହଣ କରିବା ସମୟରେ ଆପଣଙ୍କ

0: ଶରୀର ମଧ୍ୟରେ କିପରି ଅନୁଭବ ହେଉଛି ଏବଂ ଏହା କିପରି ହଜମ ପ୍ରକ୍ରିୟାରେ ସାହାଯ୍ୟ କରୁଛି ତାହା ଆପଣ ନିଜେ ହିଁ ଜାଣିପାରିବେ। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଆମେ କ'ଣ ଗ୍ରହଣ କରୁଛୁ ବା କେଉଁ ଖାଦ୍ୟ ଶରୀର ମଧ୍ୟକୁ ପ୍ରବେଶ କରୁଛି ଏବଂ ଏହା ଶରୀର ମଧ୍ୟରେ କି ପ୍ରଭାବ ପକାଉଛି ଏବଂ ଏହି ଖାଦ୍ୟ ମାନସିକ ଏବଂ ଶାରୀରିକରେ କି ପରିବର୍ତ୍ତନ ଘଟୁଛି ତାହା ଖୁବ୍ ସୂକ୍ଷ୍ମ ଭାବରେ ଚିନ୍ତା କରିବାର ଆବଶ୍ୟକତା ଅଛି। ତେଣୁ ବ୍ୟସ୍ତ ଏବଂ ବିବ୍ରତ ହେବାର ଆଦୌ ଆବଶ୍ୟକତା ନାହିଁ, କାରଣ ଶରୀର ଆପଣଙ୍କର। ତେଣୁ ଶରୀର ପ୍ରତି ଧ୍ୟାନ ରଖିବା ଦାୟିତ୍ୱ ମଧ୍ୟ ଆପଣଙ୍କର। କୌଣସି କାର୍ଯ୍ୟ ଧୀରେ ଧୀରେ ସମ୍ଭବ ହୋଇଥାଏ ଯଦି ଚିନ୍ତାଧାରାରେ ପରିବର୍ତ୍ତନ ହୁଏ। ଯଦି ଆପଣ ନିଜ ଶରୀରକୁ ଭଲ ପାଉଥିବେ ତେବେ ନିଶ୍ଚୟ ନିଜର ଚିନ୍ତାଧାରାରେ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଯେପରି ସାଧାରଣ ନିଶ୍ୱାସ ଏବଂ ପ୍ରଶ୍ୱାସ ମାଧ୍ୟମରେ ଆପଣଙ୍କ ମନ ଏବଂ ଶରୀର ନିଜର ନିୟନ୍ତ୍ରଣାଧୀନ ହୁଏ, ଠିକ୍ ସେହିପରି ଦୈନନ୍ଦିନ କିଛି ସମୟ ପୁସ୍ତକ ପାଠ କଲେ ନିଜର ଜ୍ଞାନ ଅଭିବୃଦ୍ଧି ହୁଏ। ନିଜର ଜ୍ଞାନକୁ ଦୈନନ୍ଦିନ ତର୍ଜମା କରିବା ଉଚିତ, କୌଣସି ତର୍କ ମାଧ୍ୟମରେ ନୁହେଁ, ନିଜର ଆତ୍ମଜ୍ଞାନର ଉଦ୍ରେକ କରିବାରେ। ସଦାସର୍ବଦା ଉନ୍ମୁକ୍ତ ଚିନ୍ତାଧାରା ଏବଂ ପ୍ରତ୍ୟେକ ବିଷୟକୁ ଗ୍ରହଣ କରିବାର ମାନସିକତା ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ନିହିତ ରହିବା ଉଚିତ। ଏହାଦ୍ୱାରା ପରସ୍ପର ସହିତ ସୁସମ୍ପର୍କ ଏବଂ ଆନ୍ତରିକତା ଗଢ଼ି ଉଠେ।
1: ଆମର ଶାସ୍ତ୍ରୀ ଶୁଣିଲେ ଫିଟ୍ ରହିବାର ମନ୍ତ୍ର ଯୋଗ, ଏ ସମ୍ପର୍କରେ ଆଲୋଚନା କଲେ ସମୀର କୁମାର ସମାଦାର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାନମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ, ଗତ ଆର୍ଥିକ ବର୍ଷରେ 19,00,000 ଟନ୍କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ, ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନର ଚେତାବନୀ, ଏବଂ 18 ବର୍ଷରୁ କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲି କୋରିଆକୁ 4-1 ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାନମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ ହ୍ଲାଇଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ଦେଶ ବହୁଦିନରୁ ରହିଥିବା ଦ୍ୱିପାକ୍ଷିକ ଐତିହାସିକ ଏବଂ ସାଂସ୍କୃତିକତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ସହମତ ହୋଇଥିବା ଜଣାପଡ଼ିଛି। ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି। ମ୍ୟାନମାରର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଦ୍ୱିପାକ୍ଷିକ ବାଣିଜ୍ୟ କାରବାର $2 ବିଲିୟନ୍ ଅଧିକ ହୋଇଥିବା ଶ୍ରୀ ମିଶ୍ରୀ ସୂଚନା ଦେଇଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ଭାରତ ଓ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ଅତ୍ୟନ୍ତ ସକାରାତ୍ମକ ହୋଇଛି। ଅଧିକାଂଶ ପ୍ରସଙ୍ଗ ଚୂଡ଼ାନ୍ତ ହୋଇଥିବା ବେଳେ ଅଳ୍ପ କିଛି ପ୍ରସଙ୍ଗ ଉପରେ ଏବେ ମଧ୍ୟ ସହମତି ନେଇ ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟ ଆଲୋଚନାକୁ ସମ୍ପୂର୍ଣ୍ଣ ଚୂଡ଼ାନ୍ତ କରିବା ପାଇଁ ଆମେରିକାର ଏକ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଆଜିଠାରୁ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କ ମଧ୍ୟରେ ଏନେଇ ଆଲୋଚନା ହେବ। ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଦର୍ପଣ ଜୈନ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଉଥିବା ବେଳେ ଆମେରିକା ଦଳର ନେତୃତ୍ୱ ନେଉଛନ୍ତି ବ୍ରେଣ୍ଡନ ଲିଞ୍ଚ। ଗତ ଫେବୃୟାରୀ 3 ତାରିଖରେ ଉଭୟ ପକ୍ଷ ପ୍ରଥମ ପର୍ଯ୍ୟାୟ ଆଲୋଚନା ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଘୋଷଣା କରିଥିଲେ। ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ଚୂଡ଼ାନ୍ତ କରିବା, ବଜାର ପ୍ରବେଶ, ଶୁଳ୍କମୁକ୍ତ ପଦକ୍ଷେପ, ବାଣିଜ୍ୟ, ନିବେଶ ଆଦି ବିଭିନ୍ନ କ୍ଷେତ୍ରରେ ବର୍ତ୍ତମାନର ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ଅଧିକ ସୁଦୃଢ଼ କରିବା ନେଇ ପ୍ରସ୍ତାବ ରହିଛି। ଭାରତ ଓ ଆମେରିକା ଗତ ଫେବୃୟାରୀ 7 ତାରିଖରେ ପ୍ରଥମ ପର୍ଯ୍ୟାୟ ଆଲୋଚନାର ରୂପରେଖ ପ୍ରସ୍ତୁତି ନେଇ ମିଳିତ ଘୋଷଣା କରିଥିଲେ। ଏହାକୁ ଉଭୟ ପକ୍ଷ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ଭାବେ ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶର ବାରାଣସୀରେ ଆସନ୍ତା 4 ଓ 5 ତାରିଖ 2 ଦିନ ଧରି ଦ୍ୱିତୀୟ ବ୍ରିକ୍ସ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବ।

ବିଭାଗ ସଚିବ ବିବେକ ଅଗ୍ରୱାଲ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏହି ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ନିରନ୍ତରତା ନବସୃଜନ ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ଭିଭିଭୂମି ବିକାଶ ତଥା ସାଂସ୍କୃତିକ ସହଯୋଗ ଆଦି ପ୍ରସଙ୍ଗ ଆଧାରରେ ଏହି ଦୁଇଦିନିଆ ବୈଠକ ଅନୁଷ୍ଠିତ ହେବ। ଶ୍ରୀ ଅଗ୍ରୱାଲ କହିଛନ୍ତି ଏହି ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଆଲୋଚନା ସୃଜନଶୀଳ ଅର୍ଥନୀତି ଏବଂ କୃତ୍ରିମ ବୁଦ୍ଧିମତା ଐତିହ୍ୟ ସୁରକ୍ଷା ସଂସ୍କୃତି ଓ ନିରନ୍ତର ବିକାଶ ଆଦି ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବ। ଅନ୍ୟପକ୍ଷରେ ବିପର୍ଯ୍ୟୟ ପରିଚାଳନା ଆଧାରିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତାକାଲି ପୁରୀଠାରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ୍ ଇଜିପ୍ଟ ଇଥିଓପିଆ ଇଣ୍ଡୋନେସିଆ ଇରାନ୍ ରୁଷିଆ ଦକ୍ଷିଣ ଆଫ୍ରିକା ଆଦି ଦେଶର ପ୍ରତିନିଧିଗଣ ଏହି ସମ୍ମିଳନୀରେ ଯୋଗଦେବେ। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ଉଦ୍ଘାଟନୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର 12 ବର୍ଷ ପୂରଣ କରିବା ଅବସରରେ ଗତକାଲି ନୂଆଦିଲ୍ଲୀଠାରେ ବିଜେପି ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳର ବହୁ ବରିଷ୍ଠ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ କର୍ମୀ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ମୁଖପାତ୍ର ତଥା ସାଂସଦ ଡକ୍ଟର ସମ୍ବିତ ପାତ୍ର କହିଛନ୍ତି ମୋଦି ସରକାରଙ୍କ 12 ବର୍ଷର ସେବା ସାଂଗଠନିକ କାର୍ଯ୍ୟ ଏବଂ ସମାଜର ବିଭିନ୍ନ ବର୍ଗରେ ଦଳର ଆଭିମୁଖ୍ୟକୁ ପ୍ରଚାର ଓ ପ୍ରସାର କରିବା ନେଇ ଭବିଷ୍ୟତ ରୂପରେଖା ଉପରେ ବିସ୍ତୃତ ଆଲୋଚନା ହୋଇଛି। ସେ କହିଛନ୍ତି 12 ବର୍ଷ ମଧ୍ୟରେ ଦେଶ ବିଭିନ୍ନ କ୍ଷେତ୍ରରେ ବିକାଶ କରୁଛି। ବିଜେପି ଏବଂ ଏନ୍ଡିଏକୁ 22ଟି ରାଜ୍ୟରେ ସରକାର ଗଠନ ମାଧ୍ୟମରେ ସେବା ପ୍ରଦାନ କରିବା ପାଇଁ ଜନସାଧାରଣ ସୁଯୋଗ ଦେଇଛନ୍ତି ବୋଲି ଡକ୍ଟର ପାତ୍ର କହିଛନ୍ତି। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 19 ଲକ୍ଷ ଟନ୍ରୁ ଅଧିକ ହୋଇଛି। ସାମୁଦ୍ରିକ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ପି ଜୱାହର କହିଛନ୍ତି ଏ କ୍ଷେତ୍ରରେ 73,890 କୋଟି ଟଙ୍କାରୁ ଅଧିକ ମୂଲ୍ୟର କାରବାର ହୋଇଛି। ସାମ୍ପ୍ରତିକ ବିଶ୍ୱ ବଜାର ପରିସ୍ଥିତି ନେଇ ଆହ୍ୱାନ ସତ୍ତ୍ୱେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କ୍ଷେତ୍ରରେ ଉଭୟ ମୂଲ୍ୟ ଏବଂ ପରିମାଣ ଦୃଷ୍ଟିରୁ ଏପର୍ଯ୍ୟନ୍ତ ରେକର୍ଡ ପରିମାଣ କାରବାର ହୋଇଛି। ଏହି ସମୟ ମଧ୍ୟରେ ଆମେରିକା ଓ ଚୀନ୍ ଭାରତୀୟ ସାମୁଦ୍ରିକ ଖାଦ୍ୟ ପ୍ରମୁଖ ଆମଦାନୀକାରୀ ଭାବେ ଉଭା ହୋଇଛନ୍ତି। ଦୁଇ ଦେଶକୁ 49,000 କୋଟିରୁ ଅଧିକ ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ହୋଇଥିବା ଶ୍ରୀ ଜହାୱାର କହିଛନ୍ତି। ବରଫ ଦ୍ୱାରା ସଂରକ୍ଷିତ ବା ଫ୍ରୋଜେନ୍ ମାଛ ରପ୍ତାନୀ ମାଧ୍ୟମରେ ଭାରତ 5,658 କୋଟିରୁ ଅଧିକ ଆୟ କରିଛି ବୋଲି ଶ୍ରୀ ଜହାୱାର ସୂଚନା ଦେଇଛନ୍ତି। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ ଆକ୍ରମଣ ୱାଶିଂଟନ୍ ଓ ତେହେରାନ୍ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିପାରେ ବୋଲି ଇରାନ୍ ଚେତାବନୀ ଦେଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବେରୁଟ୍ର ଦକ୍ଷିଣ ଉପନଗର ଅଞ୍ଚଳରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ଏହା କହିଛନ୍ତି। ସେ କହିଛନ୍ତି ଲେବାନନର ବିଭିନ୍ନ ଅଞ୍ଚଳରେ ଆକ୍ରମଣକୁ ବନ୍ଦ କରିବା ଆମେରିକା ସହିତ ହେବାକୁ ଥିବା ଚୁକ୍ତିନାମାରେ ସ୍ୱଷ୍ଟ ଭାବେ ଉଲ୍ଲେଖ ରହିଛି। କୌଣସି ଗୋଟିଏ ଅଞ୍ଚଳରେ ଆକ୍ରମଣ ଏହି ଚୁକ୍ତିନାମାର ଉଲ୍ଲଂଘନ ବୋଲି ଶ୍ରୀ ଅର୍ଘାଚି ସତର୍କ କରାଇଛନ୍ତି। ପୂର୍ବରୁ ଶ୍ରୀ ନେତାନ୍ୟାହୁ କହିଥିଲେ ଇରାନ୍ ସମର୍ଥିତ ହିଜବୁଲ୍ଲା ଦ୍ୱାରା ରକେଟ୍ ଏବଂ ଡ୍ରୋନ୍ ଆକ୍ରମଣର ଜବାବରେ ବିରୁଟ୍ର ଦାହିହ ଅଞ୍ଚଳରେ ଆତଙ୍କବାଦୀ ଅଞ୍ଚଳକୁ ଲକ୍ଷ୍ୟ ରଖି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଇରାନ୍ ସହିତ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଶ୍ରୀ ନେତାନ୍ୟାହୁ ଏବଂ ହିଜବୁଲ୍ଲାର ପ୍ରତିନିଧିଙ୍କ ସହ ଇତିମଧ୍ୟରେ ଆଲୋଚନା କରିଥିବା ଶ୍ରୀ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ୍ କହିଛନ୍ତି ଇସ୍ରାଏଲ୍ ଏବଂ ହିଜବୁଲ୍ଲା ଯୁଦ୍ଧବିରତି ନେଇ ସହମତ ହୋଇଛନ୍ତି। ଶ୍ରୀ ଟ୍ରମ୍ପ୍ କହିଛନ୍ତି ବିରୁଟ୍କୁ ସୈନ୍ୟ ପଠାଇବା ନିଷ୍ପଭିରୁ ଇସ୍ରାଏଲ୍ ଓହରି ଯାଇଛି। ହିଜବୁଲ୍ଲା ମଧ୍ୟ ସମସ୍ତ ପ୍ରକାର ଆକ୍ରମଣ ବନ୍ଦ କରିବାକୁ ସହମତ ହୋଇଛି ବୋଲି ଶ୍ରୀ ଟ୍ରମ୍ପ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ନୀତି ଆଧାରରେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ଗରିବ ଚାଷୀ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ଦିଗରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆକାଶବାଣୀ ସମ୍ଭାଦ ବିଭାଗ ଏଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ସରକାରଙ୍କ ପ୍ରୟାସ ନେଇ ଉପସ୍ଥାପନା ପ୍ରସ୍ତୁତ କରୁଛି। ଆଜି ମହିଳା ସଶକ୍ତିକରଣ କ୍ଷେତ୍ର ଉପରେ ସୂଚନା ପ୍ରଦାନ କରାଯାଉଛି। ସ୍ୱାସ୍ଥ୍ୟସେବା ଶିକ୍ଷା ନିଯୁକ୍ତି ସୁଯୋଗ ଆର୍ଥିକ ସମାବେଶ ଏବଂ ମହିଳା ନେତୃତ୍ୱାଧୀନ କ୍ଷେତ୍ରରେ ଦେଶରେ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଘଟିଛି। 2015 ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମହିଳାଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି। ବ୍ୟବସାୟ ଆରମ୍ଭ ଏବଂ ବନ୍ଧକମୁକ୍ତ ଋଣ ପ୍ରଦାନ ମହିଳାଙ୍କୁ ଅଧିକ ସୁଦୃଢ଼ କରିପାରିଛି।

0: ମାର୍ଚ୍ଚ ମାସ ସୁଦ୍ଧା ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କୁ 40 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ପ୍ରାୟ 17 ଲକ୍ଷ କୋଟି ଟଙ୍କା ମହିଳାଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଲକ୍ଷପତି ଦିଦି କାର୍ଯ୍ୟକ୍ରମ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆଦି ବିଭିନ୍ନ ପଦକ୍ଷେପ ସହିତ ମହିଳା ଆତ୍ମନିର୍ଭର ଏବଂ ସମାବେଶୀ ଅର୍ଥନୀତି ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। 18 ବର୍ଷରୁ କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାର ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଜାପାନର କାକାମିଗାହାରାଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ 4-1 ଗୋଲ୍ରେ କୋରିଆକୁ ପରାସ୍ତ କରିଛି। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତାକାଲି ଭାରତ ଚାଇନିଜ୍ ତାଇପେଇକୁ ଭେଟିବ। ଗ୍ରୁପ୍ ପର୍ଯ୍ୟାୟ ପଏଣ୍ଟ ତାଲିକାର ଶୀର୍ଷ 2ଟି ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। 2026 ଏସୀୟ କ୍ରୀଡ଼ା ପୂର୍ବରୁ 22 ଜଣ ରୋୱର୍ସକୁ ଟାର୍ଗେଟ୍ ଅଲମ୍ପିକ୍ସ ପୋଡିୟମ୍ ସ୍କିମ୍ ଟପ୍ସ ବିକାଶ ଗୋଷ୍ଠୀରେ ସାମିଲ କରାଯାଇଛି। 6ଟି ଡଙ୍ଗାରେ ସେମାନେ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ କହିଛି ଆନ୍ତର୍ଜାତିକ କ୍ରୀଡ଼ା କ୍ଷେତ୍ରରେ ଏହି ବର୍ଗରେ ଦେଶର ଉପସ୍ଥିତିକୁ ପ୍ରସ୍ତୁତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରୀଡ଼ାବିତ୍ମାନେ ଏସୀୟ କ୍ରୀଡ଼ା ସମେତ ଅନ୍ୟାନ୍ୟ ବିଶ୍ୱସ୍ତରୀୟ କ୍ରୀଡ଼ା କ୍ଷେତ୍ରରେ ରୋଇଂ ପାଇଁ ନିଜର ପ୍ରସ୍ତୁତି କରିବେ ବୋଲି ମନ୍ତ୍ରଣାଳୟ କହିଛି। ଖେଳାଳିଙ୍କ ମଧ୍ୟରେ କେତେଜଣ 2030ରେ ଭାରତରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସାମିଲ ହେବେ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଶିଳ୍ପମନ୍ତ୍ରୀ। ଗତ ଆର୍ଥିକ ବର୍ଷରେ 19 ଲକ୍ଷ ଟନ୍କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ ଆକ୍ରମଣ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନ୍ର ଚେତାବନୀ। ଏବଂ 18 ବର୍ଷର କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲି କୋରିଆକୁ 4-1 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ବର୍ଣ୍ଣାଳୀରେ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ମଲ୍ଲହାର। ଉପସ୍ଥାପନାରେ ଅଛନ୍ତି ଧରିତ୍ରୀ ଶତପଥୀ ଏବଂ ରଞ୍ଜନ କୁମାର ବେହେରା।

0: ସୁନ୍ଦର ଓ ପ୍ରାକୃତିକ ସମ୍ପଦରେ ଭରି ରହିଥିବା ଏକ ଅଞ୍ଚଳ ହେଉଛି ଆମର ଅବିଭକ୍ତ କୋରାପୁଟ।
1: ଅବିଭକ୍ତ କୋରାପୁଟ କହିଲେ ମନରେ ଆସେ ପ୍ରକୃତି କୋଳରେ ବସବାସ କରୁଥିବା ଏକ ସୁନ୍ଦର ଜୀବନଶୈଳୀ ଆଉ ସବୁଜ ଗଛ, ପାହାଡ଼ ଏବଂ ନଦୀ ଦ୍ୱାରା ଘେରି ରହିଥିବା ଆକର୍ଷଣୀୟ ପରିବେଶ।
0: ସେହି ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଗାଁରେ ରହୁଥିବା ଲୋକଙ୍କ ଜୀବନଶୈଳୀକୁ ନେଇ ଆମେ ପ୍ରତି ମଙ୍ଗଳବାର ନେଇ ଆସିଥାଉ ମନ୍ଧାର କାର୍ଯ୍ୟକ୍ରମ।
1: ଆଜି ମଧ୍ୟ ସେମିତି ଏକ ସୁନ୍ଦର ଗାଁର କାହାଣୀକୁ ନେଇ ଆପଣମାନଙ୍କ ପାଖରେ ଆମେ ଦୁହେଁ। ମୁଁ ରଞ୍ଜନ।
0: ମୁଁ ଧରିତ୍ରୀ। ନମସ୍କାର।

0: ଆମ ଅଞ୍ଚଳର ସଂସ୍କୃତି, ପ୍ରାକୃତିକ ସୌନ୍ଦର୍ଯ୍ୟ, ଲୋକଙ୍କ ଜୀବନ ଓ ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ ଓ ସମସ୍ୟାକୁ ନେଇ ଆରମ୍ଭ କରୁଛୁ ଆମ ଗାଁ କାହାଣୀ।
1: ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିଲା ରାୟଗଡ଼ା, ବର୍ତ୍ତମାନ ରାୟଗଡ଼ା ସ୍ୱତନ୍ତ୍ର ଜିଲ୍ଲାର ପରିଚୟ ପାଇଛି।
0: ରାୟଗଡ଼ାରେ ସୁନ୍ଦର ସବୁଜ, ଜଙ୍ଗଲ, ପାହାଡ଼ ଓ ଚାଷ ଜମିକୁ ନେଇ ଅନେକ ଗାଁ ରହିଛି।
1: ରାୟଗଡ଼ା ଅଞ୍ଚଳ ଆଦିବାସୀ ପୋଷାକ, ନୃତ୍ୟ, ସଙ୍ଗୀତ ଏବଂ ଲୋକ ସଂସ୍କୃତି ପାଇଁ ବେଶ ସୁନାମ ଅର୍ଜନ କରିଛି।
0: ତେବେ ଚାଲନ୍ତୁ ଆଜି ରାୟଗଡ଼ା ଜିଲ୍ଲାର ଏକ ଚିର ପରିଚିତ ଏବଂ ସାଂସ୍କୃତିକ ଗ୍ରାମକୁ ବୁଲିଯିବା, ଆଉ ସେହି ଗ୍ରାମ ବିଷୟରେ ଜାଣିବା।

0: ରାୟଗଡ଼ା ଜିଲ୍ଲାରେ ପ୍ରକୃତିର ଅଦ୍ଭୁତ ସମ୍ମିଳନୀ, ପାହାଡ଼ ଏବଂ ଗୋଟିଏ ଶାନ୍ତ ଜଳପ୍ରପାତର ସହ ଶାନ୍ତ ପରିବେଶରେ ରହିଛି ମୁନିଗୁଡ଼ା ଗ୍ରାମ।
1: ଏହି ଗାଁରେ ଲୋକମାନେ ଆଧୁନିକତାକୁ ଆପଣେଇଲେ ମଧ୍ୟ ଗୋଟିଏ ସାଧାରଣ ଜୀବନଯାପନ କରନ୍ତି।
0: ଏଠାର ପାରମ୍ପରିକ ଚର୍ଚ୍ଚା ଏବଂ ସାଧାରଣ ଲୋକଙ୍କର ଜୀବନଶୈଳୀ ସମସ୍ତଙ୍କ ମନକୁ ଆକର୍ଷିତ କରିଥାଏ।
1: ତେବେ ଏହି ଗାଁର ଭଲମନ୍ଦ ଓ ସୁବିଧା ଅସୁବିଧା ବିଷୟରେ ଗାଁର ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି, ଅବସରପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ, ଜଣେ କବି ଲେଖକ, ତା ସହିତ ସେ ହେଉଛନ୍ତି ଜଣେ ରାମାୟଣ ପ୍ରଚାରକ। ସେ ଏହି ଗାଁ ବିଷୟରେ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।
2: ମୁଁ ପିସୁଧାକର ପାତ୍ର, ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ, ମୁନିଗୁଡ଼ା ଗ୍ରାମବାସୀ, ଜିଲ୍ଲା ରାୟଗଡ଼ା, ଓଡ଼ିଶା। ମୁନିଗୁଡ଼ାରେ ପିଲାଟି ଦିନୁ ମୁଁ ରହିଆସୁଛି। ବର୍ତ୍ତମାନ ମୋର ବୟସ ହେଉଛି 73+। ମୁନିଗୁଡ଼ା ପୂର୍ବଘାଟ ପର୍ବତମାଳାର ନିୟମଗିରି ପର୍ବତମାଳାର ନିୟମ ଡଙ୍ଗର ଅବିବାହିକାରେ, ଅର୍ଥାତ୍ ଅଖଣ୍ଡ କୋରାପୁଟ ଓ ଆଜିର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ। ଏଠାରେ ଅନ୍ୟୁନ୍ୟ 25 ସାହି ଅଛି ଆଉ ବହୁତ ବଡ଼ ଲମ୍ବା ବଜାର। ମୁନିଗୁଡ଼ା ବହୁ ପ୍ରାଚୀନ ଗ୍ରାମ। ଗବେଷକଙ୍କ ମତରେ କଳିଙ୍ଗ ସାମ୍ରାଜ୍ୟ ଠାରୁ ଏହାର ଅବସ୍ଥିତି ଥିଲା ଏବଂ ମାଇଲ ଖମ୍ବରୁ ଜଣାପଡ଼େ ଇଂରେଜମାନଙ୍କ ସମୟରେ MDR ଖମ୍ବ ସେଠି ସ୍ଥାପିତ ହୋଇଛି। ଯେହେତୁ କଳିଙ୍ଗ ସାମ୍ରାଜ୍ୟରେ ଥିଲା, ତେଣୁକରି ଏହା ଜୟପୁର ମହାରାଜଙ୍କର ଅଧୀନସ୍ଥ ଥିଲା। ମୁନିଗୁଡ଼ାର ନାମକରଣ ଏକ ଆଶ୍ଚର୍ଯ୍ୟ ଧରଣର କଥା, କାରଣ ମୁନିଗୁଡ଼ା ରେଭେନ୍ୟୁ ରେକର୍ଡରେ ମୁନିଗୁଡ଼ା ଗ୍ରାମ ବୋଲି ନାହିଁ। ଯେଉଁ ଟିକରପଡ଼ା ବୋଲି ଗାଁ ଅଛି, ସେ ଉପରେ ଯେଉଁ ମୁନିଗୁଡ଼ା ରେଲ ଷ୍ଟେସନ ଅଛି, ସେ ରେଲ ଷ୍ଟେସନଟି ମୁନିଗୁଡ଼ା ନାମରେ ନାମିତ। ମୁନିଗୁଡ଼ା ରେଭେନ୍ୟୁ, ମୁନିଗୁଡ଼ା ପଞ୍ଚାୟତ, ମୁନିଗୁଡ଼ା ବ୍ଲକ, ମୁନିଗୁଡ଼ା ତହସିଲ, କିନ୍ତୁ ତାହା ଟିକରପଡ଼ାରେ ଅବସ୍ଥିତ ବା ଟିକରପଡ଼ାକୁ ହିଁ ମୁନିଗୁଡ଼ା ବୋଲି କୁହାଯାଉଛି। ଏହାର ନାମକରଣର କାରଣ ବହୁତ ପ୍ରାଚୀନ ମନେହୁଏ, କାରଣ ଏହାର ଚତୁଃପାର୍ଶ୍ୱରେ ଯେଉଁ ଗାଁ ଗୁଡ଼ିକ ଅଛି ସେଗୁଡ଼ାକ ପୌରାଣିକ ନାମ ଉପରେ ଆଧାରିତ, ଯଥା ଗୋବର୍ଦ୍ଧନ, କମଳାବାଡ଼, ଭୈରବଗଡ଼, ଶକଟା, ମୋହନପୁର, ମୁନିଖୋଲ। ଏ ମୁନି ଶବ୍ଦରୁ ବୋଧେ ମୁନିଗୁଡ଼ା ହେଇଛି ବା ମୁନିମାନଙ୍କର ନିବାସ ସ୍ଥଳ ଥିବାରୁ ପ୍ରାଚୀନ କାଳରୁ ଏହାର ନାମ ମୁନିଗୁଡ଼ା ରହିଛି ବୋଲି ମନେ ହୁଏ। ମୁନିଗୁଡ଼ା ଗ୍ରାମର ପରିବେଶ ଅତି ଉପାଦେୟ, ସୁନ୍ଦର ଆଉ ସ୍ୱାସ୍ଥ୍ୟ ଉପଯୋଗୀ, କାରଣ ଏହାର ଦକ୍ଷିଣ ଦିଗରେ ଯେଉଁ ପର୍ବତ ରହିଛି ସେଥିରୁ ସଦାସର୍ବଦା ଶୀତଳ ପବନ ପ୍ରବାହିତ ହେଉଛି ଏବଂ ଶକଟା ଡଙ୍ଗରରୁ ଯେଉଁ ଝରଣାଟି ପ୍ରବାହିତ ହେଉଛି ତାହା ଚିରସ୍ରୋତା, ତେଣୁ ସବୁବେଳେ ଜଳର ଆବଶ୍ୟକତା ବେଶି ପଡ଼ିନଥାଏ ବାହାରୁ ଆଣିବାକୁ, ଏବଂ ଭୂଗର୍ଭସ୍ଥ ଜଳ ମଧ୍ୟ ପାନୀୟ ଉପଯୋଗୀ। ଏଠାରେ ବହୁ ସଂଖ୍ୟକ ଆଦିବାସୀ ଏବଂ ଜନଜାତି ଲୋକ ନିବାସ କରୁଥିଲେ। ସେମାନଙ୍କର ମୁଖ୍ୟ ଜୀବିକା ଥିଲା କୃଷି, ପଶୁପାଳନ ଆଉ ଶ୍ରମ, କିନ୍ତୁ ଡଙ୍ଗରିଆ କନ୍ଧ ଯେଉଁ ଅଛନ୍ତି ପାହାଡ଼ ଉପରେ, ସେମାନଙ୍କର ଜୀବିକା ବହୁତ ଟିକେ ଭିନ୍ନ ପ୍ରକାର ଥିଲା, କାରଣ ସେଠାରେ ପ୍ରକୃତି ତାଙ୍କୁ ଧନର ଭଣ୍ଡାରରେ ଭରି ଦେଇଛନ୍ତି, ଅର୍ଥାତ୍ ସବୁ ପ୍ରକାର ଖାଦ୍ୟ ପାନୀୟ ତାଙ୍କ ପାଇଁ ଉପଲବ୍ଧ ଅଛି। ସେଠି ମାଣ୍ଡିଆ, ଧାନ, ମକା, ପଣସ, ସପୁରୀ ପଣସ, କମଳା, ହଳଦୀ, ଅଦା, ଜନା ଇତ୍ୟାଦି ପ୍ରଚୁର ପରିମାଣରେ ଫସଲ ହୁଏ ଏବଂ ସେଠୁ ସେମାନେ ନିଜର ଆବଶ୍ୟକତାରୁ ଯାହା ବଳିଯାଏ ସେଟା ଆଣି ଗ୍ରାମରେ ବିକ୍ରି କରନ୍ତି। ତେଣୁକରି ସେମାନଙ୍କର ଜୀବିକା ନିର୍ବାହ ଅତି ସ୍ୱଚ୍ଛଳ ନଥିଲେ ମଧ୍ୟ ଦୟନୀୟ ନୁହେଁ। ମୁନିଗୁଡ଼ାର ଭାଇଚାରା ବିଷୟରେ ଯଦି ଆଲୋଚନା କରାଯାଏ, ବର୍ତ୍ତମାନ ସମୟରେ ମୁନିଗୁଡ଼ାରେ

ବହୁ ଭାଷି ବହୁତ ଲୋକ ଆସି ପହଞ୍ଚିଗଲେଣି। ଯେହେତୁ ରେଳ ଷ୍ଟେସନ ଅଛି ଏବଂ ରେଳ ସଂଯୋଗର ସୁବିଧା ଥିବାରୁ ଆନ୍ଧ୍ରରୁ ଛତିଶଗଡ଼ ପର୍ଯ୍ୟନ୍ତ ବିଭିନ୍ନ ଲୋକ ଆସିକି ଏଠି ବ୍ୟବସାୟ କରିକି ଯାଉଛନ୍ତି ଏବଂ ବର୍ତ୍ତମାନ ବେଦାନ୍ତ ଆଲୁମିନା ହେବା ଠାରୁ ଏଠି ବିଭିନ୍ନ ସ୍ଥାନରୁ ଲୋକେ ଆସି ବସବାସ କରିବାକୁ ଲାଗିଛନ୍ତି। ଏଠାରେ ଦେଖାଯାଆନ୍ତି ହିନ୍ଦୁ ତ ଅଛନ୍ତି, ବନବାସୀ ଅଛନ୍ତି, ମୁସଲିମ କିଛି ଅଛନ୍ତି, ଖ୍ରୀଷ୍ଟିଆନ ଅଛନ୍ତି, ଜୈନ ଅଛନ୍ତି, ଆଉ ଭାଷାଭାଷୀ ହିସାବରେ ତେଲୁଗୁ, ଓଡ଼ିଆ, ହିନ୍ଦୀ, ବଙ୍ଗାଳୀ ଏମିତି ବିଭିନ୍ନ ଭାଷାଭାଷୀ ଲୋକ ମଧ୍ୟ ଆସି ବସବାସ କରୁଛନ୍ତି। ଯେହେତୁ ବିଭିନ୍ନ ସ୍ଥାନରୁ ଆସିଛନ୍ତି ସେମାନେ ନିଜ ନିଜର ପାରମ୍ପରିକ ଧର୍ମ, ସଂସ୍କୃତି, ପୂଜା ପର୍ବକୁ ଶାନ୍ତିରେ ପାଳନ କରୁଛନ୍ତି ଏବଂ ଏହା ଏକ ଭାଇଚାରାର ବିଶେଷ ଦୃଷ୍ଟାନ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ। ଶିକ୍ଷା କ୍ଷେତ୍ରରେ ବିଚାର କଲେ ମୁନିଗୁଡ଼ାରେ 1965 ପର୍ଯ୍ୟନ୍ତ ହାଇସ୍କୁଲ ନଥିଲା, କିନ୍ତୁ 1966 ପ୍ରଥମ କରି ଗୋଟିଏ ପ୍ରାଇଭେଟ ହାଇସ୍କୁଲ କରିବାର ବ୍ୟବସ୍ଥା ହୋଇଥିଲା। ଆଉ ମୁଁ ଗର୍ବ ଅନୁଭବ କରେ ଯେ ମୁଁ ହେଉଛି ସେ ଅନୁଷ୍ଠାନର ପ୍ରଥମ ଛାତ୍ର ଯିଏକି 1970 ଉତ୍ତୀର୍ଣ୍ଣ କରିଥିଲେ। ବର୍ତ୍ତମାନକୁ ଦେଖିଲେ +3 ପର୍ଯ୍ୟନ୍ତ ଆର୍ଟ୍ସ କଲେଜ ହିଁ ଥିଲା, କିନ୍ତୁ ଗତ 2 ବର୍ଷ ହେଲା ହାଇସ୍କୁଲରେ +2 ସାଇନ୍ସ ଆରମ୍ଭ କରାଯାଇଛି। ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ମୁନିଗୁଡ଼ା ବହୁ ପଛରେ ପଡ଼ିଯାଇଛି, ତେଣୁକରି ବହୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ବାଧ୍ୟ ହୋଇ ବିଭିନ୍ନ ଜାଗାକୁ ଯିବାକୁ ପଡ଼ୁଛି ଏବଂ ଦୁଃଖର କଥା ଗରିବ ଶ୍ରେଣୀର ପିଲାମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ କହିବାକୁ ଗଲେ ମୁନିଗୁଡ଼ାରେ ଗୋଟେ ଡିସ୍ପେନ୍ସର ଥିଲା, ତାପରେ CHC ହେଲା, ବର୍ତ୍ତମାନ ବହୁ ଶଯ୍ୟା ବିଶିଷ୍ଟ ଗୋଟେ ମେଡିକାଲ ତିଆରି ହେଉଛି, କିନ୍ତୁ ସବୁବେଳେ ଦେଖାଯାଏ ଏଠି ଡାକ୍ତର ଅଭାବ, କର୍ମଚାରୀ ଅଭାବ, ଅଧ୍ୟୁଷିତ ଅଞ୍ଚଳ, ତେଣୁକରି କିଛି ଅଧିକ ପରିମାଣରେ ଯଦି ରୋଗ ହୋଇଯାଇଛି ତାଙ୍କୁ ରେଫର କରିଦିଆଯାଉଛି, ବରହମପୁର ନେଇଯାଅ କିମ୍ବା ଭୁବନେଶ୍ୱର ନେଇଯାଅ କିମ୍ବା ବିଶାଖାପାଟଣା ନେଇଯାଅ। ଯେହେତୁ ଏଟା ରେଳ ସଂଯୋଗ ଅନୁସାରେ ବିଶାଖାପାଟଣାଟା ସୁବିଧା ହେଉଛି, ଲୋକେ ବିଶାଖାପାଟଣା ଉପରେ ବିଶେଷ ନିର୍ଭର କରୁଛନ୍ତି, ତେଣୁକରି ସ୍ୱାସ୍ଥ୍ୟ ପାଇଁ ଆମର ବିଶେଷ ଧ୍ୟାନ ରହିବା ଆବଶ୍ୟକ ମନେ କରେ। ଗମନାଗମନ ଦୃଷ୍ଟିରୁ ମୁନିଗୁଡ଼ାର ରେଳପଥ ଏକ ଉନ୍ନତ ମାନର ରେଳପଥ, ଅର୍ଥାତ୍ ବିଭିନ୍ନ ସହରକୁ ଯଥା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଆଲେପି, ଅହମ୍ମଦାବାଦ, ବେଙ୍ଗାଲୋର, କଲିକତା, ହାଇଦ୍ରାବାଦ, ହାଟିଆ, ଟାଟା, ବିଲାସପୁର, ଏର୍ଣ୍ଣାକୁଲମ ଏଭଳି ଭାବେ ବହୁତ ସ୍ଥାନକୁ ରେଳ ଚଳାଚଳର ବ୍ୟବସ୍ଥା ଅଛି ଏବଂ ରେଳ ବିଭାଗ ତରଫରୁ ପ୍ଲାଟଫର୍ମକୁ ମଧ୍ୟ ଉନ୍ନତିକରଣ କରିବାରେ ଚାଲିଛନ୍ତି। 3 ଲାଇନ ବିଶିଷ୍ଟ ରେଳ ଧାରଣା ରହିଛି ଏବଂ ଷ୍ଟେସନରେ 4 ପ୍ଲାଟଫର୍ମ ହୋଇସାରିଲାଣି। ବର୍ତ୍ତମାନ ଷ୍ଟେସନର ଉନ୍ନତିକରଣ ବାରମ୍ବାର ଚାଲିଛି, ଭବିଷ୍ୟତରେ ଆହୁରି ଭଲ ହେବ ବୋଲି ଆଶା କରାଯାଉଛି। ସଡ଼କ ପଥ କଥା ବିଚାର କଲେ ବର୍ତ୍ତମାନ କିଛି ବର୍ଷ ହେଲା ସଡ଼କ ପଥର କିଛିଟା ଉନ୍ନତି ହୋଇଛି, କିନ୍ତୁ ସେ ଉନ୍ନତିର ପରିମାଣ ସମୁଦ୍ରକୁ ସଂଖେ ପାଣି। ଯେହେତୁ ମୁନିଗୁଡ଼ା ଠାରୁ 20 କିଲୋମିଟର ଦୂରରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ବେଦାନ୍ତ ଆଲୁମିନା ସ୍ଥାପିତ ହୋଇଯାଇଛି, ସେଥିପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟକ ଗାଡ଼ି ଯିବା ଆସିବା କରୁଛି, ତା ପାଇଁ ରାସ୍ତା ଏତେଟା ଉପଯୋଗୀ ହୋଇପାରୁନି, ଆହୁରି ପ୍ରଶସ୍ତିକରଣ ଦରକାର। ଏବଂ ସବୁଠାରୁ ଦୟନୀୟ ଅବସ୍ଥା ହେଉଛି ମୁନିଗୁଡ଼ାର ପୂର୍ବ ପଟେ 2 ଫାଟକ ଏବଂ ପଶ୍ଚିମ ପଟେ 1 ଫାଟକ ରହିଛି, ମାତ୍ର ପୂର୍ବ ପଟେ 3 କିଲୋମିଟର ଭିତରେ ଏବଂ ପଶ୍ଚିମ ପଟେ 2 କିଲୋମିଟର ଭିତରେ। ଏ 5 କିଲୋମିଟର ଭିତରେ ଯେହେତୁ 3 ଫାଟକ ରହିଛି, ତେଣୁକରି ପ୍ରତ୍ୟେକ ସମୟରେ ପ୍ରତି ଅଧଘଣ୍ଟା ଥରେ ଶହ ଶହ ଗାଡ଼ି ଧାଡ଼ି ହୋଇକି ରାସ୍ତା ଉପରେ ରହିଯାଉଛି, ତେଣୁକରି ଏହାର ବିକଳ୍ପୀକରଣ କରିବାର ଆବଶ୍ୟକତା ଅଛି। ଏଇଦର ଓଭରବ୍ରିଜ କିମ୍ବା ରାସ୍ତାକୁ ଚଉଡ଼ା କରି ଅନ୍ୟ ରାସ୍ତା ଦେଇକି ଯେମିତି ଫାଟକ ଲାଗିବନି ତାର ବ୍ୟବସ୍ଥା କରିବାକୁ ପଡ଼ିବ। ଜଳ ଯୋଗାଣ ଦୃଷ୍ଟିରୁ ଦେଖିଲେ ମୁନିଗୁଡ଼ାକୁ PHD ଜଳ ଘରକୁ ଯୋଗାଇ ଦିଆଯାଇପାରିନାହିଁ ଏବଂ ଏ କାମ ବର୍ତ୍ତମାନ ଚାଲିଛି, ସେ କେତେବେଳେ ସରିବ ସମୟ ହିଁ ଜାଣିବ। ଏଭଳି ଭାବରେ ମୁନିଗୁଡ଼ାର ସ୍ଥିତିକୁ ଦେଖିଲେ ବାହାରୁ ବହୁ ସଂଖ୍ୟକ କର୍ମଚାରୀ ଯେଉଁ ଆସୁଛନ୍ତି ସେମାନେ ମୁନିଗୁଡ଼ାର ସୁବିଧା, ରେଳପଥର ସୁବିଧା, ଯାନବାହନର ସୁବିଧା, ବ୍ୟବସାୟର ସୁବିଧା, ଖାଦ୍ୟପେୟର ସୁବିଧା ଏସବୁ କାରଣ ଯୋଗୁଁ ବସତି ସ୍ଥାପନ କରିଦେଉଛନ୍ତି ଏବଂ ଚାକିରିର ଶେଷରେ ନିଜେ ଗୋଟେ ଘର ଖଣ୍ଡିଏ କରିଦେଇକରି ଏଠି ରହିବାର ବ୍ୟବସ୍ଥା କରୁଛନ୍ତି। ଏଭଳି ଭାବରେ ଦେଖିଲେ ମୁନିଗୁଡ଼ାଟା ହେଉଛି ଗୋଟେ ଫ୍ଲୋଟିଂ ପପୁଲେସନର ଗାଁ, ବିଭିନ୍ନ ସ୍ଥାନରୁ ବିଭିନ୍ନ ଭାଷାଭାଷୀ, ବିଭିନ୍ନ ସମ୍ପ୍ରଦାୟର, ବିଭିନ୍ନ ଜାତିର, ବିଭିନ୍ନ ଧର୍ମର ଲୋକ ଆସିକି ଏଠି ବସତି ସ୍ଥାପନ

ଭୋଗିବାକୁ ଆଗ୍ରହ ମନେ କରୁଛନ୍ତି। ଏଭଳି ଭାବରେ ମୁନିଗୁଡ଼ାର ସ୍ଥିତି ଅତ୍ୟନ୍ତ ସୁଖଦାୟୀ ଏବଂ ଆନନ୍ଦଦାୟୀ ହେଲେ ମଧ୍ୟ ବର୍ତ୍ତମାନ ମୁନିଗୁଡ଼ା ଧୀରେ ଧୀରେ ସହରର ରୂପ ଧାରଣ କଲାଣି। ପରିମଳ ଦୃଷ୍ଟିରୁ ବିଚାର କଲେ ମୁନିଗୁଡ଼ାର ପରିମଳ ପାଇଁ ପଞ୍ଚାୟତର ଶକ୍ତି ଏତେଟା ଉପଯୋଗୀ ହୋଇପାରୁନାହିଁ। ପରିମଳ ପାଇଁ ନିଶ୍ଚିତ ଭାବେ ମୁନିଗୁଡ଼ାକୁ NSC ଘୋଷଣା କରିବାକୁ ହେବ କିମ୍ବା ମ୍ୟୁନିସିପାଲିଟି ଘୋଷଣା କରିବାକୁ ହେବ, ଯାହାଫଳରେ ଯେତେକ ସବୁ ଜଳ ଯୋଗାଣ ଓ ଆବର୍ଜନା ନିଷ୍କାସନ ଅନ୍ୟାନ୍ୟ ଯାହା ସୁବିଧା ଅଛି NSC ତରଫରୁ ମ୍ୟୁନିସିପାଲିଟି ତରଫରୁ ତାହା ପାଇବାରେ ଲୋକେ ଯେଉଁ ବଞ୍ଚିତ ହେଉଛନ୍ତି, ସେଇଥିପାଇଁ ସେଟାକୁ କାର୍ଯ୍ୟକାରୀ କରିବା ଉଚିତ ମନେ କରେ।

ମୁନିଗୁଡ଼ା ନାମର ସାର୍ଥକତା ଅନୁସାରେ ଆମ ଗ୍ରାମର କେନ୍ଦ୍ରସ୍ଥଳରେ ଗୋଟିଏ ମନ୍ଦିର କମ୍ପ୍ଲେକ୍ସ ଅଛି, ଯେଉଁଠାରେ ଶ୍ରୀ ଜଗନ୍ନାଥ ମନ୍ଦିର, ଶ୍ରୀ ରାଧାକୃଷ୍ଣ ମନ୍ଦିର, ଶ୍ରୀ ମହାଲକ୍ଷ୍ମୀ ମନ୍ଦିର, ଶ୍ରୀ ବିମଳ ମାତା ମନ୍ଦିର, ଶ୍ରୀ ହନୁମାନ ମନ୍ଦିର, ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର, ଶ୍ରୀ ଗଣେଶ ମନ୍ଦିର, ଶ୍ରୀ ଗୀତା ମନ୍ଦିର, ଶ୍ରୀ ଅଲେଖ ମନ୍ଦିର, ଶ୍ରୀ ଗାୟତ୍ରୀ ମନ୍ଦିର ଏବଂ ମାତା ଗ୍ରାମଦେବୀଙ୍କ ମନ୍ଦିର ଓ ଅନ୍ୟାନ୍ୟ ସବୁ ମନ୍ଦିର ଅଛି। ଏତଦ୍ ବ୍ୟତୀତ ସହର ବିଭିନ୍ନ ସ୍ଥାନରେ ଶ୍ରୀ ରାମ ମନ୍ଦିର, ଶ୍ରୀ ଧବଳେଶ୍ୱର ମନ୍ଦିର, ଶ୍ରୀ ଶନି ମନ୍ଦିର, ଶ୍ରୀ ବନଦୁର୍ଗା ମନ୍ଦିର, ଶ୍ରୀ ଗଙ୍ଗା ଯମୁନା ମନ୍ଦିର, ଆହୁରି ଅନେକ ମନ୍ଦିର ଅଛି। ମନ୍ଦିର ଗୁଡ଼ିକର ଦୈନନ୍ଦିନ ପୂଜାଦି କର୍ମ ହେବା ସଙ୍ଗେ ସଙ୍ଗେ ଯାନିଯାତ୍ରା ଅନୁଷ୍ଠିତ ହେଉଛି। ସେ ଯାନିଯାତ୍ରା ପାଇଁ ବିଭିନ୍ନ କମିଟି ସବୁ ରହିଛନ୍ତି। ରଥଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀରାମ ନବମୀ, ଶ୍ରୀ ହନୁମାନ ଜୟନ୍ତୀ, ଦୋଳଯାତ, ଝାମୁଯାତ୍ରା ଇତ୍ୟାଦି ଇତ୍ୟାଦି ସବୁ ଅନୁଷ୍ଠିତ ହୋଇଯାଉଛି। ଇତ୍ୟାଦି କମିଟି ଭିତରେ ମୁନିଗୁଡ଼ାରେ ଶ୍ରୀ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠଙ୍କ କରୁଣାରୁ ଆଦିତ୍ୟ ବାହିନୀ ନାମରେ ଗୋଟିଏ ବାହିନୀ ସକ୍ରିୟ ଅଛି ଏବଂ ସେ ଆଦିତ୍ୟ ବାହିନୀ ଦ୍ୱାରା ଆଜି ଅନ୍ୟ 54 ଭାଗବତ ଟଙ୍ଗୀ ଅଞ୍ଚଳରେ ଗଠନ ହୋଇପାରିଛି ଏବଂ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ସେମାନଙ୍କ ଏହି କାର୍ଯ୍ୟକ୍ରମ ପାଇଁ ସନ୍ତୁଷ୍ଟ ହୋଇ 4 ତଳେ ମୁନିଗୁଡ଼ାରେ ନିଜେ ପଦାର୍ପଣ କରି ମୁନିଗୁଡ଼ା ମାଟିକୁ ପବିତ୍ର କରିଛନ୍ତି। ମୋ ଗାଁକୁ ମୁଁ ପିଲାଟି ଦିନରୁ ଯାହା ଦେଖି ଆସୁଛି ତାହା ନୀତି ନୂଆ କହିଲେ ଅତ୍ୟୁକ୍ତି ହେବ ନାହିଁ। ଉନ୍ନତି ପରେ ଉନ୍ନତି ଚାଲିଛି, କିନ୍ତୁ ମୁଁ ସେତେବେଳେ ସନ୍ତୁଷ୍ଟ ଲାଭ କରିବି ଯେତେବେଳେ ଆମ ଗାଁରେ କିଛି ପରିବର୍ତ୍ତନ ଦେଖିବି। ପ୍ରଥମତଃ ଟେକ୍ନିକାଲ କଲେଜ, ଦ୍ୱିତୀୟତଃ ରେଳ ଷ୍ଟେସନର ଏ ପାଖରୁ ଆର ପାଖକୁ ଯିବା ଆସିବାଟା ଭାରି କଷ୍ଟ, କାରଣ ବାଧକ ହେଉଛି ଫାଟକ। ସେ ଫାଟକ ଆରପଟେ ଅନ୍ୟ 6-7 ସାହି ଅଛି, ତେଣୁକରି ସେଇ ସାହିକୁ ଯିବା ପାଇଁ ଭୂତଳ ରାସ୍ତା ଟିକେ ଯଦି ହେବ ତେବେ ଯାଇକି ସମସ୍ତଙ୍କର ଯାନବାହନର ଯିବା ଆସିବାର ସୁବିଧା ହେବ। ଜନସ୍ୱାସ୍ଥ୍ୟ ଅନୁସାରେ ଉନ୍ନତମାନର ସ୍ୱାସ୍ଥ୍ୟ ପାଇଁ ଜଣେ ସବ୍ ଡିଭିଜନ ମେଡିସିନ ସ୍ପେଶାଲିଷ୍ଟ, ଜଣେ ହୃଦ ବିଶେଷଜ୍ଞ ଓ ଜଣେ ହସ୍ତଶଲ୍ୟ ବିଶେଷଜ୍ଞଙ୍କର ଆବଶ୍ୟକତା ରହିଛି। ସୁନ୍ଦର ଗ୍ରାମ ଓ ସହର ପାଇଁ ପରିମଳର ଆବଶ୍ୟକତା ରହିଛି। ଏହି ଗାଁକୁ ଏନ୍ଏସି ଘୋଷଣା କରିଦେବେ କହି ଆଜି ଯାଏ ଏନ୍ଏସି ହୋଇପାରିଲା ନାହିଁ। ଯଦି ଯଥାଶୀଘ୍ର ଏନ୍ଏସି କାର୍ଯ୍ୟକାରୀ ନ ହୁଏ ତେବେ କିଛିଦିନ ପରେ ଏହି ଯେଉଁ ସୁନ୍ଦର ଗାଁଟି ପଲିଥିନମୟ ହୋଇଯିବ, ତେଣୁକରି ଏ ଗାଁକୁ ଯଥାଶୀଘ୍ର ଏନ୍ଏସି ଘୋଷଣା କରିବା ଉଚିତ ହେବ। ପୁଣି ଆଶ୍ଚର୍ଯ୍ୟ ହେବେ, ମୁନିଗୁଡ଼ା ତହସିଲ ହେଡକ୍ୱାର୍ଟରରୁ ଜିଲ୍ଲା ଅଫିସକୁ ଯିବାକୁ ମାତ୍ର 60 କିଲୋମିଟର। ଯାନବାହନର ସୁବିଧା ଅଛି, ସରକାରୀ ବସ୍ ଅଛି, ରେଳ ସୁବିଧା ଅଛି, କିନ୍ତୁ ସବ୍ ଡିଭିଜନ ହେଉଛି ଗୁଣପୁର, ସେଠାକୁ ଯିବାକୁ ହେଲେ 100 କିଲୋମିଟର ଦୂରତା, ସେଠାକୁ କୌଣସି ରେଳ ଯୋଗାଯୋଗ ନାହିଁ, ସରକାରୀ ବସ୍ର ମଧ୍ୟ ବ୍ୟବସ୍ଥା ନାହିଁ, ପ୍ରାଇଭେଟ ବସ୍ ଉପରେ ନିର୍ଭର କରିବାକୁ ପଡୁଛି। ତେଣୁକରି ଯଦି ଭବିଷ୍ୟତରେ ମୁନିଗୁଡ଼ାର ଅଞ୍ଚଳର ଲୋକମାନଙ୍କର ଅଧିବାସୀମାନଙ୍କର ସୁବିଧାକୁ ଲକ୍ଷ୍ୟ କରାଯାଏ ତେବେ ମୁନିଗୁଡ଼ାକୁ ସବ୍ ଡିଭିଜନ ଘୋଷଣା କଲେ ବହୁତ ଭଲ ହୁଅନ୍ତା। ମୁନିଗୁଡ଼ା ଏକ ପର୍ଯ୍ୟଟନ ସ୍ଥଳୀ, ଏହାର ଚତୁର୍ପାର୍ଶ୍ୱରେ ବିଭିନ୍ନ ପ୍ରାକୃତିକ ଦର୍ଶନୀୟ ସ୍ଥାନ ସବୁ ଅଛି। ଏହି ପ୍ରାକୃତିକ ସ୍ଥାନ ଗୁଡ଼ିକ ମଧ୍ୟରେ

ମୁଣ୍ଡାବାଲିର ତ୍ରିବେଣୀ ସଙ୍ଗମ ଓ ଶିବମନ୍ଦିର, ମିନାଜ ହଲାର ଶିବମନ୍ଦିର, ଚାଟିକଣ ବିଶ୍ୱଗଡ଼ ରେଳ ଷ୍ଟେସନ ନିକଟସ୍ଥ ଗଦଗଦା ଜଳପ୍ରପାତ ଶିବମନ୍ଦିର, ହନୁମାନ ମନ୍ଦିର, ସକଟା ଜଳପ୍ରପାତ, ତା ନିକଟରେ ଥିବା ଡଙ୍ଗିରିଆ ଅଧିବାସୀମାନଙ୍କର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଗାଁ, ଏସବୁକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟନ ସୁବିଧା ଆବଶ୍ୟକ। ମୋର ଶେଷ ସ୍ୱପ୍ନ, ଏ ଅଞ୍ଚଳର ସମସ୍ତ ଆଦିମ ଅଧିବାସୀମାନଙ୍କର କୃଷି ପାଇଁ ଜଳସେଚନର ସୁବ୍ୟବସ୍ଥା ହେବା ଦରକାର ଏବଂ ପଶୁପାଳନର ବ୍ୟବସ୍ଥା ହେବା ଦରକାର। ସଙ୍ଗେ ସଙ୍ଗେ ଗୋଟିଏ ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି। ଯଦି ଏଗୁଡ଼ିକ ସମ୍ପନ୍ନ ହୁଏ ତେବେ ମୁଁ ବହୁତ ଖୁସି ହେବି, ମୁଁ ଧନ୍ୟ ମନେ କରିବି।

0: ମୁନିଗୁଡ଼ା ଗାଁ ସମ୍ପର୍କରେ ଆମେ ଅନେକ କଥା ଜାଣିଲେ ଆମ ଗାଁ କାହାଣୀରେ।
1: ଆମ ଗାଁ ସମ୍ପର୍କରେ ପି ସୁଧାକର ପାତ୍ର ସାର୍ ଅତି ସୁନ୍ଦର ଭାବରେ କହିଥିବାରୁ ଏବଂ ଗାଁର ଉନ୍ନତି ପାଇଁ ତାଙ୍କର ମତାମତ ରଖିଥିବାରୁ ପି ସୁଧାକର ପାତ୍ର ସାର୍ଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।
0: ବର୍ତ୍ତମାନ ଆରମ୍ଭ କରିବା ଆଜିର ବିଶେଷ ପ୍ରସଙ୍ଗ।
1: ଆଜିର ବିଶେଷ ପ୍ରସଙ୍ଗରେ ରହିଛି ନନ୍ଦପୁରର ଗଣେଶ ମନ୍ଦିର।
0: ଆମ କୋରାପୁଟ ଜିଲ୍ଲାରେ ରହିଛି ଅନେକ ଐତିହାସିକ ଏବଂ ସୁନ୍ଦର ସ୍ଥାନ।
1: ସେଥିମଧ୍ୟରୁ ପ୍ରାକୃତିକ ସୌନ୍ଦର୍ଯ୍ୟ, ପୁରାତନ ଇତିହାସ, ଧାର୍ମିକ ପରମ୍ପରା ଓ ସାଂସ୍କୃତିକ ଐତିହ୍ୟ ପାଇଁ ପ୍ରସିଦ୍ଧ ହେଉଛି ନନ୍ଦପୁର।
0: ପୁରାତନ ସମୟରେ ନନ୍ଦପୁର ଏକ ରାଜଧାନୀ ଭାବରେ ପରିଚିତ ଥିଲା।
1: ନନ୍ଦପୁରରେ ରହିଛି ଅନେକ ପୁରାତନ ମନ୍ଦିର, ସେଥିମଧ୍ୟରୁ ଏହି ଗାଁର ଏକ ମୁଖ୍ୟ ଆକର୍ଷଣ ହେଉଛି ଗଣେଶ ମନ୍ଦିର।
0: ଏହି ମନ୍ଦିରଟି ଧାର୍ମିକ ମହତ୍ତ୍ୱ ସହିତ ଐତିହାସିକ ମୂଲ୍ୟ ରଖେ। ସ୍ଥାନୀୟ ଲୋକମାନଙ୍କର ମତ ଅନୁସାରେ ଏହି ମନ୍ଦିରର ଅନେକ କିମ୍ବଦନ୍ତୀ ରହିଛି।
1: ତେବେ ଚାଲନ୍ତୁ ନନ୍ଦପୁରର ଗଣେଶ ମନ୍ଦିର ବିଷୟରେ ଶୁଣିବା।

ମୁଁ କଳ୍ପନା ଦେବୀ ବିଶ୍ୱାଳ, ନନ୍ପୁର ବାସିନ୍ଦା। ମୁଁ ନନ୍ପୁରରେ ପ୍ରାୟତଃ 45 ବର୍ଷ ହେଲାଣି ଅଛି। ମୋର ଜନ୍ମସ୍ଥାନ ବି ଏଇଠି, ଆଉ ମୋର ଶାଶୁ ଘର ମଧ୍ୟ ଏଇ ନନ୍ପୁରରେ ହିଁ ଅଛି। ଏଇ ଆମର ନନ୍ପୁର ହଉଛି କୋରାପୁଟ ଜିଲ୍ଲାର ଆନ୍ଧ୍ର ସୀମାନ୍ତବର୍ତ୍ତୀ ଏକ ଐତିହାସିକ ଶ୍ରେଷ୍ଠ ସ୍ଥାନ। ଏହି ପୁରାତନ ଗଡ଼ଜାତ ରାଜଧାନୀର ପ୍ରତ୍ୟେକ ଅଣୁ କୋଣର ଗଛପତ୍ର ଠାରୁ ଆରମ୍ଭ କରି ପଥର, ନଦୀ, ନାଳ, ଗୋଟିଏ ଗୋଟିଏ ଇତିହାସ କହିଲେ ଅତ୍ୟୁକ୍ତି ହେବ ନାହିଁ। ନନ୍ପୁର ରାଜଧାନୀରେ ପ୍ରତ୍ୟେକ ଦେବାଦେବୀ, ହିନ୍ଦୁ ମନ୍ଦିର, ମୁସଲମାନ ଦରଗା, ପୁରାତନ ଚର୍ଚ୍ଚ, ସବୁ ଧର୍ମ ସମାନତାର ପରିଚୟ ଦେବା ସଙ୍ଗେ ସଙ୍ଗେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ ସମ୍ପ୍ରଦାୟ ଜାତି ଧର୍ମର ପ୍ରତୀକ ଆବିର୍ଭାବ ଓ ଭାଇଚାରା ଅଞ୍ଚଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ନନ୍ପୁରଟି ଏଠାରେ ସବୁ ସମ୍ପ୍ରଦାୟର ଭାଇ ଭଉଣୀମାନେ ଏକତ୍ରିତ ହୋଇ ସବୁ ଧର୍ମର ପର୍ବ ପାଳନ କରିବାର ପରମ୍ପରା ରହିଛି। ନନ୍ପୁର ଠାରେ ବିଖ୍ୟାତ ବତୀ ସିଂହାସନ, ଜଗନ୍ନାଥ ମନ୍ଦିର, ବୁଢା ଭୈରବୀ, ଗ୍ରାମଦେବୀ ଠାକୁରାଣୀ ମନ୍ଦିର, ପଦ୍ମନାଭ, ରାଧାକୃଷ୍ଣ, ମଦନ ମୋହନ, ହନୁମାନ, ରାମ ମନ୍ଦିର, ସନ୍ତୋଷୀ ମନ୍ଦିର, ସର୍ବେଶ୍ୱର ମହାଦେବ, ନୀଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିର, ରାଜାଙ୍କର ସ୍ଥାପିତ ଭଣ୍ଡାର ଘରଣୀ ମନ୍ଦିର, ଦୁଆରଶୁଣୀ ମନ୍ଦିର ଇତ୍ୟାଦି ବିଭିନ୍ନ ମନ୍ଦିର ଦର୍ଶନ କରିବାର ସୁଯୋଗ ଅଞ୍ଚଳବାସୀ ତଥା ପର୍ଯ୍ୟଟକ କେବେ ହାତ ଛଡ଼ା କରନ୍ତି ନାହିଁ। ଏଠାରେ ଆକର୍ଷିତ ଗୋଟିଏ ପଥରରୁ ଫୁଟି ଉଠିଥିବା ଶ୍ରୀ ଶ୍ରୀ ଗଣେଶ ମନ୍ଦିର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ଓ ଦର୍ଶନକାରୀଙ୍କର ଆଗ୍ରହ।

ଶ୍ରେଷ୍ଠ ସ୍ଥଳୀ ଅଟେ ନନ୍ଦପୁର। ଏହି ଗଣେଶ ମନ୍ଦିର ତଥା ମୂର୍ତ୍ତି ନିର୍ମାଣର କୌଣସି ସଠିକ ଐତିହାସିକ ତଥ୍ୟ ସ୍ପଷ୍ଟ ନଥିଲେ ମଧ୍ୟ ଲୋକକଥା ତଥା କିମ୍ବଦନ୍ତୀରୁ ଶୁଣିବାକୁ ମିଳେ ଯେ ପୁରୀରୁ ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନ କରି ଫେରିବା ବେଳେ ଏଠାରେ କିଛି ଦିନ ବିଶ୍ରାମ ନେଇ ବଣ ଜଙ୍ଗଳ ଚିରଶ୍ରୋତା ଗଙ୍ଗେଶୁଣୀ ନଦୀର ନିର୍ମଳ କୁଳୁକୁଳୁ ନଦୀର ଆନନ୍ଦ ନେଇଥିଲେ। ତାଙ୍କର ସହ ଥିବା କୁଶଳୀ ପଥର ମିସ୍ତ୍ରୀ ବଣ ଜଙ୍ଗଲ ଓ ପରିବେଷ୍ଟିତ ନଦୀ ପାର୍ଶ୍ୱରେ ଆଚମ୍ବିତ ଏକ ଠିଆ ପଥର ପ୍ରାୟ 8 ଫୁଟ ଉଚ୍ଚ 4 ଫୁଟ ଓସାରର ଦେଖି ପଥର ଉପରେ ନିଜର କଳା ନିପୁଣତାକୁ ପରିପ୍ରକାଶ କରିବା ପାଇଁ କୁଣ୍ଠାବୋଧ ନ କରି ନିଜର ନିପୁଣ ଶୈଳୀରେ ଏକ ଗଣେଶ ମୂର୍ତ୍ତି ସୃଷ୍ଟି କଲେ, ଯାହାଙ୍କ ମୂର୍ତ୍ତିର ମୁଖ ଆଗ୍ନେୟକୋଣରେ ନିର୍ମାଣ କରି ଏକ ଚତୁର୍ଦ୍ଧା ଗଣେଶ ନିର୍ମାଣ ହେଲା। ହାତରେ ଫାସ ଅଙ୍କୁଶ ଅତିପ୍ରିୟ ଠାକୁରଙ୍କର ଲଡୁ ଗୋଟିଏ ହାତ ଆଶୀର୍ବାଦ ମୁଦ୍ରାରେ ନିର୍ମାଣ କରି ନିଜର ଗନ୍ତବ୍ୟ ସ୍ଥାନକୁ ଚାଲିଗଲେ। କାଳକ୍ରମେ ବଣ ଜଙ୍ଗଲ ମଧ୍ୟରେ ଏହି ମୂର୍ତ୍ତି ଦୀର୍ଘ ଦିନ ଅପଲୁପ୍ତ ହୋଇ ଦଣ୍ଡାୟମାନ ରହିବା ପରେ ପର୍ବତ ପାହାଡର ମାଟି ଧସି ଆସି ଏହା ପତି ହୋଇ ମାଟି ଗର୍ଭରେ ଅଦୃଶ୍ୟ ହୋଇ ରହି ବହୁ ଦିନ ପତି ହୋଇ ରହିଲା। ପରବର୍ତ୍ତୀ ସମୟରେ ମୂର୍ତ୍ତିର କିଛି ଅଂଶ ପ୍ରତ୍ୟୟମାନ ହେଲା। ଏହା ପ୍ରକାଶ ପାଇଲା ପରେ ତତ୍କାଳୀନ ରାଜା ରାମଚନ୍ଦ୍ର ଦେବଙ୍କୁ ସୂଚନା ହେଲା ପରେ ରାଜା ତାଙ୍କର ପାରିଷଦଙ୍କୁ ପଠାଇ ଶ୍ରୀ ଗଣେଶଙ୍କର ନିମନ୍ତେ ଗୃହ ତଥା ଏକ ଅସ୍ଥାୟୀ ମନ୍ଦିର ନିର୍ମାଣ କରି ମହାପ୍ରଭୁଙ୍କର ଧୂପ ଦୀପ ଦେବା ପାଇଁ ବ୍ରାହ୍ମଣ ପୂଜାରୀଙ୍କୁ ନିୟୋଜିତ କରି ନିୟମିତ ପୂଜା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ବତୀ ସିଂହାସନ ପୁନଃନିର୍ମାଣ ସମୟରେ ଏହି ମନ୍ଦିରକୁ ଅଠା ଚୂନ ପଥର ବ୍ୟବହାର କରି ସୁଦୃଢ଼ ପିରାମିଡ୍ କରି ଏକ ଟିଣ ଛାତର ଆକୃତି ମନ୍ଦିର ନିର୍ମାଣ କରିଥିଲେ ଏବଂ ପ୍ରାୟ 10 ବର୍ଷ ଛାତ ଗୃହ ମନ୍ଦିରରେ ପରିବର୍ତ୍ତନ କରାଗଲା। କିନ୍ତୁ ଛାତ ଉପରେ ମନ୍ଦିର ଆକୃତି ମଉଡ଼ ନଥିବାରୁ ମନ୍ଦିରକୁ ନ ପାଇ ମନ୍ଦିରର ପରିଦର୍ଶନକୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ କିଛି ଲୋକଙ୍କର କଥା ଅନୁଯାୟୀ ଶ୍ରୀ ଗଣେଶଙ୍କର ମୁଖ ଆଗ୍ନେୟ କୋଣରେ ଥିବାରୁ ଏହାକୁ ତନ୍ତ୍ର ସାଧନା ନିମନ୍ତେ କେତେକ ତାନ୍ତ୍ରିକ ଏହି ଏକାନ୍ତ ନିରଳ ସ୍ଥାନରେ ଗଣେଶ ମୂର୍ତ୍ତି ନିର୍ମାଣ କରି ତନ୍ତ୍ର ସାଧନାରେ ସିଦ୍ଧିଲାଭ ନିମନ୍ତେ ଅଗ୍ରପୂଜ୍ୟ ଗଣେଶକୁ ଆରାଧନାରେ ନିୟୋଜିତ ହେବା ଏହା ମଧ୍ୟ ଶୁଣିବାକୁ ମିଳିଛି। ସେ ଯାହା ହେଉ, ବଣ ପାହାଡ ଘେରା ଗ୍ରାମଠାରୁ ପ୍ରାୟ 2 କିଲୋମିଟର ଦୂରରେ ଶାନ୍ତ ପରିବେଶ ମଧ୍ୟରେ ଗୋଟିଏ ପଥର ନିର୍ମିତ ଅତି ସୁନ୍ଦର କଳାଶୈଳୀରେ ପରିପୂର୍ଣ୍ଣ ପ୍ରାୟ 200 ବର୍ଷ ତଳର ଗଣେଶ ମୂର୍ତ୍ତିକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କର ବର୍ଷ ତମାମ ଭିଡ଼ ଲାଗି ରହେ। ନିୟମିତ ପୂଜା ପାଇଁ ବ୍ରାହ୍ମଣ ନିଯୁକ୍ତି କରାଯାଇଛି। କିମ୍ବଦନ୍ତି ଅନୁଯାୟୀ ଏହି ମୂର୍ତ୍ତି ମାଟିରୁ ଫୁଟି ବାହାରିଛି ବୋଲି ଜଣାପଡ଼େ। ବର୍ଷକୁ 1 ଧାନ ପରିମାଣର ଉଚ୍ଚତା ପାଉଥିବା ଲୋକ କଥାକୁ ପ୍ରତ୍ୟୟମାନ ହୁଏ। ଏହା ଦେଖି ଲାଗିଲା ପରେ ପର୍ଯ୍ୟଟନମାନେ ଏତେ ଉଚ୍ଚତମ ଓ ଆକର୍ଷଣୀୟ ପଥର ମୂର୍ତ୍ତି ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ। ଗଣେଶ ଚତୁର୍ଥୀ ଦିନ ନିକଟବର୍ତ୍ତୀ ଗ୍ରାମବାସୀଙ୍କ ସହଯୋଗରେ ଅତି ସମାରୋହରେ ପୂଜା ଅର୍ଚ୍ଚନା କରାଯାଏ। ଏହି ପରିବେଶରେ ଗଣେଶ ମନ୍ଦିର ପର୍ଯ୍ୟନ୍ତ ଏକ ସୁନ୍ଦର ରାସ୍ତାଟିଏ ଆଉ ଗଣେଶ ମୂର୍ତ୍ତି ସୁନ୍ଦର ଭାବରେ ପରିବେଷ୍ଟିତ ହୋଇ ରଖାଯାଇଛି ଆଉ ସମସ୍ତଙ୍କର ପର୍ଯ୍ୟଟନ ମାନଙ୍କର ବା ଗ୍ରାମବାସୀଙ୍କର ଏକ ଆକର୍ଷଣୀୟ ହିନ୍ଦୁ ସମାଜର ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜାବିଧି ପ୍ରତ୍ୟେକ ବ୍ୟବସ୍ଥା କରିବା ପାଇଁ ପର୍ଯ୍ୟଟନ ବିଭାଗ ବା ଗ୍ରାମବାସୀ ସୁନ୍ଦର ଭାବରେ ପରିବେଷଣ କରି ରଖିଛନ୍ତି।

0: ବିଶେଷ ପ୍ରସଙ୍ଗରେ ଆଜି ଶୁଣିଲେ ନନ୍ଦପୁରର ଗଣେଶ ମନ୍ଦିର ସମ୍ପର୍କରେ। ଏ ସମ୍ପର୍କରେ ମତାମତ ରଖିଥିଲେ କଳ୍ପନା ବିଶ୍ୱାସ।
1: ତେବେ କଳ୍ପନା ଭଉଣୀଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ।

0: ତେବେ ଆପଣଙ୍କ ଗାଁର କିଛି କଥା, କିଛି କିମ୍ବଦନ୍ତୀ, କିଛି ଘଟଣା ବିଷୟରେ ଆମ ଆକାଶବାଣୀ ମାଧ୍ୟମରେ ଜଣାଇବାକୁ ଯଦି ଚାହୁଁଛନ୍ତି ତାହେଲେ ଆପଣ ଆମ ସହ ଯୋଗାଯୋଗ କରିପାରନ୍ତି।
1: ଆମକୁ ଯୋଗାଯୋଗ କରିବା ପାଇଁ ଆମର ମୋବାଇଲ ନମ୍ବରଟି ହେଲା 9438268568।
0: ତେବେ ଆଜିର ମଲ୍ଲାର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
1: ମୁଁ ଧରିତ୍ରୀ। ନମସ୍କାର।

0: ବର୍ଣ୍ଣାଳୀରେ ପ୍ରଚାର କଲୁ କାର୍ଯ୍ୟକ୍ରମ ମଲ୍ଲହାର। ଉପସ୍ଥାପନାରେ ଥିଲେ ଧରିତ୍ରୀ ଶତପଥୀ ଏବଂ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।

ଆସନ୍ତୁ ଜାଣିବା ଆମର ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 8:30 ରହିଛି ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଶିଳ୍ପୀମାନେ ହେଲେ ଜିତେନ୍ଦ୍ର ପଟ୍ଟନାୟକ ଏବଂ ମଧୁମିତା ମହାନ୍ତି। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୀତିଧାରାରେ ଶୁଣିବେ ସକାଳ 9:00। ସକାଳ 9:30 ଶୁଣିବେ ବନମଲ୍ଲିକା କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କଣ୍ଠଶିଳ୍ପୀ ନୀଲ ବେହେରାଙ୍କ ସହ କଥାବାର୍ତ୍ତା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05, ମଧ୍ୟାହ୍ନ 12:00, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଉମଙ୍ଗ ଏହି ପ୍ରାୟୋଜିତ କାର୍ଯ୍ୟକ୍ରମ ରହିଛି ପୂର୍ବାହ୍ନ 10:30, ଦିନ 11:00 ରହିଛି ଆକାଶବାଣୀ ଲାଇଭ। ଆଜି ଏଥିରେ ଶୁଣିବେ ପ୍ରଚ୍ଛଦପଟ ଗାୟିକା ସୁମନ କଲ୍ୟାଣପୁରଙ୍କ ସମ୍ପର୍କରେ। କନ୍ଧମାସର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ ଶୁଣିବେ ମଧ୍ୟାହ୍ନ 12:30। ଭକ୍ତି ଗୀତ ପ୍ରଚାର କରିବୁ ଦିନ 12:50। ଶିଳ୍ପୀମାନେ ହେଲେ ଆନନ୍ଦ କୁମାର, ଲତା ମଙ୍ଗେସ୍କର ଏବଂ ପ୍ରତିମା ବାନାର୍ଜୀ। ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ ରହିଛି ଦିନ 1:05। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ଦିନ 1:20। ଏଥିରେ ଶୁଣିବେ କୁସଂସ୍କାର ଓ ଅନ୍ଧବିଶ୍ୱାସ। ପରେ କିଶୋର କିଶୋରୀଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ତା'ର ପ୍ରତିକାର ସମ୍ପର୍କରେ ସାକ୍ଷାତକାର। ଶେଷରେ ରହିଛି ଗୃହ ପରିଚାଳନାରେ ନାରୀମାନଙ୍କ ଭୂମିକା।

0: That touched hearts falls silent, headlines a Hindu. And finally, the latest National Family Health Survey reveals that Indian women using the internet has doubled to 64% in 4 years. Among men, it increased from 51.2% to 80.5%, reports the Times of India. And with that, it's back to you, Sunil.
1: Thank you, Subhadra. And now, before we end the bulletin, the headlines once again. Myanmar President U Min Aung Hlaing says his country will not allow its territory to be used against India's security interests. India and US have finalized most elements of first phase of bilateral trade agreement, says Commerce and Industry Minister Piyush Goyal. Uttarakhand's UNESCO World Heritage Site, Valley of Flowers, opened to tourists. 22 rowers included in TOPS development group ahead of Asian Games 2026. And in hockey, India registered dominant 4-1 win over Korea in Men's Under-18 Asia Cup. For details of these stories and more, log on to our website www.newsonair.gov.in and News on AIR app. And with that, we end the morning news. Have a nice day.
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲେକରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ସମୟ ସକାଳ 8:30 ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ମିଡିୟମ୍ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ ଏଫ୍ଏମ୍ର 103.6 megahertz ଯୋଗେ ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ପ୍ରଚାର କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରଲହରୀ ଆଜି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ହେଲେ ଜିତେନ୍ଦ୍ର ପଟ୍ଟନାୟକ ଏବଂ ମଧୁମିତା ମହାନ୍ତି ଗୀତଗୁଡ଼ିକୁ ରଚନା କରିଛନ୍ତି ହରେକୃଷ୍ଣ ମିଶ୍ର ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ

0: ହରେକୃଷ୍ଣ ମିଶ୍ରଙ୍କ ଗୀତ ପାଇଁ କଣ୍ଠଦାନ କଲେ ଜିତେନ୍ଦ୍ର ପଟ୍ଟନାୟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
5: ଗେଲ୍ ଗ୍ୟାସ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା, ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
4: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
0: ପରବର୍ତ୍ତୀ ଶିଳ୍ପୀ ହେଲେ ମଧୁମିତା ମହାନ୍ତେ। ଗୀତ ରଚନା ହରେକୃଷ୍ଣ ମିଶ୍ରା।

ପ୍ରଚାର କଲୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ଥିଲେ ଜିତେନ୍ଦ୍ର ପଟ୍ଟନାୟକ ଏବଂ ମଧୁମିତା ମହାନ୍ତି। ଗୀତଗୁଡ଼ିକ ରଚନା କରିଥିଲେ ହରେକୃଷ୍ଣ ମିଶ୍ର। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କଲେ ପ୍ରଫୁଲ୍ଲ କୁମାର ରାଉତରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀ ଶିବା ଏବଂ ନିବେଦିତା, ସତ୍ୟରଞ୍ଜନଙ୍କ ଗୀତ, ସଙ୍ଗୀତ ବିକାଶ ଦାସ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1

0: 5 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

ବରଦାସ୍ତ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଉଦିତ ନାରାୟଣ। ସମୀରଙ୍କ ଗୀତ ସଙ୍ଗୀତ ହିମେଶ ରେଶମିଆ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102-9282।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ଶେଷରେ ଚଳଚ୍ଚିତ୍ର ରୁଲ୍ସ, ଶିଳ୍ପୀ ହେଲେ କୁନାଲ ଗଞ୍ଜାୱାଲା, ସୁବ୍ରତ ସିହ୍ନାଙ୍କ ଗୀତ, ସଙ୍ଗୀତ ସନ୍ଦେଶ ସାଣ୍ଡିଲ୍ଡିଆ।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସକାଳ 9:30। ପ୍ରଚାର କରୁଛୁ ବିଶେଷ କାର୍ଯ୍ୟକ୍ରମ ବନମଲ୍ଲିକା। ଉପସ୍ଥାପନା ଅପର୍ଣ୍ଣା ପଟ୍ଟନାୟକ।

ଶ୍ରୋତାବନ୍ଧୁ, ଫୁଲ ଡାଲର ପ୍ରତ୍ୟେକ ଫୁଲର କିଛି ନା କିଛି ବିଶେଷତା ରହିଛି। ପ୍ରତ୍ୟେକର ରଙ୍ଗ ରୂପ ବାସ୍ନା ଭିନ୍ନ ଭିନ୍ନ, କିନ୍ତୁ ସଭିଏ ବେଶ ମନମତାଣିଆ। ମାତ୍ର ସବୁ ଯେ ଦେବତାର ମଥରେ ଶୋଭା ପାଆନ୍ତି ତାହା ନୁହେଁ। କିଏ ଗଭାରେ ତ କିଏ ବଗିଚାରେ, କିଏ ସଭାରେ ତ କିଏ ମନ୍ଦିରରେ, କିଏ ବିବାହ ମଣ୍ଡପରେ ତ କିଏ ମଶାଣିରେ, ପୁଣି ଆଉ କିଏ ଅଲକ୍ଷ୍ୟରେ ନିଭୃତରେ ନିକାଞ୍ଚନରେ ବାସ ଭିତରେ ମଉଳି ଯାଏ। ସେହି ସବୁ କୁସୁମକୁ ସାଉଁଟି ସେମାନଙ୍କ ରୂପ ରଙ୍ଗ ବାସ୍ନାକୁ ସଜାଇ ଆପଣଙ୍କ ପାଖରେ ବିତରି ଦେବାକୁ ପ୍ରୟାସ କରିଆସୁଥିବା ଆମ କେନ୍ଦ୍ରର ବିଶେଷ କାର୍ଯ୍ୟକ୍ରମ ବନମଲ୍ଲିକାକୁ ହାର୍ଦ୍ଦିକ ସ୍ୱାଗତ। ଆଜି ପାଇଁ ଆପଣଙ୍କ ନିକଟରେ ମୁଁ ଅପର୍ଣ୍ଣା ପଟ୍ଟନାୟକ, ନମସ୍କାର।

ଆଜି ବନମଲ୍ଲିକାର ପରିସରରେ ଆମେ ଏମିତି ଜଣେ ସୁଗନ୍ଧିତ ବନମଲ୍ଲିକୁ ଭେଟିବା ଯିଏକି ନିଜର ସୁବାସରେ ଏ ସାରା ମୁଲକକୁ ସୁବାସିତ କରିଛନ୍ତି। ଷ୍ଟେଜ୍ ଶୋର ଜାନ୍ କହିଲେ ଚଳେ। ୟୁଟ୍ୟୁବ୍, ଇନଷ୍ଟାଗ୍ରାମ୍ ପରି ଅନଲାଇନ୍ ମାଧ୍ୟମ ଗୁଡ଼ିକରେ ତାଙ୍କୁ ଖୁବ୍ କମ୍ ଦେଖିବାକୁ ମିଳେ, କିନ୍ତୁ ଏ ଅଞ୍ଚଳର ପ୍ରତି ଷ୍ଟେଜ୍ ପ୍ରୋଗ୍ରାମରେ ସେ ଏକ ସୁପରିଚିତ ନାମ। ହିନ୍ଦୀ, ଓଡ଼ିଆ, ଯେକୌଣସି ଫିଲ୍ମ ଗୀତ ହେଉ କି ଆଲବମ୍, ଯେକୌଣସି ସିଙ୍ଗରଙ୍କ ଗୀତ ହେଉ, ସେ ଅବିକଳ ଗାଇପାରନ୍ତି। ସେ ହେଉଛନ୍ତି ଆମର ପ୍ରିୟ ଗାୟକ ନୀଳକଣ୍ଠ ବେହେରା, ଯାହାଙ୍କୁ କି ଆପଣମାନେ ନୀଲ ବେହେରା ନାମରେ ମଧ୍ୟ ଜାଣନ୍ତି। ଆସନ୍ତୁ ଶ୍ରୋତା ବନ୍ଧୁ, ତାଙ୍କ ସହ ବିତାଇବା କିଛି କ୍ଷଣ ଆଉ ତାଙ୍କ ସୁଖ ଦୁଃଖ ସଂଘର୍ଷର ଯାତ୍ରାରେ ସହୃଦୟ ସହଯାତ୍ରୀଟିଏ ହେବା।

0: ନମସ୍କାର ସାର୍।
1: ନମସ୍କାର ମ୍ୟାଡମ୍,
0: ଆମ ବର୍ଣ୍ଣମାଳିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍।
0: ପ୍ରଥମେ ଆମ ଶ୍ରୋତା ବନ୍ଧୁଙ୍କୁ ଆପଣଙ୍କର ପରିଚୟ ଆପଣଙ୍କ ମୁହଁରେ।
1: ମୋ ନାଁ ନୀଲ ବେହେରା, ମୋ ଘର ନବରଙ୍ଗପୁର ଜିଲ୍ଲା ବିକ୍ରମପୁର ଗ୍ରାମରେ ଏବଂ ମୁଁ ମୋ ଗାଁ ଅପର ପ୍ରାଇମେରୀ ସ୍କୁଲରେ ମୁଁ ଇନଚାର୍ଜ ପ୍ରଧାନ ଶିକ୍ଷକ ଭାବରେ ମୁଁ କାର୍ଯ୍ୟରତ ମ୍ୟାଡମ୍।
0: ସାର୍, ଆପଣ ଆପଣଙ୍କ ଗ୍ରାମରେ ହିଁ ଶିକ୍ଷକତା କରୁଛନ୍ତି, ତା ସହିତ ଏଇ କଳା ଦୁନିଆରେ ମଧ୍ୟ ଆପଣ ପାଦ ଥାପିଛନ୍ତି।
1: ହଁ ମ୍ୟାଡମ୍,
0: ତ ଦୁଇଟି ଯାକ କାମ କେମିତି ଏକାଠି କରିପାରନ୍ତି?
1: ଯେହେତୁ ମୋର ପ୍ରଫେସନ୍ ହଉଛି ଟିଚରସିପ୍, କିନ୍ତୁ ଗୀତ ଗାଇବାରେ ମୋର ପିଲାବେଳରୁ ଗୋଟେ ମାନେ ସଉକ ଅଛି। ସ୍କୁଲ ଲେଭେଲରେ ମଧ୍ୟ ମୁଁ ଗାଉଥିଲି, ବିଭିନ୍ନ କମ୍ପିଟିସନରେ ଭାଗ ନେଇକି ପ୍ରଥମ ହୁଏ। ଯେତେବେଳେ ସମସ୍ତେ ମତେ ଉତ୍ସାହିତ କଲେ ଯେ ନାଇଁ ତୁ ବି ଭଲ ଗୀତ ଗାଉଛୁ, ସେଥିପାଇଁ ଗୀତ ପ୍ରତି ମୁଁ ଆକୃଷ୍ଟ ହେଲି ଏବଂ ଏ ଲାଇନ୍ରେ ଆସିଲି।
0: ପିଲାବେଳୁ ଆପଣ ଗୀତ ପ୍ରତି ଆକୃଷ୍ଟ ଅଛନ୍ତି ବୋଲି କହିଲେ, ତ ଘରେ କିଏ ଗୀତ ପ୍ରତି ସେମିତି ଥିଲେ ନା ଆପଣ?
1: ମୁଁ ଶୁଣିଛି ମାନେ ବାପା ମା ଦାଦା ମାନେ କୁହନ୍ତି କି ନା ମୋର ଜେଜେବାପା ଯିଏଥିଲେ ସେ ବି ମାନେ ସଙ୍ଗୀତ ପ୍ରତି ଟିକେ ଆକୃଷ୍ଟ ଥିଲେ, ତ ଭାବୁଛି ସେଇ କଳା ମତେ ଆସିବ।
0: କୋଉ କ୍ଲାସରେ ଆପଣ ଗାଇଥିଲେ ସେମିତି ମନେ ଅଛି?
1: ମୁଁ ତ ପ୍ରାଇମେରୀ ସ୍କୁଲରେ ହିଁ ଯାଉଥିଲି ଯେତେବେଳେ ଚତୁର୍ଥ ପଞ୍ଚମ ପଢୁଥିଲି, କିନ୍ତୁ ଯେତେବେଳେ ମୁଁ ଷଷ୍ଠ ଶ୍ରେଣୀକୁ ଆସିଲି ସେଠି ମୋର ଜଣେ ସାର୍ ଥିଲେ ନାରାୟଣ ତ୍ରିପାଠୀ ବୋଲିକି, ସେ ଗୀତ ପ୍ରତି ମତେ ବହୁତ ଏନକରେଜ କରିଛନ୍ତି। ଏବଂ ସାଧାରଣତନ୍ତ୍ର ଦିବସ ହଉ କିମ୍ବା ଆମର ସ୍ୱାଧୀନତା ଦିବସ ହେଲେ ମୁଁ କମ୍ପିଟିସନରେ ଭାଗ ନିଏ ଏବଂ ପ୍ରଥମ ହୁଏ, ତେଣୁ ମତେ ସାର୍ ବହୁତ ଭଲ ପାଉଥିଲେ ଏବଂ ସିଏ ହିଁ ପ୍ରଥମରେ ମତେ ଗୀତ ପ୍ରତି ଆଗ୍ରହ ସୃଷ୍ଟି କରିଥିଲେ ମ୍ୟାଡମ୍। ତାପରେ ପରେ ଯେତେବେଳେ ମୁଁ ହାଇସ୍କୁଲ ଲେଭେଲରୁ ଗଲି ସେଠି ମଧ୍ୟ ମୁଁ ପ୍ରାୟ ଫାର୍ଷ୍ଟ ହୁଏ ଏବଂ କଲେଜ ଲେଭେଲରେ ମଧ୍ୟ ବିଭିନ୍ନ କମ୍ପିଟିସନରେ ଭାଗ ନିଏ ଫାର୍ଷ୍ଟ ହୁଏ। ତ ତାପରେ ପରେ ଯେତେବେଳେ ମୁଁ ମାନେ ବହୁତ ଗେପ୍ ହେଇଗଲା, ଯେତେବେଳେ ଗ୍ରାଜୁଏସନ ପରେ ଆଉ ମୁଁ ଗୀତ ପ୍ରତି ଏତେ ଆଉ ସମୟ ଦେଇପାରିଲିନି, ଯାହା ହେଲେ ମତେ ଇନକମ୍ କରିବାର ଥିଲା, ତ ସେଥିପାଇଁ ମୁଁ ଜୟପୁର ପଳେଇଲି, ଗୋଟେ ଏଜେନ୍ସିରେ କାମ କଲି, ତାପରେ ଗୋଟେ କମ୍ପାନୀରେ କାମ କଲି। ତାପରେ ବହୁତ ଦିନ ପରେ ଯେତେବେଳେ ମୁଁ ଟିଚରସିପ୍ ପାଇଲି, ତାପରେ ମୁଁ ନବରଙ୍ଗପୁର ଯେତେବେଳେ ସିଫ୍ଟ ହେଲି ମୋ ଫ୍ୟାମିଲି ସହିତ ପିଲାମାନଙ୍କ ପଢାପଢି ଲାଗି ବୋଲିକି, ସେତେବେଳେ ମୋର ଗୋଟେ ବଡ ଭାଇ ଥିଲେ ଭାନୁ ମହାପାତ୍ର ବୋଲିକି, ତାଙ୍କ ସଂସ୍ପର୍ଶରେ ଯେତେବେଳେ ଆସିଲି ସେ ପ୍ରଥମେ ମତେ ଭଜନ ପାଇଁ ମତେ ଷ୍ଟେଜ୍ ଦେଲେ।
0: ଆପଣ ପ୍ରଥମେ ଷ୍ଟେଜ୍ରେ ଭଜନ ଆରମ୍ଭ କରିଥିଲେ, କାହାର ଭଜନ ଶୁଣିବାକୁ ଗାଇବା ପାଇଁ ଭଲ ପାଆନ୍ତି?
1: ଭଜନ ମାନେ ମ୍ୟାଡମ୍ ମତେ ପ୍ରାୟ ସୋନୁ ନିଗମଙ୍କ ଭଜନ ମତେ ବହୁତ ପସନ୍ଦ।
0: ତ ପିତୃପଦେ ଶୁଣିବା।
1: ଟୋପରି ଠାକୁର ନଥିଲେ ଜଗାରେ ବଢାଇ ଥାନ୍ତି କାହିଁକି ହାତ, ଟୋପରି ଠାକୁର ନଥିଲେ ଜଗାରେ ବଢାଇ ଥାନ୍ତି କାହିଁକି ହାତ।

0: ଜାଗାରେ ଆମେ ପ୍ରାୟ ପରଫର୍ମ କରୁ। ତା ସହିତ ଆମର ନବରଙ୍ଗପୁର ମଣ୍ଡି, କୋରାପୁଟର ପରବ, ତାପରେ ଆମ ରାୟଗଡ଼ାର ଚୈତି, ମାଲକାନଗିରି ମାଲ୍ୟବନ୍ତ, ସବୁ ଜାଗାରେ ଆମେ ପ୍ରାୟ ପରଫର୍ମ କରୁ ଏବଂ ବାହାରକୁ ମଧ୍ୟ ଯାଉ ମ୍ୟାଡମ୍।
1: ଏଇ ମଣ୍ଡେଇ କଥା କହିଲା ବେଳେ ଆପଣଙ୍କର ଗୋଟେ ମଣ୍ଡେଇ ଗୀତ ମୋର ମନରେ ଆସୁଛି, ସେଇଥିରୁ ପରେ ଶୁଣିବା।
0: ହଁ ମ୍ୟାଡମ୍, ମୁଁ ଦୁଇଟା ମଣ୍ଡେଇ ଗୀତ ଆମେ ଅଫିସିଆଲ ସଙ୍ଗ କରିଥିଲୁ, ଆମର ଷ୍ଟୁଡିଓ A3 ହେଇଥିଲା ସେଇ ଦୁଇଟା ଗୀତ, ତ ସେଇ ଗୀତରୁ ମୁଁ ଗାଉଛି ମ୍ୟାଡମ୍। ଆଶା ଆଶା ବାଲି ଫୁଲ ମଣ୍ଡେଇ ଦେଖାଯୁ, ଝଲର ମଲର ହେଲା ଆସେ ଆମର ନରଙ୍ଗପୁର, ସଜବାଜ ହେଇ ଭରା ମଣ୍ଡେଇ ଦେଖାଯୁ, ଗାଡି ମଟର ହେସିଆତେ ବେଶୀ ଘୁର ଘୁର, ଆଲେ ଯାଇ ଦେଖୁବେ ଅଲପ ଦେଖି ଦେଖୁବେ, ଆଲେ ନାଚି ଦେଉବେ ଅଲପ ମଜା କରୁବେ, ବରସକେ ହେସିଆତେ ମଣ୍ଡେଇ ପରବ, ଆମେ ନରଙ୍ଗପୁରିଆ ବୋଲି କରୁ ଗରବ, ବରସକେ ହେସିଆତେ ମଣ୍ଡେଇ ପରବ, ଆମେ ନରଙ୍ଗପୁରିଆ ବୋଲି କରୁ ଗରବ।

0: ସୁନା, ଏଇ ମଣ୍ଡେଇ ହେଉ କି ପରବ ହେଉ କି ଚଇତି ହେଉ, ଏଇଥିରେ ଗୀତ ଗାଇବା ବେଳେ ଆପଣ ଷ୍ଟେଜ ଶୋ କରିବା ବେଳେ କିଛି ମାନେ ପାରିଶ୍ରମିକ ପାଇଥାନ୍ତି ନା ପାଇନଥାନ୍ତି?
1: ଆମେ ଷ୍ଟେଜରେ ଗୀତ ଗାଉ ମ୍ୟାଡମ, ପାରିଶ୍ରମିକ ତ ମିଳେ,
0: ତ ପାରିଶ୍ରମିକ ସହିତ ଦର୍ଶକଙ୍କର ଯୋଉ ଉତ୍କଣ୍ଠା, ତାଙ୍କର ଆଗ୍ରହ, ତାଙ୍କର ଖୁସି, ଏଇଠି ଆପଣଙ୍କୁ ନିଶ୍ଚିତ ଭାବରେ ଅଧିକ ବିମୋହିତ କରୁଥିବ?
1: ହଁ ମ୍ୟାଡମ, ଦେଖନ୍ତୁ ମୋର ତ ପ୍ରଫେସନ ଅଲଗା, କିନ୍ତୁ ମୁଁ ଖୁସି ପାଇଁ ବୋଲି ପ୍ରୋଗ୍ରାମ ଯାଏ, ଗୀତ ଗାଏ, ତା ସହିତ ଯେତେବେଳେ ଆମେ ଷ୍ଟେଜରେ ପରଫର୍ମ କରୁ ଅଡିଏନ୍ସ ମାନେ ବହୁତ ଏନକରେଜ କରନ୍ତି କି ଏଇ ଗୀତ ଗାଓ ସେ ଗୀତ ଗାଓ, ସେମାନେ ଡିମାଣ୍ଡ କରନ୍ତି, ତ ବହୁତ ଖୁସି ଲାଗେ ସେ ମାହୋଲରେ ନିଜକୁ ସାମିଲ କରିକି।
0: ଏଇ ଯୋଉ ଷ୍ଟେଜ ଶୋ ଗୁଡିକ କରନ୍ତି, ତା ପୂର୍ବରୁ ଆପଣ ପ୍ରାକ୍ଟିସ କରିବା କେତେ ସମୟ କଣ କରନ୍ତି?
1: ଦେଖନ୍ତୁ ମ୍ୟାଡମ, ପ୍ରାକ୍ଟିସ ପାଇଁ ତ ଆମେ ପ୍ରାୟ ଇଭିନିଂରେ ବସିଥାଉ ଯେତେବେଳେ ଆମର ପ୍ରୋଗ୍ରାମ ଥାଏ, ଯେହେତୁ ମୁଁ ଟିଚରସିପରେ ଅଛି ତ ଏତେ ଟାଇମ ମୁଁ ଦେଇପାରୁନି ସଙ୍ଗୀତ ପ୍ରତି, କିନ୍ତୁ ଯେତେବେଳେ ଆମର ପ୍ରୋଗ୍ରାମ ଥାଏ ଆମର ଗୌଡ ସାହିରେ ଗୋଟେ ଷ୍ଟୁଡିଓ ଅଛି, ମ୍ୟୁଜିକ ଷ୍ଟୁଡିଓ, ସେଇଠି ଆମେ ପ୍ରାୟ ଇଭିନିଂରେ ବସିକି ଆମେ ରିହର୍ସାଲ କରିଥାଉ ମ୍ୟାଡମ।
0: କେତେ ସମୟ ନିଅନ୍ତି ଗୋଟେ ଗୀତ ବା ଗୋଟେ ଷ୍ଟେଜ ପ୍ରୋଗ୍ରାମ କରିବା ପାଇଁ? ଗୋଟେ ଷ୍ଟେଜ ପ୍ରୋଗ୍ରାମରେ ତ ଗୋଟିଏ ଗୀତ ହୋଇନଥିବ, ବିଭିନ୍ନ ବହୁତ ଗୀତ ଗୁଡିକ ହୋଇଥିବ, ଆପଣ ଏମିତିରେ କେତେ ଗୀତ ଆପଣ ପ୍ରିପେୟାର ହେଇଥାନ୍ତି? ଆଉ ହଠାତ୍ ଯଦି କୌଣସି ଗୀତ ପ୍ରିପେୟାର ହେଇନଥିବେ କିନ୍ତୁ ଅଡିଏନ୍ସଙ୍କ ଠାରୁ ଅନୁରୋଧ ଆସେ, ସେତେବେଳେ କଣ କରନ୍ତି?
1: ଆମର ତ ମାନେ ଯେତେବେଳେ ଆମେ ଷ୍ଟେଜକୁ ଯାଉ ବିଭିନ୍ନ ପ୍ରକାର ଗୀତ ଗାଇବାକୁ ପଡିଥାଏ, ଭଜନ ହଉ କିମ୍ବା ଓଡିଆ ଆଧୁନିକ ହଉ, ହିନ୍ଦୀ ହଉ, କୋରାପୁଟିଆ ହଉ, ସମ୍ବଲପୁରୀ ହଉ, ବିଭିନ୍ନ ଟାଇପ୍ର ଗୀତ ଗାଇବାକୁ ପଡିଥାଏ, ଏବଂ ଯେତେବେଳେ ବି ଗୀତ ଆମକୁ ଡିମାଣ୍ଡ କରନ୍ତି ପବ୍ଲିକ କି ଏଇଟା ଗାଅ ସେଇଟା ଗାଅ, ତ ସାଙ୍ଗେ ସାଙ୍ଗେ ଆମକୁ ସେଇ ଗୀତ ଗାଇବାକୁ ପଡିଥାଏ, ତ ସେଇ ହିସାବରେ ଆମକୁ ନିଜକୁ ପ୍ରିପେୟାର କରିବାକୁ ପଡେ, ସେଥିପାଇଁ ଆମକୁ ବି ବହୁତ କଷ୍ଟ କରିବାକୁ ପଡେ, ସବୁ ଗୀତ ଶୁଣିବାକୁ ପଡେ, ସବୁ ଗୀତ ଠିକ ଭାବେ ଉଠେଇବାକୁ ପଡେ, ଏମିତି ମ୍ୟାଡମ।
0: ଏମିତି କେବେ ଗୋଟେ ଅନୁଭୂତିରେ ଆସିଛି କି ଷ୍ଟେଜରେ ଅଛନ୍ତି ଆପଣ ସେ ଗୀତ ପ୍ରିପେୟାର କେବେ ହେଇନାହାନ୍ତି କିନ୍ତୁ ଅଡିଏନ୍ସ ଆପଣଙ୍କୁ ଅନୁରୋଧ କରିଛନ୍ତି ଆପଣ ସେଇଟା ଗାଇବା ପାଇଁ ଚିତ୍ରାୟ କରିଛନ୍ତି?
1: ଯେକୌଣସି ଗୀତ ମନେକର ଯଦି ଆମେ ଜାଣିନଥାଉ, ଯୋଉ ଯେତେ ବି ଅଡିଏନ୍ସ ପଟୁ ଡିମାଣ୍ଡ ଆସେ, ତ ସେଇ ଗୀତ ସାଙ୍ଗେ ସାଙ୍ଗେ ମୁଁ ୟୁଟ୍ୟୁବରେ ଶୁଣେ ଆଉ 5-10 ମିନିଟ ଭିତରେ ମୁଁ ପ୍ରିପେୟାର କରିଦିଏ ମ୍ୟାଡମ।
0: ସେଇ 5-10 ମିନିଟ ଭିତରେ ଆପଣ ଗୀତକୁ ପୁରା ଅଡିଏନ୍ସଙ୍କ ମନ ଲାଗି ପ୍ରିପେୟାର କରିପାରନ୍ତି?
1: ହଁ ମ୍ୟାଡମ, ଚେଷ୍ଟା କରେ ମ୍ୟାଡମ, କିନ୍ତୁ ଯେହେତୁ କମ୍ ଟାଇମ୍ ମିଳେ ତ ଆମେ ସେଇ ହିସାବରେ ନିଜକୁ ପ୍ରିପେୟାର କରିବା ପାଇଁ କୌଣସି ଗୀତ ଯଦି ଡିମାଣ୍ଡ ଆସୁଛି ତ 5-15 ମିନିଟ ଭିତରେ ଆମକୁ ପ୍ରିପେୟାର କରିକି ସେ ଗୀତ ଗାଇବାକୁ ପଡେ।
0: ତ ସେମିତି କିଛି ଅନୁଭୂତି ଆପଣଙ୍କର ଅଛି କି ସେମିତି କୌଣସି ଗୀତଟିଏ ଆପଣଙ୍କୁ ହଠାତ୍ ଅଡିଏନ୍ସ ଅନୁରୋଧ କରିଥିଲେ ଆପଣ ସେ ଗୀତଟିକୁ ଗାଇଛନ୍ତି, ଆମକୁ ସେଇଥିରୁ ପଦେ ଶୁଣନ୍ତୁ?
1: ମତେ ଥରେ ମହମ୍ମଦ ରଫିଙ୍କ ଗୋଟେ ଗୀତ ଜଣେ ଅଡିଏନ୍ସ କହିଥିଲେ ଗାଇବା ପାଇଁ, ତ ଏଇ ଗୀତ ଗାଉ ବୋଲି, ତ ସେଇ ଗୀତ ମୁଁ 10 ମିନିଟ୍ ଭିତରେ ମୁଁ ଶୁଣିକି ଗାଇଥିଲି ମ୍ୟାଡମ। ମହମ୍ମଦ ରଫିଙ୍କ ଗୋଟେ ବହୁତ ବଢିଆ ସଙ୍ଗ୍, ଖେଳିକ

0: ତ କହୁଥିଲେ ଆପଣ ଜଣେ ଶିକ୍ଷକ, ଶିକ୍ଷକତା ଭିତରେ ଆପଣ ଅନେକ ଛାତ୍ରଙ୍କୁ ମଧ୍ୟ ଭେଟିଥିବେ, ତାଙ୍କ ଭିତରେ ଅନେକ ମାନେ ଗୁଣ ଥିବ ଯାହାକି ଆପଣଙ୍କୁ ବିମୋହିତ କରିଥିବ, ତ ଆପଣଙ୍କ ପରି ଜଣେ କଳାକାର ଛାତ୍ର ଭିତରେ ଏଇ ଭବିଷ୍ୟତଟିକୁ ଦେଖିବା ବେଳେ କିଭଳି ଭାବରେ ତାକୁ ଆଉ ଟିକେ ବିକଶିତ କରିବା ପାଇଁ ପ୍ରୟାସ କରିଛି?
1: ମ୍ୟାଡାମ, ଯେହେତୁ ମୁଁ ପ୍ରଧାନଶିକ ଭାବରେ ଅଛି ଏବଂ ମୋ ସହିତ ମୋର 9 ଜଣ ଟିଚର ଅଛନ୍ତି, ଯେହେତୁ ଆମର ଗୋଟେ ଅପର ପ୍ରାଇମେରୀ ସ୍କୁଲ, ସେଠି 400 ପିଲା ପଢନ୍ତି, ତ ପିଲାଙ୍କ ଭିତରେ ମଧ୍ୟ ବହୁତ ହିଡେନ୍ ଟ୍ୟାଲେଣ୍ଟ ଯୋଉଟା ଥାଏ ଆମ ଟିଚର ମାନେ ସମସ୍ତେ ତାକୁ ଖୋଜି ବାହାର କରନ୍ତି, ଏବଂ ପିଲାମାନଙ୍କର ଯୋଉ ଶାରୀରିକ, ମାନସିକ, ଆବେଗିକ ଏବଂ ସାମାଜିକ, ନୈତିକ ସବୁ କେମିତି ବିକାଶ ହେଇପାରିବ ତା ଦିଗରେ ଆମେ ସମସ୍ତେ ଧ୍ୟାନ ଦେଇଥାଉ, ଏବଂ ପିଲାମାନଙ୍କରେ ତାଙ୍କର ଅନ୍ତର୍ନିହିତ ଗୁଣାବଳୀର କେମିତି ବିକାଶ ହେଇପାରିବ, ସେମାନେ ଯୋଉ କ୍ଷେତ୍ରରେ ତାଙ୍କର ଭଲ ପ୍ରଦର୍ଶନ ରହିଛି ତାକୁ କେମିତି ଆମେ ଖୋଜିକି ବାହାର କରିବା ଏବଂ ତାକୁ ଲୋକଲୋଚନକୁ ଆଣିବା, ସେଇ ଦିଗରେ ଆମେ ସମସ୍ତେ ଆମର ପ୍ରୟାସ କରିଥାଉ ସବୁ ଟିଚର, ତ ସେଇ ହିସାବରେ ଆମେ ପିଲାଙ୍କୁ ଆମେ ପ୍ରିପେୟାର କରିଥାଉ।
0: ସାର୍, ଆପଣ କହୁଥିଲେ ଆପଣ ଭକ୍ତି ଗୀତ ଭଜନ ବେଶୀ ଭଲ ପାଆନ୍ତି, ଆଜି ପର୍ଯ୍ୟନ୍ତ ଭଜନ ଟିକୁ ହିଁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି, ତେବେ ଆମର ରାଷ୍ଟ୍ରର ଦେବତା ମହାପ୍ରଭୁ ଜଗନ୍ନାଥ ତାଙ୍କ ଉପରେ କଣ କରିଛନ୍ତି କି କାମ?
1: ହଁ ମ୍ୟାଡାମ, ଆମର ଗୁଡ୍ଲି ରଥ ସାର୍ଙ୍କ କମ୍ପୋଜିସନରେ ଗୋଟିଏ ଥିଲା, ନିର୍ମଳ ନାୟକ ସାର୍ ଲେଖିଥିଲେ, ଭୁବନେଶ୍ୱର ରେକର୍ଡିଂ ହେଇଥିଲା, 30ଟା ଜିଲ୍ଲାର 30ଟା ସିଙ୍ଗର ଯାଇକି ସେଟା ଆମେ କରିଥିଲୁ ଜଗନ୍ନାଥ ଗୋଟେ ଗୀତ, ସେଇ ଗୀତରେ ମୁଁ ପଦେ ଶୁଣୁଛି ମ୍ୟାଡାମ। ଓଡ଼ିଶା ମୌଡ଼ମଣି ଓଡ଼ିଆର ପ୍ରାଣ ସିଏ, ଯାହାକୁ ସାରା ଜଗତ ହାତ ଟେକି ଚାହିଁ ଥାଏ, ଭକତର ପ୍ରାଣ ଧନ ଭାବ ଡରେ ବନ୍ଧା ସିଏ, ତା ମୁହକୁ ଚାହିଁ ଦେଲେ କୋଟି ପୁଣ୍ୟ ମିଳିଯାଏ, ତାରଟି ଅକ୍ଷର ସେଇ ଜଗନ୍ନାଥ ନାମ, ତା ପାଇଁ ଶ୍ରୀକ୍ଷେତ୍ର ମଧ୍ୟ ବୈକୁଣ୍ଠ ଧାମ, ମୋରାଇଜର ଇଷ୍ଟ ଦେବତା ସେ ସିଏ ମୋ ସ୍ୱାଭିମାନ, ମୋ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ମହାନ, ମୋ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ମହାନ।
0: ଆପଣଙ୍କର ଆଉ ଗୋଟିଏ ଆଲବମ ଥିଲା ଓଡ଼ିଆ ଆଲବମ, ସେଇଥିରୁ ପଦେ ଶୁଣିବା ସେଇ ବିଷୟରେ ଟିକେ କହିବେ?
1: ଆମେ ଗୋଟେ ଆଲବମ କରିଥିଲୁ, ତୁମେ ଦେଇଥିଲ ମତେ ନୂଆ ଜୀବନ, ସେଟା ଆମ ଷ୍ଟୁଡିଓ ଏ3ରେ କାମ ହେଇଥିଲା, ଆଉ ଅମର ମହାନ୍ତି ଭାଇ ସେଟାକୁ ମ୍ୟୁଜିକ ଦେଇଥିଲେ ଏବଂ ଲିରିକ୍ସ ଲେଖିଥିଲେ ଜିତୁ ଦାସ ଭାଇ, ସେଇ କ୍ଷେତ୍ରରେ ମୁଁ ପଦେ ଶୁଣୁଛି ମ୍ୟାଡାମ।

0: ବହୁତ ସୁନ୍ଦର ତୁମେ ଦେଇଥିଲ ମୋତେ ନୂଆ ଜୀବନ। ଆପଣ ଜଗନ୍ନାଥଙ୍କ ଉପରେ ଭଜନ ଟିକେ ଗାଇବା ସହିତ ମା ଭଣ୍ଡାର ଘରଣୀଙ୍କ ଉପରେ ମଧ୍ୟ ଗୋଟିଏ ଭଜନ ଗାଇଛନ୍ତି, ଯାହାକି ବହୁତ ସୁନ୍ଦର ହୋଇଛି। ଆମ ଶ୍ରୋତା ବନ୍ଧୁଙ୍କୁ ସେଇଥିରୁ ପଦେ ଶୁଣାନ୍ତୁ।
1: ସୁରେଶ ମହାନ୍ତି ଭାଇ ସେଇଥିରୁ ମ୍ୟୁଜିକ୍ ଡାଇରେକ୍ସନ୍ ଥିଲେ ଏବଂ ଲିରିକ୍ସ ବି ଲେଖିଥିଲେ। ମୁକି ଦୟା ରଖିଥା ମୋର ମା ଗୋ ଭଣ୍ଡାର ଘରଣୀ, ମକେ ଦୟା ରଖିଥା ମୋର ମା ଗୋ ଭଣ୍ଡାର ଘରଣୀ, ତୁଇ ମୋର ସୁଖରେ ଦୁଃଖରେ ସାହାଗୋ ମା ଗୋ ଭଣ୍ଡାର ଘରଣୀ, ଧୂପ ଦେଲି ଦୀପ ଦେଲି ଆନିଛି ମୁଇଁ ମନ୍ଦାର ମାଲି, ତତେ ଟିକେ ଦେଖିବି ବୋଲି କେତେ ଦୂର ଆସିରେଲି, ତୁଇ ଆକା ମୋର ସାହାଗୋ ମା ଗୋ ଭଣ୍ଡାର ଘରଣୀ, ମକେ ଦୟା ରଖିଥା ମୋର ମା ଗୋ ଭଣ୍ଡାର।

0: ଆପଣ ଏଇ ଯୋଉ ଷ୍ଟେଜ ଶୋ କରୁଛନ୍ତି, ହଁ ଏଇଟା ସଉକିରେ କରିପାରନ୍ତି, ଆପଣଙ୍କର ନିଶା ହେଇପାରେ, କିନ୍ତୁ ସେଥିରେ ଯୋଉ ପାରିଶ୍ରମିକ ଟି ପାଉଛନ୍ତି ତାହା ଆପଣଙ୍କୁ କଣ ସନ୍ତୁଷ୍ଟ ମନେ ହୁଏ ନା ଆଉ କିଛି ଅଧିକ କରିବାକୁ ଚାହାନ୍ତି?
1: ଦେଖନ୍ତୁ ମ୍ୟାଡମ, ଯେହେତୁ ମୋର ପ୍ରଫେସନ ଅଲଗା, ମୁଁ ଆଗରୁ କହିଛି, କିନ୍ତୁ ଖୁସି ପାଇଁ ମୁଁ ପ୍ରୋଗ୍ରାମ କରେ, ତ ପ୍ରୋଗ୍ରାମ ଗଲେ ତ କିଛି ପାରିଶ୍ରମିକ ମିଳେ, ତ ଖୁସି ଲାଗେ ଯାହା ବି ମିଳେ, ସେମିତି କିଛି ମନରେ ମାନେ ଆଜି ଯାଏ ଆସିନି କି ମତେ କମ ମିଳିଛି ଅଧିକା ମିଳିଛି ସେମିତି କିଛି ନାହିଁ ମ୍ୟାଡମ।
0: କିନ୍ତୁ ଆପଣଙ୍କର ଏଇ ନିଶା ଟିକୁ କେବେ ପେଶା କରିବା ପାଇଁ ମନ କରିନାହାନ୍ତି?
1: ସଙ୍ଗୀତକୁ ପେଶା କରିବି ବୋଲି ତ ସେମିତି କିଛି ଭାବିନି, କିନ୍ତୁ ଏଇଟା ଖାଲି ମୋ ନିଜ ଖୁସି ପାଇଁ ଗାଏ।
0: ଆଗକୁ ଏଇ ସଙ୍ଗୀତ ଦୁନିଆରେ ଆଉ କିଛି କରିବାକୁ ଚାହାନ୍ତି କି?
1: ମୋର ଇଚ୍ଛା ଅଛି ଆଗକୁ ଆଉ କିଛି ବହୁତ ଭଲ ଭଲ ଗୀତ କରିକି ଶ୍ରୋତା ପାଖକୁ ପହଞ୍ଚିବି।
0: ବହୁତ ସୁନ୍ଦର ସାର୍, ଆପଣଙ୍କର ଏଇ ଯାତ୍ରା ଏମିତି ହିଁ ଲାଗି ରହିଥାଉ, ଆହୁରି ଆପଣ ଏଇ କଳା କ୍ଷେତ୍ରରେ ସଙ୍ଗୀତ ଦୁନିଆରେ ରାଜ କରନ୍ତୁ।
1: ଥ୍ୟାଙ୍କ ୟୁ ମ୍ୟାଡମ।
0: ଆପଣ ଆମକୁ ସମୟ ଦେଲେ, ଆପଣଙ୍କ କଥା ଆମ ଆଗରେ ବାଣ୍ଟିଲେ, ତେଣୁ ଆମ କେନ୍ଦ୍ର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ରହୁଛୁ ସାର୍, ନମସ୍କାର।

ହଁ ଶ୍ରୋତା ବନ୍ଧୁ, ବର୍ଣ୍ଣମଲ୍ଲୀ ବନରେ ଫୁଟି ସାରା ବର୍ଣ୍ଣମୂଲକକୁ ସୁଗନ୍ଧିତ କରିବା ପରି ଗୋଟିଏ ପ୍ରତିଭା ଆଗକୁ ଆସିଲେ ସମଗ୍ର ସମାଜ ଆଲୋକିତ ହୋଇଥାଏ। ସେହି ବର୍ଣ୍ଣମଲ୍ଲୀଙ୍କ ପ୍ରତି ସହୃଦୟ ହେବା ଆଉ ସହଯୋଗର ହାତ ବଢ଼ାଇବା, ଏହି କାମନା ସହ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଏହି ଚଳଚ୍ଚିତ୍ରରେ ଶୈଳି ଶୈଳେନ୍ଦ୍ରଙ୍କ ଗୀତ ପାଇଁ ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ଥିଲେ ବପି ଲାହିରି। ଏଥର ଶୁଣନ୍ତୁ ଚଳଚ୍ଚିତ୍ର ଦିୱାରର ଗୀତ। ଶିଳ୍ପୀ ହେଲେ କିଶୋର କୁମାର ଏବଂ ଆଶା ଭୋସଲେ। ସାହିର ଲୁଧିଆନଭିଙ୍କ ଗୀତ, ସଙ୍ଗୀତ ରାହୁଲ ଦେବ ବର୍ମନ।
1: या चुप रहूं
2: ना,
1: दिल में मेरे आज क्या है?
2: क्या है?

0: ମୁକଦ୍ଦର କା ସିକନ୍ଦର ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଥିଲେ ଆଶା ଭୋସଲେ। ଅନଜାନଙ୍କ ଗୀତକୁ ସଙ୍ଗୀତରେ ସଜେଇଥିଲେ କଲ୍ୟାଣଜୀ ଆନନ୍ଦଜୀ।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
0: ଜୁଦାଇ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ କିଶୋର କୁମାର ଏବଂ ଆଶା ଭୋସଲେ। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଜୁଦାଇ ଚଳଚ୍ଚିତ୍ରର ଏହି ଗୀତଟି ସହିତ ଏଇଠି ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ସମୟ ଆମକୁ ବହୁତ ସୁନ୍ଦର ସୁନ୍ଦର ଉପହାର ଦେଇଥାଏ, କେତେବେଳେ ଶୈଶବ, କେତେବେଳେ କୈଶୋର, କେତେବେଳେ ଯୁବକ, ତ ପୁଣି କେତେବେଳେ ଗୋଟିଏ ପ୍ରାପ୍ତ ମଧ୍ୟବୟସ୍କ, ଆସ୍ତେ ଆସ୍ତେ ବାର୍ଦ୍ଧକ୍ୟ ଏବଂ ଶେଷରେ ଗୋଟିଏ ଜରାଜୀର୍ଣ୍ଣ ଶରୀର ଏବଂ ମୃତ୍ୟୁ। ପ୍ରତି ସମୟକୁ କିଛି ନା କିଛି ଲହରରେ ସଜାଇଥାଏ ସମୟ, ଏବଂ ସେହି ସମୟ ଆମକୁ ଆସ୍ତେ ଆସ୍ତେ ପରିପକ୍ୱ କରୁଥାଏ, ମେଚ୍ୟୁର୍ଡ କରୁଥାଏ। ତାରି ଉପରେ ଆମେ ଆମର ଅଭିଜ୍ଞତା ସବୁକୁ ସାଉଁଟୁଥାଉ, ପ୍ରୟୋଗ ବି କରୁଥାଉ। କିନ୍ତୁ ବେଳେବେଳେ ଦେଖିବେ ଆପଣ ଯେଉଁଠି କିଛି କହିବାର ଥିବ ସେଠି ଆପଣ ନିରବି ଯାଉଛନ୍ତି, ଯେଉଁଠି ଆପଣଙ୍କର ନିରବି ଯିବା ଦରକାର ସେଇଠି ଆପଣ କିଛି କହୁଛନ୍ତି। ଏଇଠି ହିଁ ଫେଲ୍ ମାରେ ଆପଣଙ୍କର ଅଭିଜ୍ଞତା। କିନ୍ତୁ କିଛି ନିରବତା ଆପଣଙ୍କୁ ବେଳେବେଳେ ଗୋଟିଏ ସମ୍ପର୍କକୁ ବଞ୍ଚେଇକି ରଖିବାରେ ସାହାଯ୍ୟ କରିଥାଏ। ଗୁଡ଼ାଏ ଲୋକଙ୍କ ସ୍ୱାର୍ଥ ପାଇଁ, ସେମାନଙ୍କର ସ୍ୱାର୍ଥରେ ଉନ୍ନତି ପାଇଁ ଆପଣ ବେଳେବେଳେ ନିରବି ଯାଆନ୍ତି, ଏବଂ ବେଳେବେଳେ ଯେଉଁଠି ଆପଣଙ୍କର ସ୍ୱର ଉତ୍ତୋଳନ ହେଲା ସେଇଠି ସବୁକିଛି ଯେମିତି ତାସ୍ ଘର ପରି ଭାଙ୍ଗିଯାଏ। ତେଣୁ ଅତି କମ୍ରେ ନିରବି ଯିବା କି କିଛି କହିବା, ଏହାର ଦ୍ୱନ୍ଦ୍ୱର ଯେଉଁ ଛକରେ ଆପଣ ଛିଡ଼ା ହେଉଛନ୍ତି ସେହି ସମୟ ତକ ଆପଣଙ୍କ ପାଇଁ ଗୋଟିଏ ନିର୍ଣ୍ଣାୟକ ମୋଡ଼ ନେଉଛି। ତ ବର୍ତ୍ତମାନ ବଲ୍ ଆପଣଙ୍କ ହାତରେ, ଆପଣ ବଲ୍ଟା କୋର୍ଟ ଭିତରକୁ ଫିଙ୍ଗିବେ ନା କୋର୍ଟ ବାହାରେ ଧରିକି ଛିଡ଼ା ହେବେ, ଡିପେଣ୍ଡସ୍ ଅପନ୍ ୟୁ, ଆପଣଙ୍କ ଉପରେ ନିର୍ଭର କରେ। ଏହି ଦ୍ୱନ୍ଦ୍ୱ ସମସ୍ତଙ୍କର, ଖାଲି ମୋର ନୁହଁ କି ଆପଣଙ୍କର ନୁହଁ, ଏବଂ ତାରି ଭିତରେ ବି ସମୟ ଆମକୁ ଗୋଟିଏ ପରେ ଗୋଟିଏ ଅଭିଜ୍ଞତା ଦେଇ ଚାଲିଥାଏ। କିଛି ସମୟକୁ ଖାସ୍ କରିବା ପାଇଁ ଆଜି ଆପଣମାନଙ୍କ ସହିତ ଆକାଶବାଣୀ ଲାଇଭ୍ରେ ମୁଁ ରଘୁନାଥ ବିଶ୍ୱାଳ, ନମସ୍କାର।

ସମୟ ବୟସ ଅଭିଜ୍ଞତା ଏସବୁର କଥା ଯେତେବେଳେ ଆରମ୍ଭ ହେଲାଣି ସେତିକିବେଳେ ଗୋଟିଏ ସୁନ୍ଦର ଗପଟିଏ ମନେ ପଡ଼ୁଥିଲା। ଆପଣମାନେ କେଉଁଠି ନା କେମିତି ସେଇ କାହାଣୀ ଶୁଣିଥିବେ, ତଥାପି ଏହି ପରିପ୍ରେକ୍ଷୀରେ ସେ ଗୋଟିଏ କାହାଣୀ ଆମେ ଶୁଣିଦେବା। କାହାଣୀଟି ଏମିତିଆ, ଗୋଟିଏ ଛୋଟ ଗାଁ ଥାଏ, ଗାଁରେ ଗୋଟିଏ ବାଳକ ଯିଏକି ସୁନ୍ଦର ଚିତ୍ର ଆଙ୍କେ। ସବୁଦିନ ସିଏ ଗୋଟିଏ ସମୟରେ ଗାଁରେ ଥିବା ରାଧାକୃଷ୍ଣ ମନ୍ଦିରକୁ ଯାଏ ଏବଂ ମନ୍ଦିରର ଗୋଟିଏ ନିରୋଳା ସ୍ଥାନ ଦେଖି ଚିତ୍ର ଆଙ୍କି ବସେ। ଏହି କଥାଟା ଅନୁମାନ କରୁଥାନ୍ତି ସେହି ମନ୍ଦିରର ପୂଜକ। ଦିନେ ପୂଜକ କହିଲେ, ବାବା, ଏତେ ସୁନ୍ଦର ସୁନ୍ଦର ଚିତ୍ର ତ ତମେ ଆଙ୍କୁଛ, ଠାକୁରଙ୍କର କିଛି ଚିତ୍ର ଆଙ୍କନ୍ତୁନି ଶ୍ରୀକୃଷ୍ଣଙ୍କର। ବାଳକଟି ତାଙ୍କୁ ଚାହିଁଲା, କହିଲା, ନିଶ୍ଚୟ ଗୁରୁଜୀ, କାହିଁକି ନୁହଁ, ଆପଣ ଯଦି କହୁଛନ୍ତି ଠାକୁରଙ୍କର ଚିତ୍ର ଆଙ୍କିବା ପାଇଁ ମୁଁ ନିଶ୍ଚୟ ଆଙ୍କିବି, କିନ୍ତୁ କଥା ହେଉଛି ମୋତେ ଏମିତି ଗୋଟିଏ ଚରିତ୍ର ଦରକାର, ଏମିତି ଗୋଟିଏ ପିଲାଟେ ଦରକାର ଯାହା ପାଖରେ ଏମିତି କିଛି ଛାପ ଥିବ ଯାହାକୁ ଦେଖି ମୁଁ ଶ୍ରୀକୃଷ୍ଣଙ୍କର ଚିତ୍ରଟି ଆଙ୍କିବି। ତ ଗାଁର ଯେତିକି ବାଳକ ଥିଲେ ସମସ୍ତଙ୍କୁ ଡକା ହେଲା, ସମସ୍ତେ ଆସିଲେ ମନ୍ଦିରକୁ, ସମସ୍ତଙ୍କୁ ସେ ବାହାନରେ କିଛି ପ୍ରସାଦ ବି ଦିଆଗଲା, ମିଠା ବି ଦିଆଗଲା, ସମସ୍ତେ ବସିଲେ। ସେହି ଗହଳି ଭିତରୁ ଗୋଟିଏ ପିଲା ବେଶ ଆକର୍ଷଣୀୟ।

ଥିଲା ଶ୍ରୀକୃଷ୍ଣଙ୍କ ପରି। ଏହି ଚିତ୍ରକର ବାଳକଟି କହିଲା, ଇଏ ହେଉଛି ସେହି ପିଲା ଯାହାକୁ ନେଇ ମୁଁ ଶ୍ରୀକୃଷ୍ଣଙ୍କର ଗୋଟିଏ ସୁନ୍ଦର ଚିତ୍ର ଆଙ୍କିପାରିବି। ତ ପୂଜକ ଖୁସି ହୋଇଗଲେ ଏବଂ ଅନ୍ୟମାନେ ବି ଖୁସି ହେଲେ। ପିଲାଟି କିନ୍ତୁ ଯାହାର ଚିତ୍ର ଅଙ୍କା ହେବ ସେ ବହୁତ ଖୁସି ହୋଇଗଲା ଯେ ମୁଁ ଦେଖିବାକୁ ଠାକୁରଙ୍କ ପରି ଶ୍ରୀକୃଷ୍ଣଙ୍କ ପରି ମୋର ଚିତ୍ର ଅଙ୍କା ହେବ ଏବଂ ତାହା ମନ୍ଦିରରେ ରହିବ। ତ ଚିତ୍ର ଅଙ୍କା ଚାଲିଲା। ୟା ଭିତରେ ସେ ବାଳକ ଜଣକ ଗୁଡ଼ାଏ ଜାଗାକୁ ତାର ପାଠପଢ଼ା ଏସବୁ ପାଇଁ ଆପ୍ଲାଏ କରିଥାଏ, ଯେଉଁଠୁ

କାହାବ ଏବଂ ତାହା ମନ୍ଦିରରେ ରହିବ। ତ ଚିତ୍ର ଅଙ୍କା ଚାଲିଲା। ୟା ଭିତରେ ସେ ବାଳକ ଜଣକ ଗୁଡ଼ାଏ ଜାଗାକୁ ତାର ପାଠପଢ଼ା ଏସବୁ ପାଇଁ ଆପ୍ଲାଏ କରିଥାଏ, ଯେଉଁଠୁ ତାକୁ ଗୋଟିଏ ଚିଠି ଆସିଲା ଯେ ତୁମେ ଅମକ ସମୟରେ ଆସି ଏଇଠି ବା ଏଇ ଆର୍ଟ ସ୍କୁଲରେ ଜଏନ୍ କର। ସେ ଚିତ୍ର ସେମିତି ରହିଲା, ପିଲାଟି ଚାଲିଗଲା ପାଠ ପଢ଼ିବା ପାଇଁ। ଏବଂ ସେହି ପାଠ ପଢ଼ିବା ଭିତରେ ସହରରେ ଆସ୍ତେ ଆସ୍ତେ ଗୋଟିଏ ସୁନ୍ଦର ଚିତ୍ରକର ହୋଇ ଦେଶ ବିଦେଶରେ ବି ତାର ନାଁ ଚର୍ଚ୍ଚାରେ ଆସିଲା। ଏପଟେ ଗାଁ ଲୋକ ସେହି ଅଳ୍ପ କିଛି ରହିଯାଇଥିବା ଅସମ୍ପୂର୍ଣ୍ଣ ଚିତ୍ରକୁ ଦେଖୁଥାନ୍ତି ଏବଂ କୁହନ୍ତି, ଏହି ହେଉଛି ସେହି ଚିତ୍ର ଯାହାକି ଆଜି ବିଶ୍ୱ ପ୍ରସିଦ୍ଧ ହୋଇଥିବା ସେହି ଚିତ୍ରକର ଯିଏକି ଆମ ଗାଁର, ସିଏ ଏଇଟାକୁ ଆଙ୍କିଥିଲେ, କେବେ ଯଦି ଆସନ୍ତି ତାହେଲେ ନିଶ୍ଚିତ ରୂପେ ଆଙ୍କିବେ। ଏହାରି ଭିତରେ ସେପଟେ କ'ଣ ହେଇଛି ନା, ପିଲାଟି ଆସ୍ତେ ଆସ୍ତେ ନାଁ କରିକି ଦେଶ ବିଦେଶ ସବୁଆଡ଼େ ନିଜର ଯେଉଁ ଚିତ୍ରକଳାର ପ୍ରଦର୍ଶନୀ କରି ବହୁତ ଉଚ୍ଚ କୋଟିଛି, ସମସ୍ତେ ଚିହ୍ନୁଛନ୍ତି ତା ନାଁକୁ। ହଠାତ୍ ଏସବୁ ଗହଳି ଝିଞ୍ଜଟ ଭିତରେ ସେ କେମିତି ଗୋଟେ ପ୍ରକାର ନିଜକୁ ଏକଲା ପାଇଛି, କହିଛି ଏତେ ଗହଳି ଭିତରେ ରହିବା କିଛି ଦରକାର ନାହିଁ, ମୁଁ କିଛି ଦିନ ଚାଲିଯାଏ ମୋର ସେହି ଗାଁକୁ ଯେଉଁଠି ମୋତେ ଏକାନ୍ତରେ କିଛି ସମୟ ମୁଁ ମୋ ନିଜ ସହ କଥା ହୋଇପାରିବି, ନିଜେ ନିଜକୁ ଦେଖିପାରିବି। ଏଇ କଥା ଭାବି ସିଏ ଫେରେ ଗାଁକୁ। ଏହା ଭିତରେ ଅନେକ ବର୍ଷ ବିତିଯାଇଛି। ତ ଗାଁକୁ ଫେରିବା ପରେ ସେ ଦେଖୁଛି ଗାଁକୁ, ଗାଁର ସବୁଜିମାକୁ, ଗାଁର ପାହାଡ଼, ଗାଁର ମନ୍ଦିର, ଗାଁର ଲୋକମାନେ ଆସ୍ତେ ଆସ୍ତେ ବୟସ୍କ ହୋଇଯାଇଛନ୍ତି ଏବଂ ପିଲାମାନେ ସବୁ ଯୁବକ ହୋଇଯାଇଛନ୍ତି, କିଏ କିଏ ଆସ୍ତେ ଆସ୍ତେ ପ୍ରୌଢ଼ ବି ହୋଇଯାଇଛନ୍ତି। ତ ଏତିକି ଭିତରେ ତା ପରଦିନ ସେ ଯେତେବେଳେ ମନ୍ଦିରକୁ ଯାଏ, ପୂଜକ ତାକୁ ଦେଖି ଚିହ୍ନିପାରିଲେ, କହିଲେ ଆରେ ଆମେ ତ ସବୁବେଳେ ତୁମକୁ ଖବରକାଗଜରେ ଦେଖୁ, ଟିଭିରେ ଦେଖୁ, ଆଜି ତୁମେ ଆସିଛ, ବହୁତ ଖୁସି ଲାଗିଲା। ସିଏ ତାଙ୍କୁ ପ୍ରଣାମ କଲେ ଏବଂ ନିଜର ଏଇ ଯେଉଁ ଚିତ୍ରକରର ଜୀବନ କଥା ତାଙ୍କୁ କହିଲେ। ପୂଜକ କହିଲେ, ତମେ ତ ଆସିଛ ଯେତେବେଳେ, ଏଇ ଯେ ଅଳ୍ପ ଟିକେ ହୋଇଯାଇଥାନ୍ତା ପୂର୍ଣ୍ଣ ହେବା ପାଇଁ ଶ୍ରୀକୃଷ୍ଣଙ୍କର ଏଇ ଯେଉଁ ଫଟୋଟା, ତାକୁ କରିଦିଅନ୍ତନି। ତ ସେଇଠି ସେ ଚିତ୍ରକର ଜଣଙ୍କ ଚିନ୍ତା କଲେ କିଛି ସମୟ ପରେ, କହିଲେ ସେତେବେଳେ ସମୟ ଅଲଗା ଥିଲା ଏବଂ ବର୍ତ୍ତମାନ ମୋତେ ଗୋଟିଏ କଂସ ଦରକାର, ଯିଏ ଆସିଲେ ହିଁ ଏହି ଶ୍ରୀକୃଷ୍ଣଙ୍କ ଚିତ୍ର ମୁଁ ଆଙ୍କିପାରିବି। ତ ବହୁତ ଖୋଜା ହେଲା ସେହି ପ୍ରକାର କଂସର ଅବତାର ଦେଖାଗଲା ଭଳିଆ ଗୋଟିଏ ଚରିତ୍ରକୁ, ବହୁତ ଖୋଜାଖୋଜି ହେଲା ପରେ ବି ମିଳିଲାନି। ଲାଷ୍ଟକୁ ପୂଜକ କହିଲେ, ବାବା ଆମର ଯେଉଁ ଜେଲର ଅଛନ୍ତି ତାଙ୍କ ସହ ମୋର ଚିହ୍ନାଜଣା ଅଛି ଏବଂ ଜେଲରେ ତ ଗୁଡ଼ାଏ ଚରିତ୍ର ରୁହନ୍ତି, ସେମାନଙ୍କ ଭିତରୁ ଯଦି କାହାକୁ ତମେ ପାଇପାରିବ ମୁଁ ଜେଲରଙ୍କୁ ଅନୁରୋଧ କରିକି ମିଶାଇ ପାରିଥାନ୍ତି। ତ ଠିକ୍ ଅଛି, ଏମାନେ ଗଲେ ଗୋଟିଏ ନିର୍ଦ୍ଧାରିତ ସମୟରେ, ଜେଲରଙ୍କୁ ଅନୁରୋଧ କଲେ, ଜେଲର କିଛି କଏଦୀଙ୍କୁ ଦେଖାଇଲେ ଏବଂ ସେ କଏଦୀଙ୍କ ଭିତରେ ଜଣେ କଏଦୀଙ୍କ ଚରିତ୍ର ଠିକ୍ କଂସର ଚରିତ୍ର, ମାନେ ବେଶଭୂଷା ଦେହ ତାର ଯେଉଁ ପ୍ରକାର ଅଛି ସେଇଟା ଠିକ୍ ଲାଗିଲା ଆଙ୍କୁ। ତ ଚିତ୍ରକର କହିଲେ, ଇଏ କଂସର ଚିତ୍ର ପାଇଁ ଠିକ୍ ହେବେ। ତ ଗୋଟିଏ ପ୍ରକାର ସମୟ ଠିକ୍ କରାଗଲା ଏବଂ ସେ ଫଟୋକୁ ଅଣାହେଲା ଏବଂ ସେଇଠି କଂସର ଚିତ୍ର ଅଙ୍କା ହେଲା, ଚିତ୍ରଟି ସମ୍ପୂର୍ଣ୍ଣ ହେଲା ଏବଂ ସମସ୍ତେ ଖୁସିରେ ତାଳି ମାରିଲେ, ମିଠା ବାଣ୍ଟିଲେ। ଏତିକି ଭିତରେ କ'ଣ ହୋଇଛି, ସମସ୍ତେ ଖୁସିରେ ନାଚିବା ଭିତରେ ସଂକୀର୍ତ୍ତନ ହେଉଥାଏ, ଏପଟେ ଠାକୁରଙ୍କୁ ସମସ୍ତେ ହରିବୋଲ ପକାଇକି ଠାକୁରଙ୍କୁ ଡାକୁଥାନ୍ତି, ଏତିକିବେଳେ ଜଣଙ୍କର କାନ୍ଦ କେବଳ ଶୁଣୁଥିଲା, କିଏ କାନ୍ଦୁଛି? ଦେଖିଲା ବେଳକୁ ଯିଏ କଂସର ଚିତ୍ର ଆଙ୍କିବା ପାଇଁ ଯେଉଁ ଚରିତ୍ର ଜଣକ ଆସିଥିଲେ ସିଏ କାନ୍ଦୁଛନ୍ତି। ତ ତମେ କାନ୍ଦୁଛ କାହିଁକି ବାବା, ପୂଜକ ପଚାରିଲେ। ଚିତ୍ରକର ବି ଆଶ୍ଚର୍ଯ୍ୟ, ତମେ ତ ଖୁସି ହେବା କଥା, ତମର ଚିତ୍ର ଅଙ୍କା ହେଲା କଂସର ଅବତାରରେ ଏବଂ ତା ସହିତ ଅଛି ଶ୍ରୀକୃଷ୍ଣଙ୍କର ଚିତ୍ର। ସେତିକିବେଳେ କଂସ ଗୋଟିଏ ଉତ୍ତର ଦେଲା, ଛୋଟବେଳେ ଯେଉଁ ଚରିତ୍ରକୁ ନେଇ ଆପଣ ଶ୍ରୀକୃଷ୍ଣର ଚିତ୍ର ଆଙ୍କିଥିଲେ ସେହି ଚରିତ୍ର ହେଉଛି ମୁଁ ବଡ଼ ହୋଇଗଲା ପରେ ମୋତେ କଂସ କରିଥିଲେ।

0: ଏଇଠି ନେଇଯିବା ଗୋଟିଏ ଅଳ୍ପ ବିରାମ, ପୁଣି କିଛି କଥା ଆଗକୁ ବଢ଼ିବ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଏହି ସ୍ୱରଟି ଆପଣମାନଙ୍କର ବେଶ ପରିଚିତ ସ୍ୱର। କାହାର ଏ ସ୍ୱର କହିଲେ? ସୁମନ କଲ୍ୟାଣପୁର। ଏବଂ ପିଢ଼ି ପରେ ପିଢ଼ି ଅନ୍ୟମାନେ ୟା ଭିତରେ ଏହି ଗୀତଟାକୁ ସମସ୍ତେ ମନେ ରଖିଛନ୍ତି, ବିଶେଷ କରି ଓଡ଼ିଶାରେ। ଏବଂ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ତ ଏ ସ୍ୱର ସବୁକାଳେ ଚର୍ଚ୍ଚିତ। ସୁମନ କଲ୍ୟାଣପୁର 28 ଜାନୁଆରୀ 1937 ବ୍ରିଟିଶ ଭାରତର ଢାକାରେ ସୁମନ ହେପାଡ଼ି ଭାବେ ଜନ୍ମଗ୍ରହଣ କରିଥିଲେ। ସୁମନ କଲ୍ୟାଣପୁରଙ୍କ ପିତା ଶଙ୍କର ରାଓ ହେମାଡ଼ି କର୍ଣ୍ଣାଟକର ଉଡୁପି ଜିଲ୍ଲା କୁନ୍ଦାପୁର ତାଲୁକର ହେମାଡ଼ି ଗ୍ରାମର ଏକ ସାରସ୍ୱତ ବ୍ରାହ୍ମଣ ପରିବାରରୁ ଆସିଥିଲେ। ବାପା ମାଙ୍କ ସହିତ ତାଙ୍କ ପରିବାରରେ ଥିଲେ 5 ଝିଅ ଓ ଜଣେ ପୁଅ, ଯେଉଁଥିରେ କି ସୁମନ ଥିଲେ ସବୁଠାରୁ ବଡ଼। 1943 ତାଙ୍କ ପରିବାର ମୁମ୍ବାଇ ଚାଲିଆସିଲେ, ଯେଉଁଠାରେ ସିଏ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ।

ସୁମନଙ୍କର ସର୍ବଦା ଚିତ୍ରକଳା ଓ ସଙ୍ଗୀତ ପ୍ରତି ଆଗ୍ରହ ଥିଲା। ମୁମ୍ବାଇର ପ୍ରସିଦ୍ଧ ସେଣ୍ଟ କଲମ୍ବା ହାଇସ୍କୁଲରୁ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ସେ ଚିତ୍ରକଳାରେ ଉଚ୍ଚଶିକ୍ଷା ପାଇଁ ପ୍ରତିଷ୍ଠିତ ସାର୍ ଜେ ଜେ ସ୍କୁଲ ଅଫ୍ ଆର୍ଟସ୍ରେ ନାମ ଲେଖାଇଲେ। ସେହି ସମୟରେ ସେ ପୁଣେର ପ୍ରଭାତ ଫିଲ୍ମସ୍ର ସଙ୍ଗୀତ ନିର୍ଦ୍ଦେଶକ ଏବଂ ପାରିବାରିକ ଘନିଷ୍ଠ ବନ୍ଧୁ ପଣ୍ଡିତ କେଶବ ରାଓ ଭୋଲେଙ୍କଠାରୁ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ। ସୁମନଙ୍କ ଅନୁସାରେ ପ୍ରଥମେ ଗୀତ ଗାଇବା ତାଙ୍କ ପାଇଁ କେବଳ ସଉକ ଥିଲା, କିନ୍ତୁ ଧୀରେ ଧୀରେ ସଙ୍ଗୀତ ପ୍ରତି ତାଙ୍କର ଆଗ୍ରହ ବଢ଼ିଲା ଏବଂ ସେ ଉସ୍ତାଦ ଅବଦୁଲ ରେହମାନ ଖାଁ ଓ ଗୁରୁଜୀ ମାଷ୍ଟର ନବରଙ୍ଗଙ୍କଠାରୁ ବ୍ୟବସାୟିକ ଭାବେ ଏହା ଶିଖିବା ଆରମ୍ଭ କଲେ। ସୁମନଙ୍କ ସାନ ଭଉଣୀ ଶ୍ୟାମା ହେମାଡ଼ି ମଧ୍ୟ ଜଣେ ଗାୟିକା ଥିଲେ।

ସୁମନ ହେମାଡ଼ି 1958 ମସିହାରେ ମୁମ୍ବାଇର ଜଣେ ବ୍ୟବସାୟୀ ରମାନନ୍ଦ କଲ୍ୟାଣପୁରଙ୍କୁ ବିବାହ କରିଥିଲେ ଏବଂ ଏହାପରେ ସେ ସୁମନ କଲ୍ୟାଣପୁର ହୋଇଗଲେ। ସବୁଠାରୁ ଇଣ୍ଟରେଷ୍ଟିଂ କଥା ହେଲା, ତାଙ୍କର ଯେତେବେଳେ ବି ରେକର୍ଡିଂ ଥାଏ, ନିଜର ସମୟ କାଢ଼ି ତାଙ୍କ ସ୍ୱାମୀ ପ୍ରତ୍ୟେକ ରେକର୍ଡିଂ ସେସନରେ ତାଙ୍କ ସହିତ ଯାଉଥିଲେ।

ସୁମନ କଲ୍ୟାଣପୁରଙ୍କ କଣ୍ଠସ୍ୱର ଗାୟିକା ଲତା ମଙ୍ଗେସ୍କରଙ୍କ ସହିତ ବହୁତ ସାମଞ୍ଜସ୍ୟ ଥିଲା। ତାଙ୍କର ଅନେକ ଗୀତକୁ ଲତାଙ୍କ ଶୈଳୀରୁ ପୃଥକ୍ କରିହେଉନଥିଲା, କାରଣ ସେ ଲତାଙ୍କ ସହିତ ତୁଳନୀୟ ଗୁଣରେ ଗାଉଥିଲେ। ସୁମନ କଲ୍ୟାଣପୁର ତାଙ୍କ କଣ୍ଠସ୍ୱର ଓ ଲତାଙ୍କ କଣ୍ଠସ୍ୱର ମଧ୍ୟରେ ସମାନତାକୁ ନେଇକି ବହୁତ ଅସହଜ ଥିଲେ। ସେ ଥରେ ଥରେ ଏମିତି ବି କହୁଥିଲେ, ଗୁଡ଼ାଏ ସମୟରେ ଉତ୍ତର ବି ଦେଇଥିଲେ, ଯେ ମୁଁ ତାଙ୍କ ଦ୍ୱାରା ବହୁତ ପ୍ରଭାବିତ ଥିଲି। ମୋ କଲେଜ ଦିନରେ ମୁଁ ତାଙ୍କର ଗୀତ ଗାଉଥିଲି। ମେରି ଆୱାଜ ନାଜୁକ୍ ଅର୍ ପତ୍ଲି ଥି, ମୋ କଣ୍ଠସ୍ୱର କୋମଳ ଏବଂ ପତଳା ଥିଲା। ମୁଁ କ'ଣ କରିପାରିଥାନ୍ତି ଆପଣ ହିଁ କୁହନ୍ତୁ।

1950ରୁ 1960 ଦଶକର ସମୟକୁ ହିନ୍ଦୀ ଚଳଚ୍ଚିତ୍ରର ଯେଉଁ ସଙ୍ଗୀତର ସ୍ୱର୍ଣ୍ଣଯୁଗ ଭାବେ କୁହାଯାଏ, ଯେଉଁ ସମୟରେ ମହିଳା ପ୍ଲେବ୍ୟାକ୍ ସିଙ୍ଗରମାନଙ୍କ କ୍ଷେତ୍ରରେ ଶମ୍ସାଦ୍ ବେଗମ୍, ଲତା ମଙ୍ଗେସ୍କରଙ୍କ ପରି ଗାୟିକାମାନଙ୍କର ପ୍ରାଧାନ୍ୟ ଥିଲା, ଯେଉଁ ସମୟରେ ରୟାଲିଟି ସମସ୍ୟା କାରଣରୁ ଲତା ମଙ୍ଗେସ୍କର ରଫିଙ୍କ ସହ ଗୀତ ଗାଇବାକୁ ମନା କରିଦେଇଥିଲେ, ସେହି ସମୟରେ ସୁମନ କଲ୍ୟାଣପୁରଙ୍କ ସହ ମହମ୍ମଦ ରଫିଙ୍କ ଗୁଡ଼ାଏ ଡୁଏଟ୍ ଗୀତ ରେକର୍ଡ କରାଯାଇଥିଲା। ସେ ଏହି ସମୟରେ ମହମ୍ମଦ ରଫିଙ୍କ ସହ 140ରୁ ଅଧିକ ଡୁଏଟ୍ ଗାଇଥିଲେ, ଯାହାକି ହିନ୍ଦୀ ଚଳଚ୍ଚିତ୍ର ଗୀତ ପାଇଁ ଥିଲା।

ଥରେ ଗୋଟିଏ ସାକ୍ଷାତକାରରେ ସୁମନ କଲ୍ୟାଣପୁର କହିଥିଲେ ଯେ ଘରେ ସମସ୍ତଙ୍କର କଳା ଓ ସଙ୍ଗୀତ ପ୍ରତି ଆଗ୍ରହ ଥିଲା, କିନ୍ତୁ ସର୍ବସାଧାରଣ ପ୍ରଦର୍ଶନକୁ କଡ଼ା ଭାବେ ନିଷେଧ କରାଯାଇଥିଲା। ତଥାପି 1952 ମସିହାରେ ଅଲ୍ ଇଣ୍ଡିଆ ରେଡିଓ ପାଇଁ ଗୀତ ଗାଇବାର ପ୍ରସ୍ତାବକୁ ସିଏ ନା କରିପାରିଲେ ନାହିଁ। ସେଇଟା ତାଙ୍କର ପ୍ରଥମ ସର୍ବସାଧାରଣ ପ୍ରଦର୍ଶନ ଥିଲା, ଯାହା ପରେ 1953 ମସିହାରେ ମୁକ୍ତିଲାଭ କରିଥିବା ମରାଠୀ ଚଳଚ୍ଚିତ୍ର ଶୁକ୍ରାଶି ଚାନ୍ଦିନୀ ପାଇଁ ଗୀତ ଗାଇବାର ସୁଯୋଗ ଦେଇଥିଲା। ସେହି ସମୟରେ ଶେଖ୍ ମୁକ୍ତାର ମାଙ୍ଗୁ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ, ଯାହାର ସଙ୍ଗୀତକାର ଥିଲେ ମହମ୍ମଦ ଶାଫି। ଶେଖ୍ ମୁକ୍ତାର ତାଙ୍କର ଶୁକ୍ରାଶି ଚାନ୍ଦିନୀର ଗୀତଗୁଡ଼ିକରେ ଏତେ ପ୍ରଭାବିତ ହୋଇଥିଲେ ଯେ ସିଏ ସାଥେ ସାଥେ ସୁମନ କଲ୍ୟାଣପୁରଙ୍କୁ ମାଙ୍ଗୁ ଚଳଚ୍ଚିତ୍ର ପାଇଁ 3 ଗୀତ ଗାଇବାର ସୁଯୋଗ ଦେଲେ। ତେବେ କୌଣସି ଅଜଣା କାରଣରୁ ପରେ ଓପି ନେୟାର ମହମ୍ମଦ ଶାଫିଙ୍କ ସ୍ଥାନ ନେଲେ ଏବଂ ସେହି 3 ଗୀତ ମଧ୍ୟରୁ କେବଳ ଗୋଟିଏ ଗୀତ କୋଇ ପୁକାରେ ଧୀରେ ସେ ତୁଝେ, ଯାହାକି ଗୋଟିଏ ଲୋରି ଗୀତ ଥିଲା, ତାହା ଚଳଚ୍ଚିତ୍ରରେ ରଖାଗଲା। ଏହିପରି ଭାବେ 1954 ମସିହାରେ ସୁମନ କଲ୍ୟାଣପୁର ପ୍ରବେଶ କଲେ ମାଙ୍ଗୁ ଚଳଚ୍ଚିତ୍ର ମାଧ୍ୟମରେ ହିନ୍ଦୀ ସିନେମା ଜଗତକୁ।

0: ବର୍ତ୍ତମାନ ନେଇଯିବା ଗୋଟିଏ ଛୋଟ ବିରତି। ବିରତି ପରେ ସୁମନ କଲ୍ୟାଣପୁରଙ୍କ ଅନ୍ୟ କିଛି କଥା ଜାଣି ରଖିବା ଆମର ଆକାଶବାଣୀ ଲାଇଭରେ।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
2: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ବିଜ୍ଞାପନ ପରେ ଆମେ ଫେରିବା। ପୁଣିଥରେ ଆକାଶବାଣୀ ଲାଇଭକୁ ଆମେ କଥା ହେଉଥିଲେ ସୁମନ କଲ୍ୟାଣପୁରଙ୍କ ସମ୍ପର୍କରେ। ମାଙ୍ଗୁ ଚଳଚ୍ଚିତ୍ର ପରେ ତୁରନ୍ତ ସୁମନ କଲ୍ୟାଣପୁର ସଙ୍ଗୀତକାର ନୌସାଦଙ୍କ ନିର୍ଦ୍ଦେଶନାରେ ଦରୱାଜା, ଯାହାକି 1954 ନିର୍ମିତ ହୋଇଥିଲା, ଏହି ଚଳଚ୍ଚିତ୍ର ପାଇଁ 5 ଗୀତ ଗାଇଲେ, ଯାହା ଇସ୍ମତ ଚୁଗତାଇଙ୍କ ଦ୍ୱାରା ପ୍ରଯୋଜିତ ଏବଂ ସାହିଦ ଲତିଫ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଥିଲା। ଯେହେତୁ ଦରୱାଜା ପ୍ରଥମେ ମୁକ୍ତିଲାଭ କରିଥିଲା, ଏହାକୁ ସାଧାରଣତଃ ସୁମନ କଲ୍ୟାଣପୁରଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ବୋଲି ବିଶ୍ୱାସ କରାଯାଏ। ସେହି ବର୍ଷ 1954 ସୁମନ କଲ୍ୟାଣପୁର ଆର୍ ପାର୍ ଚଳଚ୍ଚିତ୍ର ପାଇଁ ଓପି ନୈୟରଙ୍କ ହିଟ୍ ଗୀତ ମହବତ କରଲୋ ଜି ଭରଲୋ ଆଜି କିସ୍ନେ ରୋକା ହେ, ଏହି ଫିଲ୍ମ ସଂସ୍କରଣରେ ମହମ୍ମଦ ରଫି ଗୀତା ଦତ୍ତଙ୍କ ସହ ଗୀତ ଗାଇଥିଲେ। ସୁମନଙ୍କ ଅନୁସାରେ ଏହି ଗୀତରେ ତାଙ୍କର ଗାଇବା ପାଇଁ କିଛି ସୋଲୋ ଧାଡ଼ି ଥିଲା ଏବଂ ତାଙ୍କର ସେବା ଅଧିକାଂଶରେ କୋରସ୍ ଗାୟିକା ଭାବେ ବ୍ୟବହୃତ ହୋଇଥିଲା। ଏହା ଓପି ନୈୟରଙ୍କ ପାଇଁ ତାଙ୍କ ଦ୍ୱାରା ଗାଇଥିବା ଏକମାତ୍ର ଗୀତ ହୋଇ ରହିଗଲା। ଏହି ଗୀତ ପାଇଁ ଡିସ୍କରେ ସୁମନଙ୍କ ନାମ କ୍ରେଡିଟ୍ରେ ଉଲ୍ଲେଖ ନଥିଲା। ସୁମନ କଲ୍ୟାଣପୁରଙ୍କ ପ୍ରଥମ ଚଳଚ୍ଚିତ୍ର ଗୀତ ଦରୱାଜା, ଯାହାକି 1954 ତଲତ ମେହମୁଦଙ୍କ ସହିତ ଗୋଟିଏ ଡୁଏଟ୍ ଗୀତ ଥିଲା। ତଲତ ମେହମୁଦ ସୁମନ କଲ୍ୟାଣପୁରଙ୍କୁ ଏହି ସଙ୍ଗୀତ ସମାରୋହରେ ଗାଉଥିବା ଶୁଣିଥିଲେ ଏବଂ ତାଙ୍କ ଗାୟନରେ ବହୁତ ପ୍ରଭାବିତ ହୋଇଥିଲେ। ଜଣେ ସମ୍ପୂର୍ଣ୍ଣ ନୂତନ କଳାକାର ହୋଇଥିଲେ ମଧ୍ୟ ଯେତେବେଳେ ତଲତ ମେହମୁଦ ତାଙ୍କ ସହ ଡୁଏଟ୍ ଗାଇବା ପାଇଁ ରାଜି ହେଲେ, ତାଙ୍କର କ୍ୟାରିୟର ବଡ଼ ସ୍ତରକୁ ଉଠିଯାଇଥିଲା, ଯାହାଫଳରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ତାଙ୍କ ପ୍ରତି ଧ୍ୟାନ ଦେବାକୁ ବାଧ୍ୟ ହେଲା।

ଜଣେ କଣ୍ଠଶିଳ୍ପୀ ହିସାବରେ ସୁମନ କଲ୍ୟାଣପୁର ହିନ୍ଦୀ ଚଳଚ୍ଚିତ୍ରରେ ସର୍ବଶ୍ରେଷ୍ଠ ଶାସ୍ତ୍ରୀୟ ଗୀତ ପାଇଁ ତିନିଥର ପ୍ରତିଷ୍ଠିତ ସୁର ଶୃଙ୍ଗାର ସଂସଦ ପୁରସ୍କାର ପାଇଥିଲେ। 2009 ମସିହାରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଲତା ମଙ୍ଗେସ୍କର ପୁରସ୍କାର ପାଇଥିଲେ। ଗା ଦି ମା ପ୍ରତିଷ୍ଠାନ ଦ୍ୱାରା ଗଦିମା ପୁରସ୍କାର, 2022 ମିର୍ଚି ମ୍ୟୁଜିକ୍ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର, 2023 26 ଜାନୁଆରୀରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଭୂଷଣ, 2024 ମହାରାଷ୍ଟ୍ର ଟାଇମ୍ସ ଦ୍ୱାରା ମହାରାଷ୍ଟ୍ର ଭୂଷଣ ମାତା ସମ୍ମାନ ପୁରସ୍କାର। ଏସବୁ ପୁରସ୍କାର ବାଦେ ବି ଆହୁରି କିଛି ରହିଯାଇଥିଲା ଯେମିତି ସେ ଆମକୁ ଶୁଣେଇଥାନ୍ତେ ତାଙ୍କରି କଣ୍ଠରେ। କିନ୍ତୁ ଗତ 31 ମଇ 2026 79 ବର୍ଷ ବୟସରେ ଲୋଖଣ୍ଡବାଲାସ୍ଥିତ ତାଙ୍କ ବାସଭବନରେ ସୁମନ କଲ୍ୟାଣପୁର ଆମ ସମସ୍ତଙ୍କଠାରୁ ବିଦାୟ ନେଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ମହିଆସୀ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କୁ ଆମେ ହରେଇଛୁ ସତ, କିନ୍ତୁ ପିଢ଼ି ପରେ ପିଢ଼ି ତାଙ୍କ ସୁନ୍ଦର କଣ୍ଠସ୍ୱରକୁ ମନେ ରଖିଥିବ। ଏ ବିଶ୍ୱର ସମସ୍ତ କଳାକାର ତାଙ୍କୁ ଦେଉଛନ୍ତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ।

ଏ ଥିଲା ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ସମ୍ପର୍କରେ କିଛି କଥା ଏବଂ ଆକାଶବାଣୀ ଲାଇଭ୍ରୁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି। ଏପଟେ କଥା କହୁଥିଲେ ତ ସରିବନି, କିନ୍ତୁ କିଛି କହିବାକୁ ପଡ଼ିବ, ବେଳେବେଳେ ନିରବି ଯିବାକୁ ବି ପଡ଼ିବ। ଜୀବନର ଯାତ୍ରା ଏମିତି କିନ୍ତୁ ଚାଲୁଥିବ, କିଛି ନିରବରେ, କିଛି ହାହୁଲ୍ଲାରେ, କେତେବେଳେ ଏକାନ୍ତରେ, କେତେବେଳେ ପୁଣି ଗହଳି ଭିତରେ। ତ ଏକାନ୍ତରେ ଅନେକ କଥା କହିବା ପରେ ବି ଗହଳି ଭିତରେ ସବୁକାଳେ ହଜିଯାଇ ନିଜର ପରିଚୟକୁ ଆସ୍ତେ ଆସ୍ତେ ଗୁମ୍ କରିଦେଉଥିବା କିଛି ଚରିତ୍ରଙ୍କ ଭିତରୁ ମୁଁ ବି ଜଣେ। ରଘୁନାଥ ବିଶ୍ୱାଳ ବିଦାୟ ଚାହୁଁଛି ଆପଣମାନଙ୍କ ପାଖରୁ ଆଜିର ଆକାଶବାଣୀ ଲାଇଭ୍ରୁ। ନମସ୍କାର।

ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ ଆକାଶବାଣୀ ଜୟପୁର। ଆମ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ରାଜ ରିବୁଟ୍ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଅରିଜିତ ସିଂ, କୌଶର ମୁନିରଙ୍କ ଗୀତ, ସଙ୍ଗୀତ ଜିତ୍ ଗାଙ୍ଗୁଲି।

ମାସିନ୍ ଚଳଚ୍ଚିତ୍ରରୁ ଗୀତଟି ଶୁଣିଲେ। ଶିଳ୍ପୀମାନେ ଥିଲେ ୟଶର ଦେଶାଇ ଏବଂ ଶେଷା ତିରୁପତି। ଆପଣ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଜନ୍ନତ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କେକେ, ଗୀତିକାର ସାୟଦ କ୍ୱାତ୍ରୀ, ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ।

ଦି ଏକ୍ସପୋଜ୍ ଏହି ଚଳଚ୍ଚିତ୍ରରୁ ଗୀତଟି ବର୍ତ୍ତମାନ ଆପଣ ଶୁଣୁଛନ୍ତି। ଗାଇଛନ୍ତି ମହମ୍ମଦ ଇରଫାନ, ଗୀତିକାର ସମୀର ଅଞ୍ଜାନ, ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ 12:30 ଆରମ୍ଭ କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନି ନେଞ୍ଜୁ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଚାନୀ। ଶୁଣିବା କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନି ନେଞ୍ଜୁ।

0: ଗୁଣ୍ଡେ ଏୟୁ ବା ହିଲାଓକି ର ଏନ୍ ଇଞ୍ଜିନିୟର ଯେ ଚାଷ କେହାଲ ତାକି ର ଜମି ମରାମତି ମାନେ କି ଇଲା ହେଲେ ମାର ଏ ପୋଲିସ ଅବତା ଯଦି ମାର ହିତି ସାରେ ଏ ପୋଲିସ ଅବତା ଏଦିନ ବାମନ ଯାହା ସରପଞ୍ଚ ସ୍କେ ବାହାଡ଼ୁ ନେସି ଗ୍ରାମ ସେବକ ସ୍କେ ବାହାଡ଼ୁ ନେସି ଏବାର ସିନିକିନେରେ ଏମ୍ବାଟେ ମଞ୍ଜା ଯାହା ଏଡ଼ାଣୀ ମଞ୍ଜା ଗ୍ରାମସଭାତା ପାଣ୍ଡିନେରେ ଗୋଟେ ଗ୍ରାମସଭାତା ସ୍କେ ନାହିଁ ଆଜାଇ ଚାରିଶ ହଜାରେ ଆଡ଼ି ନାହିଁ ଏମ୍ବାଟେ ୱାର୍ଡ ମେମ୍ବର ସ୍କେ ହାନେସି ଗୋଟେ ତାମି ଏନେ ଅସୁବିଧା ମାଣିବି ନାହିଁ ସାରେ ଗୋଟେ ଏନା ନାହିଁ ତାଙ୍କୁ ଏ ପୋଲିସ ଅବତା ଗ୍ରହଣୀୟ ଆହାନ ଇଚ୍ଛାରେ ଏଦାଣୀ ହଜା ଗ୍ରାମସଭାତା ଏଦାଣୀ ଉପସ୍ଥାପନ କିନେରେ ଏଦିମ୍ବା ହାଜା ଗ୍ରହଣ ଆତେ ଇଚ୍ଛାରେ ଏଦିମ୍ବା ହାଜା ଗ୍ରାମସଭାତା ମାନ ଆତେ ଇଚ୍ଛାରେ ଏଦାଣୀ ମଞ୍ଜା ବ୍ଲକ ସ୍ତରୀୟ ବିଡ଼ିଓ ତାଣା ପାଣ୍ଡିନରେ ଏମ୍ବାଟେ ମଞ୍ଜା ଏଦିମ୍ବା ଆତେ ଇଚ୍ଛାରେ ଏଦି ମଞ୍ଜା ଜିଲ୍ଲା ତାହେଲେ ଜିଲ୍ଲା ତା ହଜା ଜିଲ୍ଲା ପରିଷଦ ଏଦିମ୍ବା ହାଜା ଏଦି କାମା ମଞ୍ଜା ହା ଏଦିମ୍ବା ମଞ୍ଜା ସାକ୍ସନା କାହାନେ ଇଚ୍ଛାରେ ଏଦିମ୍ବା ମଞ୍ଜା କାମା ପାସ ଆନେ ପାସ ଆତି ପରେ ନାଟା ବାତି ସାରେ ଆମନି ମାନେ ଗୋଟେ କାମ ମାର ଇଟାଞ୍ଚା ଆମନି ଗୋଟାଏ ପାସ ଆତେ ଏଦାଣୀ ସିନି ଖାନେ ମାଞ୍ଜା ମାର କାମ ଲଡ଼ସ ଆଡ଼ିନା ମାନେ ମାତ୍ର ପୁନାଦି ମାନେ ଗୋଟେ ଇଲା ହେଁ ଆମନି ଲୋକ କି ଜମି ବାଡ଼ି ହେଲା ଆଉ ହେଲା ଗୋଟେ କାକୁ ଲୋକ ଆମନି ଗୋଟା କି ପାଟା ହେଲେ ରୁଟେ ପାଟା ହେଲେ ଏତେ ସେ ଜଙ୍ଗଲ ଜମି ପାଟା ସ୍କେ ମାଞ୍ଜାନେ ଏଦାଣୀ ତିସ୍କେ ମାର କି ହେଲା ଆଡ଼ି ନାଇ ଗୋଟେ ଆମ୍ବାର ତାଣା ଇଲା ହେଁ ଏଇନା ଅସୁବିଧା ମାନେ ଜମି ଜମାଦି କାମା ଚିସ୍କେ ମାର ଇ ପଲିସଭା ଗ୍ରାମସଭା ମାଧ୍ୟମରେ ସମାଧାନ ଖାଲି ଆଡ଼ି ନାଇନ୍ କଥା ଯାହା ହଉ ଇଚ୍ଛା ତମର ହାଡ଼ କଥା ହିଁ ଚାହେ ତ ଇ କଥା ବେଶାଲ ତାକି ଯେ ନିଜ ମାତଲେର ତାଙ୍ଗି ବପି ମଞ୍ଜାନେ ତାନୁ ମଞ୍ଜା ଇ ପେଶା କୋଡ଼ିନେଟର ହେନେ ଏନିକି ତାନୁ ଇ ପଲିସଭା ଗ୍ରାମସଭା ତାହା ଏନ୍ କାମା ଖିନେ ତାନି ତାଣଟି ମାର ଵେନ
1: ଦିଦି ଜହରା
2: ଜହରା ସାର୍
1: ନିଦରୁ ଗୋଟେ ନି ପରିଚୟ ଗାଡ଼ି ହିଅମ
2: ନା ଦୌରେ ନୁକଲ ଯାକେ କା ମା ଗ୍ରାମ ବାଲିପଟା
1: ପଞ୍ଚାୟତ
2: ପଞ୍ଚାୟତ ବାଲିପଟା
1: ବ୍ଲକ ଗୋଟେ ଜିଲ୍ଲା
2: ବ୍ଲକ ନାରାୟଣପାଟନା ଜିଲ୍ଲା କୋରାପୁଟ
1: ନିନୁ ଏଇନ କାମ କିଣୁଛି ଦିଦି
2: ପଞ୍ଚାୟତଟା ଟେସର କାମ କିଣିବା
1: ହଁ ଏଇନେ ଏଇନେ କାମ ଦିଦି
2: ପଞ୍ଚାୟତ ହାଜି ଗ୍ରାମ ଗ୍ରାମସଭା ତାହା ଯିବା ସରପଞ୍ଚ ପିଓ ସବୁ ଜାଣା ମାନେ ଉପସ୍ଥା ସବୁ କାମ
1: ଗ୍ରାମସଭା
2: ଗ୍ରାମସଭା ତ ଏନା ହେଇକି ଆନେ କାମ ଅଭିଯୋଗ କି ହେଇନରେ ସବୁ ମେଟଙ୍ଗା ଏମ୍ବା ଏଟେଣ୍ଡ କି ହେଇନମି ମାମୁ ଫଟୋ ଉଟୋ କି ହେଇନମି
1: ପୋଲିସ ସଭା ତା ଏମିତି ଲୋକ ବାନରେ କି ରହିନି ପୋଲିସ ସଭା ନେ ଏ କଥା ହେଲେ ବେଶୀ ଜରୁରୀ କଥା
2: ବାର ଜଣ ଲୋକ ଏମ୍ବା କୁଡ଼ା ଆନେରେ ପୋଲିସ ସଭା ତା
1: ଆମଟେ କୁଡ଼ା ଆସାରେ ମୁଇଁ ବଡ଼ ନା ବୁଝ ଖିଞ୍ଜ କାଦେ
2: ବୁଝ ଖିନମି ଏନିକି କାମ କି ନାଇଁ ନ କି ତ ଏନିକି ଆଗକୁ ବଡ଼ ଆନାଏ
1: ଆମଟେ ମଜା ଏନିକି ଗ୍ରାମ ପଞ୍ଚାୟତ ଡେଭଲପମେଣ୍ଟ ପ୍ଲାନ ଉପରେ ବେଶୀ ଜରୁରୀ
2: ହଁ ସବୁ ଏମ୍ବା କାମ ବିଷୟ ସବୁ ବେଶୀ ପିଆ ହେଇନେ
1: କାମ ଆଚାରେ ଏନେ କାମ
2: ଏନର୍ଜି କାମ ତାପରେ ପଞ୍ଚାୟତ ଏନ କାମ ବାହିନ ବାବାରେ
1: ହଁ ଏନ କାମ ଆହିନ ପଞ୍ଚାୟତ
2: ପଞ୍ଚାୟତ ଲ୍ୟାଣ୍ଡ ଡେଭଲପମେଣ୍ଟ ଯେ କାମ ରିସିନରେ ଓଡ଼େ ଇଲକା ତାକି ଯେ ଆପ୍ଲାଏ କି ହେଇନରେ
1: ଇଲକା ତାକି ହାଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନା
2: ଯୋଜନା
1: ଏନ ବେଟାନିରେ ଓଡ଼େ ଆମନି ଗେଟାରେ ନିହାତି ବେଟାନି ଦରକାର ମାନେ ଏ ଉପରେ ବେଶୀ ଜରୁରୀ କଥା ହାଏ ଆଜି ଆମନି ଲୋକ ଉଡ଼ାଇ ହାଜିନରେ
2: ଏ ଲୋକ ପାଇଁ ଯେ କି ଏ ମାମୁ ମାନା ଆବେଶ ପିଆ ହେଇନେ ଏନା କହିଛି ଡକୁମେଣ୍ଟ ସବୁ ଯୋଗ କିଦୁ ତାପରେ ମିଙ୍ଗ ଯେ ମେଡ଼ା ଆଇ ନେଇଛି ଏନିକି ବାର ଜଣ ତକି ମେଡ଼ା ଆ ନେଇଛି ମାମୁ ମିଟିଂ ନା ବେଶୀ ନମି
1: ହଁ ହାତି ଇଲୁ ଏନିକ ବେଟା ନେ ସରକାର ତରଫରୁ ଏଦଣ ହେଲେ ବେଶୀ ନେଲି ତ ଆମନି ଗୋଟାର କି ରର ନାଇ ଜାଗତା ଡୟା ହାଜିନୁ ଆମନି ଗୋଟାଇ ରାଣ୍ଡି ମୁଣ୍ଡି ଡୟା ହାଜିନୁ କା
2: ହଁ ଏ ବସକ ପାଇଁ ଯେ କି ପେନସନ ଆପ୍ଲାଏ କିଦୁ ଯେ ବେଶୀ ପିଆ ହେଇନେ
1: ଆମଟା ମଞ୍ଜା ମାଝି କାର୍ଡ ଆମ ଲୋକ ବଟା ନେ ଦେନ ସ୍ତିକି
2: ହଁ ମାଝି କାର୍ଡ ବିଷୟ ଜିକେ ଭବିଷ୍ୟ ପାଇଁ ଏନିକି ମାଝି କାର୍ଡ ଲୋକ ବେଟା ଜିକା ଆହିଲେ ଓଡେ ବେଟା ହିଁ ଜିକେ ଡୋଇ ହାଜିନ ଆମ୍ବାର ବା ଆଧାର ଲିଙ୍କ ଆହିଲେ ଏବସକ ଡୋଇ ହାଜନ ଏଦନ ପାଇଁ ଆଧାର ଲିଙ୍କ କି ଦଞ୍ଜି ବେସ୍ପେ ଆହିନେ
1: ଓଡେ ମଞ୍ଜା ନେ ସୁଭଦ୍ରା ଯୋଜନା ମାନେ ଇ ଉପରେ କାମ କି କରେ
2: ସୁଭଦ୍ରା ଯୋଜନା ଜିକେ ଏନିକି ବାର ଜଣ ଲୋକ ବେଟା ପୁଞ୍ଜି ମାମ୍ବୁ ଆବେଦନ କେନ ବା ପଞ୍ଚାୟତ ବାର ଲୋକ ବେସ୍ପେ ଆତେ ଏନିକି ବାର ଜଣ ତର ଆପ୍ଲାଏ କି ଦଞ୍ଜି
1: ହଁ ବାର ଲୋକ ଏନିକି ବେଟାନୁ ଏଦାଣି ହା
2: ବେଟାନୁ
1: ହାତି ଆମନି ଲୋକ ଗୋଟାଏ କି ବୟସ ଆହାମନୁ ଆମେ ଲୋକ ଆୟା ଆପେ କି ଆବା ଆପେ ଇଚ୍ଛା ଆୟସ କଥା କି ସାର 18 ବର୍ଷ ଗୋଟେ ଆବା ଥାକି

0: ଶୁଣୁଥିଲେ କନ୍ଧଭାଷାର କାର୍ଯ୍ୟକ୍ରମ ପୁନି ନେଞ୍ଜୁ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ହରି ଜାନି। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ କଣ୍ଠଶିଳ୍ପୀ ଆନନ୍ଦ କୁମାର, ଶିଳ୍ପୀ ଗାଇଛନ୍ତି କବୀର ଦାସଙ୍କ ଗୀତ ରଚନାରୁ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଶିଳ୍ପୀ ବର୍ତ୍ତମାନ ଗାଇଛନ୍ତି ସଙ୍ଗୀତା ଗୁପ୍ତାଙ୍କ ଗୀତ ରଚନାରୁ।

0: ଯାଏ। ମାଣ୍ଡିଆରେ ପ୍ରଚୁର ପରିମାଣର କ୍ୟାଲସିୟମ, ଆଇରନ୍ ଏବଂ ଫାଇବର ଥାଏ। ଓଡ଼ିଶାରେ ଏଥିରୁ ମାଣ୍ଡିଆ ଯାଉ, ପିଠା, ହାଲୱା ପ୍ରସ୍ତୁତି କରାଯାଏ। ଏହା ମଧୁମେହ ଏବଂ ଓଜନ କମାଇବା ପାଇଁ ଏକ ସୁପର ଫୁଡ୍ ଅଟେ। ତେବେ ମାଣ୍ଡିଆ ଚାଷରେ ଶ୍ରୀ ପଦ୍ଧତି ବା SMI ହେଉଛି ଏକ ଆଧୁନିକ ଏବଂ ବୈଜ୍ଞାନିକ ପ୍ରଣାଳୀ। ଏହି ପଦ୍ଧତିରେ କମ୍ ବିହନ, କମ୍ ପାଣି ଏବଂ ଜୈବିକ ଖତ ବ୍ୟବହାର କରି ପାରମ୍ପରିକ ଚାଷ ତୁଳନାରେ 2-3 ଗୁଣ ଅଧିକ ଅମଳ ମିଳିଥାଏ। ଓଡ଼ିଶାର ମିଲେଟ୍ ମିଶନ ଆନୁକୂଲ୍ୟରେ ଏହି ପଦ୍ଧତି ଏବେ ଚାଷୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହେଉଛି। ପ୍ରଥମେ ସୁସ୍ଥ ବିହନକୁ ଜୈବିକ ଉପାୟରେ ଶୋଧନ କରାଯାଏ। ଏହାପରେ ଏକ ଉଠା ମାଡ଼ି ପ୍ରସ୍ତୁତ କରି ସେଥିରେ ଗୋବର ଖତ ମିଶାଇ ମଞ୍ଜି ବୁଣାଯାଏ। ଏହି ପଦ୍ଧତିରେ ଏକର ପ୍ରତି ମାତ୍ର 300-400 ଗ୍ରାମ ବିହନ ଆବଶ୍ୟକ ହୁଏ। ଶ୍ରୀ ପଦ୍ଧତିର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ ପୁରୁଣା ତଳି ବଦଳରେ ମାତ୍ର 15-20 ଦିନର କମଳ ତଳି ରୋପଣ କରାଯାଏ। ତଳି ଉପାଡ଼ିବାର ଅଧଘଣ୍ଟା ମଧ୍ୟରେ ଏହାକୁ ଜମିରେ ଲଗାଇବା ଉଚିତ। ଜମିରେ ଗୋଟିଏ ସ୍ଥାନରେ ମାତ୍ର ଗୋଟିଏ ତଳି ଗଛ ଲଗାଯାଏ। ଗଛକୁ ଗଛ ଏବଂ ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ବ୍ୟବଧାନ ବର୍ଗାକାରରେ ରଖାଯାଏ। ଏହାଦ୍ୱାରା ପ୍ରତିଟି ଗଛ ପ୍ରଚୁର ସୂର୍ଯ୍ୟାଲୋକ ଓ ବାୟୁ ପାଏ, ଯାହାଦ୍ୱାରା ଗଛରୁ ଅଧିକ ପିଲା ବାହାରେ। ଧାଡ଼ିଗୁଡ଼ିକ ମଧ୍ୟରେ ଥିବା ଘାସ ସଫା କରିବା ପାଇଁ ସାଇକେଲ ୱିଚେୟାର ବ୍ୟବହାର କରାଯାଏ। ଏହାକୁ ଗଛ ମଧ୍ୟରେ ଚଳାଇବା ଦ୍ୱାରା ଘାସ ମାଟିରେ ମିଶି ଖତ ହୋଇଯାଏ ଏବଂ ଗଛ ମୂଳକୁ ପ୍ରଚୁର ଅମ୍ଳଜାନ ମିଳେ। ଏହାକୁ ଅତି କମ୍ରେ 2 ଥର ଚଳାଇବା ଆବଶ୍ୟକ। ସାଧାରଣ ପଦ୍ଧତିରେ ଗୋଟିଏ ଗଛରୁ 5-6 କେଣ୍ଡା ବାହାରୁଥିବା ବେଳେ ଶ୍ରୀ ପଦ୍ଧତିରେ ଗୋଟିଏ ଗଛରୁ 20-30 ସୁସ୍ଥ କେଣ୍ଡା ବାହାରିଥାଏ। ବିହନ ଖର୍ଚ୍ଚ କମ୍ ହୁଏ। ପାରମ୍ପରିକ ଚାଷରେ ଏକର ପ୍ରତି 4-5 କିଲୋଗ୍ରାମ ବିହନ ଲାଗୁଥିବା ବେଳେ ଏଥିରେ 500 ଗ୍ରାମରୁ କମ୍ ବିହନ ଲାଗେ। ବର୍ଗାକାର ବ୍ୟବଧାନ ଯୋଗୁଁ ଗଛର ଚେର ମାଟିରେ ବହୁତ ଗଭୀରକୁ ଯାଏ, ତେଣୁ ବର୍ଷା କମ୍ ହେଲେ ମଧ୍ୟ ଗଛ ଶୀଘ୍ର ଶୁଖେ ନାହିଁ। ଶ୍ରୀ ପଦ୍ଧତିରେ କେମିକାଲ ସାର ବଦଳରେ ଜୀବାମୃତ, ହାଣ୍ଡି ଖତ ଏବଂ କମ୍ପୋଷ୍ଟ ଭଳି ଜୈବିକ ସାର ବ୍ୟବହାର କରାଯାଏ, ଯାହା ମାଟିର ଉର୍ବରତା ବଢ଼ାଇବା ସହ ଖର୍ଚ୍ଚ କମାଇଥାଏ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ଆକାଶବାଣୀ ଜୟପୁର ସମୟ ଦିନ ଗୋଟାଏ 20 ମିନିଟ୍ ଆରମ୍ଭ କରୁଛୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓଘରଣୀ।

0: ମାଟି ଥିଲେ ଘାସ କଅଁଳେ, ଶରୀର ଥିଲେ ରୋଗ ହୁଏ, ପରିବାର ଥିଲେ ମତାନ୍ତର ହୁଏ। ହେଲେ ଏହାକୁ ମତାନ୍ତର ନ ଭାବି ଉତ୍ତମ ବୁଝାମଣା କରି ଆନନ୍ଦରେ ମିଳିମିଶି ଚଳିଲେ ଏହାକୁ ସଂସ୍କାର କୁହାଯାଏ। ଏହି ଚିନ୍ତାଧାରାକୁ ନେଇ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ,
1: ମୁଁ ଆରତୀ ସାହୁ
0: ଆଉ ମୁଁ ସୁନିତା ପାତ୍ର।
1: ନମସ୍କାର।

0: ଏବେ ଆମ ସମାଜରେ ଯୌଥ ପରିବାର କମିଗଲାଣି। ଯେତେବେଳେ ଆମେ ସମସ୍ତେ ଏକାଠି ରହୁଥିଲେ, ସେହି ପରିବାରରେ ଭଲ ମନ୍ଦ, ଠିକ୍ ଭୁଲ, ନୀତି ନିୟମକୁ ମାନି ଚଳୁଥିଲେ। ଘରର ଗୁରୁଜନମାନେ ସବୁକିଛି ଆମକୁ ବୁଝାଉଥିଲେ।
1: ସେତେବେଳେ ଆମେ ବୁଝି ବିଚାରି କାମଟିକୁ କରୁଥିଲେ, କିନ୍ତୁ ଏବେ ସେସବୁର ଅଭାବ ରହିଯାଉଛି। କାହା ପାଖରେ ସମୟ ନାହିଁ, ସମୟ ସହିତ ତାଳ ମିଶାଇ ଚାଲିପାରୁନାହାନ୍ତି, ପିଲାଟିକୁ ଠିକ୍ ସଂସ୍କାର ଦେଇପାରୁନାହାନ୍ତି, ଯାହାଫଳରେ ସେ ଖରାପ ରାସ୍ତା ଆଡ଼କୁ ଚାଲିଯାଉଛି।
0: ସମାଜରେ ପ୍ରତି ମୁହୂର୍ତ୍ତରେ ଅନ୍ୟାୟ, ଅନୀତି, ଅତ୍ୟାଚାର, ଦୁଷ୍କର୍ମ ବଢ଼ି ଚାଲିଛି। ସମାଜକୁ ପୁରା ମାତ୍ରାରେ ଗ୍ରାସ କରି ରଖିଦେଲାଣି ଏହି କୁସଂସ୍କାର ଆଉ ଅନ୍ଧବିଶ୍ୱାସ।
1: ଏଠି ଆମେ ସମସ୍ତେ ସଚେତନ ହେବା ଦରକାର, ଏସବୁରୁ ଆମେ ଦୂରେଇ ରହିବା ଦରକାର। ହେଲେ କେମିତି? ବେକାରୀ ସମସ୍ୟା, ଅଜ୍ଞାନ, ଅଭାବ, ଅନାଟନ ଏସବୁ ଲାଗିକି ଥରେ ଆମେ ଆମ ନିଜକୁ ପଚାରି ବୁଝିବା, ହୁଏତ ତାର ଉତ୍ତର ଆମେ ପାଇପାରିବା ଆଉ ତାର ସମାଧାନର ବାଟ କାଢ଼ିପାରିବା।
0: ଆମେ ଯଦି ପିଲାଟିକୁ ସବୁବେଳେ ଗାଳି ଦେବା, ସବୁବେଳେ ଖାଲି ପଢ଼େ କହିବା ଆଉ କାହା ସହିତ ତୁଳନା କରିବା, ସବୁ କ୍ଷେତ୍ରରେ ତା ଉପରେ ବୋଝ ଭଳି ଲଦିଦେବା, ତ ସେ ବିରକ୍ତ ହୋଇଯିବ। ସେ କିଛି ଖରାପ ରାସ୍ତାର ସାହାରା ନେଇଯିବ, କିଛି ଭୁଲ କାମକୁ ଆପଣେଇ ନେବ, ନଚେତ କୁସଂସ୍କାର ଆଡ଼କୁ ଚାଲିଯିବ। ସେତେବେଳେ ଆମେ ତାକୁ ଆଉ ଠିକ୍ ରାସ୍ତାକୁ ଆଣିପାରିବାନି।
1: ଏବେ ମଧ୍ୟ ଆମ ସମାଜରେ ଅନ୍ଧବିଶ୍ୱାସ ରହିଛି, ଆମେ ସମସ୍ତେ ତାର ବଶବର୍ତ୍ତୀ ହୋଇଯାଉଛୁ କିଛି ମାତ୍ରାରେ। ହୁଏତ ଆମ ପରିବାରରେ ଯଦି କାହାର ଦେହ ଖରାପ ହେଲା, ତ ଆମେ ଭାବୁଛେ ଆମେ ଏମିତି କିଛି କରିବାରୁ ତାର ଏମିତି ହେଲା, କିନ୍ତୁ ତାର ପ୍ରକୃତ କାରଣ ଖୋଜିପାରୁନୁ। ଏବେ ବି କିଛି ଲୋକ ଭାବନ୍ତି ଯେ ଦେହ ଖରାପ ହେଲା ଆମେ ଗୁଣିଆ ଦିଶାରୀଙ୍କୁ ଦେଖେଇବା, ସେମାନେ ଯାହା କହିବେ ତାକୁ ମାନିବା।
0: ନା, ଏହା ଠିକ୍ କଥା ନୁହେଁ। ଯଦି କାହାର ଦେହ ଖରାପ ହେଲା, ଆମେ ତାକୁ ମେଡିକାଲ ନେଇଯିବା, ଡାକ୍ତରଙ୍କ ପରାମର୍ଶ ନେବା, ତାକୁ ଉତ୍ତମ ଚିକିତ୍ସା କରାଇବା।
1: ହଁ ଶ୍ରୋତା ଭଉଣୀ, ଆମ ଚଳଣି, ଆମ ପରମ୍ପରା ଆଉ ବିଶ୍ୱାସରେ ସ୍ୱଚ୍ଛତା ରଖିବା, ଯେପରି ତାକୁ ମଳିନ ହେବାକୁ ଦେବା ନାହିଁ। ଅନ୍ଧବିଶ୍ୱାସ, କୁସଂସ୍କାର ମଣିଷର ଚିନ୍ତାଧାରାକୁ ସଂକୀର୍ଣ୍ଣ କରିଦେଉଛି, ପଛୁଆ କରିଦେଉଛି। ଏହି ଦିଗ ପ୍ରତି ଆମେ ସମସ୍ତେ ସତର୍କ ରହିବା।
0: କଥାରେ ଅଛି, ମନେକର ଆମେ ରାସ୍ତାରେ ଯାଉଥିବା, କଳା ବିଲେଇଟା ଯଦି ରାସ୍ତା କାଟିଦେଲା, ସେଇଟା କୁଆଡ଼େ ଅଶୁଭ କଥା, କିମ୍ବା ଯଦି ଛିଙ୍କ ଆସିଲା ଟିକେ ରହିଯିବା, ତାପରେ ଯାତ୍ରା ଆରମ୍ଭ କରିବା, ଏସବୁ ଅନ୍ଧବିଶ୍ୱାସ। କୌଣସି ରୋଗ କିମ୍ବା ବିପଦକୁ ଭୂତ କିମ୍ବା ଡାହାଣୀର କାର୍ଯ୍ୟ ବୋଲି ଭାବି ନିରୀହ ଲୋକଙ୍କୁ ଅତ୍ୟାଚାର କରିବା,
1: ହଁ ସେମିତି

0: ସଂସ୍କୃତିକୁ ନେଇ ଉଚ୍ଚନୀଚ ଭେଦଭାବ କରିବା ଏବଂ ଛୁଆଁ ଅଛୁଆଁ ମାନିବା, ବାହାଘରରେ ବରପକ୍ଷଙ୍କୁ ବାଧ୍ୟତାମୂଳକ ଭାବେ ଧନ ସମ୍ପତ୍ତି ଦେବା, ପୁଅ ତୁଳନାରେ ଝିଅମାନଙ୍କୁ କମ୍ ଗୁରୁତ୍ୱ ଦେବା, ଝିଅମାନଙ୍କ ପ୍ରତି ଅବହେଳା କରିବା, ଏହି କୁସଂସ୍କାରଗୁଡ଼ିକ ସମାଜର ପ୍ରଗତିରେ ବାଧକ ସାଜିଥାନ୍ତି। ଶିକ୍ଷାର ବିକାଶ ଏବଂ ସଚେତନତା ଦ୍ୱାରା ହିଁ ଏସବୁକୁ ସମାଜରୁ ଦୂର କରାଯାଇପାରିବ ଆଉ ଅନ୍ଧବିଶ୍ୱାସରୁ ମୁକ୍ତି ମିଳିବ।
1: ସ୍ୱାସ୍ଥ୍ୟ କଥାକୁ ନେଇ ଆମେ ଚିନ୍ତିତ ରହୁ, କିନ୍ତୁ ତାର ସଠିକ୍ ଧ୍ୟାନ ରଖିପାରୁନୁ, ଦେହ ପ୍ରତି ଅବହେଳା କରିଦେଉଛୁ, ଖାଇବା ପିଇବା ଠିକ୍ ସମୟରେ କରିନଥାଉ, ପୂର୍ବରୁ ବି ଏବେ ବି। ବୟସ ଅନୁସାରେ ଆମେ ଆମ ସ୍ୱାସ୍ଥ୍ୟର ଯତ୍ନ ନେବା ଦରକାର। ପିଲାଦିନରୁ ଯଦି ଆମେ ସ୍ୱାସ୍ଥ୍ୟବାନ ଥିବା, ତାହା ପରିଣତ ବୟସରେ ବା ମା ହେବା ବେଳେ ଆମ ସ୍ୱାସ୍ଥ୍ୟ ଭଲ ରହିବ ଆଉ ଆମେ ଗୋଟିଏ ସୁସ୍ଥ ଶିଶୁଟିକୁ ଜନ୍ମ ଦେଇପାରିବା।
0: ସେଥିପାଇଁ ଆମକୁ ଅଧିକା ଧ୍ୟାନ ଦେବାକୁ ପଡ଼ିବ ଆମ ପିଲାମାନେ ଯେତେବେଳେ କିଶୋର କିଶୋରୀ ବୟସରେ ହୋଇଥିବେ, କାହିଁକି ନା ଏ ସମୟରେ ସେମାନଙ୍କୁ ସୁସ୍ଥ ରଖିବାକୁ ପଡ଼ିଥାଏ। ଏହି ବୟସରେ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏବେ ଆମ ଅଙ୍ଗନବାଡ଼ି ସେଣ୍ଟରରେ କିଶୋରୀ ଝିଅମାନଙ୍କର ହେଲ୍ଥ ଚେକଅପ୍ କରାଯାଉଛି, ସେମାନଙ୍କୁ ଆଇରନ୍ ଟାବ୍ଲେଟ୍ ଦିଆଯାଉଛି, ସେମାନଙ୍କର ଓଜନ ମାପ କରାଯାଉଛି, ସେମାନଙ୍କୁ ବିଭିନ୍ନ ବିଷୟରେ ସଚେତନର ବାର୍ତ୍ତା ମଧ୍ୟ ଦିଆଯାଉଛି। ଏ ବିଷୟରେ ଚାଲନ୍ତୁ ନା ଶୁଣିବା ସାକ୍ଷାତକାର। ବିଷୟ ରହିଛି କିଶୋର କିଶୋରୀଙ୍କ ବିଭିନ୍ନ ସମସ୍ୟା ଆଉ ତାର ପ୍ରତିକାର।

0: ସ୍ୱାଗତ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମକୁ। ମ୍ୟାଡାମ ଆପଣଙ୍କ ପରିଚୟ?
1: ମୋ ନାଁ ପ୍ରିୟମ୍ବଦା ସାହୁ, ମୁଁ ମହିଳା ସ୍ୱାସ୍ଥ୍ୟ କର୍ମୀ ଅଛି।
2: ମ୍ୟାଡାମ ଆଜିର ବିଷୟ ହେଉଛି
0: କିଶୋର କିଶୋରୀଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ତାର ପ୍ରତିକାର, ଏହା ଉପରେ ଆପଣ କଣ କହିବେ?
1: ଆଜିକାଲି ତ କିଶୋର କିଶୋରୀ ବୟସ ତ ଆମେ ପ୍ରଥମରୁ କହିବା 10-19 ବର୍ଷକୁ ଆମେ କିଶୋର କିଶୋରୀ ବୟସ ବୋଲି ନଉଛେ। ଏଇଠି କଣ କି ବିଭିନ୍ନ ପ୍ରକାର ସମସ୍ୟା ଥାଏ, ସେଗୁଡା କଣ ଯେତେବେଳେ ସାଧାରଣତଃ ସେମାନଙ୍କର ଫିଜିକାଲ ଚେଞ୍ଜେସ ହଠାତ୍ ହେଇଥାଏ। ଫିଜିକାଲ ଚେଞ୍ଜେସ ହେବା ସହିତ ତାଙ୍କର କଥା କହିବାର ଶୈଳୀ ମଧ୍ୟ ଅଲଗା ପ୍ରକାର ହେଇଥାଏ। ସେ ନିଜକୁ କିଛି ଚେଞ୍ଜେସ ବୋଲି ମନେ କରନ୍ତି, ଆଉ ସେଇଠି ସେମାନେ ବହୁତ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଇଥାନ୍ତି।
2: କିଶୋର ମାନଙ୍କ କ୍ଷେତ୍ରରେ କଣ କଣ ସବୁ ସମସ୍ୟା ଦେଖାଯାଏ?
1: ହଁ, କିଶୋର ମାନଙ୍କ କ୍ଷେତ୍ରରେ ସାଧାରଣତଃ ଆମର ସ୍ୱପ୍ନ ଦୋଷ ଗୋଟେ ଆସିଥାଏ, ତାଙ୍କର ଫିଜିକାଲ ଚେଞ୍ଜେସ ହେଇଯାଇଥାଏ, ଯୋଉ କଣ୍ଠର ପରିବର୍ତ୍ତନ ହେଇଯାଇଥାଏ, ଟିକେ ନିଶ ଉଠିଥାଏ, ତାଙ୍କର ଫିଜିକାଲ ହଠାତ୍ ଚେଞ୍ଜେସ ହେଇଥାଏ। ସେଇଗୁଡ଼ିକ ସବୁ ହେଲେ କଣ, ସେମାନେ ଅଧିକ ଗୋଟେ ରିଆକ୍ଟିଭ ମୁଡ୍ ର ହୁଅନ୍ତି, ଆଗ୍ରେସିଭ ଥୋଡ଼ା ରୁହନ୍ତି, ଯାହା କରିବି ଠିକ କରିବି ଏଇସବୁ ଟାଇମରେ ଟିକେ ବିଭିନ୍ନ ସାଙ୍ଗ ଦୋଷ ନେଇକି ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ କରନ୍ତି।
2: କିଶୋରୀ ମାନଙ୍କର କଣ ସବୁ ହୋଇଥାଏ?
1: କିଶୋରୀ ମାନଙ୍କର ସାଧାରଣ

0: ଇନଫେକ୍ସନ ବି ହୁଏ, ଯେହେତୁ ସେମାନେ ଆମର ପଲିଗାଁରେ ଆମେ ସମସ୍ତେ ଜାଣିଛେ ନା, ସେ ଗୋଟେ ଇଏ ଗୋଟେ ମେନ୍ ସବୁଟା ଗୋଟେ କଣ ଗୋଟେ ଭାବିକି ସେମାନେ ଲୁଚାନ୍ତି, ବାପ ଦେଖିବ ଭାଇ ଦେଖିବ, ଏସବୁ ସିଚୁଏସନ କୁ ଲୁଚେଇବାକୁ ଯାଇକି ଭିଡ଼ି ଆରାଇଲେ ରୋଗର ସମ୍ମୁଖୀନ ହୁଅନ୍ତି। ଧଳା ହାଇ ଡିସଚାର୍ଜ ହୁଏ, ଟିଚିଂ ହୁଏ, ଏଇସବୁ ଜିନିଷ ଗୁଡାକ ତାଙ୍କ ପାଖରେ ଦେଖାଯାଏ।
1: ଏଇ ସମସ୍ୟା କଣ ସବୁ ରହିଛି?
0: ଏଇ ସମସ୍ୟା ମନେକର ଯଦି ଗୋଟେ ଝିଅର ଭିଡ଼ିଆର ହେଲେ ଇନଫେକ୍ସନ ହେଲା, ସେ ତାର ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହବ, ଯଥା ଆରଟିଆଇ ଏସଟିଆଇ ହବ, ଏଇଟା ହେଲେ କଣ ହ୍ୱାଇଟ ଡିସଚାର୍ଜ ହବ, ଯୋଉଟା କି ତାର ଇନ ଫ୍ୟୁଚର ପାଇଁ ସେଗୁଡାକ ଅସୁବିଧା ହବ। ତାପରେ ମନେକର ଏଇ ଯୋଉ ମେନ୍ସୁରାଲ ପିରିୟଡ ହେଲେ, ଆମେ ଯଦି ହେଲ୍ଥ ଏଜୁକେସନ ଟା ଠିକ ପ୍ରପରଲି, ସେଟା ହେଲ୍ଥ ଏଜୁକେସନ ତ ମୁଁ ଖାଲି କହିବି ସ୍ୱାସ୍ଥ୍ୟ କ୍ଷେତ୍ରରେ ନୁହଁ, ଏଟା ବାପା ମାଙ୍କ ଠାରୁ ଆରମ୍ଭ କରି ଏଟା ସ୍କୁଲ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ କ୍ଷେତ୍ର ପର୍ଯ୍ୟନ୍ତ ସବୁଠି ଆବଶ୍ୟକ ରହିଛି। ତାଙ୍କୁ ଆମେ ଫ୍ରେଣ୍ଡଲି ଭାବରେ ବିହେଭିୟର କରିବା, ବିହେଭିୟର କରିକି ତାଙ୍କର କଣ ସମସ୍ୟାଟା ହଉଛି, ଆଜିକାଲି ଦେଖୁଛନ୍ତି ଡିଜିଟାଲ ମିଡିଆ, ଏଇ ମିଡିଆରେ କଣ ସେମାନେ ଯଦି ବିଭିନ୍ନ ପ୍ରକାର ସଂଘର୍ଷ ହେଇକି ବିଭିନ୍ନ ପ୍ରକାର ଆକ୍ସନ ମୁଭି ହେଇକି ମାନଙ୍କର କୌଣସି ଗୋଟେ ସିଚୁଏସନ ସୃଷ୍ଟି ହଉଛି।

ସମାଜରେ ସ୍କୁଲରେ ଗୋଟେ ଝିଅ 12 ବର୍ଷର ଝିଅ 15 ବର୍ଷର ଝିଅ ପ୍ରେଗନେନ୍ସି ହେଇଯାଉଛନ୍ତି, ସେମାନଙ୍କୁ ଏଇସବୁ ସମ୍ମୁଖୀନରୁ ବନ୍ଦ କରିବା ପାଇଁ ଆମେ ପ୍ରପର୍ଲି ଏଜୁକେସନ୍ ଦେବା, ଫ୍ରେଣ୍ଡଲି ବିହେଭିୟର କରିବା ଆମ ପାଇଁ ନିହାତି ଆବଶ୍ୟକ, ସମାଜ ପାଇଁ ବି ଆବଶ୍ୟକ। ଏଇଗୁଡାକ ସବୁ କଣ ଏଇ କ୍ଷେତ୍ରରେ ଆମେ ଯେତେ ତାଙ୍କ ସହିତ ଆମେ ଏଇଥିପାଇଁ କଣ ଆମେ କରୁଛେ ନା, ଆମେ ଗୋଟେ ପିଓର ଏଜୁକେଟର କରୁଛେ, ଆମ ସ୍ୱାସ୍ଥ୍ୟ ବିଭାଗରୁ ଗୋଟେ ପିଓର ଏଜୁକେଟର ବଛା ଯାଇଛି। ଆମର ଯେମିତି ସ୍କୁଲ ଯେ ନନ୍ ସ୍କୁଲ

0: କହିକି ସ୍କୁଲ କହିକି ସ୍କୁଲ ଯିବା ପିଲା ନନ୍ ସ୍କୁଲ ଯିବା ପିଲା, ଯେମିତି ତାଙ୍କ ସହିତ ସେ ମାନେ କଣ ଆମକୁ ଟିକେ ଡରିବେ, କାଳେ ଦିଦି ଆମେ କଣ କହିଦେବୁ ଅସୁବିଧା ହବ, ସେଥିପାଇଁ ଆମେ ଗୋଟେ ପିଅର ଏଜୁକେଟର ଗ୍ରୁପ କରିଛୁ। ସେ ଗ୍ରୁପ କୁ ଯୋଉ ଯୋଉମାନେ ସ୍କୁଲ ଯାଉନାହାନ୍ତି ସେମାନେ ତାଙ୍କ ସାଙ୍ଗମାନଙ୍କର ପ୍ରୋବ୍ଲେମ ଆଣିକି ଆମ ପାଖରେ ପହଞ୍ଚେଇବେ, ଆଉ ଯୋଉମାନେ ସ୍କୁଲ ଯାଉଛନ୍ତି ସେମାନଙ୍କ ସହିତ ସାଙ୍ଗମାନେ ଆସିକି ଆମ ପାଖରେ ପହଞ୍ଚେଇବେ ପ୍ରୋବ୍ଲେମଟା। ଆମେ ସେଇ ପ୍ରୋବ୍ଲେମ କୁ ଆମେ ଯେତେ ଦୂର ସିକ୍ରେସି ମେଣ୍ଟେନ କରି ତାକୁ ସମାଧାନ କରିବା ପାଇଁ ଚାହିଁବୁ। ଆଉ ସେଥିପାଇଁ ବି ଆମର ଗୋଟେ ଶ୍ରଦ୍ଧା କ୍ଲିନିକ ବି ଅଛି, ପିଲା ଝିଅମାନଙ୍କର ସବୁ ପ୍ରୋବ୍ଲେମ ଗୁଡାକ ଜାଣିକି ସେ ଶ୍ରଦ୍ଧା କ୍ଲିନିକ ରେ ଆମେ ସର୍ଟ ଆଉଟ କରିବା ପାଇଁ ଶ୍ରଦ୍ଧା କ୍ଲିନିକ ଗୋଟେ ଆମର ରଖାଯାଇଛି। ହଁ, ଏଠି ତ ହେଲ୍ଥ ଏଜୁକେସନ କହିଲେ ତ ବହୁତ ଆସିବ। ପ୍ରପରଲି ଆମେ ଝିଅମାନଙ୍କୁ କହିପାରିବା ଯୋଉ ମେନ୍ସୁରାଲ ପିରିୟଡ ରେ ପ୍ରପର ହାଇଜିନ ମେଣ୍ଟେନ କରିବେ, ଆମର ଯୋଉ ଖୁସି ଦିଆହଉଛି ଫ୍ରି ଅଫ କଷ୍ଟ ରେ ଖୁସି ଦିଆହଉଛି ତାକୁ ପର୍ସନାଲ ହାଇଜିନ ମେଣ୍ଟେନ କରିବେ ସେଇ ସବୁ ପିରିୟଡ ରେ, ଆଉ ଖୁସି ବ୍ୟବହାର କରିବେ। ତାପରେ ଯେମିତି ସେମାନେ ନିଜକୁ ସଂଯତ ରଖିବା ପାଇଁ ତାଙ୍କୁ କିଛି ହେଲ୍ଥ ପ୍ରୋଟେକ୍ସନ ପାଇଁ ତାକୁ ଆମେ ହେଲ୍ଥ ଏଜୁକେସନ ଦେବା, ସେମାନେ କେମିତି ସୁରକ୍ଷିତ ରହିବେ, ସମାଜକୁ କେମିତି ସୁରକ୍ଷିତ ରକ୍ଷା କରିବା ପାଇଁ ଚେଷ୍ଟା କରିବେ, ସେସବୁ ବିଷୟରେ ଆମେ ତାକୁ ହେଲ୍ଥ ଏଜୁକେସନ ଦେବା। ତାଙ୍କ ଯେତେ ଦୂର ସମ୍ଭବ ଆମେ ତାଙ୍କ ସହିତ ଫ୍ରେଣ୍ଡଲି ବିହେଭିୟର କରିକି ତାଙ୍କର ପ୍ରୋବ୍ଲେମ ଟାକୁ ଆମେ ସର୍ଟ ଆଉଟ କରିବା ପାଇଁ ଆମେ ଚେଷ୍ଟା କରିବା, ତାଙ୍କ ସହିତ କ୍ଲୋଜଲି ମିଶିବା, ତାଙ୍କ ସମସ୍ୟାକୁ ଜାଣିବା, ବିଶେଷ କରି ଆରଟିଆଇ ଏସଟିଆଇ ଉପରେ। କାରଣ ଛୋଟ ପିଲା ନା ସେମାନେ ପର୍ସନାଲ ହାଇଜିନ ମେଣ୍ଟେନ କରିପାରନ୍ତିନି, ଏସବୁ ସମସ୍ୟା ଗୁଡାକ ଦେଖାଯାଏ।
1: ଏ କିଶୋର ଆଉ କିଶୋରୀ ବୟସରେ ଏତେ ଭୁଲ କାହିଁକି କରି ବସନ୍ତି?
0: କାହିଁକି କରି ବସନ୍ତି କହିଲେ ମ୍ୟାଡାମ, ଗୋଟେ ଛୋଟ ପିଲାଟେ ଖେଳୁଛି ଦୋଳିରେ ଖେଳୁଛି, ସେଠି କଣ ତାକୁ ସାଙ୍ଗେ ସାଙ୍ଗେ ଚେଞ୍ଜେସ ପଳେଇ ଆସିଲା। ଗୋଟେ ଝିଅ ପିଲାଟା ସିଏ ସାଙ୍ଗେ ସାଙ୍ଗେ କିଛି ଜାଣିନଥିବ, ତାର ବଡି ଫିଜିକାଲ ଚେଞ୍ଜେସ ହେଇଗଲା, ସିଏ ମେନ୍ସ ଗୋଟେ ହେଇଗଲା, ତାକୁ ବିଭିନ୍ନ ପ୍ରକାର ତାକୁ ରିଆକ୍ଟିଭ ମୁଡ ଟା ସେତେବେଳେ, ଏଇଟା ଗୋଟେ କଣ, ଗୋଟେ ଗୋଟେ ଝିଅ ତ ମେଚ୍ୟୁରିଟି ପାଇଲା ପରେ ଚିଡ୍ଚିଡି ହୁଅନ୍ତି, ଚିଡ୍ଚିଡି ହେଲା ବେଳକୁ ତାଙ୍କୁ ବିଭିନ୍ନ ପ୍ରକାର କିଏ କିଏ ସାଇଲେନ୍ସ ବି ରୁହନ୍ତି, ଏଇସବୁ ଜିନିଷ ଗୁଡାକ ତାଙ୍କ ପାଖରେ ଦେଖାଯାଏ। ପୁଅ ପିଲାମାନେ କଣ, ଯେହେତୁ ଫିଜିକାଲ ଚେଞ୍ଜେସ ହେଲା ସେ ଗୋଟେ କଣ ଚେଞ୍ଜେସ ହେଲା ସେ ତାପରେ ରିସର୍ଚ୍ଚ କରିବା ପାଇଁ ଚେଷ୍ଟା କରନ୍ତି ବେଶୀ। ଏଇ ମୁଡ ଟା ଯେହେତୁ ତାଙ୍କର ଆଗ୍ରେସିଭ ମୁଡ ଥାଏ, ମୁଁ ଏଟା କରିବି ମାନେ କରିବି, ସେଇ ସବୁ ଜିନିଷ ଗୁଡିକ ସେମାନେ କଣ କରନ୍ତି, ମୋଟ ରୁ କିଏ ଭଲ ନାହିଁ, ମୋଟ ରୁ କିଏ ସୁନ୍ଦର ନାହିଁ, ଏଇ ସବୁ ଜିନିଷଟା ଆଗ୍ରେସିଭ ମୁଡ ରେ ସେମାନେ ସବୁ କରି ବସନ୍ତି।
1: ଆଉ ପୁଅମାନେ ବି ସେଭଳି ବ୍ୟବହାର ଦେଖାନ୍ତି?
0: ହଁ ନିଶ୍ଚିନ୍ତ, ଓବିୟସଲି ପୁଅ ଝିଅ ଏଜ୍ ଗ୍ରୁପ ଟା ସେମ୍ ନା, ଯେହେତୁ ପୁଅମାନଙ୍କର ଯାହା ଦେଖାଯିବ, ଝିଅ ମାନେ ବାର ବାର ମୁହଁ ଦେଖିଲା ବେଳକୁ ପୁଅମାନେ ବି ସଜେଇ ହଉଥିବେ, କାଳେ ମତେ କୋଉ ଝିଅ ଦେଖୁଛି କି, ସେ ଯୋଉ ଆକ୍ସନ ଇଜ୍ ଇକ୍ୱାଲେଣ୍ଟ ଅପୋଜିଟ ଟୁ ରିଆକ୍ସନ ଭଳିଆ, ସେମାନେ ଇଏ ତାକୁ ଦେଖିଲା ବେଳକୁ ସେ ତାକୁ ଦେଖୁଥିବ, ଏମିତି ଗୋଟେ ରିଆକ୍ଟିଭ ମୁଡ ଟା ହୁଏ। ପୁଅ ପିଲାମାନେ ଯେମିତି ମୁଁ ସବୁଠୁ ହିରୋ, ମୁଁ ପୁରା ଗାଡି ଚଲେଇବି ସ୍ପିଡ ରେ, ମୋର ଏଇ ସବୁ ଜିନିଷ ଗୁଡିକ ତାଙ୍କ ପାଖରେ ଚେଞ୍ଜେସ ଦେଖାଯାଏ।
1: ସେମାନେ ଜାଣିପାରନ୍ତିନି ସେମାନେ କଣ କଣ,
0: ହଁ କଣ କରିବେ ସେ ଜାଣିପାରେ, ତାର ରେଜଲ୍ଟ କଣ ହବ ସେଟା ବି ସେ ଜାଣନ୍ତିନି। ସେଥିପାଇଁ ଆମେ ହେଲ୍ଥ ଏଜୁକେସନ ଯେତେବେଳେ ଦଉଛୁ ବା ମନ୍ଥଲି ଆମର ଗୋଟେ ଫୋର୍ଥ ଗୁରୁବାର ଗୋଟେ ପିଅର ଏଜୁକେଟର ମିଟିଂ ହଉଛି, କ୍ୱାର୍ଟରଲି ଆମର କିଶୋର ବାଳିକା ମିଟିଂ କରାହଉଛି, ସେଇଠି ଏଇ ଗୁଡାକ ଆମେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝଉଛୁ।
1: ଆର ପ୍ରତିକାର କେମିତି ହବ ମ୍ୟାଡମ୍?
0: ପ୍ରତିକାର ମ୍ୟାଡାମ, ଆମେ ଯଦି ଗୋଟିଏ ପ୍ରତିକାର ହବ, ଆମେ ତାଙ୍କ ମାନଙ୍କୁ ତାଙ୍କ ଏଜ୍ ଗ୍ରୁପ ବିଷୟରେ ତାଙ୍କ ସହିତ ଫ୍ରେଣ୍ଡଲି ଆଚରଣ କରି ବିହେଭିୟର କରି ତାଙ୍କ ସହିତ ମିଶିକି ଆମେ ତାଙ୍କ ମାନେ ବୟସର କଣ ପ୍ରୋବ୍ଲେମ ହୁଏ ସେ ବିଷୟଟା ଯଦି ତାଙ୍କ ମାନଙ୍କ ପାଖରେ ତାଙ୍କ ପରିବାର ପଠେଇବ, ପକେଇବ, ଆମେ ପକେଇବା, ସୋସାଇଟି ପକେଇବ, ସ୍କୁଲ ଟିଚର ପକେଇବ, ସବୁଆଡେ ଯଦି ତାକୁ ହେଲ୍ଥ ଏଜୁକେସନ ଏଇ ଟାଇମରେ ଦିଆଯିବ, ନିଶ୍ଚିନ୍ତ ଭାବରେ ସୁଧୁରିଯିବେ।
1: ଏଥିପାଇଁ ଆମେ ବାପା ମା ହେଇକି ବି ସେମାନଙ୍କୁ ଗାଇଡ କରିବା ନିହାତି ଆବଶ୍ୟକ।
0: ନିଶ୍ଚିନ୍ତ, ଗାଇଡ କରିବା ସହିତ ତାଙ୍କ ସହିତ ଫ୍ରେଣ୍ଡଲି ବିହେଭିୟର କରିବା ମୋଷ୍ଟ ଇମ୍ପୋର୍ଟାନ୍ସ,
1: କାହିଁକିନା ଏଇ ବୟସରେ ବି ପିଲାମାନେ ବହୁତ କିଛି ଭୁଲ କରିଦିଅନ୍ତି।
0: ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ମ୍ୟାଡମ, କାରଣ ତାଙ୍କ ହଠାତ୍ ଚେଞ୍ଜେସ ଆସିଯାଉଛି ନା, ସେ କଣ କରିବେ କିଛି ଜାଣିପାରୁନାହାନ୍ତି, ତା ରେଜଲ୍ଟ କଣ ହବ କିଛି ଜାଣିପାରୁନାହାନ୍ତି, ଯୋଉଟା କି ଆମ ସୋସାଇଟି ଉପରେ ବ୍ୟାଡ ଇମ୍ପାକ୍ଟ ପଡୁଛି। ବହୁତ ଝିଅ ପୁଅ ବି ସୁଇସାଇଡ ଆଟେମ୍ପ୍ଟ ନଉଛନ୍ତି, ଯେହେତୁ ତାଙ୍କ ବାପା ମାଙ୍କ ସହିତ କୋଅର୍ଡିନେସନ ନଥାଉଛି,
1: ସେମାନେ ବି ଯୋଉ ଷ୍ଟେପ୍ ନଉଛନ୍ତି ନିଜେ ବି ଜାଣିପାରୁନାହାନ୍ତି
0: ଜାଣିପାରୁନାହାନ୍ତି। ଏଇଠି ବି ଆମର ବି ସ୍ୱାସ୍ଥ୍ୟ ପକ୍ଷରୁ କଣ ହଉଛି, ମାଟ୍ରାଲ ଡେଥ ବଢି ଯାଉଛି, ଯେତେବେଳେ 16 ବର୍ଷର ଝିଅ ପ୍ରେଗନେନ୍ସି ହେଇଯାଉଛି ବା ବିବାହ ହେଇଯାଉଛି, ସେତେବେଳେ ଦେଖିଲା ବେଳକୁ ପ୍ରିମାଚୁର ବେବି ହେଇଯାଉଛି, ମାଟ୍ରାଲ ଡେଥ ହେଇଯାଉଛି, ଆମେ ଯାହାଦ୍ୱାରା ଆମେ ବି ସମ୍ମୁଖୀନ ବି ହଉଛେ ନା। ତେଣୁ ସେମାନଙ୍କୁ ଯେତେ ଏଇ ଟାଇମ ଟାକୁ ତାଙ୍କ ମାଇଣ୍ଡ କୁ ଆମେ ଯଦି କ୍ୟାପଚର କରିବାକୁ ହବନି କି, ତାଙ୍କ ସହିତ ଓନ୍ଲି ଫର ଫ୍ରେଣ୍ଡଲି ବ୍ୟବହାର କରିବା, ଆଉ ଖାଲି ଆମେ କଲେ ହବନି, ସେ ପରିବାରରୁ ଶିଖିବ, ସ୍କୁଲରୁ ଶିଖିବ, ସୋସାଇଟିରୁ ଶିଖିବ, ସବୁ ଯଦି ସୁଧୁରିବ ଗୋଟେ କିଶୋର କିଶୋରୀ ଏତେ ପ୍ରୋବ୍ଲେମ ର ସମ୍ମୁଖୀନ ହେବେ ନାହିଁ।
1: ହଁ, ଯଦି ଆମେ ତାଙ୍କୁ ବିରକ୍ତ ହବା କହନ୍ତି ହଉଛୁ, ଆମେ ମାନେ ଆଉ କିଛି ଷ୍ଟେପ ନେଇଯିବେ?
0: ନିଶ୍ଚିନ୍ତ, ଆମେ ଯଦି ତାଙ୍କ ସହିତ ବିରକ୍ତ ହବା, ତାଙ୍କ କଥାକୁ ନ ଶୁଣିବା, ପ୍ରାଧାନ୍ୟ ନ ଦେବା, ସେ କହିବେ ଇଏ ମତେ କିଛି ମାନୁନାହାନ୍ତି, ଯେହେତୁ ସେମାନେ ଆଗ୍ରେସିଭ ମୁଡ ରେ ଥାନ୍ତି, ସେତେବେଳେ ସେ ଚାହାନ୍ତି ମୁଁ ଯାହା ଚାହିଁବି ତାହା କରିବି,

0: ଆମେ ତାଙ୍କ ସହିତ ଫ୍ରେଣ୍ଡଲି ବ୍ୟବହାର କରିକି ତାଙ୍କର ପ୍ରୋବ୍ଲେମ ତାକୁ ଜାଣିବା, ତାକୁ ସର୍ଟ ଆଉଟ କରିବାକୁ ଆମର ଅଛି ନା। ଗଭର୍ଣ୍ଣମେଣ୍ଟ ବହୁତ ଜିନିଷ ତିଆରି କରିଛି, ଶ୍ରଦ୍ଧା କ୍ଲିନିକ କରିଛି, ଆମର ପିଓର ଏଜୁକେଟର କଲା, ଆଡୋଲସେଣ୍ଟ ହେଲ୍ଥ ଡେ କଲା, କାହିଁକି ଏଇସବୁ ଜିନିଷ ଗୁଡିକ ନ ହବା ପାଇଁ। ତ ତେଣୁ ଆମେ ସମସ୍ତେ ଚେଷ୍ଟା କରିବା ଦରକାର ଯେ ପିଲାଟି କେମିତି ଏଇ ଷ୍ଟେଜଟା 10ରୁ 19 ବର୍ଷର ଯୋଉ କମ୍ପ୍ଲିକେଟେଡ ଷ୍ଟେଜଟା ସେ କେମିତି ଭଲରୁ ଭଲସେ ଉତ୍ତୀର୍ଣ୍ଣ ହେଇପାରିବ। ସେ କହିପାରିବେ ଆମେ ଯୋଉ ପିଓର ଏଜୁକେଟର ମିଟିଂ କରୁଛୁ, ଆଡୋଲସେଣ୍ଟ ହେଲ୍ଥ ଡେ କରୁଛୁ, ଆମେ ଯୋଉ ସ୍କୁଲ ଯିବା ପିଲା ନଯିବା ପିଲାମାନଙ୍କୁ ଆମେ ଯେତିକି ସେନ୍ସିଟାଇଜ କରୁଛୁ, ଆମେ ବି ଚେଷ୍ଟା କରୁଛୁ ବା ଚେଷ୍ଟା କରିବା ସମସ୍ତେ ଯେମିତି ସବୁ ପୁଅ ଝିଅମାନଙ୍କ ପାଖରେ ପହଞ୍ଚୁ। ଆଉ ଆ ପାଇଁ ବି ଆମେ ଗୋଟେ ପ୍ୟାରେଣ୍ଟ ଟିଚର ମିଟିଂ ଡାକିବା, ସେମାନେ ଯେମିତି ତାଙ୍କ ପିଲାମାନଙ୍କ ସହିତ ଫ୍ରେଣ୍ଡଲି ବ୍ୟବହାର କରିବେ, ତାଙ୍କ ସମସ୍ୟା ବୁଝିବେ, ଏଇସବୁ ଜିନିଷ ଯଦି ଛୋଟ ଛୋଟ ଜିନିଷକୁ ଆମେ ଆଖି ଆଗରେ ରଖିବା ଆମେ ସୋସାଇଟିକୁ ବହୁତ ବଢିଆ ଏନ୍ଭାରମେଣ୍ଟ ଦେଇପାରିବା।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍ ଆଜି ଆମ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ, ବହୁମୂଲ୍ୟ ସମୟ ଦେଇଥିବାରୁ। ନମସ୍କାର।

ଘରେ ଯେତେ ଜଣ ଥିଲେ ବି ଘରକୁ ସୁନ୍ଦର ଘରଣୀ ଥିଲେ, ଗୃହରେ ଯଦି ଗୃହିଣୀ ନଥିବ ସେ ଘରର ଅବସ୍ଥା ଠିକ୍ ନଥିବ। ଆମେ ଜାଣିଛେ ଘରର ମୁରବୀ ହେଉଛନ୍ତି ବାପା, କିନ୍ତୁ ଘରର ଦାୟିତ୍ୱ ନେଇଥାନ୍ତି ମା। ବାପା ଆଣିକି ସବୁକିଛି ଯୋଗାଇ ଦେଇଥାନ୍ତି, ତଥାପି ମା ସବୁକୁ ସୁପରିଚାଳନା କରିଥାନ୍ତି। ପରିବାରର ଭଲ ମନ୍ଦ ବୁଝିବା, ସବୁ ସଦସ୍ୟଙ୍କୁ ଖୁସିରେ ରଖିବା ଆଉ ଘରକୁ ସୁରୁଖୁରୁରେ ଚଳାଇବା। ତାହେଲେ ଶ୍ରୋତା ଭଉଣୀ, ଚାଲନ୍ତୁ ଏ ପରିପ୍ରେକ୍ଷୀରେ ଏକ ସୁନ୍ଦର ସାକ୍ଷାତକାରଟିଏ ଶୁଣିବା, ଯାହାର ବିଷୟ ରହିଛି ଗୃହ ପରିଚାଳନାରେ ନାରୀମାନଙ୍କ ଭୂମିକା।

0: ଭଉଣୀ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ମନ୍ଦାକିନୀ ହୋତା, ମୁଁ ଭୁବନେଶ୍ୱରରେ ରୁହେ, ମୁଁ ଜଣେ ଗୃହିଣୀ।
2: ଆଜି ଆମର ଆଲୋଚନାର ବିଷୟ ରହିଛି ଗୃହ ପରିଚାଳନାରେ ନାରୀମାନଙ୍କ ଭୂମିକା। ଆମେ ତ ଜାଣିଛେ ନାରୀ ସବୁକିଛି କରିପାରେ, ଗୃହିଣୀ ଜଣେ କେମିତି ଘର ପରିବାରକୁ ଚଳେଇ ନିଏ?
1: ହଁ, ପ୍ରଥମେ ମୁଁ କହିବି ଗୃହ ପରିଚାଳନା ଏକ ଅଦୃଶ୍ୟ ସଭ୍ୟତାର ନିର୍ମାଣ। ଆମେ ସବୁବେଳେ ପ୍ରଗତି କଥା କହୁ, ବିକାଶ କଥା କହୁ, କିନ୍ତୁ ଏଇ ପ୍ରଗତିର ଭିତ୍ତିଭୂମି ଯେଉଁ ଚାରିକାନ୍ଥ ଭିତରେ ତିଆରି ହୁଏ, ସେଇ ଯେଉଁ ଗୃହ ପରିଚାଳନା

0: ଶିଳ୍ପର କାରିଗରକୁ ଆମେ କଣ କେବେ ଚିହ୍ନିଛୁ କି? ତେଣୁ ଆମେ ଆଜି କଥା ହେବା ଏଇ ଗୃହ ପରିଚାଳନାରେ ନାରୀର ଭୂମିକା ଉପରେ। କିନ୍ତୁ ଏହା କେବଳ ଘରକରଣା ବା କାମର ତାଲିକା ନୁହେଁ, ବରଂ ଏଇଟା ହେଉଛି ସଭ୍ୟତା ନିର୍ମାଣର ଏକ ଗଭୀର ମୀମାଂସା। ଗୋଟିଏ ଘର କେବଳ ଇଟା ପଥରରେ ତିଆରି ହୁଏନି, ବରଂ ଏଇଟା ଗଢି ଉଠିଥାଏ ଅସଂଖ୍ୟ ବଳିଦାନ, ତ୍ୟାଗ ଆଉ ସୂକ୍ଷ୍ମ ପରିଚାଳନା ଦ୍ୱାରା। ସକାଳର ପ୍ରଥମ କିରଣରୁ ଆରମ୍ଭ କରି ରାତିର ଶେଷ ପ୍ରହର ଯାଏ ନାରୀଟିଏ ଯେଉଁ ଧାରାରେ ଘରକୁ ଚଳେଇଥାଏ, ସେଇଟା ଯେକୌଣସି ଗୋଟେ ବଡ କମ୍ପାନୀର ସିଇଓଙ୍କ ପରିଚାଳନା ଠାରୁ କୌଣସି ଗୁଣରେ ବି କମ୍ ନୁହେଁ। ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ମନସ୍ତତ୍ଵକୁ ପଢିବା, ସେମାନଙ୍କ ଖୁସି ଦୁଃଖର ସନ୍ତୁଳନକୁ ରକ୍ଷା କରିବା, ଆଉ ଯେକୌଣସି ଗୋଟେ ପରିସ୍ଥିତିରେ ଅଭାବ ଅସୁବିଧା ଯାହା ବି ହଉ, ସେସବୁକୁ ନିଜ ଭିତରେ ଚାପି ରଖି ପରିବାରକୁ ହସ ଖୁସିରେ ରଖିବା, ଏକଥା ତ କେବଳ ସେଇ ନାରୀଟିଏ ହିଁ କରିପାରେ। ତେଣୁ ନାରୀ ଗୋଟିଏ ଘରେ ନଥିଲେ ସେ ଘର ଘର ଭଳି ଲାଗେନି। ତ ତେଣୁ ଆମେ ସବୁବେଳେ ଶ୍ରେୟ ଦେବା ଗୋଟେ ନାରୀକୁ, ଗୋଟେ ପରିବାରର, ଗୋଟେ ହସ ଖୁସିର ପରିବାର ପଛରେ ସବୁବେଳେ ଗୋଟେ ନାରୀଟିଏର ହିଁ ହାତ ଥାଏ।
1: ଆପଣ ଯେ କହିଲେ ଘରେ ଯଦି ମହିଳା ନଥାଏ ସେ ଘର ଘର ଭଳି ଲାଗିନଥାଏ, ତ ଏହାର କାରଣ କଣ ଆମେ ବୁଝିବା?
0: ହଁ, ଏକଥା ସତ ଯେ ଗୋଟେ ଘରେ ଯଦି ମହିଳାଟିଏ ନଥାଏ ତାହେଲେ ସେ ଘର ଘର ପରି ଲାଗିନଥାଏ। କାହିଁକି ନା ସମାଜଶାସ୍ତ୍ର କୁହେ ସମାଜର ଗଠନ ପରିବାରରୁ ହିଁ ହେଇଥାଏ, ଆଉ ପରିବାରର ଆତ୍ମା ହେଉଛନ୍ତି ସେଇ ନାରୀ। ସେ ଯେତେବେଳେ ସମଗ୍ର ବିଶ୍ୱ ବାହାରେ ସଂଘର୍ଷ କରୁଥାଏ, ସେତେବେଳେ ଘର ଭିତରେ ସେଇ ଶାନ୍ତି ଆଉ ସ୍ଥିରତାକୁ ବଜାୟ ରଖିବା ପାଇଁ ନାରୀକୁ ପ୍ରତି ମୁହୂର୍ତ୍ତରେ ଏକ କଠିନ ସାଧନା କରିବାକୁ ପଡେ। ଶିଶୁର ପ୍ରଥମ ସଂସ୍କାର ହେଉ କି ବୃଦ୍ଧ ପିତାମାତାଙ୍କର ସେବା, ଏଠାରେ ସେ କେବଳ ଗୋଟିଏ କର୍ମୀ ନୁହେଁ, ସେ ହେଉଛି ସଂସ୍କୃତିର ସଂରକ୍ଷକ। ଯଦି ଆମେ ଆମ ସମାଜର ମୂଲ୍ୟବୋଧ ଆଜି ଯାଏଁ ବଞ୍ଚି ରହିଛି, ତାହା କେବଳ ଗୋଟିଏ ନାରୀର ଏଇ ଅଦୃଶ୍ୟ ଅବଦାନ ଯୋଗୁଁ। ନାରୀଟିଏ କେବେ ବି ନିଜ କଥା ଆଗ ଚିନ୍ତା କରେନି, ସେ ସବୁବେଳେ ନିଜ ପରିବାର କଥା ଭାବୁଥାଏ, ଆଉ ପରିବାରରେ ସମସ୍ତେ କେମିତି ସୁଖ ଶାନ୍ତିରେ ରହିବେ, ଆଉ ପରିବାରକୁ ସେ ବାହାର ଜଗତର କିଛି ବାଧା ବିଘ୍ନରୁ ବି ରକ୍ଷା କରିବ, ଏଇ ସବୁ ବିଷୟରେ ସେ ସବୁବେଳେ ଚିନ୍ତା କରୁଥାଏ। ତେଣୁ ନାରୀଟିଏ ନଥିଲେ ଗୋଟେ ଘର କେବେ ବି ଘର ପରି ଲାଗେ ନାହିଁ।
1: ଶେଷରେ କୁହନ୍ତୁ, ନାରୀ ଏତେ ଶକ୍ତି ପାଏ କୋଉଠୁ?
0: ହଁ, ନାରୀ ହେଉଛି ସର୍ବଂସହା। ସେ ସବୁବେଳେ ସବୁ ଦୁଃଖ ଅଭାବ ଅସୁବିଧାକୁ ସବୁକୁ ନିଜ ଭିତରେ ଚାପି ରଖି ପରିବାରକୁ ହସ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାଏ, ଆଉ ଏଇଟା ସତରେ କୌଣସି ଗୋଟେ ଅଲୌକିକ ଶକ୍ତି ଠାରୁ କମ୍ ନୁହେଁ। ଆଉ ଏହି ଶକ୍ତି ନାରୀଟିଏ ଭିତରେ ଆସେ ସେ ପରିବାର ପ୍ରତି ସ୍ନେହ ଶ୍ରଦ୍ଧା ଆଉ ଭଲ ପାଇବାରୁ। ଆଉ ନାରୀ ଯେତିକି କୋମଳ ଦରକାର ପଡ଼ିଲେ ସେ ନିଜ ପରିବାର ପାଇଁ ଶକ୍ତ ଆଉ ଧାରୁଆ ଅସ୍ତ୍ରଟିଏ ସାଜି ଠିଆ ହେଇଥାଏ ନିଜ ପରିବାର ଆଗରେ। ତେଣୁ ନାରୀ ହେଉଛି ପରିବାରର ମୂଳଦୁଆ। ନାରୀ କଷ୍ଟ ସହିପାରେ ବୋଲି ତ ଠାକୁର ତାକୁ ସୃଷ୍ଟି କରିବାର ଦାୟିତ୍ୱ ଦେଇଛନ୍ତି। ତେଣୁ ନାରୀ ହେଲା ପରିବାରର ପ୍ରାଣ, ସେମାନଙ୍କୁ ସମ୍ମାନର ସହ ଦେଖିବା ଉଚିତ, ଆଉ ସେମାନଙ୍କର ତ୍ୟାଗକୁ ବି ବୁଝିବା ଉଚିତ। କିଛି ଘରେ ନାରୀମାନଙ୍କର ସେମାନେ ଭାବନ୍ତି ଯେ ନାଇଁ, ନାରୀମାନେ ଜନ୍ମ ହେଇଛନ୍ତି ସେଇଥିପାଇଁ, ସେମାନେ ଅନ୍ୟମାନଙ୍କ କଥା ବୁଝିବେ, ଘରେ କାମ କରିବେ ଏସବୁ, କିନ୍ତୁ ସେସବୁ ଜିନିଷ ଯୋଉଠି ଅଛି ସେ ଘରେ କେବେ ବି ଶାନ୍ତି ରହେନି। ସେମାନେ କରୁଛନ୍ତି ଆମ ପାଇଁ, ଅନ୍ୟ ପରିବାରର ସଦସ୍ୟମାନଙ୍କ ପାଇଁ, ସେମାନଙ୍କ ତ୍ୟାଗକୁ ସମସ୍ତେ ବୁଝିବା ଉଚିତ। ତେଣୁ ଯେଉଁ ଘରେ ନାରୀର ସମ୍ମାନ ଅଛି ସେ ଘର ନିଶ୍ଚିତ ଭାବରେ ସ୍ୱର୍ଗ।
1: ମାନେ ଆପଣଙ୍କ ମତରେ ଗୃହ ପରିଚାଳନାରେ ନାରୀର ମୁଖ୍ୟ ଭୂମିକା ରହିଛି, ମହିଳା ଜଣକ ମାନେ ବାହାର କାମ ସହିତ ସେ ଘର ପରିବାର କାମକୁ ବି ଆରାମସେ ତୁଲେଇ ପାରିବ? କହିଦେଇଥାଉ ଯେ ମହିଳା ଅବଳା ଦୁର୍ବଳା, ତ ଏମିତି କିଛି ଆମେ ଭାବିବା ଠିକ କି?
0: ନା, ନାରୀ ତ ବିଲକୁଲ ବି ଅବଳା ଦୁର୍ବଳା ନୁହେଁ। ତାପରେ ଆଜିକାଲିର ନାରୀମାନେ ତ ସେସବୁ କଥା ତାଙ୍କ ଉପରେ ବିଲକୁଲ ବି ଶୋଭା ପାଉନି। ନାରୀମାନେ କୌଣସି କ୍ଷେତ୍ରରେ ବି ପୁରୁଷ ଠାରୁ କମ୍ ନୁହନ୍ତି। ଏବେ ସବୁ କ୍ଷେତ୍ରରେ ସେମାନେ ବାହାରେ ଯାଇ ପୁରୁଷମାନଙ୍କ ସାଙ୍ଗରେ କାନ୍ଧରେ କାନ୍ଧ ମିଳେଇକିରି ସେମାନେ କାମ କଲେଣି। ତା ସହ ବି ସେମାନେ ଆସି ପୁଣି ଘରେ ପରିବାରରେ ଶାଶୁ ଶ୍ୱଶୁର ପିଲା ଛୁଆ ଭଲ ମନ୍ଦ ସମସ୍ତଙ୍କ କଥା ସେମାନେ ବୁଝୁଛନ୍ତି। ତ ଏଇ କାମଟା ଗୋଟେ ପୁରୁଷ ଲୋକ କରିପାରେନି, ତେଣୁ ନାରୀକୁ ସେ ଶକ୍ତି ଦେଇଛନ୍ତି ଠାକୁର ଯେ ସେ ସବୁ କାମ କରିପାରିବ। ତେଣୁ ସେ ସୃଷ୍ଟି କରିପାରିବ, ତେଣୁ ଏତେ କଷ୍ଟ ଯଦି ସେ ସହିପାରୁଛି ତେଣୁ ସେ ହିଁ ସବୁ କରିପାରିବ। ତେଣୁ ନାରୀ ହେଉଛି ଗୋଟେ ପରିବାରର ପ୍ରାଣ, ନାରୀ ବିନା ପରିବାରର କୌଣସି ଅସ୍ତିତ୍ୱ ନାହିଁ।
1: ହଁ ଭଉଣୀ, ଆଜି ଆପଣ ଆମକୁ ସମୟ ଦେଲେ ଆଉ ଗୃହ ପରିଚାଳନାରେ ନାରୀମାନଙ୍କ ଭୂମିକା ବିଷୟରେ ସୁନ୍ଦର ଭାବେ ବୁଝେଇ କହିଲେ।

0: ଆସିଥିଲେ। ସେଥିଲାଗି ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।
2: ଶେଷରେ ଆଗାମୀକାଲିର ଆକର୍ଷଣ। ଆଗାମୀକାଲି ହେଉଛି ବୁଧବାର। ସାକ୍ଷାତକାର ରହିଛି ପାକଶାଳା ବଗିଚା ପ୍ରସ୍ତୁତ କରିବା କେମିତି, ଏବଂ ଆଉ ଏକ ସାକ୍ଷାତକାର ରହିଛି ଦିବ୍ୟାଙ୍ଗ ମହିଳାମାନଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା।

ପ୍ରଚାର କଲୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି।

0: ସମୟ ବର୍ତ୍ତମାନ ଦିନ ଗୋଟାଏ ପଚାଶ ମିନିଟ। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣିବା ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ କରିଥାଏ କହିଲେ ରାଷ୍ଟ୍ରପତି। ସୁପ୍ରିମକୋର୍ଟର ପାଞ୍ଚ ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଲେ ପ୍ରଧାନ ବିଚାରପତି। ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ସିବିଏସ୍ଇ ପକ୍ଷରୁ ଉତ୍ତର ଖାତାର ପୁନଃମୂଲ୍ୟାୟନ ପାଇଁ ଆଜିଠାରୁ ଖୋଲିବ ନୂତନ ପୋର୍ଟାଲ। ଏବଂ ମହିଳା କ୍ରିକେଟରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ ଟି20 କ୍ରିକେଟ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଶିକ୍ଷା ହେଉଛି ସଶକ୍ତିକରଣର ଏକ ଶକ୍ତିଶାଳୀ ମାଧ୍ୟମ। ଏହା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ ହେବାକୁ ସହାୟ ହୋଇଥାଏ। ଆଜି ନୂଆଦିଲ୍ଲୀଠାରେ ଛାତ୍ରବୃତ୍ତି ଯୋଜନାର ଆଦିବାସୀ ହିତାଧିକାରୀମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ସମାଜର ସମସ୍ତ ବର୍ଗ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ଦୃଷ୍ଟିରୁ ପ୍ରଗତି କଲେ ହିଁ ପ୍ରକୃତ ବିକାଶ ସମ୍ଭବ ହୋଇପାରିବ। ସରକାରୀ ଛାତ୍ରବୃତ୍ତି ଯୋଜନା ଉଚ୍ଚଶିକ୍ଷା ଏବଂ ନୂତନ ସୁଯୋଗ ସୃଷ୍ଟି କରି ଆଦିବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଭାରତରେ ପ୍ରତିଭାର କୌଣସି ଅଭାବ ନାହିଁ, ଏହାର ବିକାଶ ପାଇଁ ଉପଯୁକ୍ତ ମଞ୍ଚ ଚିହ୍ନଟ, ପୋଷଣ ଏବଂ ପ୍ରଦାନ କରିବାର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଥିଲେ।
2: ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଙ୍କୁ ଆଗେ ବଢ଼ାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ ହେଁ। ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା ନେଇ ହେ, ଏ ଯୁବାଙ୍କ କେ ସ୍ୱପ୍ନ କୋ ପଙ୍ଖ ଦେନେ କା ମାଧ୍ୟମ ହେ। ଏ ଉନ୍ ଯୁବାଙ୍କ କେ ଜୀବନ ମେ ନେଇ ସମ୍ଭାବନା କା ଦ୍ୱାର ଖଲତି, ଜିନ ମେ ପ୍ରତିଭା ତ ହୋତି ହି ହେ ପରନ୍ତୁ ସଂସାଧନ।

0: का अभाव उन्हें आगे बढ़ते रोकता था। लेकिन मुझे ये जानकर प्रसन्नता हुई कि अपने से अनेक युवाओं ने विभिन्न क्षेत्रों में उच्च शिक्षा प्राप्त की है।
1: ଭାରତର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଆଜି ସୁପ୍ରିମକୋର୍ଟର ପାଞ୍ଚ ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି। ବିଚାରପତି ସିଲ୍ ନାଗୁ, ଶ୍ରୀ ଚନ୍ଦ୍ରଶେଖର, ସଞ୍ଜୀବ ସଚଦେବ ଏବଂ ଅରୁଣ ପଲ୍ଲୀଙ୍କ ସମେତ ବରିଷ୍ଠ ଆଇନଜୀବୀ ଭି ମୋହନା ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ ମେ 22 ତାରିଖ ଏବଂ 27 ତାରିଖରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ୍ ବୈଠକରେ ଏମାନଙ୍କ ନାମ ସୁପାରିଶ କରାଯାଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା। ଗତକାଲି କେନ୍ଦ୍ର ସରକାର କଲେଜିୟମ୍ର ସୁପାରିଶକୁ ଅନୁମୋଦନ ଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଆଇନ ଏବଂ ନ୍ୟାୟମୂର୍ତ୍ତି ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ଏହି ନୂତନ ବିଚାରପତିଙ୍କ ନିଯୁକ୍ତି ଓ ଶପଥ ଗ୍ରହଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହି ନୂତନ ବିଚାରପତିଙ୍କ ଶପଥ ଗ୍ରହଣ ପରେ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା 37କୁ ବୃଦ୍ଧି ପାଇଛି। ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟାକୁ 34ରୁ 38କୁ ବୃଦ୍ଧି କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ଘୋଷଣା କରିବାର କିଛି ସପ୍ତାହ ପରେ ଆଜି ପାଞ୍ଚ ନୂଆ ବିଚାରପତି ଶପଥ ନେଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ଇବୋଲା ଜୀବାଣୁ ସଂକ୍ରମଣ ଜନିତ କୌଣସି ମାମଲା ରିପୋର୍ଟ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇବୋଲା ପ୍ରଭାବିତ ଦେଶରୁ ଯଦି କୌଣସି ବ୍ୟକ୍ତି ଗତ 21 ଦିନ ମଧ୍ୟରେ ଯାତ୍ରା କରିଛନ୍ତି କିମ୍ବା ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ତାଙ୍କଠାରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ତରଳ ଝାଡ଼ା, ରକ୍ତସ୍ରାବ ଭଳି ଲକ୍ଷଣ ଦେଖାଦେଲେ ସେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା ସହ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପାଇଁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଏଥିସହିତ ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅବଲମ୍ଘନ କରିବା ସହ ଆବଶ୍ୟକ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ଘର 1075କୁ କଲ୍ କରିବା ପାଇଁ ମନ୍ତ୍ରଣାଳୟ ନାଗରିକମାନଙ୍କୁ ଅନୁରୋଧ କରିଛି। ଭାରତ ଆଜି ଆଫ୍ରିକା ରୋଗ ନିୟନ୍ତ୍ରଣ ଓ ନିରାକରଣ ସଂସ୍ଥା ସିଡିସିକୁ ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ ସହାୟତା ପଠାଇଛି। ଏହି ମେଡିକାଲ ସହାୟତାରେ ପ୍ରୋଟେକ୍ଟିଭ୍ ଗିୟର, ରୋଗ ଚିହ୍ନଟ ଓ ନିରୀକ୍ଷଣ ଉପକରଣ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରାୟ 43 ଟନ୍ର ବିଭିନ୍ନ ମେଡିକାଲ ସାମଗ୍ରୀ ପଠାଯାଇଛି। ପୂର୍ବରୁ ଗତମାସ 24 ତାରିଖରେ ଭାରତ ପ୍ରଥମ ପର୍ଯ୍ୟାୟରେ ମେଡିକାଲ ସହାୟତା ପଠାଇଥିଲା। ସେହିପରି ଗତମାସ 29 ତାରିଖରେ ଭାରତ ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଯଥାସମ୍ଭବ ମେଡିକାଲ ସହାୟତା ଯୋଗାଇ ଦେବା ପାଇଁ କହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ପଲ୍ ମାସେଟାଲିଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଉଲ୍ଲେଖ କରିଛନ୍ତି ଏହି ସାକ୍ଷାତ ସମୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଏମ୍ଏସ୍ଏମ୍ଇ, ଡିଜିଟାଲ୍ ଏବଂ ଭିଭିଭୂମି କ୍ଷେତ୍ରରେ ସୁଯୋଗ ବିଷୟରେ ଆଲୋଚନା ହୋଇଛି। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଭାଗିଦାରୀକୁ ସୁଦୃଢ଼ କରିବା ଲାଗି ମାସେଟାଲିଙ୍କ ପ୍ରତିବଦ୍ଧତାକୁ ଡକ୍ଟର ଜୟଶଙ୍କର ପ୍ରଶଂସା କରିଥିଲେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ମଞ୍ଚରେ ବନ୍ଧୁତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ଉଚିତ ବୋଲି ଉଭୟ ପକ୍ଷ ଆଲୋଚନା କାଳରେ ସହମତି ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ନିମନ୍ତେ ଆଜିଠାରୁ ପୋର୍ଟାଲ୍ ଖୋଲିବ ବୋଲି କୁହାଯାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ୍ ଖୋଲା ରହିବ। ମୂଲ୍ୟାୟନ ହୋଇଥିବା ଉତ୍ତରପତ୍ରର ଯେଉଁମାନେ ସ୍କାନ୍ କପି ପାଇଛନ୍ତି ସେହି ଛାତ୍ରଛାତ୍ରୀମାନେ ପୋର୍ଟାଲ୍ ବ୍ୟବହାର କରିପାରିବେ। ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ୍ ବ୍ୟବହାର ଲାଗି ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର ନଥିବ ସେ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। ସିବିଏସ୍ଇ ଅନୁଯାୟୀ ସ୍କାନ୍ କରାଯାଇଥିବା ଉତ୍ତର ଖାତାର ଯାଞ୍ଚ ପାଇଁ ପେପର ପିଛା 100 ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି। ସେହିପରି ପ୍ରତ୍ୟେକ ପ୍ରଶ୍ନର ଉତ୍ତରର ପୁନଃମୂଲ୍ୟାୟନ ପାଇଁ 25 ଟଙ୍କା ଦେବାକୁ ପଡ଼ିବ। ଅନ୍ଲାଇନ୍ ମାଧ୍ୟମରେ ଦେୟ ପ୍ରଦାନ କରାଯାଇପାରିବ। ତେବେ ପୋର୍ଟାଲ୍ ବ୍ୟବହାର କରିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ସିବିଏସ୍ଇ ଦ୍ୱାରା ପ୍ରଦତ୍ତ ଭିଡ଼ିଓ ଦେଖିବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସନ ଏବଂ ବିଦେଶୀ ସଂଶୋଧନ ଅଧିନିୟମ 2026ର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ପଞ୍ଜୀକରଣ ସମୟସୀମା ଏବଂ ପ୍ରବାସନ ନିୟମ ଅନ୍ତର୍ଗତ ଅପିଲ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଭାରତରେ ପହଞ୍ଚିବାର 180 ଦିନର ଅବଧି ଶେଷ ହେବା ପରେ 14 ଦିନ ମଧ୍ୟରେ ପଞ୍ଜୀକରଣ ଶେଷ କରିବାକୁ ପଡ଼ୁଥିବା ବେଳେ ସଂଶୋଧନ ପରେ 180 ଦିନ ଶେଷ ହେବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସଂଶୋଧିତ ନିୟମରେ ଜରୁରୀକାଳୀନ ପରିସ୍ଥିତିରେ ପଞ୍ଜୀକରଣ ପାଇଁ ବିଳମ୍ବ ଦେୟ ଦାଖଲ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରହିଛି। ତେଲଙ୍ଗାନା ରାଜ୍ୟ ପ୍ରତିଷ୍ଠା ଦିବସରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାକାର ଅଧିବାସୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାବାସୀଙ୍କୁ ପରିଶ୍ରମୀ ବୋଲି ବର୍ଷ୍ଣନା କରିବା ସହ ବିଗତ ବର୍ଷଗୁଡ଼ିକରେ ଏହାର ଦ୍ରୁତ ବିକାଶ ହୋଇଥିବା କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାର ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରି ସେଠାକାର ଲୋକମାନଙ୍କ ନବସୃଜନ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତେଲଙ୍ଗାନାର ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ତେଲଙ୍ଗାନାର ବିକାଶ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ମ୍ୟାମାର ରାଷ୍ଟ୍ରପତି ୟୁ ମି ଅଙ୍ଗ୍ ଲାଇଙ୍ଗ୍ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ମହାରାଷ୍ଟ୍ର ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ଏବଂ ମନ୍ତ୍ରୀ ଜୟକୁମାର ରାୱଲ ମ୍ୟାମାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ସୂଚନା ଅନୁଯାୟୀ ରାଷ୍ଟ୍ରପତି ଲାଇଙ୍ଗ୍ ମୁମ୍ବାଇରେ ଆଜି ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସେ ମୁମ୍ବାଇର କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ମ୍ୟାମାର ରାଷ୍ଟ୍ରପତି ମହାରାଷ୍ଟ୍ର ଲୋକଭବନରେ ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଉପସ୍ଥିତ ରହିବେ। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ନେପାଳର ଶାସକ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ଗସ୍ତ ସମୟରେ ଏହି ପ୍ରତିନିଧି ଦଳ ବିଜେପିର ଅନ୍ୟ ବରିଷ୍ଠ ନେତାମାନଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆର୍ଏସ୍ପି ଏବଂ ବିଜେପି ମଧ୍ୟରେ ସୁସମ୍ପର୍କ, ସାଂଗଠନିକ ଅଭ୍ୟାସ, ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଜନକୈନ୍ଦ୍ରିକ ରାଜନୈତିକ ରଣନୀତିର ପ୍ରସାର ଉପରେ ମତ ବିନିମୟ ପାଇଁ ଏହି ଗସ୍ତର ଲକ୍ଷ୍ୟ ରହିଛି। ବହୁକୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ରିଲାଏନ୍ସ କମ୍ୟୁନିକେସନ ଗ୍ରୁପ୍ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅମିତ ଝୁନଝୁନୱାଲାଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍କୁ ପଠାଇ ଦିଆଯାଇଛି। ପୂର୍ବରୁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଯାଉଥିବା ଏକ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ତିହାର ଜେଲ୍ରେ ନ୍ୟାୟିକ ହେପାଜତରେ ଥିଲେ। ମୁମ୍ବାଇର ଏକ ଅଦାଲତ ତାଙ୍କୁ ଗିରଫ କରିବା ପାଇଁ ସିବିଆଇକୁ ଅନୁମତି ଦେଇଥିଲେ। ମହିଳା କ୍ରିକେଟ୍ରେ ଆଜି ଭାରତୀୟ ସମୟ ସନ୍ଧ୍ୟା 5:30 ଇଂଲଣ୍ଡର କୁପର ଆସୋସିଏଟ୍ସ କାଉଣ୍ଟିଂ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି20 ଆନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 38 ରନ୍ରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଭାରତୀୟ ପାଣିପାଗ ବିଭାଗ ଝଡ଼ବର୍ଷା ନେଇ ଓଡ଼ିଶା ସମେତ ରାଜସ୍ଥାନ, ଗୁଜରାଟ, ପଶ୍ଚିମ ମଧ୍ୟପ୍ରଦେଶ ଓ ଉପକୂଳ ଆନ୍ଧ୍ରପ୍ରଦେଶକୁ ସତର୍କତା ଜାରି କରିଛି। ବିଭାଗ ପକ୍ଷରୁ ଓଡ଼ିଶା ସମେତ 11 ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ କରିଥାଏ କହିଲେ ରାଷ୍ଟ୍ରପତି। ସୁପ୍ରିମକୋର୍ଟର 5 ନୂତନ ବିଚାରପତିଙ୍କୁ ଶପଥପାଠ କରାଇଲେ ପ୍ରଧାନ ବିଚାରପତି। ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ମହିଳା କ୍ରିକେଟ୍ରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ ଟି20 ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. President Draupadi Murmu addresses tribal beneficiaries of scholarship schemes at Rashtrapati Bhavan, emphasizes social, economic and educational progress of all sections of society for true development. Government notifies Immigration and Foreigners Amendment Rules 2026 with key changes in registration timelines and the appeals mechanism. Chief Justice of India Justice Suryakant administers oath of office to 5 new judges of the Supreme Court. Orange alert issued for thunder squall conditions in Rajasthan, Gujarat, West Madhya Pradesh, Odisha and coastal Andhra Pradesh today. And in women's cricket, third and final T20 international between India and hosts England to be played in Taunton tonight. President Draupadi Murmu has said that education is a powerful means of empowerment as it enables individuals to become self-reliant, aware and capable. Addressing the tribal beneficiaries of scholarship schemes in New Delhi today, the President said true development can only be achieved when all sections of society progress socially, economically and educationally.
2: युवा हमारे राष्ट्र की शक्ति, आशा और उज्जवल भविष्य की प्रतीक है। मेरी सभी युवाओं, विशेषकर जनजातीय समुदाय के युवाओं से अनुरोध है कि उन्हें अपनी जड़ों और अपने लोगों को नहीं भूलना चाहिए। युवा शक्ति विरासत पर गर्व करते हुए आधुनिक शिक्षा और तकनीकों के बल पर आगे बढ़े तब सशक्त, समृद्ध और आत्मनिर्भर भारत का निर्माण होगा।

ଏଥର ଶୁଣିବା ଏକ ରିସ୍ତା ଚଳଚ୍ଚିତ୍ରରୁ ଏହି ଗୀତଟି। କଣ୍ଠଦାନ କରିଛନ୍ତି ଆଲକା ୟାଗ୍ନିକ ଏବଂ କୁମାର ସାନୁ। ଗୀତିକାର ସମୀର, ସଙ୍ଗୀତକାର ନଦୀମ ଶ୍ରବଣ।

ଖାନା ଚଳଚ୍ଚିତ୍ରରୁ ଗୀତଟି ଶୁଣୁଛନ୍ତି। କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ସୁନିଧି ଚୌହାନ। ଗୀତିକାର ପ୍ରସନ୍ନ ଯୋଶୀ, ସଙ୍ଗୀତକାର ଯତୀନ ଲଲି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ।

0: ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ, କହିଲେ ରାଷ୍ଟ୍ରପତି। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସିବିଏସ୍ଇ ଉତ୍ତର ଖାତା ପୁନଃ ମୂଲ୍ୟାୟନ ପୋର୍ଟାଲ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ଶିକ୍ଷା ହେଉଛି ସଶକ୍ତିକରଣର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଛାତ୍ରବୃତ୍ତି ଯୋଜନାର ଜନଜାତି ହିତାଧିକାରୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ। ସମାଜର ପ୍ରତ୍ୟେକ ବର୍ଗ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ଦୃଷ୍ଟିକୋଣରୁ ଉନ୍ନତ ହେଲେ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି। ସରକାରୀ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ଉପଲବ୍ଧ ଉଚ୍ଚଶିକ୍ଷା ଏବଂ ନୂତନ ସୁଯୋଗ ଜନଜାତିଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଦେଶରେ ପ୍ରତିଭାର ଅଭାବ ନାହିଁ, ତେବେ ଏହାକୁ ଚିହ୍ନଟ କରିବା ସହିତ ଆଗକୁ ବଢ଼ିବା ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।
1: ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଓଙ୍କୁ ଆଗେ ବଢ଼ାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ ହେଁ। ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା ନେଇ ହେ, ଏ ଯୁବାଓ କେ ସ୍ୱପ୍ନକୁ ପଙ୍ଖ ଦେନେ କା ମାଧ୍ୟମ ହେ। ଏ ଉନ୍ ଯୁବାଓ କେ ଜୀବନ ମେ ନେଇ ସମ୍ଭାବନା କା ଦ୍ୱାର ଖଲତି ହେ, ଜିନ ମେ ପ୍ରତିଭା ତ ହୋତି ହି ହେ ପରନ୍ତୁ ସଂସାଧନ କା ଅଭାବ ଉନ୍ହେ ଆଗେ ବଢ଼ତେ ରୋକତା। ଲେକିନ ମୁଝେ ୟେ ଜାନକାର ପସନ୍ଦତା ହୁଏ କି ଆପଣ ସେ ଅନେକ ଯୁବାଓ ନେ ବିଭିନ୍ନ କ୍ଷେତ୍ର ମେ ଉଚ୍ଚ ଶିକ୍ଷା ପ୍ରାପ୍ତ କି ହେ।
0: ସୁପ୍ରିମକୋର୍ଟର ପାଞ୍ଚ ଜଣ ନବନିଯୁକ୍ତ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସୁପ୍ରିମକୋର୍ଟ କଲିଜିୟମ୍ର ସୁପାରିଶ ଆଧାରରେ କେନ୍ଦ୍ର ସରକାର ଏହି ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ। ଶପଥ ଗ୍ରହଣ କରିଥିବା ବିଚାରପତିଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କ ସମେତ ଜଷ୍ଟିସ୍ ସିଲଗ ନାଗୁ, ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜଷ୍ଟିସ୍ ଅରୁଣ ପାଲ୍ଲି ପ୍ରମୁଖ ଅଛନ୍ତି। ଛାତ୍ରଛାତ୍ରୀଙ୍କ ଉତ୍ତରଖାତାଗୁଡ଼ିକର ପୁନଃ ମୂଲ୍ୟାୟନ ସଂକ୍ରାନ୍ତ ପୋର୍ଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ କହିଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ପୋର୍ଟାଲ ଖୋଲା ରହିବ। ସିବିଏସ୍ଇ ଦେଇଥିବା ସୂଚନା ଅନୁଯାୟୀ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଥିବା ଛାତ୍ରଛାତ୍ରୀମାନେ ଏହି ପୋର୍ଟାଲରେ ଆବେଦନ କରିପାରିବେ। ଆବେଦନ ତଥା ମୂଲ୍ୟାୟନ ଯାଞ୍ଚ ପ୍ରକ୍ରିୟା ସୁରକ୍ଷିତ ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ ଆବେଦନ ସମୟରେ ପୋର୍ଟାଲରେ ସଂଯୋଗ କରିବାକୁ ପଡ଼ିବ। ତେବେ ଆଧାର କାର୍ଡ ନଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ବିବରଣୀ ପ୍ରଦାନ କରାଯାଇପାରିବ। ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ପ୍ରତି ଉତ୍ତର ଖାତା ସ୍କାନ୍ କପି ପାଇଁ 100 ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ପ୍ରଶ୍ନ ପାଇଁ ମୂଲ୍ୟାଙ୍କନ ବାବଦରେ 25 ଟଙ୍କା ଦେୟ ଦାଖଲ କରିବାକୁ ପଡ଼ିବ। ୟୁପିଆଇ, କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ଭଳି ଏହି ଦେୟ ପ୍ରଦାନ କରାଯାଇପାରିବ। ମୂଲ୍ୟାଙ୍କିତ ଉତ୍ତର ଖାତାର ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ପ୍ରକ୍ରିୟା ସମ୍ପର୍କରେ ସିବିଏସ୍ଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିପାଇଁ ଟ୍ୟୁଟୋରିଆଲ ଭିଡ଼ିଓକୁ ଦେଖିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। ରାଜ୍ୟରେ ବୃଦ୍ଧି ପାଇଲା ବସ୍ ଭଡ଼ା। ଆଜିଠାରୁ ବର୍ଦ୍ଧିତ ବସ୍ ଭଡ଼ା ଲାଗୁ ନେଇ ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା 2 ପଇସା ବୃଦ୍ଧି କରାଯାଇଛି। ସେହିପରି ଡିଲକ୍ସ ଏବଂ ଏସ୍ସି ଡିଲକ୍ସ କିଲୋମିଟର ପିଛା 4 ପଇସା ଲେଖାଏଁ ଓ ସୁପର ଡିଲକ୍ସ ବସ୍ ଭଡ଼ା 6 ପଇସା ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ 8 ବିଭାଗର 9 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଆସନ୍ତା 12 ତାରିଖରେ ରାଜ୍ୟରେ ବିଜେପି ସରକାରଙ୍କୁ 2 ବର୍ଷ ପୂରଣ ହେବାକୁ ଯାଉଛି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦିଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଏବଂ ସ୍ଥାନାନ୍ତର କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ।

0: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 19 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି ରାଇରଙ୍ଗପୁର ଯିବାର କାର୍ଯ୍ୟସୂଚୀ ରହିଛି ବୋଲି ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 20 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏ ସମ୍ପର୍କରେ ସୂଚନା ଦେଇ ସାଂସଦ ନବଚରଣ ମାଝୀ କହିଛନ୍ତି, ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଇରଙ୍ଗପୁରଠାରେ ନବନିର୍ମିତ ଷ୍ଟାଡିୟମ୍ର ଉଦ୍ଘାଟନୀ ସମାରୋହରେ ଯୋଗଦେବେ।
1: 19 ରାଷ୍ଟ୍ରପତି ଆସିବେ ରାଇରଙ୍ଗ, ଆଉ ତାଙ୍କର ଶ୍ୱଶୁର ଘର ପାହାଡ଼ପୁର, ଏ ଦୁଇଟାକୁ ଗସ୍ତ କରିବେ। 20 ତାରିଖ ଦିନ ମାନେ ପ୍ରଧାନମନ୍ତ୍ରୀ ସେଇ ରାଇରଙ୍ଗପୁରକୁ ଆସିବେ, ତ ଏଇଟା ସୂଚନା ଆମକୁ ରାଷ୍ଟ୍ରପତି ଭବନରୁ ମିଳିସାରିଛି।
0: ରାଜ୍ୟର ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତିଶୟ କମ୍ ଓଜନର ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ନେଇ ବାର୍ଷିକ 137,57,00,000 ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ଜୀବନର ପ୍ରଥମ 1000 ଦିନର ଡିଜିଟାଲ୍ ପୁସ୍ତକର ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ଓଡ଼ିଆ ଭାଷାରେ ଅତି ସରଳ ଭାବରେ ପ୍ରତିଟି ସ୍ତର ଏବଂ ଶିଶୁଙ୍କ ଯତ୍ନ ସମ୍ପର୍କରେ ବୁଝାଇ ଦିଆଯାଇଛି। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ଏବଂ ହିତାଧିକାରୀଙ୍କ ମଧ୍ୟରେ ଏହି ପୁସ୍ତକ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ମୃଣାଳିନୀ ଦର୍ଶୱାଲ ଏବଂ ସମସ୍ତ 30ଟି ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ଜିନ୍ନତ ଆଜି 4ଟି ଶାବକଙ୍କୁ ଜନ୍ମ ଦେଇଛି ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ସଫଳତା କେବଳ ରାଜ୍ୟରେ ବ୍ୟାଘ୍ର ସଂଖ୍ୟାରେ ବୃଦ୍ଧି ସହିତ ଜୈବ ବିବିଧତାର ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ପାଇଁ ଏକ ନିରାପଦ ସୁଦୃଢ଼ ବାସସ୍ଥାନ ସୃଷ୍ଟି କରିବାରେ ପ୍ରଶାସନିକ ଦୃଷ୍ଟିକୋଣର ପ୍ରକୃଷ୍ଟ ନିଦର୍ଶନ। ମା ଏବଂ ଶାବକଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଶିମିଳିପାଳର ଜୈବିକ ସନ୍ତୁଳନକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 2024 ମସିହା ନଭେମ୍ବର ମାସରେ ମହାରାଷ୍ଟ୍ରର ଟାଡୋବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଜିନ୍ନତକୁ ଶିମିଳିପାଳକୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ଜିଲ୍ଲାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ, ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ପଦଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ଏକ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୌସୁମୀ ଅଗ୍ରସର ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଏବଂ ତାମିଲନାଡୁର କିଛି ଅଂଶ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ, କହିଲେ ରାଷ୍ଟ୍ରପତି। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସିବିଏସ୍ଇ ଉତ୍ତର ଖାତା ପୁନଃ ମୂଲ୍ୟାୟନ ପୋର୍ଟାଲ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି
2: ଆକାଶବାଣୀ ଜୟପୁର। ଆଜିର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ଅପରାହ୍ନ 5:00 ଶୁଣିବେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ଶୁଣିବେ ଆଲୋଚନା, ପ୍ରଦୂଷଣ ମୁକ୍ତ ପରିବେଶ ଏକ ସାମାଜିକ ଦାୟିତ୍ୱ। ଆଲୋଚନା କରିବେ ସୁଭାଷ ଚନ୍ଦ୍ର ସାହୁ। ହ୍ୟାଲୋ ଚୈତିଜାନ, ଏହି ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:10 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। 6:30 ଉଦୟ ଭାରତ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଆମ କେନ୍ଦ୍ରରୁ ପ୍ରଚାରିତ ହେବ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। 7:25 ଜିଲ୍ଲା ହାଲଚାଲରେ ଆଜି ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଷାନବାଣୀ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଏଥିରେ ରହିଛି ଚାଷୀ ଭାଇଙ୍କୁ ଦ୍ୱିପଦ କଥାକ୍ରମରେ ଆଲୋଚନା, ପଶୁପାଳନ ଜରିଆରେ ଆତ୍ମନିଯୁକ୍ତି। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 8:00। 8:15 ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ, ଏଥିରେ ରହିଛି ସାକ୍ଷାତକାର, ଘର ଓ ପରିବେଶ ସଫା ରଖିବାର ଉପାୟ। ଏହି କ୍ରମରେ ଅନୁପମା ବେହେରାଙ୍କ ସହ ଏକ ସାକ୍ଷାତକାର। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣିବେ ଗୀତାର ବାଦନ, ପରିବେଷଣ କରିଛନ୍ତି ପଣ୍ଡିତ ବିଶ୍ୱମୋହନ ଭଟ୍ଟ, ରାଗ ବାଗେଶ୍ରୀ ରାତି 8:30। ସ୍ପଟଲାଇଟ୍ ଶୁଣିବେ ଆକାଶବାଣୀ ଦିଲ୍ଲୀରୁ ରାତି 9:15। 9:30 ପ୍ରଚାର କରିବୁ ତଥ୍ୟ ସମ୍ବଳିତ ରୂପକ ଏକ ବୋମା ଦୁର୍ଘଟଣାର ପରବର୍ତ୍ତୀ ଦିବସରେ। ପ୍ରସ୍ତୁତି ଡକ୍ଟର ଯଶୋବନ୍ତ ନାରାୟଣ ଧର, ସହଯୋଗିତା ଅଶୋକ ମିଶ୍ର। ଏଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଜୟପୁର, ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆଜିର ଏହି ଅଧିବେଶନକୁ। ଆମର ସାନ୍ଧ୍ୟ ଅଧିବେଶନ

କରିବୁ ଆଜି ଅପରାହ୍ନ 5ଟାରେ। ତେବେ ଏଣିକି ଆପଣ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ଆମକୁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ଅପରାହ୍ନ 5:00। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ ଶୁଣୁଛନ୍ତି 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ନୀରବ ରାତିର ଚାନ୍ଦ ଆଲୋକ, ରଜନୀଗନ୍ଧାର ସୁନା ମହକ, ମଲ୍ଲୀର ମହକେ ମୃଦୁ ପବନ, ଆନ ମନା କରେ ମୋହର ମନ।
1: ଅନ୍ଧାର ରାତିରେ ତାରାଙ୍କ ଖେଳ, ପ୍ରିୟାର ସ୍ମୃତିରେ ରାତି ଜାଗର, ଅକୁହା କଥା ନେଇକି ତାଳ ଝରି ଯାଏ ହୋଇ କଲମ ଗାର।
0: ସ୍ୱାଗତ ଶ୍ରୋତା ବନ୍ଧୁ ଏହି ସୁନେଲି ସନ୍ଧ୍ୟାର ସନ୍ଧାନ କାର୍ଯ୍ୟକ୍ରମକୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ଭେଟି ଦେବାକୁ ଆସିଯାଇଛୁ ଆମେ ଦୁହେଁ, ମୁଁ ଶ୍ରୀପଦ୍ମ ସାହୁ
1: ଆଉ ମୁଁ ରେଶ୍ମା ମହାରଣା।

ସାଥୀ, ଚାଲନ୍ତୁ ଆଜିର କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବା ଆଜିର ସୁନ୍ଦର ବିଚାରରୁ। ସାଥୀ, ସଫଳତାର ରହସ୍ୟ କୌଣସି ବଡ଼ ପଦକ୍ଷେପ ନୁହେଁ, ବରଂ ପ୍ରତିଦିନର ଛୋଟ ଛୋଟ ପ୍ରୟାସରେ ହିଁ ଲୁଚି ରହିଥାଏ।

0: चल हवा।
1: साथी आजिर विचार शुणिबा परे चलंतु शुणिबा संपादकीय जहार विषय रहिछि सांप्रतिक समय रे इभि जान। ବର୍ତ୍ତମାନ ବିଶ୍ୱ ଜଳବାୟୁ ପରିବର୍ତ୍ତନ, ବାୟୁ ପ୍ରଦୂଷଣ ଏବଂ ଜୀବାଶ୍ମ ଇନ୍ଧନର କ୍ରମାଗତ ଅଭାବ ଭଳି ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛି। ଏହି ପରିସ୍ଥିତିରେ ଇଲେକ୍ଟ୍ରୋନିକ୍ ଯାନ ବା ଇଭି ପରିବହନ କ୍ଷେତ୍ରରେ ଏକ ବିପ୍ଳବାତ୍ମକ ପରିବର୍ତ୍ତନ ଆଣିଛି। ପେଟ୍ରୋଲ ଏବଂ ଡିଜେଲ ଚାଳିତ ଯାନ ତୁଳନାରେ ଇଭିଗୁଡ଼ିକ କମ୍ ପ୍ରଦୂଷଣ ସୃଷ୍ଟି କରୁଥିବାରୁ ଏହାକୁ ଭବିଷ୍ୟତର ପରିବହନ ବ୍ୟବସ୍ଥା ଭାବେ ଦେଖାଯାଉଛି। ଭାରତରେ ମଧ୍ୟ ଇଭିର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଭିନ୍ନ କମ୍ପାନୀ ଦୁଇଚକିଆ, ତିନିଚକିଆ, କାର୍ ଏବଂ ବସ୍ ଭଳି ଅନେକ ପ୍ରକାର ଇଭି ବଜାରକୁ ଆଣୁଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ସବସିଡି, କର ରିହାତି ଏବଂ ଚାର୍ଜିଂ ଭିତ୍ତିଭୂମିର ବିକାଶ ମାଧ୍ୟମରେ ଇଲେକ୍ଟ୍ରୋନିକ୍ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରୁଛନ୍ତି। ଫଳସ୍ୱରୂପ ସହରାଞ୍ଚଳରେ ଇଭିର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି।
2: ଇଲେକ୍ଟ୍ରିକ୍ ଯାନର ସବୁଠାରୁ ବଡ଼ ସୁବିଧା ହେଉଛି ପରିବେଶ ସୁରକ୍ଷା। ଏହାଠାରୁ ଧୂଆଁ ବା କ୍ଷତିକାରକ ଗ୍ୟାସ୍ ନିର୍ଗତ ହୁଏ ନାହିଁ, ଯାହା ବାୟୁ ପ୍ରଦୂଷଣ କମାଇବାରେ ସହାୟକ ହୁଏ। ଏହାସହ ଏହି ଯାନଗୁଡ଼ିକର ଚାଳନା ଖର୍ଚ୍ଚ ମଧ୍ୟ କମ୍ ଥାଏ। ପେଟ୍ରୋଲ ଏବଂ ଡିଜେଲର ବଢ଼ୁଥିବା ଦର ମଧ୍ୟରେ ଇଭି ସାଧାରଣ ଲୋକଙ୍କ ପାଇଁ ଏକ ଆର୍ଥିକ ବିକଳ୍ପ ଭାବେ ଉଭା ହୋଇଛି। ଏହା ଶବ୍ଦ ପ୍ରଦୂଷଣ ମଧ୍ୟ କମାଇଥାଏ। ତଥାପି ଇଭି କ୍ଷେତ୍ରରେ କିଛି ବାଧା ରହିଛି। ଦେଶର ଅନେକ ଅଞ୍ଚଳରେ ପର୍ଯ୍ୟାପ୍ତ ଚାର୍ଜିଂ ଷ୍ଟେସନ ନାହିଁ। ଦୀର୍ଘଯାତ୍ରା ସମୟରେ ଚାର୍ଜିଂ ସୁବିଧାର ଅଭାବ ଉପଭୋକ୍ତାଙ୍କ ପାଇଁ ଚିନ୍ତାର ବିଷୟ। ବ୍ୟାଟେରୀର ମୂଲ୍ୟ ଅଧିକ ରହିଥିବାରୁ ଇଭିର ପ୍ରାରମ୍ଭିକ ମୂଲ୍ୟ ମଧ୍ୟ ସାଧାରଣ ଯାନ ତୁଳନାରେ ଅଧିକ ରହିଥାଏ। ବ୍ୟାଟେରୀର ପୁନଃ ବ୍ୟବହାର ଏବଂ ବର୍ଜ୍ୟ ପରିଚାଳନା ମଧ୍ୟ ଭବିଷ୍ୟତରେ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ହୋଇପାରେ।
3: ଏହି ସମସ୍ୟା ସତ୍ତ୍ୱେ ଇଭିର ଭବିଷ୍ୟତ ଉଜ୍ଜଳ। ବ୍ୟାଟେରୀ ପ୍ରଯୁକ୍ତିର ଦ୍ରୁତ ଉନ୍ନତି, ଚାର୍ଜିଂ ସମୟର ହ୍ରାସ ଏବଂ ସରକାରୀ ସହଯୋଗ ଯୋଗୁଁ ଆଗାମୀ ଦିନରେ ଇଭି ଅଧିକ ସୁଲଭ ଏବଂ ଲୋକପ୍ରିୟ ହେବାର ସମ୍ଭାବନା ରହିଛି। ଭାରତ ଯଦି ସ୍ୱଚ୍ଛ ଶକ୍ତି ଏବଂ ଶକ୍ତ ବିକାଶର ଲକ୍ଷ୍ୟ ହାସଲ କରିବାକୁ ଚାହେଁ, ତେବେ ଇଲେକ୍ଟ୍ରୋନିକ୍ ଯାନର ବ୍ୟାପକ ବ୍ୟବହାର ଅତ୍ୟନ୍ତ ଆବଶ୍ୟକ।

0: ସାଥୀ ଶୁଣୁଥିଲେ ସମ୍ପାଦକୀୟ ଯାହାର ବିଷୟ ଥିଲା ସାମ୍ପ୍ରତିକ ସମୟରେ ଇଭି ଯାନ। ବର୍ତ୍ତମାନ ଶୁଣନ୍ତୁ ଏକ ଆଲୋଚନା ଯାହାର ବିଷୟ ରହିଛି ପ୍ରଦୂଷଣ ମୁକ୍ତ ପରିବେଶ ଏକ ସାମାଜିକ ଦାୟିତ୍ୱ, ଯାହାକୁ ଆଲୋଚନା କରିଛନ୍ତି ସୁଭାଷ ଚନ୍ଦ୍ର ସାହୁ।
1: ସମ୍ପ୍ରତି ଚିମିନ୍ର ପ୍ରଦୂଷଣ ଧୂଆଁରେ କବଳିତ ବିସ୍ତୀର୍ଣ୍ଣ ନୀଳ ଆକାଶ, ପ୍ରଚୁର ଭୌତିକ ସୁଖର ଆଶା ଆକାଂକ୍ଷାରୁ କେଉଁଠି ନଦୀର ମୃତ୍ୟୁ ଘଟୁଛି ତ ପୁଣି କେଉଁଠି ଅପବୃଷ୍ଟି ରୋଗଗ୍ରସ୍ତ ହୋଇ କ୍ଷୀଣାଶ ହୋଇଛି ଜଳାଧାରା। ଅତ୍ୟଧିକ ରାସାୟନିକ ସାର ପ୍ରୟୋଗରୁ ସୁନାର ମାଟିରେ ଫଳୁଛି ବିଷର ଫସଲ, କଂକ୍ରିଟ୍ ଜଙ୍ଗଲର ମୁହଁ ତା ପାଇଁ କାଳ ସାଜିଛି। ପ୍ରଦୂଷିତ ପରିବେଶ ଡାକି ଆଣିଛି ଜରା ବ୍ୟାଧି ଆଉ ଅପମୃତ୍ୟୁକୁ। ସ୍ୱକୀୟ ବିପର୍ଯ୍ୟସ୍ତ ପ୍ରାକୃତିକ ପରିବେଶର ନଗ୍ନ ଅଟାଳିକାର ଶୀର୍ଷ ଦେଶରେ ସ୍ୱାର୍ଥନ୍ୱେଷୀ ମାନବର ସ୍ୱପ୍ନୀଳ ଅଭିପ୍ସା ପ୍ରଜ୍ୱଳିତ ଅଗ୍ନିଶିକା ଅଭିମୁଖେ ଧାବମାନ। ବସ୍ତୁବାଦର ଭୋଗବିଳାସ ଭିତରେ କ୍ରମଶଃ ହଜି ହଜି ଯାଉଛି ମଣିଷ ପଣିଆତ, ଧରାବକ୍ଷରେ ଆରମ୍ଭ ହୋଇଛି ଧ୍ୱଂସର ତାଣ୍ଡବ ଲୀଳା। ବାତ୍ୟା, ସୁନାମି, ବନ୍ୟା, ଭୂସ୍ଖଳନ ଭଳି ପ୍ରାକୃତିକ ବିପତ୍ତିରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ। ଗ୍ଲୋବାଲ ୱାର୍ମିଂର ଆତଙ୍କରେ ଆଜି ସାରା ବିଶ୍ୱ ଆତଙ୍କିତ। କେବଳ ମଣିଷ କାହିଁକି, ଅସନ୍ତୁଳିତ ପରିବେଶରେ ବଞ୍ଚୁଥିବା ପଶୁପକ୍ଷୀଙ୍କର ଜୀବନ ମଧ୍ୟ ସଙ୍କଟାପନ୍ନ। ଅନେକ ଦୁଷ୍ପ୍ରାପ୍ୟ ପଶୁପକ୍ଷୀ ବର୍ତ୍ତମାନ ବିଲୁପ୍ତ। ନା ରାତ୍ରିର ନିସ୍ତବ୍ଧ ପ୍ରହର ଭାଙ୍ଗି ଚଳଚଞ୍ଚଳ କରୁଛି ବିଲୁଆର ହୁକେ ହୋ ଡାକ, ନା ଘର ଚଟିଆର କିଚିରି ମିଚିରି ଶବ୍ଦରେ ପ୍ରକମ୍ପିତ ହେଉଛି ଦାଣ୍ଡ ଅଗଣା। ଠେକୁଆର ଚିତାକର୍ଷକ ଦୌଡ଼ ଦେଖିବା ଆମମାନଙ୍କ ପାଇଁ ପାଲଟିଛି ସ୍ୱପ୍ନ। ଶଙ୍ଖ, ଚିଲ, ଶାଗୁଣା ଆଦି ପକ୍ଷୀ ଏବେ ନିଶ୍ଚିହ୍ନ ପ୍ରାୟ। ଭୌତିକ ସୁଖର ଅନ୍ୱେଷଣରେ ମନୁଷ୍ୟ ଆଜି ଅମୃତ ବଦଳରେ ସହ୍ୟ କରୁଛି ପ୍ରଦୂଷଣ ଜନିତ ବିଷଜ୍ୱାଳାକୁ। ପ୍ରଶ୍ନ ଉଠୁଛି, ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମ୍ଭମାନଙ୍କର କର୍ତ୍ତବ୍ୟ କ'ଣ? ପ୍ରାକୃତିକ ବିପର୍ଯ୍ୟୟର ଗର୍ଭଗୃହରେ ଲୀନ ହେବାକୁ ଯାଉଥିବା ଏ ସୁନ୍ଦର ସୃଷ୍ଟିକୁ ରକ୍ଷା କରିବା କ'ଣ ଆମ୍ଭମାନଙ୍କର ଦାୟିତ୍ୱ ନୁହେଁ? ଯେଉଁ ପ୍ରକୃତିର ବରଦାନରେ ପରିପୁଷ୍ଟ ହୋଇଛି ଏ ସମାଜ, ଏହି ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାରେ ଯୁବପିଢ଼ିଙ୍କର ଏକ ଗୁରୁଦାୟିତ୍ୱ ରହିଛି। ତେବେ ପ୍ରଦୂଷଣମୁକ୍ତ ସମାଜ ଗଠନରେ ସାମାଜିକ ଦାୟିତ୍ୱକୁ ଉପଲବ୍ଧି କରିବା ପୂର୍ବରୁ ପ୍ରଦୂଷଣର କାରଣ ଓ ନିରାକରଣ ଉପରେ ସମୀକ୍ଷା କରିବା ଜରୁରୀ ମନେ ହୁଏ। ଆଶ୍ୱସ୍ତି ଓ ଆନନ୍ଦର ବିଷୟ ଏହି ଯେ ମନୁଷ୍ୟ ଚାହିଁଲେ ପରିବେଶ ସୁରକ୍ଷିତ, ଅକ୍ଷତ, ପୁଣି ପ୍ରଦୂଷଣମୁକ୍ତ ହୋଇପାରିବ। ମନୁଷ୍ୟ ଚାହିଁଲେ ଗୋଟିଏ ହାତରେ ଗୋଟିଏ ଗଛକୁ କାଟିଦେଇପାରେ, ପୁଣି ଇଚ୍ଛା କଲେ ଧୂସର ମାଟିରେ ସୃଷ୍ଟି କରିପାରେ ସବୁଜ ବନାନୀ। ହେଲେ ମନୁଷ୍ୟ ଆଜି ପାଲଟିଛି ଅନ୍ଧ, ଆଉ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରି ଚାଲିଛି। ଦ୍ରୁତ ଶିଳ୍ପାୟନର କୁହୁକ ମାୟା ରାତାରାତି ବଡ଼ ଲୋକର ସ୍ୱପ୍ନ ଦେଖାଇଛି ତ ସାଧାରଣ ମଣିଷଟିଏ କାଟି ଚାଲିଛି ତାର ଘଞ୍ଚ ବନାନୀ ଘେରା ବିଶାଳ ଜଙ୍ଗଲ, ଉଜାଡ଼ି ଚାଲିଛି ପ୍ରକୃତିର ସୌନ୍ଦର୍ଯ୍ୟରେ ଭରପୁର ସୁଉଚ୍ଚ ପାହାଡ଼, ଆଉ ଶୁଖାଇ ଚାଲିଛି ବର୍ଷ ବର୍ଷ ଧରି ପ୍ରବାହିତ ହେଉଥିବା ସ୍ରୋତସ୍ୱିନୀ ନଦୀ ଝରଣାକୁ। କଳକାରଖାନା ଆମ ଆବଶ୍ୟକତାକୁ ପୂରଣ କରୁଛି ସତ, ହେଲେ ଗୋଟିଏ ପରେ ଗୋଟିଏ ସମସ୍ୟା ସୃଷ୍ଟି କରି ଚାଲିଛି। ଲୋକେ ବିଭିନ୍ନ ପ୍ରକାର ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି, ପୁଣି ଉତ୍କଟ ବେକାରୀ ସମସ୍ୟା ମୁଣ୍ଡ ଟେକି ଛିଡ଼ା ହୋଇଛି। ବିଶ୍ୱ ତାପନର ମୁଖ୍ୟ କାରଣ ପାଲଟିଛି ଅତ୍ୟଧିକ ଭାରୀ ଶିଳ୍ପର ବ୍ୟବହାର। ସେଇଥିପାଇଁ ସୃଷ୍ଟିର ଆଦ୍ୟ ଲଗ୍ନରୁ ବଞ୍ଚିବାର ମାଧ୍ୟମ ପାଲଟିଥିବା କୁଟୀର ଶିଳ୍ପକୁ ଲୋକାଦୃତ କରିବା ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀ ସ୍ୱାବଲମ୍ବନର ବାର୍ତ୍ତା ପ୍ରଚାର କରିଥିଲେ। କୁଟି ଖାଅ କାଟି ପିନ୍ଧର ମହାମନ୍ତ୍ର ମଧ୍ୟରେ ଗାନ୍ଧୀ ଯେଉଁ ଶାନ୍ତି, ବିକାଶ, ଅର୍ଥନୈତିକ ସମାନତା ଓ ସର୍ବୋପରି ପ୍ରଦୂଷଣମୁକ୍ତ ସୁସ୍ଥ ପରିବେଶ ଗଠନର ସ୍ୱପ୍ନ ଦେଖିଥିଲେ, ତାହା ଆଜି ମଧ୍ୟ ବିଶ୍ୱର ଅନେକ ଚିନ୍ତାଶୀଳ ଓ ପରିବେଶବିତ୍ମାନଙ୍କୁ ସମୀକ୍ଷା କରିବାର ଖୋରାକ ଯୋଗାଇଛି। କବି ରାଧାମୋହନ ଗଣନାୟକଙ୍କ ଭାଷାରେ, ଯନ୍ତ୍ର ତଳେ ତ ଜୀବନ ନାହିଁ, ମରଣର ତ ହିଁ ଘର, ଦିନ ରାତି ତ ହିଁ ଚିତାର କୁହେଳି ହୋଇଅଛି ଉତ୍ଥଳ, ଆଗାମୀ ଯୁଗର ଦ୍ରଷ୍ଟା ମୁଁ ଆଜି, ଡାକୁଅଛି ଏହି କୂଳେ, ପତଙ୍ଗ ପରି ଝାସ ଦେ ନାହିଁ ତାର ମୂଳେ। ଅର୍ଥାତ୍ ଯାନ୍ତ୍ରିକ ଶିଳ୍ପ ମୃତ୍ୟୁକୁ ଆହ୍ୱାନ ଦେଉଥିଲା ବେଳେ କୁଟୀର ଶିଳ୍ପ ବଞ୍ଚିବାର ଖୋରାକ ଯୋଗାଇଥାଏ। ମଣିଷ କୁଟୀର ଶିଳ୍ପକୁ ଆପଣାଇ ସ୍ୱାବଲମ୍ବନଶୀଳ ହେଲେ ବେକାରୀ ସମସ୍ୟା ହଟିବା ସହ ପ୍ରଦୂଷଣମୁକ୍ତ ପରିବେଶ ଗଠନ

ଅସମ୍ଭବ ନୁହେଁ। ମୋଟାମୋଟି କହିବାକୁ ଗଲେ ଯାନ୍ତ୍ରିକ ଶିଳ୍ପର ବ୍ୟବହାରକୁ ସୀମିତ ସ୍ତରକୁ ଆଣି କୁଟୀର ଶିଳ୍ପକୁ ଅଧିକ ପ୍ରୋତ୍ସାହିତ କଲେ ପ୍ରଦୂଷିତ ପରିବେଶକୁ ଯେ ନିୟନ୍ତ୍ରଣ କରାଯାଇପାରିବ ଏଥିରେ ସନ୍ଦେହର ଅବକାଶ ନାହିଁ। ଦେଶର ମେରୁଦଣ୍ଡ ରୂପେ ପରିଚିତ ଯୁବଶକ୍ତି ଏହାକୁ ବୁଝିବା ଓ ଆପଣେଇବା ସମୟ ଉପନୀତ ହୋଇଅଛି। ଆମେ ଭୁଲିଯିବା ଉଚିତ ହେବନି ଯେ ମାତୃଗର୍ଭରୁ ଭୂମିଷ୍ଠ ହେବା ପରେ ଆମେ ଧରିତ୍ରୀ ମା'ର କୋଳରେ ସାରା ଜୀବନ କାଟୁଛୁ। ତେଣୁ ଏ ସୁନ୍ଦର ସୃଷ୍ଟିକୁ ପ୍ରଦୂଷଣ ମୁକ୍ତ କରିବାକୁ ହେଲେ ଆମକୁ ସାମାଜିକ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ହେବ। ଏ କଥାକୁ ଆଉ ଟିକେ ସ୍ପଷ୍ଟ ଭାବରେ କହିଲେ

ଅର୍ଥାତ୍ ଆବଶ୍ୟକ ମୁତାବକ ଗାଡ଼ି ମଟର ବ୍ୟବହାର କରିବା, ପାଇଖାନା ଅଭିଯାନକୁ ହେୟଜ୍ଞାନ କରିବା ଆଦି ବିଚାର ଯୋଗ୍ୟ। ଆମେ ଭୁଲିଯିବାନି ଯେ ଅଧିକ ଫସଲ ଉତ୍ପାଦନ ନିମନ୍ତେ ରାସାୟନିକ ସାର ଓ କୀଟନାଶକ ଔଷଧ ବ୍ୟବହାର ଯୋଗୁଁ ଉଭୟ ଭୂମି ଓ ଜଳ ପ୍ରଦୂଷିତ ହେଉଛି। କେତେକ ଉପକାରୀ ଜୀବଙ୍କ ମୃତ୍ୟୁ ସଙ୍ଗେ ସଙ୍ଗେ ବିଷାକ୍ତ ଗ୍ୟାସ ବାୟୁମଣ୍ଡଳକୁ ପ୍ରଭାବିତ କରୁଛି, ଆଉ ଜୀବନଚକ୍ର ବ୍ୟାହତ ଘଟୁଛି। ଅଧିକ ଫସଲ ଅମଳ ପାଇଁ ଜୈବିକ ସାରର ପ୍ରୟୋଗ କରାଯାଇପାରେ, ମାତ୍ର ରାସାୟନିକ ସାର ନୁହେଁ। ଖାଦ୍ୟ ପ୍ରସ୍ତୁତି ନିମନ୍ତେ ଜୈବିକ ଜାଳେଣୀ ଯଥା କାଠ, ଘଷି ଓ କୋଇଲା ଇତ୍ୟାଦି ବ୍ୟବହାର ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ ବୃଦ୍ଧି ପାଉଛି। ଯଦି ଆମେ ସୌରଶକ୍ତି, ଗୋବର ଗ୍ୟାସ ପ୍ଲାଣ୍ଟ ଆଦିକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିବା, ତେବେ ପ୍ରଦୂଷଣକୁ ନିୟନ୍ତ୍ରଣକୁ ଅଣାଯାଇପାରିବ। ପୂଜା ପାର୍ବଣ ସମୟରେ ରାସାୟନିକ ରଙ୍ଗରେ ପ୍ରସ୍ତୁତ ମୂର୍ତ୍ତିକୁ ବିସର୍ଜନ କରିବା ଆମ ମାନବିକତାର ମୃତ୍ୟୁ ସଦୃଶ। ଏହାଫଳରେ ଜଳ ଉତ୍ସ ପ୍ରଦୂଷିତ ହେବା ସହ ନାନା ଚର୍ମ ରୋଗରେ ଆକ୍ରାନ୍ତ ହେବାକୁ ପଡୁଛି। ଗାଈଗୋରୁ ମଧ୍ୟ ଏଥିରୁ ବାଦ୍ ପଡୁନାହାନ୍ତି। ବାଣ ଫୁଟାଇବା ଉପରେ ମଧ୍ୟ ଅଙ୍କୁଶ ଲଗାଇବା ଜରୁରୀ ହୋଇପଡ଼ିଛି। ପାରମ୍ପରିକ ଶକ୍ତିକୁ ବିନିଯୋଗ କରି କଳକାରଖାନା ଚଳାଇବା, ଘରକୁ ଆଲୋକିତ କରିବା, ଯାନବାହନ ଚଳାଇବା ଦିଗରେ ଅଧିକ ବୈଜ୍ଞାନିକ ଗବେଷଣା ଜରୁରୀ ହୋଇପଡ଼ିଛି। ଦେଶକୁ ଅଣୁଅସ୍ତ୍ରରେ ବଳିଆର କରିବା ପାଇଁ ଆଣବିକ ଶକ୍ତି କେନ୍ଦ୍ର ପ୍ରତିଷ୍ଠା, ଆଣବିକ ବୋମାର ପରୀକ୍ଷଣ ଦ୍ୱାରା ପୃଥିବୀର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ଅଧିକ ରହିବାରୁ ଏହା ଓଜନ ସ୍ତରକୁ ପ୍ରଭାବିତ କରୁଛି। ଏହା ଉପରେ ଏବେ ନିୟନ୍ତ୍ରଣ ବିଶ୍ୱ ସମୁଦାୟ ପାଇଁ ପାଲଟିଛି ଏକ ଆହ୍ୱାନ। ସହରରେ ବୃତ୍ତି ଥାଏ, କିନ୍ତୁ ଗାଁରେ ଥାଏ ଜୀବନ। ଗାଁର ବିକାଶରେ ଦେଶର ଅସଲ ବିକାଶ ଲୁଚି ରହିଛି। ଯଦି ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ବଣିଜ ଆଦି ସୁବିଧା ସୁଯୋଗ ଉପଲବ୍ଧ ହୁଅନ୍ତା, ତେବେ ଲୋକେ ସହରାଭିମୁଖୀ ହୁଅନ୍ତେନି କି ପ୍ରଦୂଷଣ ଏତେ ମାତ୍ରାରେ ବଢ଼ନ୍ତାନି। ସହରର ସୀମିତ ସ୍ଥାନରେ ଅତ୍ୟଧିକ ଲୋକଙ୍କ ବସବାସ ପରିବେଶ ପ୍ରଦୂଷଣର ଏକ ବିରାଟ କାରଣ ଭାବେ ଉଭା ହୋଇଛି। ତେଣୁ ସହରୀକରଣ ହ୍ରାସ କରିବା ସହ ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ କରି କେନ୍ଦ୍ରୀୟ ଗ୍ରାମ ସୃଷ୍ଟି ଦିଗରେ ସରକାରୀ ଉଦ୍ୟମ ସାମ୍ପ୍ରତିକ ସମୟରେ ଅଧିକ ଜରୁରୀ ହୋଇପଡ଼ିଛି। ଏ ଦିଗରେ ଗଣମାଧ୍ୟମର ମଧ୍ୟ ଗୁରୁଦାୟିତ୍ୱ ରହିଛି, ଆଉ ଏହାର ସଫଳ ରୂପାୟନ ପାଇଁ ଯୁବଶକ୍ତିର ସହଯୋଗ ଏକାନ୍ତ ଅପରିହାର୍ଯ୍ୟ। ଆଜିର ଏ ସ୍ୱାର୍ଥୋନ୍ମେଷୀ ମଣିଷ ତାର ମୂର୍ଖତା ଫଳରେ ଗ୍ରାମ, ଦେଶ ତଥା ପୃଥିବୀର ବୃକ୍ଷ ସମ୍ପଦକୁ ବିନାଶ କରି ନିଜ ଧ୍ୱଂସର ପଥ ପରିଷ୍କାର କରିଛି। ଏବେ ମଣିଷ କିପରି ବଞ୍ଚିବ ତାହା ମହାସମସ୍ୟା ରୂପେ ମୁଣ୍ଡ ଟେକି ଛିଡ଼ା ହୋଇଛି। ମଣିଷ ଓ ପ୍ରାଣୀ ଜଗତ ବଞ୍ଚିବାକୁ ହେଲେ ବନୀକରଣ ଏକାନ୍ତ ଆବଶ୍ୟକ। ଘର ବଦଳରେ ଗଛ ଆମ୍ଭମାନଙ୍କ ପାଇଁ ପାଲଟିଛି ଏକ ଆହ୍ୱାନ। ବୃକ୍ଷରୋପଣ, ବର୍ଦ୍ଧନ ଓ ସଂରକ୍ଷଣ ଦିଗରେ ଅଧିକ ସଚେତନତା ପାଇଁ ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ପାଠ୍ୟ ଖସଡ଼ା ପ୍ରଚଳନ କରିବା ଜରୁରୀ ହୋଇପଡ଼ିଛି। ବୃକ୍ଷରୋପଣକୁ ପ୍ରୋତ୍ସାହିତ କରିବା ପାଇଁ ପୁରସ୍କାର ପ୍ରଦାନ ସହ ପରିବେଶ ଆଇନକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡ଼ିଛି। ପିଲାବେଳେ ବୋଲୁଥିବା କି ସୁନ୍ଦର ଆହା, କି ଆନନ୍ଦମୟ ପ୍ରାର୍ଥନାର ସ୍ୱର ପ୍ରତିଟି ମଣିଷଙ୍କୁ ଏବେ ଅନୁରଣିତ କରୁ। ସମ୍ପ୍ରତି ପରିବେଶ ସୁରକ୍ଷା ଏକ ମହାବିପ୍ଳବରେ ପରିଣତ ହେବା ସହ ପିଲାଟିଏକୁ ଗଛଟିଏ, ଏହି ସ୍ଲୋଗାନ ପାଲଟୁ ଆମ୍ଭମାନଙ୍କ ପାଇଁ ଆଜିର ମହାମନ୍ତ୍ର।

0: ରେଶ୍ମା?
1: ହଁ ଶ୍ରୀ।
0: ତ ଏହି ଆଲୋଚନାରୁ କଣ ଜାଣିଲ?
1: ଏହା ଯେ ପ୍ରକୃତିରେ ରହୁଛୁ ଯେତେବେଳେ ତାହାର ସବୁ ଉପଯୋଗ ନିଜ ପାଇଁ ତ କରିଲେ ହେବ ନାହିଁ, ପରିବେଶରେ ଥିବା ସମସ୍ତ ଜୀବ ଅଜୀବଙ୍କର ମଧ୍ୟ ପରିବେଶ ଉପରେ ସମାନ ଅଧିକାର ରହିଛି, ତେଣୁ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ଆମର ହିଁ ଦାୟିତ୍ୱ।
0: ଠିକ୍ କହିଲ। ଆଉ ଦେଖୁନ, ପରିବେଶ ପ୍ରଦୂଷଣ ବିଷୟରେ କହିଲା ବେଳକୁ କେମିତି ପୁରା ବିଶ୍ୱ ଯୁଦ୍ଧର ଭୟଙ୍କର ରୂପ ଦେଖିଲାଣି। କେତେବେଳେ ଇସ୍ରାଏଲ ପାଲେଷ୍ଟାଇନ୍, ତ କେତେବେଳେ ଇରାନ ଆଉ ଆମେରିକା, ଆଉ ସେଇ ଯୁଦ୍ଧରେ କଲବଲ ହେଉଛନ୍ତି ସାଧାରଣ ଜନତା ଏବଂ ପରିବେଶ।
1: ହଁ ଠିକ୍ କହିଛ। ସେହି ବିଷୟ ବୈଦେଶିକ ଯୁଦ୍ଧର ଭାରତ ଉପରେ ପ୍ରଭାବ କଣ ରହିଛି ଏହା ଜାଣିବା ପାଇଁ ମୁଁ ଏକ ଅତିଥିଙ୍କୁ ନେଇ ଆସିଛି।
0: ତ ଆଉ ଡେରି ନ କରି ଆମ ଅତିଥିଙ୍କୁ ସ୍ୱାଗତ ଜଣାଇବା।
2: ନମସ୍କାର ସାର୍, ଯୁବବାଣୀକୁ ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି।
3: ନମସ୍କାର ମ୍ୟାଡମ।
2: ସାର୍ ଆପଣ କିଏ କହୁଥିଲେ? ଆପଣଙ୍କ ପରିଚୟ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଟିକେ ଜଣାଇ ଦିଅନ୍ତୁ।
3: ମୁଁ ଶ୍ରୀମାନ ଆଦିତ୍ୟରାଜ ଗନ୍ତାୟତ କହୁଥିଲି, ଜୟପୁରର ନିବାସୀ। ବର୍ତ୍ତମାନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶାରଦା ବିହାରରେ ଏକ ଆଚାର୍ଯ୍ୟ ରୂପରେ କାମ କରୁଛି।
2: ତ ସାର୍ ଆପଣ ଏବେ ଶୁଣିଥିବେ ଆମର ଯୁଦ୍ଧ ଚାଲିଛି।
3: ଆଜ୍ଞା।
2: ଏ ଯୋଉ ବୈଦେଶିକ ଯୁଦ୍ଧଟା ଆମ ଭାରତର ଅର୍ଥନୀତି ଉପରେ କିପରି ପ୍ରଭାବ ପକାଉଛି ବୋଲି ଆପଣ ଭାବୁଛନ୍ତି?
3: ମ୍ୟାଡମ ଦେଖନ୍ତୁ, ଯେହେତୁ ଭାରତ ଏକ ଶାନ୍ତି ରାଷ୍ଟ୍ରଟା, ତ ଭାରତ ତ ଯୁଦ୍ଧରେ ଯାଇନି, କିନ୍ତୁ ଭାରତ ପାଇଁ କଣ ଅନ୍ୟ ଦେଶ ଗୁଡାକରେ ସପ୍ଲାଇ କରୁଛି, ଯେମିତିକି କଞ୍ଚାମାଲ ଗୁଡାକ ହଉ କିମ୍ବା ଅନ୍ୟାନ୍ୟ ପଦାର୍ଥ ଗୁଡାକ ହଉ, ବାଣିଜ୍ୟ କ୍ଷେତ୍ରରେ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ ଅନ୍ୟ ଦେଶ ଉପରେ ମଧ୍ୟ ନିର୍ଭର, ଆଉ ଅନ୍ୟ ଦେଶ ଗୁଡାକ ଭାରତ ଉପରେ ମଧ୍ୟ ନିର୍ଭର ହେଇକି ରହିଛନ୍ତି। ଯେହେତୁ ଯୁଦ୍ଧ ଚାଲିବା ଯୋଗୁଁ ଗ୍ଲୋବାଲାଇଜେସନ ଯୋଉଟା ଅଛି ଆମର, ସେଇଟା ଟିକେ ହୋଲି ଯାଇଛି, ଯାହାଫଳରେ କି ସପ୍ଲାଇ ଚେନ୍ଟା ଭାଙ୍ଗି ଯାଇଛି। ସପ୍ଲାଇ ଚେନ୍ଟା ଭାଙ୍ଗି ଯିବା ଯୋଗୁଁ ବିଭିନ୍ନ ପ୍ରକାର ଅସୁବିଧା ହଉଛି। ଏବେ ଯେମିତି ଦେଖିବା, ଆମର ରାସାୟନିକ ହଉ, ଯନ୍ତ୍ରପାତି ହଉ, କଞ୍ଚାମାଲ ହଉ, ଯାହା ବି ହଉ, ଭାରତ ଅନ୍ୟ ଦେଶ ଉପରେ ନିର୍ଭର ଏବଂ ଅନ୍ୟ ଦେଶ ଗୁଡ଼େ ଭାରତ ଉପରେ। ଯେହେତୁ ଗମନାଗମନ ଯୋଉଟା ଆମେ ଟ୍ରାନ୍ସପୋର୍ଟେସନ ବ୍ୟବସ୍ଥା ଯଦି କହିବା, ଟ୍ରାନ୍ସପୋର୍ଟେସନ ବ୍ୟବସ୍ଥାଟା ଟିକେ ଭାଙ୍ଗି ଯାଇଛି, ଯାହାଫଳରେ କି ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପକାଉଛି। ଏଇଟା ଗୋଟେ ଫାର୍ଷ୍ଟ ପଏଣ୍ଟ। ଏବଂ ସେକେଣ୍ଡ ପଏଣ୍ଟ ହେଲା ଯୋଉ GDP ଡାଉନ ହେଇଯାଇଛି, ଯାହାଫଳରେ କି ଭାରତୀୟ ମୁଦ୍ରା ଅନ୍ୟ ଦେଶ ଅପେକ୍ଷା ବହୁତ କମିଯାଇଛି।
2: ଯୁଦ୍ଧ ସମୟରେ ଆମର ପେଟ୍ରୋଲ ଆଉ ଡିଜେଲ ଦରର ବୃଦ୍ଧି ରହିବାର କାରଣଟା କଣ ରହିଛି?
3: ଯେହେତୁ ମ୍ୟାଡମ ଫ୍ୟୁଏଲ ଗୁଡାକ କେବଳ ଡିଜେଲ ପେଟ୍ରୋଲ ବୋଲି ନୁହଁ, ପେଟ୍ରୋଲିୟମ ଲିଙ୍କ ଥିବା ଯାହା ସବୁ ପେଟ୍ରୋଲ, ଡିଜେଲ, କିରୋସିନ, ତାପରେ LPG, CNG ସମସ୍ତଙ୍କ ଦର ବୃଦ୍ଧି ପାଉଛି। କାହିଁକି ନା ସବୁଯାକ ଭାରତ ବାହାରୁ ମଗାଉଛି। ଯେହେତୁ ପ୍ରଥମରୁ କହିଥିଲି ଟ୍ରାନ୍ସପୋର୍ଟେସନ ବ୍ୟବସ୍ଥା ଭାଙ୍ଗି ଯାଇଛି, ତ ସେଇ ଟ୍ରାନ୍ସପୋର୍ଟେସନ ବ୍ୟବସ୍ଥା ଭାଙ୍ଗି ଯିବାରୁ ଗମନାଗମନ ଅସୁବିଧା ହଉଛି, ପେଟ୍ରୋଲ ଡିଜେଲକୁ ସପ୍ଲାଇ ଚେନ୍ ଯୋଉଟା ହଉଛି ସେଇଟା ଅସୁବିଧା ହଉଛି, ସେଥିପାଇଁ ଭାରତରେ ଦରଟା ବୃଦ୍ଧି ପଡ଼ିଯାଇଛି। ଯେହେତୁ ଭାରତର ଜନସଂଖ୍ୟା ଅଧିକ ହେବା ଯୋଗୁଁ ସମସ୍ତେ ପେଟ୍ରୋଲ ଡିଜେଲ ନୀତିଦିନ ବ୍ୟବହାରରେ ଲାଗିଥାଏ, ସେ ଅନୁସାରେ ବୃଦ୍ଧି କରାଯାଇଛି। କାହିଁକି ଯାହାକୁ ଯେତିକି ପରିମାଣର ଦରକାର ଅଯଥା ବ୍ୟବହାର ନ କରିକି ଅତି ନେସେସରୀ ବ୍ୟବହାର କର, ତେବେ ଯାଇକି ନା ଭାରତରେ ଶାନ୍ତିଶୂଳ ସବୁ ସମାଧାନ ହେଇଯିବ ବୋଲି ବୃଦ୍ଧି କରାଯାଇଛି।
2: ତ ବୈଦେଶିକ ଯୁଦ୍ଧ ଆମ ଭାରତର ରୋଜଗାର କ୍ଷେତ୍ରକୁ କିପରି ପ୍ରଭାବିତ କରୁଛି ବୋଲି ଆପଣ ଭାବୁଛନ୍ତି?
3: ରୋଜଗାର, ନିଯୁକ୍ତି ଏବଂ ଅର୍ଥନୀତିର ସ୍ୱାସ୍ଥ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର। ଯେମିତିକି ଲେବର ମାର୍କେଟ ରହିଲା, ମାନୁଫ୍ୟାକ୍ଚରିଂ ସେଣ୍ଟର ଗୁଡାକ ରହିଲା, ସବୁ ଭାରତ ବାହାର କଞ୍ଚାମାଲ ଉପରେ ନିର୍ଭର। ତ କଞ୍ଚାମାଲ ଯଦି ଠିକ ସମୟରେ ପହଞ୍ଚିବ ନାହିଁ, ତାହେଲେ ରୋଜଗାର ଉପରେ ମଧ୍ୟ ନିର୍ଭର ପଡେ। ତ ସେଥିପାଇଁ ଯୁଦ୍ଧରେ ସିନା ଭାରତ କ୍ଷତି ପହଞ୍ଚି ନାହିଁ, କିନ୍ତୁ ଅର୍ଥନୈତିକ ବ୍ୟବସ୍ଥାରେ ଭାରତ ବହୁତ କ୍ଷତି ପହଞ୍ଚି।
2: ଆଚ୍ଛା, ତାହେଲେ ଏଇ ଯୁଦ୍ଧର ପ୍ରଭାବ ଫଳରେ ଆମ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ କଣ ପ୍ରଭାବ ପକାଇଛି କି?
3: ଯେପରିକି ସାଧାରଣ ଲୋକମାନେ ରୋଷେଇ କାର୍ଯ୍ୟ କରନ୍ତି କିମ୍ବା ଦୈନନ୍ଦିନ କାର୍ଯ୍ୟ କରନ୍ତି, ସେ ଅନୁସାରେ ଇନ୍ଫ୍ଲେସନ ବା ମହଙ୍ଗା ବଢି ଯାଇଥାଏ। ଯେମିତି ପୂର୍ବରୁ କୁହାଯାଇଛି, ଯୁଦ୍ଧ ଯୋଗୁଁ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେଇଛି, ଡିଜେଲ ମହଙ୍ଗା ହେବା ମାତ୍ରେ ଟ୍ରକ ଏବଂ ମାଲବାହି ଗାଡି ଗୁଡାକରେ ମାନେ ଭଡ଼ା ଗୁଡାକ ବି ଅଧିକ ହେଇଯାଉଛି। ଯେହେତୁ ଆମର ଦୈନନ୍ଦିନ ସାମଗ୍ରୀ ଯେମିତି ରୋଷେଇ ପାଇଁ ସାମଗ୍ରୀ ହେଲା ଆଳୁ, ପିଆଜ, ଯାହା ଯାହା ସବୁ ଦରକାର, ସେଗୁଡା ଟ୍ରାନ୍ସପୋର୍ଟେସନରେ ଟ୍ରକ ବାଲା ମାନେ ଅଧିକ ଭଡ଼ା ନଉଛନ୍ତି, ସେଥିପାଇଁ ଆମର ପନିପରିବା ଦର ମଧ୍ୟ ବଢିଯାଇଛି। ତ ସେଇ ଦୃଷ୍ଟିରୁ ଗୋଟେ ମିଡିଲ କ୍ଲାସ ଫ୍ୟାମିଲିକୁ ବହୁତ ପ୍ରଭାବ ପକାଉଛି ଏଇଟା।
2: ଯୁଦ୍ଧ ସମୟରେ ଭାରତ ସାଧାରଣତଃ କେଉଁ ନୀତିକୁ ଅବଲମ୍ବନ କରୁଛି ବୋଲି ଆପଣ ଭାବୁଛନ୍ତି?
3: ଯୁଦ୍ଧ ସମୟରେ ଭାରତ ପ୍ରାୟତଃ ଶାନ୍ତିର ନୀତିଟା ଅବଲମ୍ବନ କରେ, ଯେହେତୁ ଭାରତ ଏକ ବସୁଧୈବ କୁଟୁମ୍ବକମ୍, ସମଗ୍ର ବିଶ୍ୱ ଗୋଟିଏ ପରିବାର, ସେଇ ନୀତି ଆରମ୍ଭରୁ ଭାରତ ମାନି ଆସୁଛି। ଯେହେତୁ ଭଗବାନ ବୁଦ୍ଧ ଏବଂ ମହାତ୍ମା ଗାନ୍ଧୀ ଦେଶ ଭାବରେ ବିଶ୍ୱ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତର ଏକ ନୈତିକ ତଥା ଐତିହାସିକ ଦାୟିତ୍ୱ ରହିଛି, ଆଜିର ପରିପ୍ରେକ୍ଷୀରେ ବିଶ୍ୱ

0: ପାଇଁ ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରେ।
1: ତ ଭାରତ ଭଳି ଏକ ଶାନ୍ତିପ୍ରିୟ ଦେଶ ଏପରି ପରିସ୍ଥିତିକୁ କିପରି ମୁକାବିଲା କରିପାରିବ?
0: ଭାରତ ପ୍ରଥମତଃ ବିବାଦୀୟ ଦେଶମାନଙ୍କ ମଧ୍ୟରେ ସଚ୍ଚୋଟ ମଧ୍ୟସ୍ଥକାରୀ ମାନେ ହନେଷ୍ଟ ବ୍ରୋକର ଭାବରେ କାର୍ଯ୍ୟ କରିପାରିବ। ନିଜର ସ୍ୱାଧୀନ କୂଟନୀତି ଯୋଗୁଁ ସମସ୍ତ ଗୋଷ୍ଠୀ ଭାରତକୁ ସମ୍ମାନ କରନ୍ତି। ସେହି ଯଦି ଜାତିସଂଘ କଥା କହିଲେ ସମଗ୍ର ବିଶ୍ୱରେ ଉଚ୍ଚ ପ୍ରଶଂସିତ ହୋଇଛି। ଏହା ଯୁଦ୍ଧର ଯୋଗୁଁ ନୁହେଁ, ଏହା ଆମର ପ୍ରାଚୀନ କାଳରୁ ଚାଲି ଆସୁଛି। ସେଥିପାଇଁ ଭାରତ ଶାନ୍ତିର ନୀତି ଅବଲମ୍ବନ କରିବ ଆଉ ସେହା ହିଁ କରିଆସୁଛି। ସେଥିପାଇଁ ଭାରତକୁ ଶାନ୍ତିପ୍ରିୟ ଦେଶ ବୋଲି କୁହାଯାଇଛି।
1: ବୈଦେଶିକ ଯୁଦ୍ଧରୁ ଆମ ଆଗାମୀ ଯୁବପିଢ଼ି କେଉଁ ଶିକ୍ଷା ଗ୍ରହଣ କରିବା ଉଚିତ ବୋଲି ଆପଣ ଭାବୁଛନ୍ତି? କ'ଣ ବାର୍ତ୍ତା ଦେବେ ଆମ ଆଗାମୀ ଯୁବପିଢ଼ିଙ୍କୁ?
0: ଆଜ୍ଞା ଦେଖନ୍ତୁ, ଯୁବପିଢ଼ି ମାନେ ହେଲେ ଆମର ଆଗାମୀ ଭବିଷ୍ୟତ। ତ ସେ ଅନୁସାରେ ପ୍ରଥମତଃ ଶିକ୍ଷା କଥା ଆତ୍ମନିର୍ଭରଶୀଳ, କାରଣ ଅନ୍ୟ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରିକି କରି ରହିଲେ ଅସୁବିଧା, ବହୁ ପ୍ରକାର ଅସୁବିଧା ହଉଛି। ଯେପରି ଦେଖନ୍ତୁ ଭାରତ କଣ କରୁଛି, ଅନ୍ୟ ଦେଶ ଗୁଡାକର ସମ୍ପୂର୍ଣ୍ଣ ଭାବେ ନିର୍ଭର ହେଇକିନା ରହିଥିଲା। ଯେମିତିକି ଆମର ପେଟ୍ରୋଲ ଡିଜେଲ କଥା କହିବା, ନହେଲେ ଇଣ୍ଟରନେଟ କଥା କହିବା, ସବୁ ଯାକ ଦେଖିଲେ ଭାରତ ଅନ୍ୟ ଦେଶ ଉପରେ ନିର୍ଭର ହେଇକି ରହିଛି। ତାକୁ ନ କରିକି ଆତ୍ମନିର୍ଭରଶୀଳତା ହିଁ ରହିଲେ ଭଲ। ଆଉ ଯୁବପିଢ଼ି ମାନଙ୍କ ତ ଇନୋଭେଟିଭ ଆଇଡିଆ ଗୁଡାକ ରହୁଛି, ବହୁ ପ୍ରକାର ଇନୋଭେଟିଭ ଆଇଡିଆ ଗୁଡାକ ରହୁଛି। ସେ ଇନୋଭେଟିଭ ଆଇଡିଆ ଗୁଡାକ ଯଦି ଆମେ ନିଜର ସମାଜ ବିଜ୍ଞାନ ଏବଂ AI, ସ୍ପେସ ଟେକ୍ନୋଲୋଜି, ଡ୍ରୋନ୍ସ, ଔଷଧ ନିର୍ମାଣ ଏବଂ କୃଷି କ୍ଷେତ୍ର, ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା କୃଷି କ୍ଷେତ୍ରରେ ଯଦି ଭାରତ ନିର୍ଭର ହେଇକି ରହିଥାଏ, ଏବଂ ଭାରତ ହିଁ ନାହିଁ ସମସ୍ତ ଯୁବପିଢ଼ି କୃଷି କ୍ଷେତ୍ରରେ ବହୁ ପ୍ରକାର ଧ୍ୟାନ ଦେଲେ ଭାରତର ଯୁବପିଢ଼ି ମାନଙ୍କ ପାଇଁ ବହୁତ ବଡ ମେସେଜ ଏଇଟା, କୃଷି କ୍ଷେତ୍ରରେ ନିର୍ଭର ହେଇକି ରହିଲେ ଭଲ। ଦ୍ୱିତୀୟ ହେଉଛି ସୋସିଆଲ ମିଡିଆ ପ୍ରଚାର ପ୍ରସାର ଗୁଡାକ ରହିଛି। ଯୁଦ୍ଧ ସମୟରେ ସାମାଜିକ ଗଣମାଧ୍ୟମ ଯେମିତିକି ମିଥ୍ୟା ଖବର ଆଉ ଘୃଣାଭାବ ଏଗୁଡାକୁ ଦୃଷ୍ଟି ନ ଦେଇ ଭାଇଚାରା ବଢ଼ିଲେ ଭଲ।
1: ବହୁତ ସୁନ୍ଦର ସାର୍, ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ଆଶା କରୁଛୁ ଆମ ଶ୍ରୋତା ବନ୍ଧୁମାନେ ଏଥିରୁ ବହୁତ କିଛି ଜାଣିବାକୁ ପାଇଥିବେ। ଆପଣଙ୍କ ବହୁମୂଲ୍ୟ ସମୟରୁ, ଆମକୁ କିଛି ସମୟ ଦେଇଥିବାରୁ ମୁଁ ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି।
0: ଧନ୍ୟବାଦ ମ୍ୟାଡମ,
1: ରହିଲୁ, ନମସ୍କାର।
0: ନମସ୍କାର।
2: ସମୟର ସୁଅଟି ଏତେ ଶୀଘ୍ର ଭାସିଯିବ ବୋଲି ଭାବି ହେଲା ନାହିଁ। ଦେଖୁନାହାନ୍ତି କେମିତି ଏତେବେଳ ଗଡିଗଲା ଜାଣି ମଧ୍ୟ ହେଲା ନାହିଁ।
3: ତେବେ ସାଥୀ, ବିଦାୟ ନେବା ପୂର୍ବରୁ ଶୁଣି ରଖନ୍ତୁ ଆଗାମୀକାଲିର ଆକର୍ଷଣ।
2: ସାଥୀ, ଆଗାମୀକାଲି ବୁଧବାରର ସମ୍ଭାର କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ କଥାରେ ଗୀତରେ, ଯେଉଁଥିରେ ଆପଣ ଗାୟକ ଉଦିତ ନାରାୟଣଙ୍କ ବିଷୟରେ ଜାଣିବେ।

0: ଏବଂ ଆମର ଇମେଲ୍ ଆଇଡିଟି ହେଉଛି
1: airjaipur@gmail.com। ତେବେ ନିଶ୍ଚୟ ମତାମତ ପଠାଇବେ ସାଥୀ। ଆଜିର ସନ୍ଧ୍ୟାରେ ଆପଣଙ୍କ ସହ ଥିଲୁ ଆମେ ଦୁହେଁ, ମୁଁ ଶ୍ରୀପଦ୍ମ ସାହୁ
0: ଆଉ ମୁଁ ରେଶ୍ମା ମହାରଣା।
2: ନମସ୍କାର।

ସାଥୀ, ଏ ତ ଥିଲା ଆଜି ଦିନର ସନ୍ଧାନ କାର୍ଯ୍ୟକ୍ରମ। ଆଶା କରୁଛୁ କାର୍ଯ୍ୟକ୍ରମଟି ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଲା ଆପଣଙ୍କ ସୁଚିନ୍ତିତ ମତାମତ ଦେବା ପାଇଁ ଯେପରି ନ ଭୁଲିବେ। ଆପଣ ଆମ ନିକଟକୁ SMS, ଭଏସ୍ SMS ବା ଇମେଲ ମଧ୍ୟ କରିପାରିବେ। ଏଥିପାଇଁ ଆମ ଫୋନ୍ ନମ୍ବରଟି ହେଉଛି 9438268568।

ଯୁବବାଣୀ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ହ୍ୟାଲୋ ଚୈତିଜନ।

0: ମାରିଲା ପରା କରିଦେଲା ଯେ ଆରେ ଉଠିଗଲା କଣ କଣ ବାଟେ ହେଲେ
1: ପରଦିନ ମାରିଲା
0: ପରଦିନ ସେ ନାଇଁ ପରଦିନ କରା ହେଇଥିଲା
2: ଆମର ବାଟେ କାଲି ରାତି ତ ବସାଇ ଦେଲା ସବୁକେ
0: ପବନ କରଲା ପରା କରିଦେଲା ହେଲେ ମାସିବେ ଆଗ ବୋଲି
2: ଆରେ ତମର ଘରେ କେ ମୋ ନାଚ ରମେଶ ବାବୁ
0: ଘରେ ସାନ ଭାଇ ଗୋଟେ ଅଛି ଆରି ବୋଇନି ବିବାହ ହେଇଗଲା ଆରି ବାବା ମା ଅଛୁ ଆରେ
2: ତମ ବିବାହ ନା ହେଲା କି ଦେଖିନ୍ତି ଯେଟା କେବେ
0: ଯେବେ ଜନ୍ତି ଠିକ ହେସି ମୁଇଁ ଜନାଇବି
2: ଆମକେ ଡାକବାସ ତ ବୋଝି କାଇ ଆଇବୁ
0: ନା ଡାକିଲା ହିସ୍ତେ
2: ମୁଇଁ ମିଶ ନରମପୁର ଟକି କାଇ ମୋର ମା ଘର ନରମପୁର ମୋର ସତରା ଘର ଏଇଠି ଜୟପୁର ଆଲେ ରମେଶ ବାବୁ ଏମିତି ସେ ଆମର କାର୍ଯ୍ୟକ୍ରମ ଶୁଣତେ ରୁହା ଏମିତି ଫୋନ କରି ଆମର ସାଙ୍ଗଟା
0: ଗୋଟେ ଅନୁରୋଧ ମୁଇଁ କରିଲିନି ରେଡିଓ କେ ପାଚାରୁ କାର୍ଯ୍ୟକ୍ରମ ଗୋଟେ କାଇସେ ପୋଷ୍ଟ ଅଫିସ ତାନେ ପଇସା କେମିତି କରି ରଖବାର ଆକାଉଣ୍ଟ କେମିତି କରି କରବାର ସେମିତି ଗୋଟେ ବାବୁ ଗୋଟେ ଆନିକରି କାର୍ଯ୍ୟକ୍ରମ କଲେ କଣ୍ଟେ ନିକ ହେତା ବୋଲିନି
2: ଆଲେ ଆଲେ ଆମେ ସେ ଉପରେ ଆମର ବଡ ବାବୁ ସାଙ୍ଗ କାତା ହେଇକରି ସେମିତି କାର୍ଯ୍ୟକ୍ରମ ଗୋଟେ ରଖବୁ ଆରି
1: ବଢିଆ ଆଇଡିଆ ଗୋଟେ ଦେଲା
0: ସବୁ କାର୍ଯ୍ୟକ୍ରମ ସବୁ ନିକ ଲାଗଲାନି ନୂଆ ନୂଆ ବେଡ କାର୍ଡ ମନ ଆରି ନୂଆ ନୂଆ ନାଟ ନାଇଁ ଦାଦା କଣ୍ଟେ ଜୋର ହେଇଗଲି
2: ନାଇଁ
0: ଏ ଦୁଇ ଦିନ ପରେ ଆସି ଆସେ ବୁଲାବୁଲି କରବି କଣ
2: ହେଲା ଶୁଣବାସ ଆରେ ଗୋଟେ
0: ଶୁଣବି କାଇ ବାପା
2: ହଇ କାଇ ଆଲେ ରହିଲୁ ନି ରମେଶ ବାବୁ ଜୁହାର ଲାଗ
0: ତମର ସାଙ୍ଗେ କଥା ହେଇକରି ବଡ଼ ନିମାନ ଲାଗଲା ରେଲିନ ତେବେ ଜୁହାର ଲାଗ ଜୁହାର ଦାଦା
1: ଜୁହାର ହ୍ୟାଲୋ ଚୈତି ଜନ
3: କିଛି ଦିନ ତଳେ ବର୍ଷା ଟିକେ ହେଇଛି ଆମ ଅଞ୍ଚଳରେ ଆଜ୍ଞା ଏଇ ଯେ ଖରା ଟିକେ ଥିଲା ଟାଣ ଖରାଟା ଟିକେ ହାଲକା ହେଇଯାଇଛି ଟିକେ ଲାଗୁଛି ବହୁତ ଖରା ହଉଥିଲା
2: ଆପା ଆକା ହେତେ ତେରେ ସୀମା ତୋର ଆପା କେ କିଏ ମିଶା ନା ହେତା ଅଟକା କାର୍ଯ୍ୟକ୍ରମ ଶୁଣବା ସାଚାସ ଆହୁରି ଆମକେ ଫୋନ କରଲା ସିନି ବୋଲି କରତ ଆମକେ ମିଶା ବଡ ସାରଦା ଲାଗଲାନି ଆମେ ଆହୁରି ଭଲ କରବା କେ ଆକା ଚେଷ୍ଟା କଲୁନି ମୋକେ ମିଶା ତମର ଭାଷା ଅଧିକ ନିକ ଲାଗ୍ସି ତମର ନାଟ ମିଶା ଭଲ ଲାଗ୍ସି ଆର ତମର ଭାଷା ମିଶା ମୋକେ ବଡ଼ ସାରଦା ତମର ବାଟେ ଆମ କେଜି କେତେ ଲେଖା ଅଛେ ବୋଲିନି
3: ବେପାରୀ ମାନେ ଯେନ୍ ଆସିଯାଉଛନ୍ ଆମର ଯେନ୍ ବିଲରୁ ଯେନ୍ ନେଇଯାଉଛନ୍ ସେମାନେ 12 ଟଙ୍କା 13 ଟଙ୍କା ଦଉଛନ୍ ନିଜ ଆମକୁ ଯାଉଛି ଆଜ୍ଞା ଆମେ ନିଜେ ସେ 12-13 ଟଙ୍କା ବେପାରୀ ଆସିଲେ ନିଜେ ନିଜେ ତୁଲିବା ନେଉଛନ୍
1: ଆରେ ଧାନ ଧୁନା କାଟିଲା ସବୁ କି ତମର ବାଟେ
3: ହଁ କାଟିବା ଛୁଟି ଗଲା
2: ତେବେ ବର୍ଷା ହେଲେ ମିଶା ଚିନ୍ତା ନାଇଁ ନି
3: ଶୁଣିଥିଲି
2: ବହୁତ ବଢିଆ ଲାଗୁଛି ଭଲ ଲାଗ୍ସି କହିଲେ

0: ଆମେ ସେମିତି ସେ କରିବୁ।
1: ହଁ ହଁ ହଁ ଆଜ୍ଞା
0: ଆଲେ ଧନ୍ୟବାଦ ଲାଗ ପାଟିଲ ବାବୁ,
1: ଧନ୍ୟବାଦ।
0: ଜୁହାର ଲାଗ।
2: ଜୁହାର ଜୁହାର। ହ୍ୟାଲୋ ଚୈତି ଜନ।
3: ହ୍ୟାଲୋ ଚୈତି ଜନ ଆଜ୍ଞା।
2: କିଏ କହିଲାସନି ବାବୁ, କୋନ ଦିନ କହିଲାସନି?
3: ମୁଁ ଦାସ ସାହେବ କହୁଛି, ପ୍ରକାଶ ଦଳାଇ।
2: ପ୍ରକାଶ ବାବୁ ଭଲ ଚାଷ କି?
3: ଭଲ ଅଛି ଆଜ୍ଞା।
2: ଆରେ ତମର ଆଡ଼େ ଗରମ ହେଲାନି କି ନାଇଁ ବେଶୀ?
3: ଅପରାବେଳ ଗରମ ଆଜ୍ଞା।
2: ଆରେ ତମର କାମ ଦାମ କାଇଟ ଚାଲିଲା ଅଛେ ଏବେ?
3: ମୋର କାମ ଦାମ ବୋଲି ବାଡ଼େ କାମ ଆକା।
2: ଭଲ ଚାଲିଲା ଅଛେ?
3: ହଁ ଟିକେ ଟିକେ ଚାଲିଛି ବୋଲା।
2: ଆଲେ ବାଡ଼େ କାମ ବୋଲି ଖାଇକି ଏଇଟା ଖଲାସନି?
3: ଏକ ବାର ଦୁଆର ବନ୍ଦ
2: କାଠରଟା ସେ
3: କାଠରଟା ଆଜ୍ଞା।
2: ଓହୋ, ଆରେ ସେ ଗୋଟେ ଗୋଟେ କରବାଇ ଯେ ଜାଲି ଲଗାଇ କରି ତାର ସେ ବନ୍ଦ ହେଇଯାଇଛି ଯେ, ସେଟା ମିଶା କଲାସନି କି?
3: ପ୍ରକାଶ
0: ବାବୁ ଭଲ ଚାଷ କି?
3: ଭଲ ଅଛି ଆପା।
0: ଏଇଟା ତ ଜବର କରା ହେଲାନି। ତେବେ ଘରେ ଯାଇ ଯାଇ କରି କରବାସ କି ତମର କାମ ଏଟା? ନାଇଁ ଭଲ ଲାଗା କାମ ମାତର। ଆରେ ଘରେ କେ ମନାଚ ପ୍ରକାଶ ବାବୁ? ଆଲେ ଆଲେ ପିଲାମାନେ ସ୍କୁଲ ଗଲାଇନି କି?
3: ଟ୍ୟୁସନ
0: କଣ ଦିଟା ତମର ଘର କଣ ଲଗେ ବୋଲାସ?
3: ଦାସ ସାହି ପୁରୁଣା ସାହି ସେନ।
0: ଆଲେ ଆଲେ ସି ଲଗେ କି? ଆଲେ ଆମର କାର୍ଯ୍ୟକ୍ରମ ମନ ଶୁଣିଲାସନି?
3: ଶୁଣୁନି ଅପା, ସେଟା ଭଲ ଲାଗଲା ତ ସେଟା ପାଇଁ ଲଗାଇ ଲଗାଇଲି।
0: ନାଇଁ ଭଲ କରଲା ସେମିତି, ସେ ସବୁ ରବିବାର ଆର ସୋମବାର ଦିନେ ଆମକେ ଫୋନ କରି କଥା ହେତେ ରୁହା। ଏମିତି ସେ କାର୍ଯ୍ୟକ୍ରମ ମନ ଶୁଣତେ ରୁହା, ଆମର ସହିତ କଥା ହେତେ ରୁହା, ଆମକେ ମିଶା ସର୍ଦ୍ଦାର ଲାଗ୍ସି, ତମ ମିଶା ସାରଦା ବା। ରହିଲୁନି ଜୁହାର ଲାଗ।
2: ଜୁହାର ଜୁହାର।
3: ଜୁହାର ଜୁହାର।
0: ହ୍ୟାଲୋ ଚୈତି ଜନ।
4: ସୁନ୍ଦର ଲାଗ ତୁମେ, ଆଉ ପୁଣି ଜନରେ ଶୀତଳ ଇଚ୍ଛା ରଖିବାକୁ ତୁମରି ଚାକିରି ଏଇ ସିନେଲି ସନ୍ଧ୍ୟାରେ। ନମସ୍କାର, ଗୋପପୁର ନିଶ୍ଚିନ୍ତ ବୋଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି।
2: ବଢିଆ ଗୀତ ଗୋଟେ ଯୋଡି ଦେଲା ସରି
4: ଆଜ୍ଞା।
0: ଏମିତି ସେ ଭଲରେ ନ ଲାଗେ କି? ଖରା କେମିତି ହେଲାନି ତମର ବାଟେ? ଗରମ ବୋଲି
4: ଖରା ଟି ବହୁତ ମାନେ ଏତେ ଜୋର ହଉଛି ଯେ ଖରାରେ ସମ୍ଭାଳି ହଉନି, ଖରା ଏତେ ଗରମ ହଉଛି, ପୁରା ଗରମ ପ୍ରବଳ, ଆଉ ସେଥିପାଇଁ ଫ୍ୟାନ ଲଗେଇକି ଟିକେ ବସିବା ପଡୁଛି ଆଉ।
0: ଆରେ ଗୋଟେ ମାସ ଆକା ଯେ, ଏଇ ମାସ ସରିଲେ ସରିଯିବେ କାହିଁକି?
4: ହଁ ଏଇ ମାସ ସରିଲେ ଆର ମାସକୁ ତ ଆସିଯିବ, ଆମର ଜୁନ ମାସ ଆସିଯିବ, ରଜ ହେଇଯିବ ସେଇ ସମୟରେ, ରଜ ପରେ ପରେ ତ ବର୍ଷା ଆସିଯିବ
0: ଆଉ।
4: ରଜରେ ତ ସମସ୍ତେ ପୁରା ମଜ ମଜଲିସ୍ କରିବେ, ଆପଣ ବି ବହୁତ ମଜା ମଜି ମଜଲିସ୍ କରିବେ ଆଉ।
0: ଆମେ ତ କରିବୁ ଆକା ଯେ, ତମର ବାଟେ ଅଧିକ କରବାଇ କାହିଁକି, କାହିଁ କାହିଁଟା କରବାଇ ହେଲେ କହି ଦିଅନି।
4: ଆପଣ ଦୋଳି ଝୁଲଣ ବି ଝୁଲିବେ, ଆମ୍ବ ସପୁରି ପଣସ ସବୁ ଖାଇବେ ଆଉ।
0: ନାଇଁ ପୋଡପିଠା ମିଶା ଖାଇବୁ
4: ଆଉ, ପୋଡପିଠା ଆମ୍ବ ପଣସ କାକେରା ମଣ୍ଡା ସବୁ ଖାଇବେ ଆଉ।
0: ପାନ ମିଶା ଖାଇବୁ?
4: ପାନ ବି ଖାଇବେ ଯୋଉ ଆମର ରଜ ପାନ।
0: କଡା ପାନ ପୁଡିଆ ଦୁଙ୍ଗିଆ ଆରି ମନ୍ଦା କା ହେତାଇସି
2: ଅଭ୍ୟାସି ଗାଲୁ।
4: କଡା ପାନ ତ ସବୁ ମାନେ ମା ମାଉସୀ ମାନେ ଖାଆନ୍ତି, କିନ୍ତୁ ଝିଅ ମାନେ କେହି ଖାଆନ୍ତିନି ଆଉ।
0: ଟକି ପାନ ଖାଇକରି ଶୈରବାର ଘରେ ଆରି ଖାଏନି
4: ଆଜ୍ଞା, ସେଥିପାଇଁ ଖାଆନ୍ତିନି, ସାଧା ପାନ ଖାଆନ୍ତି ଆଉ।
0: ଆଲେ ଆମକେ ଏମିତି ସେ ଫୋନ କରତେ ରୁହା, ଆମର ସାଙ୍ଗ କଥା ହେତେ ରୁହା, ଧନ୍ୟବାଦ ଲାଗ, ଜୁହାର ଲାଗ।
2: ହ୍ୟାଲୋ ଚୈତି ଜନ।
5: ଆଜ୍ଞା ନମସ୍କାର ଆଜ୍ଞା।
2: କିଏ କହିଲାସନି ବାବୁ, କୋନ ଦିନ କହିଲାସନି?
5: ମୁଁ ଜୟପୁର ଶାସକ କହୁଛି ଆଜ୍ଞା।
2: ତମର ବାଟେ ତ ଖରା ନାଇଁ କି? ପାନି ଅପରବଲ ମାରିଲାନି?
5: ନାଇଁ ଟିକେ ବେଶୀ ଖରା।

0: ହେଲେ ମାମା ଗୀତ ତ ଶୁଣି ଦେଲୁ, ଆମର ନାଟ କେ ସବୁ ଭାଇ ଭଉଣୀ ମନ ପସନ୍ଦ କରଲାଇ,
1: ସବୁ ଶାରଦା ଲାଗି ବୋଲୁ
0: ଓଇ ଶାରଦା ଲାଗି ଆଜି କହିଲାଇ ମୋତେ ବଡ଼ ଶାରଦା ଲାଗଲା ମାତର
1: ତୁ ମୁଇ ମାରା ପିଟା ଯିବାର ତ ଅଧିକ ଶାରଦା ଲାଗି
0: ତୁ ତ ମନ ଖାଇ କରି ଆସିଲୁ ସାରି ମାରା ପିଟା ନ ହେଲା କାଇ ହବ
1: ନାଇଁ ସତ୍ସେ
0: ହେଲେ ମାମା ଆରି ଗୋଟେ ଦିନ ଭେଟ ଘାଟେ କି
1: ନାଇଁ
0: ଝୁକି ଆଇବାଟେ ପାନି ବର୍ଷା କେନ୍ତା ହେଲା ହେଲେ ଦେଖ
1: ନାଇଁ ନାଇଁ ଚାଡ଼ିଛି ହେଇଗଲା
0: ଆଲେ ଭାଇ ବୋଇନି ମନ ଏମିତି ସେ ଫୋନ ମନ କରତେ ରୁହା ଆମର ସାଙ୍ଗ କାତା ଏତେ ରୁହା ଗାଲୁନି ଜୁଆର ଲାଗ।

ଶୁଣିଲେ ହ୍ୟାଲୋ ଚୈତିଚାନ୍ ପ୍ରଯୋଜନାରେ ଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ମନୀଷା ପ୍ରଧାନୀ ଏବଂ ପଞ୍ଚାନନ ଦାସ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ FM 103.6 MHz ଯୋଗେ। ମୋବାଇଲ ଫୋନ୍ର ନ୍ୟୁଜନ୍ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି
1: ତେବେ ଚିନ୍ତା କରନ୍ତୁ ନାହିଁ ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।

ଗୋଟାଏ ବାଜି 20 ମିନିଟ୍ରେ ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ପାକଶାଳା ବଗିଚା ପ୍ରସ୍ତୁତ କରିବା କେମିତି, ଏ ସମ୍ପର୍କରେ ସାକ୍ଷାତକାର। ପରେ ଦିବ୍ୟାଙ୍ଗ ମହିଳାମାନଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ସମ୍ପର୍କରେ ଆଉ ଏକ ସାକ୍ଷାତକାର ଶୁଣିବେ। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ କଥାରେ ଗୀତରେ ଶୁଣିବେ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ସମ୍ପର୍କରେ ବିଶେଷ ଉପସ୍ଥାପନା। ପରେ ଇନ୍ଧନ ସଞ୍ଚୟରେ ସାଇକଲର ଅବଦାନ ସମ୍ପର୍କରେ ସାକ୍ଷାତକାର ଶୁଣିବେ। ହ୍ୟାଲୋ ସାରତା ଲାଗ୍ପା ଗୀତ ପ୍ରଚାର କରିବୁ ଅପରାହ୍ନ 5:30ରେ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏ କ୍ରମରେ ଆସନ୍ତୁ ଶୁଣିବା ଜିନା ମର୍ନା ତେରେ ସଙ୍ଗ। ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ବିପିନ ସଚଦେବା।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

କଥାଚିତ୍ର ଏକ ତୁଜେ କେ ଲିଏର ଏ ଗୀତଟି ପାଇଁ କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲସୁବ୍ରମଣ୍ୟମ୍। ଆନନ୍ଦ ବକ୍ସିଙ୍କ ଗୀତରେ ସଙ୍ଗୀତ ଦେଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ଏ ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର ଅନେଶ୍ୱତତମ ଭାଗ।

ବ୍ରହ୍ମାଙ୍କ ଉପଦେଶ କ୍ରମେ ଦକ୍ଷ ବାଜପେୟ ଯଜ୍ଞ କଲେ ଓ ସେଥିରେ ଭୃଗୁ ଋଷି ହେଲେ ପୁରୋହିତ। ଏହି ଯଜ୍ଞକୁ ଶିବଙ୍କ ବ୍ୟତୀତ ସମସ୍ତ ଦେବତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସତୀ ଏକଥାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ। ସେ ସ୍ୱାମୀଙ୍କୁ ଯଜ୍ଞ ଦେଖିଯିବାକୁ କହନ୍ତେ, ଶିବ କହିଲେ ଯେ ଅବରଣ ହୋଇଯିବା ଠିକ୍ ନୁହେଁ, ଯିଏ ଅସାଧୁ ତାହାର ସ୍ୱଭାବ ଭଲ ନୁହେଁ। ସାଧୁର ଶତ୍ରୁ ମିତ୍ର ନଥାନ୍ତି, ସେ ନିରାପରାଧ, କାରଣ ସେ ଦକ୍ଷଙ୍କ ହୃଦୟରେ ବାସୁଦେବଙ୍କୁ ଦେଖି ତାଙ୍କୁ ସମ୍ମାନ ଜଣାଇଛନ୍ତି। ସତୀଙ୍କୁ ସେ କହିଲେ ଯେ ତାଙ୍କର ପିତାଙ୍କ ଯଜ୍ଞକୁ ଯିବା ଉଚିତ ନୁହେଁ।

ଶୁଣିଲେ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର ଅନେଶ୍ୱତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଉଦୟ ଭାରତ। ଏ କାର୍ଯ୍ୟକ୍ରମ ଆମେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ତାର ହେମୋଗ୍ଲୋବିନ୍ ଥିବା ଦରକାର। ସେଥିରେ କଣ ହବ ନା ଆପଣଙ୍କର ରକ୍ତ ଆପଣ ଜମା ଦୁର୍ବଳ ହେବେ ନାହିଁ, ଏବଂ ରକ୍ତ ଦେଲେ ଜଣେ ଦୁର୍ବଳ ହୁଏ ନାହିଁ ଏହାର ଯଦି ପ୍ରମାଣ ଯଦି କୁହାଯାଏ ତାହେଲେ ଓଡ଼ିଶାରେ ମୁଁ ଯେତେବେଳେ ପ୍ରଥମେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଲି ସେତେବେଳେ ପ୍ରମାଣ ହେଇଥିଲା ଯେ କ୍ରମାଗତ ରକ୍ତଦାନ କରିବା ଦ୍ୱାରା ମୋର ଆଜି ପର୍ଯ୍ୟନ୍ତ ବ୍ଲଡ୍ ପ୍ରେସର ହେଇନାହିଁ କି ଡାଇବେଟିସ୍ ହେଇନାହିଁ, ଅଥଚ ମୋତେ 68 ପ୍ଲସ୍ ବୟସ ହେଲାଣି। ମୁଁ ଯେହେତୁ କ୍ରମାଗତ ରକ୍ତଦାନ କରୁଛି, ମୁଁ ସବୁବେଳେ ସତେଜ ଅଛି, ମୁଁ ଦୌଡ଼ୁଛି, ମୁଁ ଏଯାଏ ମୁଁ ଅନୁଭବ କରୁଛି ଯେମିତି ମୁଁ 50 ବର୍ଷର ଯୁବକଟିଏ। ତେଣୁ ରକ୍ତଦାନ ଯେଉଁମାନେ କରୁଛନ୍ତି ସେଇ ଦାନଟା ସାଧାରଣ କଥା ନୁହେଁ, କୋଉ ଜନ୍ମର ପୁଣ୍ୟ ଥିଲେ ଜଣେ ଜଣକୁ ରକ୍ତ ଦେବ, ଜଣେ ଜଣଙ୍କର ଜୀବନ ବଞ୍ଚେଇବ। ତେଣୁ ଆମେ ଯାହାକୁ ବଞ୍ଚେଇଲେ ସେ ଲୋକ ହୁଏତ ଆମକୁ ଚିହ୍ନି ନପାରେ, କିନ୍ତୁ ଆମକୁ ସେ ଯେଉଁ ଆନନ୍ଦ ଲାଗିଲା, ଆମକୁ ଯେଉଁ ସେ ଯେଉଁ ନୈସର୍ଗିକ ସୁଖ ଲାଗିଲା, ଆମେ ଠାକୁର ଦର୍ଶନ କଲେ ଯେଉଁ ସୁଖ, ଜଣକୁ ରକ୍ତଦାନ ଦେଇକି ସେ ଯେଉଁ ଆତ୍ମତୃପ୍ତି ମିଳେ ସେ ସୁଖ ତା ସହିତ ମଧ୍ୟ ସମାନ ବୋଲି ଆମେ ବିବେଚନା କରୁ। କାରଣ ଆପଣ ଦେଖନ୍ତୁ ଯେଉଁ ଲୋକର ଆବଶ୍ୟକତା ରକ୍ତ ଅଛି ସେ ରୋଗୀର ଆକ୍ସିଡେଣ୍ଟରେ ମୁଁ ବହୁତ ଲୋକଙ୍କୁ ରକ୍ତ ଦିଏ, ଅନେକ ଥାଲେସିମିଆ ପେସେଣ୍ଟକୁ ରକ୍ତ ଦେଉଛି, ଅନେକ କର୍କଟ ରୋଗୀ ଯେଉଁମାନଙ୍କ ଦରକାର ତାଙ୍କୁ ରକ୍ତ ଦେଉଛି, ସେମାନଙ୍କ ମୋର ଯେଉଁ ହସ ମତେ ଲାଗେ ସେ ହସ ମୋ ପିଲାଙ୍କ ପାଇଁ ଗୋଟେ ଆଶୀର୍ବାଦ ହେଇଯାଏ। ଏବଂ ଯୁବକମାନେ ସେଥିପାଇଁ ଅଧିକରୁ ଅଧିକ ଏଥିପାଇଁ ଆସିବା ଦରକାର, କାରଣ ଆମେ ଯଦି ଏ ବୟସରେ ମଧ୍ୟ ରକ୍ତ ଦେବାକୁ ଆଗ୍ରହ ରହିଛି, ଯୁବକମାନେ 18 ବର୍ଷକୁ ଅତିକ୍ରାନ୍ତ କରୁଛନ୍ତି, ସେମାନେ ଯଦି ରକ୍ତ ଦେବା ଆରମ୍ଭ କରିବେ ସେମାନଙ୍କୁ ଜୀବନରେ କେବେ ବଡ଼ ରୋଗ ହେବ ନାହିଁ, ସେ ସବୁବେଳେ ନିରୋଗୀ ରହିବ ବୋଲି ମାନେ ମୁଁ ନିହାତି ଭାବରେ ଆଶା ରଖୁଛି। ଆଉ ଆମେ ସାଧାରଣ ଭାବରେ ଯଦି ଆମେ ବିଚାର କରିବା ଦେଖନ୍ତୁ ତା ଭିତରେ ମଧ୍ୟ ଦୁଃଖ ରହୁଛି, ଜଣେ ଲୋକ ଆଶା କରୁଛି ଯେ ବ୍ଲଡ୍ ଟିକେ ଆମର ଦରକାର, ଆମେ ବୟସ୍କ ଲୋକ ଆମେ ତାକୁ ବ୍ଲଡ୍ ଟେ ଦେଉଛେ, ଯେ ଆମେ ଯେତେବେଳେ ବ୍ଲଡ୍ ଟି ଦାନ ଦେଲେ ଆମେ ରକ୍ତ ଦେଉଛେ ତା ବଦଳରେ ଆମେ କେବେ ଟଙ୍କାଟେ ବି ନେଇ ନାହିଁ ନା। ରକ୍ତଦାନ ଶିବିର ହଉଛି, ଆପଣ ଦେଖନ୍ତୁ ରକ୍ତରେ ପଇସା ପତ୍ରର ବ୍ୟବସାୟ ହୁଏ ନାହିଁ, କିଏ ରକ୍ତ ଦେଲେ କାହାର 5 ଟଙ୍କା ନିଏ ନାହିଁ, କିନ୍ତୁ ସେ ଚାହେଁ ଯେ କାହାର ଗୋଟେ ଖୁସି, କାହାର ଗୋଟେ ହସ, ନହେଲେ କୃତଜ୍ଞତାର ପଦେ ଶବ୍ଦ। ଆଜିକାଲି କିନ୍ତୁ ହେଇଛି କଣ ନା ଆମେ ଯାହାକୁ ରକ୍ତ ଦଉଛୁ ଲକ୍ଷ୍ୟ କରୁଛୁ, କିଛି କିଛି ଲୋକ ଏତେ ସ୍ୱାର୍ଥପର ହେଇଛନ୍ତି, ରକ୍ତ ମୁଁ ଦେଲି ମନେକର କି ଜଣେ କେବେ ଯୁବକକୁ ଆମେ ଗୋଟେ ଇନ୍ସପାୟର କରି ତାକୁ ଦେଲୁ, କିନ୍ତୁ ସେ ତା ରକ୍ତଟି ଦଉଛି ତା ପାଖକୁ ସେ ବୟସ୍କ ଲୋକଟି ସୁସ୍ଥ ହଉଛି, ଯଦି ପଦେ ଖାଲି କହନ୍ତା ବାପାରେ ତୋ ରକ୍ତ ମତେ ଜୀବନ ଦେଲା, ଏଇ ଯୋଉ କୃତଜ୍ଞତାଟା ତାକୁ ଆହୁରି ବଡ ଲାଗନ୍ତା, ତା ମନରେ ଗୋଟେ ନୂଆଦାନ ଆସନ୍ତା, ଏଇଟା ଗୋଟେ ଅଭାବ ରହୁଛି। ଆଉ ଆଜିକାଲି ଲୋକ ପ୍ରାୟତଃ ବି ହେଲେଣି, ଅନେକ ଲୋକ ଯେଉଁମାନେ ଯଦି ଆମେ କହିବା ଧନିକ ଶ୍ରେଣୀର ଲୋକ, ବ୍ୟବସାୟିକ ଲୋକ, କିଛି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଘରର ପରିବାର ଲୋକ ରକ୍ତ ଦେବାକୁ ପ୍ରସ୍ତୁତ ନୁହନ୍ତି, ନିଜ ବାପ ପାଇଁ ପୁଅ କହୁଛି ଯେ ମୁଁ କେବେ ଦେଇନାହିଁ, ଏମିତିକି ନିଜ ସ୍ତ୍ରୀ ପାଇଁ ତା ସ୍ୱାମୀ କହୁଛି ମଉସା ମତେ ଭାରି ଡର ମୁଁ କେବେ ଦେଇନାହିଁ। ଚିନ୍ତା କରନ୍ତୁ, ଯଦି ତମେ ତମର ସ୍ତ୍ରୀ ପାଇଁ ଦେଉନାହ, ତମେ ତମର ବାପା ପାଇଁ ଦେବାକୁ ପ୍ରସ୍ତୁତ ନାହ, ତାହେଲେ ମୁଁ କାହିଁକି ତମକୁ ରକ୍ତଟେ ଦେବି। ତେଣୁ ବେଳେବେଳେ ମଧ୍ୟ ଯୁବ ଗୋଷ୍ଠୀ ଭିତରେ ଏଇ ଦୁଃଖ ମଧ୍ୟ ଆସୁଛି। ତେଣୁ ଆମେ ନିବେଦନ କରିବା ସମସ୍ତଙ୍କୁ ଯେ ପ୍ରଥମେ ଯଦି ନିଜେ ରକ୍ତ ଥରେ ଦେଇନଥିବା, କାଲି ଯଦି କୌଣସି ଆକ୍ସିଡେଣ୍ଟ ହେଲା, ନିଜ ରାସ୍ତାରେ ସ୍ତ୍ରୀଟି ପଡ଼ିଗଲା, ଯଦି ବାପାର ହଠାତ୍ ଦେହ ଖରାପ ହେଇଗଲା କି ମା ହଠାତ୍ ଆଫେକ୍ଟ ହେଇଗଲା, ଯୋଉ ବ୍ଲଡ୍ ଦେବାକୁ ପଡିବ, ଯଦି ଆମର ଅଭିଜ୍ଞତା ନଥିବ ତାହେଲେ ଆମର କେବେ ସେ ବିଷୟ ହବ ନାହିଁ। ତେଣୁ ରକ୍ତଦାନ ଯୁବକମାନଙ୍କୁ ମୋର ନିବେଦନ, ରକ୍ତ ଦିଅନ୍ତୁ, ମହାପୁଣ୍ୟ କରନ୍ତୁ, ଇଏ କଣ କହୁଛି ନ କହୁଛି ବଡ କଥା ନୁହେଁ, ଆଗେଇ ଯାଆନ୍ତୁ, ସେ ରକ୍ତଦାନର ଆନନ୍ଦରେ ଉତ୍ଫୁଲ୍ଲିତ ହୁଅନ୍ତୁ, ଠାକୁର ଦର୍ଶନ କଲାବେଳେ ଯୋଉ ଆନନ୍ଦ ତାଠୁ ଆହୁରି ଆନନ୍ଦ ଉପଲବ୍ଧି କରନ୍ତୁ, ଦେଖିବେ ଆପଣଙ୍କର ଦେହ ସୁସ୍ଥ ରହିବ, ନିଶ୍ଚୟ ନିରୋଗୀ ରହିବେ।

ଶୁଣୁଥିଲେ ରକ୍ତଦାନ କରି ମହତ କାର୍ଯ୍ୟ କରିଥିବା ରକ୍ତଦାତା ଡକ୍ଟର ବଦ୍ରି ମିଶ୍ରଙ୍କ ଅନୁଭୂତି ସମ୍ପର୍କରେ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। 2036 ମସିହା ସୁଦ୍ଧା ରାଜ୍ୟକୁ କୁପୋଷଣମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ବିପର୍ଯ୍ୟୟ ପରିଚାଳନାକୁ ନେଇ ଆସନ୍ତାକାଲିଠାରୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଓଡ଼ିଶା ପାଞ୍ଚଟି ବର୍ଗରେ ମନୋନୀତ। ରାଜ୍ୟ ସରକାରଙ୍କର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାସ୍ଥଳୀର ସୁରକ୍ଷା ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନିମିତ୍ତ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୌରଶକ୍ତିର ଉପଯୋଗ ଓ ସ୍ଥାୟୀ ବିକାଶ ଦିଗରେ ଓଡ଼ିଶା ସମଗ୍ର ଦେଶରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଉତ୍କର୍ଷ ପୁରସ୍କାର ପାଇଁ ମନୋନୀତ ହୋଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସର୍ବାଧିକ ଗ୍ରାହକଙ୍କ ଆବେଦନ, ସୌର ସ୍ଥାପନ ଏବଂ ଡିସ୍କମ୍ ଯାଞ୍ଚ କ୍ଷେତ୍ରରେ ମଧ୍ୟମ ଧରଣର ଗ୍ରାହକଙ୍କ ସଂଖ୍ୟା ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ଏତଦ୍ବ୍ୟତୀତ ଅଧିକ ବ୍ୟବସାୟୀ ପଞ୍ଜୀକରଣ ବର୍ଗରେ ରାଜ୍ୟ ତୃତୀୟ ସ୍ଥାନ ହାସଲ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଏହି ସଫଳତା ସରକାରଙ୍କ ସୁଦୂରପ୍ରସାରୀ ଚିନ୍ତାଧାରା, ବିଭାଗୀୟ ସମନ୍ୱୟ ଓ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କ ସାମୁହିକ ପ୍ରୟାସର ଫଳାଫଳ। ଓଡ଼ିଶାକୁ ନବୀନ ଶକ୍ତି କ୍ଷେତ୍ରରେ ପରିବେଶ ଅନୁକୂଳ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟକୁ 2036 ମସିହା ସୁଦ୍ଧା କୁପୋଷଣମୁକ୍ତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଆଜି ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତିଶୟ କମ୍ ଓଜନର ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ ଏବଂ ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସକାଳ ଜଳଖିଆର ମୂଲ୍ୟବୃଦ୍ଧି ନେଇ ବାର୍ଷିକ 137,57,00,000 ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍ତି, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ଜଳଖିଆ ଖର୍ଚ୍ଚକୁ 18 ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟରେ 35,000 ଶିଶୁ ଅତିଶୟ କମ୍ ଓଜନ ବର୍ଗରେ ରହିଛନ୍ତି। ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
1: ବିଭାଗ ଯେଉଁ ଢଙ୍ଗରେ ଅପପୃଷ୍ଟି ମୁକ୍ତ ଓଡ଼ିଶା ଗଢ଼ିବା ପାଇଁ କାମ ଆରମ୍ଭ କରିଛି, ଫୋକସ୍ ଆରମ୍ଭ କରିଛି, ତାଙ୍କର ଟ୍ରିଟମେଣ୍ଟ, ତାଙ୍କୁ ଡିଟେକ୍ଟ କରିବା, ତାଙ୍କୁ ଚିକିତ୍ସା କରିବା, ପ୍ରୋତ୍ସାହନ ଦେବା, ଏଥିରେ ଆମେ ସଫଳ ହେବୁ ଏବଂ ଏକ କୁପୋଷଣ ମୁକ୍ତ ଓଡ଼ିଶା ଗଢ଼ିବା। ସମାଜର ସବୁ ବର୍ଗର ଲୋକମାନେ ଏ ଛୁଆମାନଙ୍କର କୁପୋଷଣ ଉପରେ ଟିକେ ଭାଗିଦାରୀ କରିବା ପାଇଁ ମୁଁ ଅନୁରୋଧ କରୁଛି। ଯେଉଁଠି ଅଙ୍ଗନବାଡ଼ି ସେଣ୍ଟର ଅଛି, ଯେଉଁ ଯେଉଁ ଜିଲ୍ଲା, ଯେମିତି ନବରଙ୍ଗପୁର କୁପୋଷଣରେ ସାମ୍ନାକୁ ଆସୁଛି, ମୟୂରଭଞ୍ଜ ଆସୁଛି, ସେହି ସେହି ଜିଲ୍ଲାରେ ଟିକେ ଜନଭାଗିଦାରୀ ବା ସମାଜସେବୀ ମାନେ ଟିକେ ଭାଗିଦାରୀ କଲେ ବହୁତ ଜଲ୍ଦି ଓଡ଼ିଶା କୁପୋଷଣ ମୁକ୍ତ ହୋଇପାରିବ।
0: ଏହି ଅବସରରେ ଜୀବନର ପ୍ରଥମ 1000 ଦିନର ଡିଜିଟାଲ ପୁସ୍ତକକୁ ଉପମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାରେ ପ୍ରଥମଥର ପାଇଁ ବ୍ରିକ୍ସ ରାଷ୍ଟ୍ରସମୂହର ସମ୍ମିଳନୀ ଆୟୋଜନ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯୋଗଦେଉଥିବା ପ୍ରତିନିଧି ଦଳଙ୍କ କୋଣାର୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମ୍ମିଳନୀ ହେବାକୁ ଥିବା

ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରଖାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଏଥିଲାଗି ଓଡ଼ିଶାକୁ ପାଞ୍ଚଟି ବର୍ଗରେ ମନୋନୀତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25 ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। 50 ଲକ୍ଷ ଟଙ୍କାର ଅର୍ଥରାଶି ଏହି ପଞ୍ଚାୟତକୁ ମିଳିବ। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କା ପୁରସ୍କାର ଦିଆଯିବ। ସେହିପରି ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମ ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଜିଲ୍ଲା ପରିଷଦକୁ 3 କୋଟି ଟଙ୍କାର ପୁରସ୍କାର ମିଳିବ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧିବକ୍ତା ମଧ୍ୟସ୍ଥିମାନଙ୍କୁ ମଧ୍ୟସ୍ଥତା କ୍ଷେତ୍ରରେ ଅଧିକ କ୍ରିୟାଶୀଳ କରିବା ପାଇଁ ଓଡ଼ିଶା ନ୍ୟାୟିକ ଏକାଡେମୀ କଟକଠାରେ 5-ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟର ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ କମିଟି ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଛି। ସୁପ୍ରିମକୋର୍ଟ ମଧ୍ୟସ୍ଥତା ଓ ସମାଧାନ ପ୍ରକଳ୍ପ କମିଟିର ବରିଷ୍ଠ ପ୍ରଶିକ୍ଷକ ମୀନା କୋଠରୀ ଓ ପ୍ରମିଳା ଆଚାର୍ଯ୍ୟ ଶିବିରରେ ଯୋଗଦେଇ ମଧ୍ୟସ୍ଥତା ମାଧ୍ୟମରେ ବିବାଦଗୁଡ଼ିକର ସହଜ ଓ ତ୍ୱରିତ ନ୍ୟାୟ ପ୍ରଦାନ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ବୁଝାଇଥିଲେ। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ସମସ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁରୀ ସର୍କିଟ୍ ହାଉସ୍ଠାରେ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ପ୍ରବଳ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଉପରେ ଜଳସିଞ୍ଚନ ବ୍ୟବସ୍ଥା କରାଯିବା ସହ ପ୍ରବଳ ବର୍ଷା ହେଲେ ଉଚ୍ଚ ଶକ୍ତିସମ୍ପନ୍ନ ମୋଟର ପମ୍ପ ଦ୍ୱାରା ଜଳ ନିଷ୍କାସନ ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶିକ୍ଷଣପ୍ରାପ୍ତ ଲାଇଫ୍ଗାର୍ଡ ମୁତୟନ କରାଯିବା ସହ ଅଗ୍ନିଶମ ବିଭାଗ ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। 3 ରଥର ସମସ୍ତ ଚକ ଓ ଅଖ ସଂଯୋଗ ପରେ ଆଜି ଅଖ ଉପରେ 5 ଦଣ୍ଡା ପଡ଼ିଛି। 3 ରଥର ମୁଖ୍ୟ ବିଶ୍ୱକର୍ମା ମହାରଣା ନଡ଼ିଆ ମହାର୍ଦ ରଖି ଅନୁକୂଳ କରିବା ପରେ ଭୋଇ ସେବକମାନେ ରଥ ଉପରକୁ ଦଣ୍ଡା ଉଠାଇଥିଲେ। ଗରଗରା ଓ ଗୟଳକଣ୍ଟା ପଡ଼ିବା ପରେ 4 ନାହାକା ଉଠିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ସଖୀ ନିବାସ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ଅଙ୍କୁଶପୁରଠାରେ ଉପଲବ୍ଧ ହେଉଛି। ନିଜ ପରିବାରଠାରୁ ଦୂରରେ ରହୁଥିବା ଅବିବାହିତ କିମ୍ବା ବିବାହିତ କର୍ମଜୀବୀ ମହିଳାମାନେ ଏହି ସଖୀ ନିବାସର ସୁବିଧା ନେଇପାରିବେ। ରାଜ୍ୟର 4 ଜଣ ଛାତ୍ରଛାତ୍ରୀ ଜାପାନରେ ଅନୁଷ୍ଠିତ ସାକୁରା ସାଇନ୍ସ ହାଇସ୍କୁଲ କାର୍ଯ୍ୟକ୍ରମରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି। ଭୁବନେଶ୍ୱରର ବିଷ୍ଣୁ ପ୍ରସାଦ ଜେନା, କୋରାପୁଟର ଶୁଭମ ନାୟକ, ତେଲକୋଇର ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ଏବଂ ରେଙ୍ଗାଲିର ଆଦ୍ୟାଶା ପଣ୍ଡା ଏଥିରେ ଭାଗ ନେଇଥିଲେ। ରାୟଗଡ଼ା ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ସ୍ନାତକ ଶିକ୍ଷକ ଓ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କୁ ଜିଲ୍ଲାପାଳ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୌସୁମୀ ଅଗ୍ରସର ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଓ ତାମିଲନାଡୁର କିଛି ଅଂଶ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଉତ୍ତର ପୂର୍ବ ଓ ସଂଲଗ୍ନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ 4.5 କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। 2036 ମସିହା ସୁଦ୍ଧା ରାଜ୍ୟକୁ କୁପୋଷଣ ମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ବିପର୍ଯ୍ୟୟ ପରିଚାଳନାକୁ ନେଇ ଆସନ୍ତାକାଲିଠାରୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି

0: ଜାତୀୟ ପଞ୍ଚାୟତ ପୁରସ୍କାର ଓଡ଼ିଶା ପାଞ୍ଚଟି ବର୍ଗରେ ମନୋନୀତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଜୀବନକୁ ସକାରାତ୍ମକ ଭାବେ ବିତେଇବା। ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ସମ୍ବଲପୁର ସମେତ ଓଡ଼ିଶାର ବିଭିନ୍ନ ସହରରେ ଗତ ରବିବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ସଦସ୍ୟ, ସଚେତନ ସାମାଜିକ କାର୍ଯ୍ୟକର୍ତ୍ତା ହାତରେ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରୁଥିଲେ। ପ୍ଲାକାର୍ଡରେ ତମାଖୁ ବର୍ଜନ କରିବା ସଂକ୍ରାନ୍ତ ସ୍ଲୋଗାନମାନ ଲେଖାଯାଇଥିଲା। ଦିନ ଆରମ୍ଭରୁ ସାଧାରଣ ମଣିଷଟି ଏଭଳି ବାର୍ତ୍ତା ସହ ତା'ର ଦୈନନ୍ଦିନ ଜୀବନ ଆରମ୍ଭ କରିଥିଲା। କିଛି ଲୋକଙ୍କର ଏଭଳି ପ୍ରୟାସ ଅନ୍ୟମାନଙ୍କ ମନକୁ ଆନ୍ଦୋଳିତ କରିବା ସହ ସୁଦୂରପ୍ରସାରୀ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ପଦଯାତ୍ରାର କାରଣ ଥିଲା ସେଦିନ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଥିଲା। ତମାଖୁ ବ୍ୟବହାରକୁ ନା କହିବା ପାଇଁ ବାରମ୍ଭାର ପରାମର୍ଶ ଦିଆଯାଇଛି। ବର୍ତ୍ତମାନର ଗ୍ରୀଷ୍ମ ଋତୁରେ ଅତ୍ୟନ୍ତ ଗରମ ପରିସ୍ଥିତି ଭିତରେ ଲୋକମାନେ ଜୀବନ ଅତିବାହିତ କରୁଛନ୍ତି। ଉତ୍ତପ୍ତ ପରିବେଶକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି, କାରଣ ବୃକ୍ଷ ସାମୂହିକ ଭାବରେ ଜୀବଜଗତର ବହୁବିଧ ଉପକାର କରିଥାଏ। ହେଲେ ଅନ୍ୟପକ୍ଷରେ ଟବାକୋ ମଣିଷକୁ ବିନାଶର ରାସ୍ତାକୁ ଟାଣି ନେଇଥାଏ। ତମାଖୁ ଏଭଳି ଏକ ଉଦ୍ଭିଦକ ଉତ୍ପାଦ ଯାହା ବିପଦସଂକୁଳ ଜୀବନର ଅନ୍ୟ ନାମ ପାଲଟିଛି। ପୃଥିବୀରେ ତମାଖୁ ସେବନ ଜନିତ ମୃତ୍ୟୁ ଏକ ଚିନ୍ତାର କାରଣ ପାଲଟିଛି। ତମାଖୁ ବ୍ୟବହାର ଦ୍ୱାରା ମୁଖଗହ୍ୱର କର୍କଟ ରୋଗୀ ବୃଦ୍ଧି ପାଇବା ସହ ହୃତ୍ପିଣ୍ଡ, ଯକୃତ ଏବଂ ଫୁସ୍ଫୁସ୍ ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ଚଳିତ ବର୍ଷ ନିକୋଟିନ୍ ଓ ତମାଖୁ ପରି ବଦଭ୍ୟାସକୁ ମୁକାବିଲା କରିବା, ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର ରଖିବା ପ୍ରସଙ୍ଗ ନେଇ ଏହି ଦିବସ ପାଳିତ ହୋଇଛି। 2008 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁ ସେବନ ନିଷେଧ ଜରିଆରେ ବିଶ୍ୱସ୍ତରରେ ଅକାଳ ମୃତ୍ୟୁ ରୋକିବାର ଏକ ବଡ଼ ପ୍ରୟାସ ଆରମ୍ଭ କରିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରିଥିବା ଆକଳନ ଅନୁଯାୟୀ ଶରୀରରେ 28 ପ୍ରକାର ରୋଗ ସୃଷ୍ଟିର ତମାଖୁ ସେବନ ଏକ କାରଣ ପାଲଟିଥାଏ। ସେଥିମଧ୍ୟରୁ ଅଧିକାଂଶ ହେଉଛି ବିପଜ୍ଜନକ, ଯେପରିକି ଫୁସ୍ଫୁସ୍ କର୍କଟ, ଶ୍ୱାସକ୍ରିୟା ସମ୍ବନ୍ଧୀୟ ସିଓପିଡି ଏବଂ ହୃଦ୍ରୋଗ ଆଦି। ଧୂମପାନ ଏବଂ ତମାଖୁ ସେବନ ଉପରେ ବ୍ୟକ୍ତିର ସ୍ୱରପେଟିକା, ମୁଖଗହ୍ୱର ଏବଂ ଅଗ୍ନାଶୟରେ ମଧ୍ୟ କର୍କଟ ରୋଗ ହୋଇଥାଏ। ରକ୍ତନଳୀଜନିତ ରୋଗ ଏବଂ ଉଚ୍ଚ ରକ୍ତଚାପ ମଧ୍ୟ ଆଶଙ୍କା ରହିଛି। ମଣିଷ ପ୍ରଜନନ କ୍ଷମତାକୁ ମଧ୍ୟ ଏହା ପ୍ରଭାବିତ କରୁଥିବା ଗବେଷଣାରୁ ଜଣାପଡ଼ିଛି। ପ୍ରତିବର୍ଷ ବିଶ୍ୱରେ ତମାଖୁ ସେବନ ଦ୍ୱାରା 80 ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଥିବା ନେଇ ଆକଳନ କରାଯାଇଛି। ସେଥିମଧ୍ୟରୁ 16 ଲକ୍ଷ ଲୋକଙ୍କର ପରୋକ୍ଷ ଧୂମପାନ ଜନିତ ସଂକ୍ରମଣ ଯୋଗୁଁ ମୃତ୍ୟୁ ହେବା ଦେଖାଯାଉଛି। ନିଜର ମୌଜ ମଜଲିସ୍ ପାଇଁ ଧୂମପାନ କରୁଥିବା ଲୋକ ଆଖପାଖ ବ୍ୟକ୍ତିବିଶେଷକୁ ପ୍ରଭାବିତ କରିଥାନ୍ତି। ସେମାନେ ଧୂମପାନ ନ କରି ମଧ୍ୟ ପରୋକ୍ଷରେ ଏହାଦ୍ୱାରା ପ୍ରଭାବିତ ହୋଇ ଜୀବନ ହରାଇଥାନ୍ତି। ଏଭଳି ମୃତ୍ୟୁ ଦ୍ୱାରା ସେହି ପ୍ରଭାବିତ ଲୋକଙ୍କର ପରିବାର ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପରୋକ୍ଷ ଧୂମପାନ ଜନିତ ଜୀବନହାନି ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ବୈଜ୍ଞାନିକଙ୍କ ମତରେ ଯେଉଁ ପ୍ରସୂତି ମହିଳା ଧୂମପାନ କରନ୍ତି ସେମାନଙ୍କ ଗର୍ଭରେ ଥିବା ଶିଶୁର ମସ୍ତିଷ୍କ ଅମ୍ଳଜାନ ଅଭାବ ଜନିତ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ, ଫଳରେ ଶିଶୁଟିର ଜୀବନରେ ସଙ୍କଟଜନକ ସ୍ଥିତି ଆସିଥାଏ। ଅନ୍ୟପକ୍ଷରେ ଧୂମପାନ କରୁଥିବା ପୁରୁଷଙ୍କ କ୍ଷେତ୍ରରେ ନମ୍ପୁସକ ମାତ୍ରା ଅଧିକ ରହିଥାଏ। ସଦ୍ୟତମ ରିପୋର୍ଟ ଅନୁଯାୟୀ ଭାରତର ଗୁଜରାଟ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟ ତମାଖୁ ଉତ୍ପାଦକ ରାଜ୍ୟ ଭାବେ ପରିଗଣିତ ହେଉଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ତେଲଙ୍ଗାନା, ବିହାର, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ମଧ୍ୟ ବହୁ ପରିମାଣରେ ତମାଖୁ ଉତ୍ପାଦିତ ହେଉଛି। ଜୀବନରେ ତମାଖୁ ବା ଧୂମପାନ ସେବନ ପ୍ରାୟତଃ କିଶୋର ଅବସ୍ଥାରୁ ଆରମ୍ଭ ହୋଇଥାଏ। ଭାରତରେ ପ୍ରତିବର୍ଷ ତମାଖୁ ସେବନ ଜନିତ କାରଣରୁ 13 ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି। ସିଗାରେଟ୍, ବିଡ଼ି, ଗୁଟ୍ଖା, ଖଇନି, ହୁକ୍କା, ଇ ସିଗାରେଟ୍ ଆଦି ସେବନ ଜୀବନ ପାଇଁ ଅତ୍ୟନ୍ତ କ୍ଷତିକାରକ ହେଉଛି। ତମାଖୁ ସେବନ ଜୀବନରେ ଏକ ନିଶା ହୋଇଯିବା ପରେ ଏହାକୁ ତ୍ୟାଗ କରିବା କଷ୍ଟକର ହୋଇପଡ଼େ। ତେବେ ଏଥିରୁ ଦୂରେଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ସୃଷ୍ଟିରେ ମଣିଷ ଜୀବନ ସବୁଠାରୁ ମୂଲ୍ୟବାନ, ସେଥିପାଇଁ ମଣିଷକୁ ଅମୃତସ୍ୟ ସନ୍ତାନ ବୋଲି ବିବେଚନା କରାଯାଇଛି। ଏହି ସୁନ୍ଦର ଜୀବନକୁ ସକାରାତ୍ମକ ଭାବରେ ବିତେଇବା ପାଇଁ ସମସ୍ତ ପ୍ରକାର ବଦଭ୍ୟାସକୁ ତ୍ୟାଗ କରିବାକୁ ପଡ଼ିବ। ଯୋଗ, ପ୍ରାଣାୟାମ, ଏହି ସକାରାତ୍ମକ ଚିନ୍ତାଧାରା ଆଦି ଲାଭଦାୟୀ ପ୍ରସଙ୍ଗଗୁଡ଼ିକୁ ଜୀବନର ଅଂଶ ଭାବେ ଗ୍ରହଣ କରିବାକୁ ପଡ଼ିବ। ନିଶା ସେବନକୁ ବର୍ଜନ କରି ଏକ ସୁସ୍ଥ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ।

0: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆସନ୍ତୁ ଶୁଣିବା କିଛି ଖଟା କିଛି ମିଠା ଏହି କଥାଚିତ୍ରର ଗୀତଟି। ଗୀତଟିରେ କଣ୍ଠଦାନ କରିଛନ୍ତି ସତ୍ୟଜିତ ଏବଂ ଅସୀମା। ଡକ୍ଟର ନିର୍ମଳ ନାୟକଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅଭିଜିତ ମଜୁମଦାର। କଥାଚିତ୍ର କିଛି ଖଟା କିଛି ମିଠା।
1: ಧಾಗಿನ್ನೆ ತಾ ತೆರಗಡ್ತಾ

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଏ ଗୀତଟି ସହ ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଇଠି ଆପଣଙ୍କୁ କହି ରଖୁଛୁ ଯେ ଆଜି ରାତି 10:00 ଶୁଣିବେ ଭାରତ ସରକାରଙ୍କ 12 ବର୍ଷ ପୂର୍ତ୍ତି ସମ୍ପର୍କରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:30 ଶୁଣିବେ ତଥ୍ୟ ସମ୍ବଳିତ ରୂପକ ଏକ ବୋମା ଦୁର୍ଘଟଣାର ପରବର୍ତ୍ତୀ ଦିବସରେ। ପ୍ରସ୍ତୁତି ଡକ୍ଟର ଯଶୋବନ୍ତ ନାରାୟଣ ଧର, ବେତାର ରୂପାନ୍ତର ଅଶୋକ ମିଶ୍ର। ରାତି 8:10 ରହିଛି ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଆଲୋଚନା ଘର ଓ ପରିବେଶ ସଫା ରଖିବାର ଉପାୟ, ଆଲୋଚିକା ଅନୁପମା ବେହେରା। ଶୁଣିଲେ ଯାଉଛି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଓଡ଼ିଶାରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳ ସ୍ୱର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟ ସରକାରଙ୍କର ଦୁଇବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୋଜିତ

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟ ସରକାରଙ୍କର ଦୁଇବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସୀ ଏବଂ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ପଞ୍ଜୀକରଣ ସମୟସୀମା ଏବଂ ପ୍ରବାସୀ ନିୟମ ଅନ୍ତର୍ଗତ ଅପିଲ୍ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଭାରତରେ ପହଞ୍ଚବାର 180 ଦିନର ଅବଧି ଶେଷ ହେବା ପରେ 14 ଦିନ ମଧ୍ୟରେ ପଞ୍ଜୀକରଣ ଶେଷ କରିବାକୁ ପଡୁଥିବାବେଳେ ସଂଶୋଧନ ପରେ 180 ଦିନ ଶେଷ ହେବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସଂଶୋଧିତ ନିୟମରେ ଜରୁରୀକାଳୀନ ପରିସ୍ଥିତିରେ ପଞ୍ଜୀକରଣ ପାଇଁ ବିଳମ୍ବ ଦେୟ ଦାଖଲ ପାଇଁ ଅନୁମତି ଦେବା ବ୍ୟବସ୍ଥା ରହିଛି। ପ୍ରଥମଥର ଲାଗି ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବା ଲାଗି ଏହି ନିୟମରେ ସାମିଲ କରାଯାଇଛି। ଜଣେ ବ୍ୟକ୍ତି ପ୍ରବାସୀ ବ୍ୟୁରୋ ନିକଟରେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। 30 ଦିନ ମଧ୍ୟରେ ଆବେଦନ ଗ୍ରହଣ କରାଯିବା ସହ 60 ଦିନ ମଧ୍ୟରେ ଏ ସମ୍ପର୍କିତ ସମସ୍ୟାର ସମାଧାନ କରିବା ଲାଗି ପ୍ରବାସୀ ବ୍ୟୁରୋ ଆୟୋଗ ପକ୍ଷରୁ କୁହାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ନେପାଳର ରାଷ୍ଟ୍ରୀୟ ସ୍ୱତନ୍ତ୍ର ଦଳ ଅଧ୍ୟକ୍ଷ ରବି ଲାମଚେନ୍ ଏବଂ ତାଙ୍କ ପ୍ରତିନିଧି ଦଳଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ଭାରତ ନେପାଳ ବିକାଶ ଭାଗିଦାରିତା ଏବଂ ଜନସମ୍ପର୍କ ଉପରେ ଆଲୋଚନା କରାଯାଇଛି। ଏହା ଉଭୟ ଦେଶ ମଧ୍ୟରେ ବିକାଶ ଏବଂ ସମୃଦ୍ଧିକୁ ଅଧିକ ଉନ୍ନତି କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ନୂଆଦିଲ୍ଲୀରେ ଜର୍ମାନୀର ମନ୍ତ୍ରୀ ମ୍ୟାରିଓ ଭୋଏଟ୍ଙ୍କ ସହ କ୍ୱାଣ୍ଟମ୍ ଯୋଗାଯୋଗ ଫୋଟୋନିକ୍ସ ଏବଂ ଶିଳ୍ପଭିତ୍ତିକ ପ୍ରଯୁକ୍ତିବିଦ୍ୟା ଭାଗିଦାରିତା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ଡକ୍ଟର ସିଂ କହିଛନ୍ତି ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଭାରତ ଆୟୋଜନ କରୁଛି। ଏହା ଜୈବ ପ୍ରଯୁକ୍ତିବିଦ୍ୟା ସ୍ୱାସ୍ଥ୍ୟ ଜଳ ପ୍ରଯୁକ୍ତିବିଦ୍ୟା କୃତ୍ରିମ ବୁଦ୍ଧିମତା ମହାକାଶ ପ୍ରଯୁକ୍ତିବିଦ୍ୟା ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଲ୍ଲେଖନୀୟ ସୁଯୋଗ ସୃଷ୍ଟି କରିବ। ଡକ୍ଟର ସିଂ କହିଛନ୍ତି ଭାରତ ଏବଂ ଜର୍ମାନୀ ମଧ୍ୟରେ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ନବସୃଜନ ଏବଂ ଜନସମ୍ପର୍କ କ୍ଷେତ୍ର ଦୃଢ଼ ରହିଛି। ସେ କହିଛନ୍ତି ଦୁଇ ରାଷ୍ଟ୍ର ମଧ୍ୟରେ ସହଯୋଗ ଗବେଷଣା ନବସୃଜନ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପୁନଃ ମୂଲ୍ୟାୟନ ପୋର୍ଟାଲକୁ 8,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ବ୍ୟବହାର କରିଥିବା ସୂଚନା ମିଳିଛି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସମୟସୀମାକୁ ମଧ୍ୟ ପରିବର୍ଦ୍ଧିତ କରାଯାଇଛି ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ନିମନ୍ତେ ଆଜିଠାରୁ ପୋର୍ଟାଲ ଖୋଲାଯାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ ଖୋଲା ରହିବ। ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ ବ୍ୟବହାର ଲାଗି ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର ନମ୍ଘର ନଥିବ ସେ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। ଦିଲ୍ଲୀର ଏକ ଅଦାଲତ ଆଜି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅଭିଯୁକ୍ତ 5 ଜଣଙ୍କ ବିଚାର ବିଭାଗୀୟ ହାଜର ସୀମା ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ଜଜ୍ ଅଜୟ ଗୁପ୍ତା ସିବିଆଇ ପକ୍ଷରୁ ବିଚାର ବିଭାଗୀୟ ହାଜର ସୀମା ବର୍ଦ୍ଧିତ କରିବା ଲାଗି କରିଥିବା ଆବେଦନକୁ ଅନୁମତି ପ୍ରଦାନ କରିଛନ୍ତି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ମଙ୍ଗିଲାଲ ଖାଟିକ୍ ବିକାଶ ବିୱାଲ ଦିନେଶ ବିୱାଲ ୟଶ ୟାଦବ ଏବଂ ଧନଞ୍ଜୟ ଲୋଖାଣ୍ଡେଙ୍କ ନାମ ରହିଛି। ସିବିଆଇ ପକ୍ଷରୁ ଏପର୍ଯ୍ୟନ୍ତ 13 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଲାଣି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଦେଶର ସ୍ୱାସ୍ଥ୍ୟସେବା ଢାଞ୍ଚା ବ୍ୟାପକ ସ୍ତରରେ ପହଞ୍ଚପାରିଛି। ଏଥିରେ ପ୍ରତିଷେଧକ ପୁନର୍ଥଇଥାନ ଏବଂ ବୃଦ୍ଧାବସ୍ଥାରେ ଯତ୍ନ ସାମିଲ କରାଯାଇଛି। ସେ କହିଛନ୍ତି 182,000 ଉର୍ଦ୍ଧ୍ୱ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସେବା ଯୋଗାଇ ଦେଉଛନ୍ତି। ପଞ୍ଜାବର ଏମ୍ସ ଭତିଣ୍ଡାଠାରେ ଆୟୋଜିତ ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି 30 ବର୍ଷର ଉର୍ଦ୍ଧ୍ୱ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିୟମିତ ଭାବେ ପଞ୍ଚାୟତ ଆଶାକର୍ମୀ ଏବଂ ସାମୁଖ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ପ୍ରୋତ୍ସାହିତ କରାଯାଉଛି। ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି 36 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ମୁଖ ଗହ୍ୱର କର୍କଟ 17 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ସ୍ତନ କର୍କଟ ଏବଂ 9 କୋଟିରୁ ଉର୍ଦ୍ଧ୍ୱ

0: ନଡ୍ଡାଙ୍କ ଜରାୟୁ କର୍କଟ ହୋଇଥିବା ଚିହ୍ନଟ କରାଯାଇଛି। ଶ୍ରୀ ନଡ୍ଡା ଏମ୍ସର କାର୍ଯ୍ୟଦକ୍ଷତା, ଆଞ୍ଚଳିକ ସ୍ୱାସ୍ଥ୍ୟକ୍ଷେତ୍ର ସୁଦୃଢ଼, ଚିକିତ୍ସା ଶିକ୍ଷା ଯୋଗାଣ ଏବଂ ଗବେଷଣା ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କ ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରାଇମ୍ ମିନିଷ୍ଟର ରିସର୍ଚ୍ଚ ଚେୟାର ପିଏମ୍ଆର୍ସି ଯୋଜନା 2026 ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି। ବିଶ୍ୱ ଦରବାରରେ ଭାରତୀୟ ପ୍ରତିଭାଧାରୀଙ୍କୁ ଲୋକଲୋଚନକ ଆଣିବା ଏବଂ ଭାରତୀୟ ବୈଜ୍ଞାନିକ ଏବଂ ନବସୃଜନ ଭବିଷ୍ୟତକୁ ଅଧିକ କ୍ରିୟାଶୀଳ କରିବା ଲାଗି ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଲକ୍ଷ୍ୟ ରହିଛି। ଉନ୍ନୀତ କମ୍ପ୍ୟୁଟିଂ ଶିକ୍ଷା, ସେମି କଣ୍ଡକ୍ଟର ଏବଂ ସାଇବର ସୁରକ୍ଷା ସମେତ 13 କ୍ଷେତ୍ରରେ ଦେଶର ପ୍ରତିଭାଧାରୀଙ୍କୁ ଗବେଷଣା, ବିକାଶ, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥା କ୍ଷେତ୍ରରେ ବିଶ୍ୱ ସହ ସଂଯୋଗ ସ୍ଥାପନ କରିବା ନିମନ୍ତେ ଏହି ଯୋଜନାରେ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ଷମତା ସମ୍ପନ୍ନ କମିଟି ମାଧ୍ୟମରେ ଏହି ଯୋଜନାରେ ଅଂଶଗ୍ରହଣ କରିଥିବା ସଂସ୍ଥାନ ଏବଂ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ପିଏମ୍ଆର୍ସି ଯୋଜନାରେ ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀମାନଙ୍କୁ ଫେଲୋସିପ୍ ଏବଂ ଗବେଷଣା ଅନୁଦାନ ସହାୟତା, ପରୀକ୍ଷାଗାର ଏବଂ ଗବେଷଣା ଭିତ୍ତିଭୂମି ସୁବିଧା ପ୍ରଦାନ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ସିପୋକସା ପଲ୍ସ ମାସେଟାଇଲ୍ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ବରିଷ୍ଠ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ। ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଶେଷକରି ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ସହଯୋଗ, ଦକ୍ଷତା ବିକାଶ ଏବଂ ଜନସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ଆବେଦନପତ୍ର ଆହ୍ୱାନ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଶିଶୁମାନଙ୍କର ଅନନ୍ୟ ଅବଦାନ ପାଇଁ ଏହି ସମ୍ମାନଜନକ ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରିଥାନ୍ତି। ଜୁଲାଇ 31 ତାରିଖ ଆବେଦନପତ୍ର ଦାଖଲ କରିବାର ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ସାହସିକତା, ସାମାଜିକ ସେବା, ପରିବେଶ, କ୍ରୀଡ଼ା, କଳା, ସଂସ୍କୃତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଦି ବର୍ଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବାଳକ ବାଳିକାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନ୍ୟାସନାଲ୍ ଆୱାର୍ଡ଼ସ୍ ପୋର୍ଟାଲ୍ ଅନ୍ ଆୱାର୍ଡ଼ସ୍ .gov.in ଜରିଆରେ ଏ ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଗୁରୁବାର କେରଳମ୍ ନିକଟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଲାକ୍ଷାଦ୍ୱୀପ, ତାମିଲନାଡୁ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କେତେକ ଭାଗରେ ଆସନ୍ତା 4 ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ଲାଗି ଅନୁକୂଳ ପାଣିପାଗ ରହିଛି ବୋଲି ସୂଚନା ଦିଆଯାଇଛି। ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ଏଲ୍ନିନୋ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଲ୍ନିନୋ ପ୍ରଭାବରେ ଚଳିତ ବର୍ଷ ବିଶ୍ୱର ବିଭିନ୍ନ ଭାଗରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେବ ବୋଲି କୁହାଯାଇଛି। ଚଳିତ ବର୍ଷ ଜୁନ୍ ଏବଂ ଅଗଷ୍ଟ ମାସ ମଧ୍ୟରେ ଏଲ୍ନିନୋର ପ୍ରଭାବ 80% ରହିବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ ବିଜେପି ସରକାରଙ୍କ 2 ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ। ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳମ୍ ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଭାରତ ସରକାରଙ୍କ ଶିକ୍ଷା

0: ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ଫର୍ ଡିଷ୍ଟ୍ରିକ୍ ୨୦୨୪-୨୫ରେ ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲ୍ଲା 600ରୁ 395 ଅଙ୍କ ପାଇ ଉତ୍ତମ 3 ଗ୍ରେଡ୍ ହାସଲ କରିଛି। ଏଥିରେ ଶିକ୍ଷାର ଫଳାଫଳ, ଶ୍ରେଣୀଗୃହ ପରିଚାଳନା, ଭିତ୍ତିଭୂମି ସୁବିଧା, ଛାତ୍ର ସୁରକ୍ଷା, ଡିଜିଟାଲ ଶିକ୍ଷା ଏବଂ ପ୍ରଶାସନିକ ପ୍ରକ୍ରିୟା ଭଳି ବିଭିନ୍ନ ମାନଦଣ୍ଡ ଆଧାରରେ ଜିଲ୍ଲାଗୁଡ଼ିକର ପ୍ରଦର୍ଶନ ମପାଯାଇଥାଏ। ଏହି ସୂଚକାଙ୍କରେ ଉଚ୍ଚସ୍ଥାନ ହାସଲ କରିବା କେବଳ ଭଲ ପରୀକ୍ଷା ଫଳାଫଳର ପ୍ରତିଫଳନ ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ଗୁଣବତ୍ତାର ପ୍ରମାଣ। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ଏହାକୁ ଜିଲ୍ଲାର ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ପ୍ରଶାସନର ସାମୁହିକ ପ୍ରୟାସର ସଫଳତା ବୋଲି କହିଛନ୍ତି।
1: ଆମର ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଜାତୀୟ ସୂଚାଙ୍କରେ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ମୁଁ ବହୁତ ଖୁସି ଏବଂ ଗର୍ବିତ। ଏହା କେବଳ ଜିଲ୍ଲା ପ୍ରଶାସନର ନୁହେଁ, ବରଂ ଆମ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଏବଂ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ମିଳିତ ପ୍ରୟାସର ଫଳ। ଗତ କିଛି ବର୍ଷ ଧରି ଜିଲ୍ଲାରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ପିଲାମାନଙ୍କ ପଢ଼ାରେ ଆଗ୍ରହ ବଢ଼ାଇବା ଏବଂ ବିଦ୍ୟାଳୟଗୁଡ଼ିକର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି, ତାହାର ସୁଫଳ ଆଜି ଆମେ ପାଇଛୁ। ଏହି ସଫଳତା ପାଇଁ ମୁଁ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା ଅଧିକାରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି। ଆଗକୁ ମଧ୍ୟ ଏହିପରି ନିଷ୍ଠା ଓ ପରିଶ୍ରମ ସହ କାମ କରି ଝାରସୁଗୁଡ଼ାକୁ ଶିକ୍ଷା କ୍ଷେତ୍ରରେ ଦେଶର ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ି ତୋଳିବା। ଆସନ୍ତୁ ସମସ୍ତେ ମିଶି ଶିକ୍ଷିତ ଓ ସଶକ୍ତ ଝାରସୁଗୁଡ଼ା ଗଠନ କରିବା।
0: ଝାରସୁଗୁଡ଼ା ପୌରପାଳିକାର ସହଯୋଗ ଅଭିଯାନ ମାଧ୍ୟମରେ ବଞ୍ଚିତ ପରିବାରଙ୍କୁ ସରକାରୀ ଯୋଜନା ସହ ଯୋଡ଼ାଯାଉଛି। ସ୍ୱଚ୍ଛ ସାଥୀମାନଙ୍କ ଘରକୁ ଘର ସର୍ଭେରେ 6,446 ପରିବାର ଚିହ୍ନଟ ହୋଇଥିବା ବେଳେ 185 ଜଣଙ୍କୁ ବିଭିନ୍ନ ଯୋଜନାର ସୁବିଧା ଯୋଗାଇ ଦିଆଯାଇଛି। ଲେପ୍ରୋସି କଲୋନୀର 88 ଜଣ ମଧୁବାବୁ ପେନ୍ସନ୍ ଏବଂ 36 ଜଣ ପିଏମ୍ ଆବାସ ଯୋଜନାର ଲାଭ ପାଇଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଆଲୋକମୟୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଶିଶୁ ସୁରକ୍ଷା ବିଶେଷଜ୍ଞ ଦଳ ଝାରସୁଗୁଡ଼ା ଜିଲ୍ଲା କାରାଗାର ପରିଦର୍ଶନ କରିଛନ୍ତି। ଦଳ ମହିଳା ଅନ୍ତେବାସୀଙ୍କ ସୁବିଧା, ସ୍ୱାସ୍ଥ୍ୟସେବା, ଶିଶୁ ସୁରକ୍ଷା ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କରିବା ସହ ଅଧିକ ଉନ୍ନତି ପାଇଁ ପରାମର୍ଶ ଦେଇଛି। ଝାରସୁଗୁଡ଼ା ଓ ଲଖନପୁର କୋର୍ଟ ପରିସରରେ ଆୟୋଜିତ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ 3,573 ମାମଲାର ଆପୋଷ ସମାଧାନ ହୋଇଛି। ଏହା ମାଧ୍ୟମରେ ମୋଟ 61,13,000 ଟଙ୍କାର ନିଷ୍ପତ୍ତି କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ଅଡିଟୋରିୟମରେ 8ମ ରାଷ୍ଟ୍ରୀୟ ପୋଷଣ ପଖୱାଡ଼ା ପାଳିତ ହୋଇଛି। ଜୀବନର ପ୍ରଥମ 6 ବର୍ଷରେ ମସ୍ତିଷ୍କର ସର୍ବାଧିକ ବିକାଶ ବିଷୟ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ସୁପୋଷଣର ଗୁରୁତ୍ୱ ଉପରେ ମତ ରଖିଥିଲେ। ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପାଇଁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଛାତ୍ରଛାତ୍ରୀଙ୍କୁ ନିଜ ରୁଚି ଅନୁଯାୟୀ ଶିକ୍ଷା ଗ୍ରହଣ କରି ଉଜ୍ଜଳ କ୍ୟାରିୟର ଗଢ଼ିବାକୁ ପରାମର୍ଶ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ଏସ୍ଆଇଆର୍ 2026 ଅନ୍ତର୍ଗତ ବୁଥସ୍ତରୀୟ ଅଧିକାରୀମାନଙ୍କ ଘରକୁ ଘର ସର୍ଭେ ଓ ତଥ୍ୟ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନ 28 ଜୁନ୍ ପର୍ଯ୍ୟନ୍ତ ଚାଲିବ। ଝାରସୁଗୁଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅବୈଧ ପାର୍କିଂ ଉଚ୍ଛେଦ, ଧୂଳି ନିୟନ୍ତ୍ରଣ, ଆଇବି ବ୍ରିଜ୍ ନିକଟରେ କ୍ରେନ୍ ସେବା, ରମ୍ବଲ ଷ୍ଟ୍ରିପ୍ ଓ ହାଇମାଷ୍ଟ ଲାଇଟ୍ ସ୍ଥାପନ ସହ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
2: ଶୁଣିଲେ ଜିଲ୍ଲା ହାଲଚାଲ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
3: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
4: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
3: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା ଗୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।

0: କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁ ପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କିଷାନବାଣୀ କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସୁବ୍ରତ ବିଶ୍ୱାସ ରାୟ ଏବଂ ବି ପ୍ରତିଭା ପାତ୍ର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ହରିଆ ଦେଖ ଭାଉଜ ଆସିଲେ।
2: ଆରେ ତମେ କାହିଁକି ଆସିଲ ଜମିକୁ?
3: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
2: ଆଉ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
1: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ୍ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
3: ଆରେ ବାଃ, ଇଏ ତ ବହୁତ ଭଲ କଥା।
4: NFSM ର ସାହାଯ୍ୟ ସଚ୍ଚୋଟ, ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
5: ସାର ଦୋକାନ ଟିକେ ବେଶୀ ଭିଡ ଅଛନ୍ତି, ସାର ଫାର ଆସିଲା ଗାଡି ହେଲେ ସବୁ ଜାଗା ନବାର ବ୍ୟବସ୍ଥା କରିବେ ବୋଲିକିରି ସେଠି କଥାବାର୍ତ୍ତା କରି ଗୋଟେ ଲିଷ୍ଟ କରିଛି ତ ସିଏ ମୋର ନାମ ସାର ଲେଖି ଦେଇଥା ବୋଲି
3: ମୋର ନା ଟିକେ କହିଦେଲ
5: ଆଉ କେମିତି ଗୁଜୁ ଗୁଜୁ ହେଇଗଲ ମୋର ଉପରେ ଡେରି କରିଦେଲ।
3: ନାଇଁ ଭାଇ, ଟିକେ ବେଳ ହେଇଯାଉଛି ବୈଠକର ବୋଲି କହିଲି ନା ଆଉ।
5: ନାଇଁ ନାଇଁ, ସବୁ ହେଠି ମୁଁ ଧରିକିରି ଆଇଲି ପୁରା ଝିକେଇକି ଆଇଲି ସମସ୍ତଙ୍କୁ।
3: ଭଲ କଲ ଭଲ କଲ
5: ଯେ କହିବା କଥା କି ସେ ବୋଲେ ଏବେ ଯେତିକି ପରିମାଣର ଆମକୁ ସାର ଦରକାର କି କୀଟନାଶକ ଔଷଧ ଦରକାର, ଯଦି ରୋଗ ପୋକ ଲାଗିଛି ବୋଇଲେ ସେତିକି କା ଆମେ ଆଣିକି ରଖିବାର ଅଛି।
3: ସତକା ଭାଇ, ଏବେ ଆମର କେତେ ଚାଷୀ ଭାଇ କିସ କରୁଛନ୍ତି, ଏସବୁ ଯଦି ଏତିକି ସାର ଲାଗିଲା ବୋଲେ ଆର ଥରକୁ ଆର ଗୋଟେ ବାସ୍ତା ଅଧିକ ଦେଇଦେବା ହେଲା, ଟିକେ ଭଲ ଅମଳ ଆଇବ ପରା ବୋଲି ଗୋଟେ ଆଶା ଥାଉଛି କି
5: ନାହିଁ?
3: ପୁରା ତ ଭୁଲ ଧାରଣା।
5: ଏବେ ଦେଖ ଆମକୁ ତିନି ଦଫାରେ ମନେକର 12 KG ଦରକାର ବୋଲେ 4 KG 4 KG 4 KG ତିନି ଥର ପକେଇବାର, ଆମେ କିସ ବାସ୍ତା ନେଇ ଯାଉଛୁ ପୁରା, ସେଟା ଯେତିକି ଇଚ୍ଛା ସେତିକି ପକେଇ ଚାଲିଛୁ ଆମେ, ତିନି ଥର ଜାଗାରେ 4 ଥର ପକଉଛୁ, ହେଲେ କିସ ହବ? ସେଟା ଖାଲି ଯାଇ ମାଟିରେ ଆମର ଜମା ହେଲା। ଗୋଟେ ଉଦାହରଣ କହୁଛୁ,
3: ଗଛ ଯେତିକି ଝିକବାଟା ସେତିକି କା ଝିକବ ଭାଇ, ବାକି ଯାକ ସବୁ ମାଟିରେ ରହିଯିବ। ମାଟି ଖରାପ ହେଇଗଲା ବୋଲେ ଆହୁରି ପାଚିଆ ବୋଲେ
5: କୋଉଠି ତାହିଁରେ ଦେଖ ଜବଖାର ଜାନ ପକଉଛେ ଆମେ, NPK ପକଉଛେ କି ପଟାସ ପକଉଛେ, ଫସ୍ଫରସ ପକଉଛେ, ଏସବୁ ପକେଇଲେ ଜମା ହେଲା କି ନାହିଁ ମାଟିରେ? ଯେତିକି ଗଛ ସଂଖ୍ୟା ଅଧିକ ହେଇଯିବ, ପିଲ ବି ଅଧିକ ହେଇଯିବ, ଗଛ ଗଛ ଲାଗିକିରି ବଢିବ, ତା ଘାସ ବଢିବ, ବାଳୁଙ୍ଗା ବଢିବ, ସବୁ ଯାକ ବଢିଯିବେ
3: ବୋଲେ ହେଲେ
5: ସୁବିଧାଟା ଆମକୁ ହବ ନାହିଁ। ଆମେ ସବୁ ଜାଣିଛୁ ଗା, ମାତ୍ର ଛୋଟ ଛୋଟ କଥା ହଉନା ଏଇଟା, ଯେତିକି ପରିମାଣ ଆମେ ପକେଇବାଟା ମାଟିରେ ସେତିକି ଆମ ଫସଲରେ ପକେଇଲେ ସେଟା ଠିକ ଭାବରେ ବ୍ୟବହାର ହବ।
3: ଏବେ ଦେଖ ତ ଖାଦ୍ୟ ଆମକୁ ଯେତିକି ଲୁଡା ସେତିକି ଖାଇଲେ କା ହଉଛି କି ନାହିଁ, ଅଧିକ ଟିକେ ମିଳିଲା ବୋଲି ଖାଇଦେଲେ ବାଧା ହଉଛୁ କି ନାହିଁ?
5: ବାଧା ହଉଥିଲା।
3: ମାଟିର ଯତ୍ନ ଆମର ଉପରେ ରହିଲା ଭାଇ, ଆମେ ଚାଷୀ ଭାଇ ଭଉଣୀ ମାନେ କେମିତି ଯତ୍ନ ନେବା? ଆହୁରି ବିଶେଷ କରିକି ମଝିରେ ମଝିରେ ଆମର କିଛି ନହେଲେ ଗୋଟେ କି ଦୁଇଟା ଫସଲ ପରେ ମାଟି ପରୀକ୍ଷା ଟିକେ କରଉଥିବାର ଅଛି ହେଲା, କୋଉ ସାରର ଅଭାବ ହେଲା କି କୋଉଟା ବଢି ଯାଇଛି, ତାକୁ କେମିତି ଆମେ ସନ୍ତୁଳିତ କରି ରଖିପାରିବା, ତାର କୋଉ କୋଉ ଆମର ଭିଟାମିନ ବୋଲ ତ କୋଉଟା ଅଭାବ ଅଛି କୋଉଟା ଅଧିକ ହେଲା ସେଟା ଆମେ ପରୀକ୍ଷା କଲେ ଜାଣିପାରିବା।
5: ଆଉ ସେମିତିକା ଆମେ ଯେଉଁ ଚାଷ କଲାବେଳକୁ ପାଣିର ମଧ୍ୟ ସୁବ୍ୟବହାର କରିବାର ଅଛି, ଠିକ ବ୍ୟବହାରଟା କରିବାର ଅଛି। ଗୋଟେ ଗୋଟେ ଜାଗାରେ କିସ କରୁଛନ୍ତି ଚାଷୀ ଭାଇ ଭଉଣୀ ମାନେ ଠିଆ ପାଣି ବେଶୀ ରଖୁଛନ୍ତି, ତାର ଆର କିଆରିକୁ ପାଣିଟା ଯାଇପାରୁନି।

0: ଦରକାର ନାହିଁ।
1: ହେଲେ ସମାନ ଯଦି ପାଣିଟାକୁ ଆମେ ବ୍ୟବସ୍ଥା କରିବା, ବାଣ୍ଟିବା, ନାଳ କାଢିକି ସମାନ ଭାବରେ ଯଦି ଭାଗ କରି ପଠାଇବା, ବୋଲେ ସମସ୍ତଙ୍କୁ ସୁବିଧା ହବ।
0: ବୋଲେ ଆମେ ଯଦି ଆମର ସୁବିଧା ଅସୁବିଧା ବୁଝିବା ନାହିଁ ଆମର ଚାଷୀ ଭାଇ ଭଉଣୀ ମାନଙ୍କର, ବୋଲେ କିଏ ବୁଝିବ? କୋଉଟା ହଉ ବଣ୍ଟା କୁଣ୍ଟା କରିବାର ଅଛି।
1: ଆହୁରି
0: ଏବେ କୃଷି ବୈଜ୍ଞାନିକ ମାନେ ମିଶାର କହିଲେଣି ଭାଇ, ଏମିତି ପ୍ରକାର ବିହନ ମାନେ ବାହାରିଲାଣି, ପୁଣି କୋଉଟା ଅଧିକ ପାଣି ହେଲେ ମିଶାର ସେଟା ସହିବ, ଉଣା ପାଣି ହେଲେ ମିଶାର ସେଟା ସହିବ, ପୁଣି ଯେମିତି ରୋଗ ପ୍ରତିରୋଧକ ଶକ୍ତି ଥିବାଟା ଆମର ବିଭିନ୍ନ ପ୍ରକାର ବିହନ ଯାକ ବାହାରିଲା ସେତିକି ନାହିଁ, ସହଣୀ ଶକ୍ତି ଥିବାଟା ସେମିତି ପାଣି ମିଶାର ସିଏ ସହିପାରିବ, ପୁଣି ଉଣା ପାଣିରେ ବି ହବ ଅଧିକ ପାଣି ମିଶାର ଶୋଇପାରିବ ବୋଲିକିନା। ପାଗକୁ ଧରିକିନା ଆମେ ବି ବଦଳିବାର ଅଛି, ଯେତେବେଳେ ସମୟ ବଦଳିଲା ଆମେ ବି ଆମର ଚାଷ ପଦ୍ଧତି ବଦଳାଇବାର ଅଛି ଭାଇ।
1: ଯେମିତି କଥାବାର୍ତ୍ତା କରୁ କରୁ ସମୟ ମିଶା ହେଲାଣି, ଏ ଭିତରେ ଚାଷୀ ଭାଇଙ୍କୁ ଦୁଇପଦ କଥାରେ ବଢିଆ ଆଲୋଚନା ଗୋଟେ ଅଛି ବୋଲି ଶୁଣିଲି।
0: ନାଇଁ ରଖିଛି ଭାଇ ବଢିଆ ଆଲୋଚନା ଗୋଟେ, କଣ ବୋଲେ ଚାଷୀ ବୋଇଲେ ତ ଖାଲି ଗୋଟେ ଚାଷକୁ ଧରିଲେ ଆମେ ଚଳିପାରିବା
1: ନାହିଁ,
0: ତାହିଁରେ ଆନୁଷଙ୍ଗିକ ଚାଷ ମିଶାର ଧରବାର ଅଛି, ଆନୁଷଙ୍ଗିକ ଧନ୍ଦା ଥିବାର ଅଛି, ଗାଈ ଗୋରୁ ଛେଳି ମେଣ୍ଢି ବତ କୁକୁଡ଼ା କୁଡ଼ା ହେଲେ ହେଲେ ବର୍ତ୍ତମାନ ସମୟରେ ପଶୁପାଳନ କରିକି ଆମେ କେମିତି ଆତ୍ମନିଯୁକ୍ତି ହେଇପାରିବା? ଯେତିକି ଆମର ଗାଁ ଗହଳିରେ ପାଠ ପଢୁ ବେକାର ଯୁବକ ଯୁବତୀ ଭାଇ ଭଉଣୀମାନେ ମିଶାର ଅଛନ୍ତି, ହେଲେ ପଶୁପାଳନ କରିକି କେମିତି ଆତ୍ମନିଯୁକ୍ତି ଆମେ ପାଇପାରିବା, ସ୍ୱାବଲମ୍ବୀ ହେଇପାରିବା, ସେ ବିଷୟରେ ଗୋଟେ ଆଲୋଚନା ଅଛି।
1: ଯାହା ବଢିଆ ବ୍ୟବସ୍ଥା ଗୋଟେ କରୁଛ, ଏଇଟା ଗୋଟେ ଶିକ୍ଷଣୀୟ କଥା ଗୋଟେ, ସମସ୍ତେ ଜାଣିବା କଥା ଗୋଟେ, ଆଉ ଅଧିକ କଥାବାର୍ତ୍ତା କରିବା ନାହିଁ, ତମେ ପଚାର ଆମେ ବସିକି ସବୁ ଶୁଣୁଛୁ ଆଉ।
0: ସାର୍ ନମସ୍କାର।
2: ନମସ୍କାର,
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଦିଅନ୍ତୁ। ସାର୍
2: ମୁଁ ଡାକ୍ତର ବିଚିତ୍ର ମୋହନ ଦାସ, ଆଡିସନାଲ ଡିଷ୍ଟ୍ରିକ୍ଟ ଭେଟନାରୀ ଅଫିସର କୋରାପୁଟ।
0: ଆଜି ଆମର ଚାଷୀ ଭାଇଙ୍କ ଦୁଇପଦ କଥାରେ ଆମର ଆଲୋଚନାର ବିଷୟ ରହିଛି, ପଶୁପାଳନ ମାଧ୍ୟମରେ ଆତ୍ମନିର୍ଭରଶୀଳ ଆମେ କିପରି ହୋଇପାରିବା। ଚାଷୀ ଭାଇ ଭଉଣୀମାନେ ତ ଚାଷ ବିଭିନ୍ନ ପ୍ରକାର କରୁଛନ୍ତି, ସେମିତିରେ ଆନୁଷଙ୍ଗିକ ଧନ୍ଦା ହିସାବରେ କେଉଁ କେଉଁ ପଶୁପକ୍ଷୀ ସେମାନେ ପାଳନ କରି ଆତ୍ମନିର୍ଭରଶୀଳ ହୋଇପାରିବେ? ସାର୍
2: ନିଶ୍ଚୟ ଭଲ କ୍ୱେଶ୍ଚନ ପଚାରିଲେ ମ୍ୟାଡମ୍। ପ୍ରକୃତରେ ଆମର ଚାଷ ବାସ କୁହନ୍ତି, ଚାଷ ମାନେ ଆମର ରହିଲା ଧାନ ବା ଗହମ, ଏଇ ଯେଉଁ ଚାଷ କଲେ ତାପରେ ଆମର ଯେଉଁ ଚାଷବାସ ପାଇଁ କାହିଁ ଗାଈ ଗୋରୁ ହଁ ନିହାତି ଦରକାର। ତ ଆଜି ପର୍ଯ୍ୟନ୍ତ ଆମ ଟ୍ରାକ୍ଟର ହଉ କିମ୍ବା କଳ ଲଙ୍ଗଳ ହଉ, କିନ୍ତୁ ଆମେ ଆମର କୋରାପୁଟ ଜିଲ୍ଲାରେ ଭୁଲି ପାରୁନାହାନ୍ତି ସେଇ ବଳଦରେ,
0: କାହିଁକି
2: ନା ଯେହେତୁ କୋରାପୁଟ ଜିଲ୍ଲାଟା ଗୋଟେ ପାହାଡ଼ରେ ନିର୍ମିତ, ତେଣୁ ଛୋଟ ଛୋଟ ଜମି ଲୋକ ଭାଗ ଚାଷ ହେଇଯାଉଛି, ଆଜିକାଲି ଦେଖିବେ ତିନି ଚାରି ଭାଗ ଭାଗ ହେଇଯାଉଛି, ଜମି ଆସ୍ତେ ଆସ୍ତେ ଛୋଟ ହେଇଯାଉଛି, ସେଥିପାଇଁ ଟ୍ରାକ୍ଟର ଅପେକ୍ଷା ଲୋକ ବଳଦକୁ ପସନ୍ଦ କରୁଛନ୍ତି।
0: ସେଇ ପାରମ୍ପରିକ ପଦ୍ଧତିରେ ହିଁ ସେମାନେ ଚାଷ କରିବାକୁ ପସନ୍ଦ କରନ୍ତି ଆଜ୍ଞା, ଯେମିତି ପୂର୍ବରେ ଚାଲିଥିଲା
2: ଆଜ୍ଞା।
0: ସେମିତିରେ କୋଉ କୋଉ ପଶୁପକ୍ଷୀ ସେମାନେ ପାଳନ କରିପାରିବେ ଆଜ୍ଞା?
2: ବର୍ତ୍ତମାନ ଆପଣ ଦେଖନ୍ତୁ, ଯଦି ଜାଗା କମ୍ ଥିବ ତାହେଲେ ଗାଈ ଚାଷ କରିବା ଦରକାର, ଯୋଡ଼ିଏ ଗାଈ ଆପଣ ଆଣି ରଖିପାରିବେ। ଯଦି ଜାଗା ଟିକେ ଅଧିକା ଥିବ କୁକୁଡ଼ା ଚାଷ ବି କରିପାରିବେ, ଟିକେ ପାଣି ଯଦି ଥିବ ପଣ୍ଡ ଫଣ୍ଡ ଥିବ ତାହେଲେ ବତକ ଚାଷ କରିପାରିବେ। ତ କୋଉ କାଟାଗୋରି ଲୋକ ଚାହୁଁଛନ୍ତି, ଧର ଏମ୍ପ୍ଲୟମେଣ୍ଟ ଅଛି କି ନାହିଁ, ଲୋକର ବେକାର ଅଛି କି ତାର ଜମିବାଡ଼ି ଅଛି ସେ ଚାଷ କରିବାକୁ ଚାହୁଁଛି, ବିଭିନ୍ନ ଧରଣର ଲୋକ ଅଛନ୍ତି, ସେଇ ଧରଣ ଅନୁସାରେ ଆମେ ଲୋକଙ୍କୁ ଉପଦେଶ ଦେଉ ଯେ ଏଇ ଚାଷ କଲେ ଆପଣଙ୍କର ଉପକୃତ ହେବେ।
0: ମାନେ ପୂର୍ବରୁ ସେମାନେ ଯାଇକି ଯୋଗାଯୋଗ କରିବାକୁ ପଡିବ, ସେମାନଙ୍କର ବିଷୟଟାକୁ ଆପଣଙ୍କ ମାନ ପାଖରେ
2: ନିଶ୍ଚୟ, ଆମର ପ୍ରତି ବ୍ଲକରେ ବ୍ଲକ ଭେଟେନାରୀ ଅଫିସର ଜଣେ ରହୁଛନ୍ତି, ଆଉ ଆମର ଏବେ ଏମ୍ଭିୟୁ ଗାଡ଼ି ଚାଲିଛି ବା ମୋବାଇଲ ଭେଟେନାରୀ ୟୁନିଟ୍ ପ୍ରତି ଗାଁକୁ ଯାଉଛି, ସପ୍ତାହ 20 ଦିନ ଗୋଟେ ବ୍ଲକରେ ରହୁଛି ପ୍ରତି ଗାଁକୁ ଯାଉଛି।
0: ମାନେ ଏଇ ଯୋଉ ଏମ୍ଭିୟୁ ଗାଡ଼ି କହିଲେ ମୋବାଇଲ ଭେଟେନାରୀ ଭ୍ୟାନ୍ କଥା, ତା ସମ୍ବନ୍ଧରେ କିଛି କହୁଛି?
2: ଭ୍ରାମ୍ୟମାଣ ଚିକିତ୍ସା ଶିବିର, ତ ଆମର ପ୍ରତି ମାସର 20 ଦିନ ଆମର କୋରାପୁଟ ଜିଲ୍ଲା 14 ବ୍ଲକରେ 14 ଗାଡ଼ି ଅଛି, ତ ସକାଳ 6 ସେମାନେ ବାହାରୁଛନ୍ତି, ଦିନ 2 ଯାଏଁ ସେ ଗାଁ ଆମର ଗୋଟେ ଫିକ୍ସ ଥାଏ, ଏଇ ଦିନ ଏଇ ଗାଁକୁ ଯିବେ, ସେଇଦିନ ସେଇ ଗାଁକୁ ଯିବେ। ତ ସେଇଦିନ ଯଦି ଗାଁ ଲୋକ ବି ଆସିପାରୁନାହାନ୍ତି ବ୍ଲକ ଆସିପାରୁନାହାନ୍ତି, ଯେଉଁଦିନ ଆମ ଗାଁକୁ ଯାଉଛନ୍ତି ଆମ ଜଣେ ଡାକ୍ତର, ସେଇ ଯେଉଁ ଗାଡ଼ିରେ ଆମର ଜଣେ ଡାକ୍ତର ରହୁଛନ୍ତି, ଜଣେ LI ରହୁଛନ୍ତି, ଜଣେ ଆଟେଣ୍ଡ ରହୁଛନ୍ତି, ସେମାନେ ସେଠାରେ ଟୀକାକରଣ କରୁଛନ୍ତି, ଲୋକଙ୍କୁ ଆୱାରନେସ୍ କରୁଛନ୍ତି, ମେନ୍ ହେଉଛି ଆୱାରନେସ୍,
0: ଆମ ଲୋକ
2: ସଚେତନ କରୁଛନ୍ତି, ଲୋକ ଜାଣିଲେ ଯେ ମୁଁ କ'ଣ କରିବି ନ କରିବି ଯାହା କରିପାରିବ। ଧର ଜଣଙ୍କ ପାଖରେ 100,000 ଅଛି, ସେ ଗୋଟେ ଗାଈ କିଣିପାରିବ, ଜଣେ 2,00,000 ଅଛି 2 ଗାଈ କରିପାରିବ, କିମ୍ବା ଯାହା ପାଖରେ ଅତି ଗରିବ ଅଛି 5,000 କି 4,000 ଅଛି, ତାହେଲେ ସେ କୁକୁଡ଼ା ଚାଷ ବି କରିପାରିବ।
0: ଆଜ୍ଞା, ମାନେ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବିଭାଗ ତରଫରୁ, ଯେମିତି ଚାଷୀ ପାଖରେ ମାନେ ପାଖକୁ ଯାଇକି ଆମର ସୁବିଧା ସୁଯୋଗଟା ପହଞ୍ଚି
2: ପାରୁଛି।
0: ଆଜ୍ଞା, ଆଉ ଗାଈ ଗୋରୁ ଛେଳି ମେଣ୍ଢା କୁକୁଡ଼ା ବତକ ଏଇସବୁ ତ ପାଳନ କରିପାରିବେ ଆନୁଷଙ୍ଗିକ ଧନ୍ଦା ହିସାବରେ, ପ୍ରଥମେ ଜାଣିବା ସେମାନଙ୍କର ଯତ୍ନ କିପରି ନେବେ ଆଜ୍ଞା?
2: ପ୍ରଥମେ ଆମର କ'ଣ ଦେଖାଯାଉଛି ଯତ୍ନ ମାନେ, ଆମେ ଗୁହାଳଟାକୁ ପ୍ରାୟ ମୁଁ ଦେଖୁଛି, ମୁଁ ଯାହା 30 ରହିଣୀ କୋରାପୁଟିଲେ, ଗୁହାଳର କେହି ଯତ୍ନ ନେଉନାହାନ୍ତି, କିମ୍ବା ଗାଈ କ୍ଷୀର ଦେଲା ସମୟରେ ତାକୁ ଯତ୍ନ ନେଉଛନ୍ତି, କି ଯଦି ଗୋଟେ ଗାଈ ଅଣ୍ଡିରା ବାଛୁରୀ ଦେଇଦେଲା ତାକୁ ଯତ୍ନ ନେଉନାହାନ୍ତି, ଯଦି ମାଈ ବାଛୁରୀଟି ହେଲା ତାକୁ ଯତ୍ନ ନେଉଛନ୍ତି ବା ତାକୁ ବାହାରକୁ ଛାଡ଼ି ଦେଉଛନ୍ତି। ସେସବୁ ବ୍ୟବସ୍ଥା ବି ବର୍ତ୍ତମାନ ଆମ ସରକାର ସ୍ତରରେ, ଯଦି ବୁଲା ଗୋରୁ ଗାଈଙ୍କ ପାଇଁ ଆମର ଗୋଟେ ଷ୍ଟ୍ରେ ସେଲ୍ଟର ବା ଅଛି, ତ ଗୋଶାଳା ପାଇଁ ବି ଆମେ ସରକାର ଉତ୍ସାହିତ କରୁଛନ୍ତି।

0: ଆଜ୍ଞା
1: ଧର ଆମର ଆମର ସହର ମାନ ଦେଖନ୍ତୁ, ଜୟପୁର ଟାଉନ ହଉ କି କୋରାପୁଟ ସୁନାମ ଟାଉନରେ, ଗାଈଗୋରୁ ଯଦି ବୁଢା ବୁଢ଼ୀ ହେଇଗଲା ତାକୁ ଛାଡ଼ି ଦଉଛୁ ଆମେ, ଯେମିତି ବୃଦ୍ଧାଶ୍ରମ ରହେ ସେଇ ଟାଇପ୍ରେ ସରକାର ଚିନ୍ତା କଲେ ମାନେ କେହି ବାପା ମାନେ ତାଙ୍କ ପାଇଁ କ'ଣ କରିବା, ତେଣୁ ଏ ଗୋଶାଳା ନିର୍ମାଣ ପାଇଁ ଚାଲିଛି ବର୍ତ୍ତମାନ। ତ ଯଦି ଗୋଟେ ଏକର ଜାଗା ଅଛି ସେମାନେ 16-50 ଗାଈ ରଖିପାରିବେ ବା ଷଣ୍ଢ ରଖିବେ ସବୁ ରଖିପାରିବେ, ଅକର୍ମଣ୍ୟ ରଖିପାରିବେ, ତାଙ୍କୁ 16 ଲକ୍ଷ ଟଙ୍କା ଦିଆଯାଉଛି। ଆଉ ଯଦି 100 ଗାଈ ରଖିବେ ତାଙ୍କୁ 36 ଲକ୍ଷ ଦିଆଯାଉଛି। 150 ଗାଈ ଗୋରୁ ଯଦି ଯତ୍ନ ନେବେ 52 ଲକ୍ଷ ଟଙ୍କାର ଆମେ ଇଏ ଦଉଛୁ। ତା ପାଇଁ କ'ଣ କରାହଉଛି, ଗୋଟେ ଏନ୍ଜିଓଟେ ଦରକାର, ଆଉ ନିଜର ଜାଗା ଥିବା ଦରକାର। ସିଏ ଆସି ଆମର ସରକାରୀ ଅଫିସରେ କଣ୍ଟାକ୍ଟ କଲେ ଆମେ ତାଙ୍କ ଏବେ ଜୟପୁର ଆମେ ଗୋଶାଳା ଗୋଟେ କରିଛୁ, ସେଇ ଟାଇପ୍ର ଆମେ ଅନ୍ୟ ବ୍ଲକରେ ବି କରିବାକୁ ଚାହୁଁଛୁ। ଏଇଟା ଆମ ରେଡ଼ିଓଟା ଗୋଟେ ଭଲ ମାଧ୍ୟମ। ଆଜି ପଚାରିଲେ ସମସ୍ତ ଲୋକ କାନ୍ଦୁଛନ୍ତି କିନ୍ତୁ କେମିତି ଦୂର କରିପାରିବେନି। ଦେଖନ୍ତୁ ଆପଣ ମଣିଷ ଗୋଟେ ଇମୋସନ୍ ଥାଏ, ଗାଈଗୋରୁ କଥା କହିପାରନ୍ତିନି, ସମସ୍ତେ ଦୁଃଖ କରୁଛନ୍ତି କ'ଣ କରିବି, କିନ୍ତୁ ଲୋକଙ୍କର ଆଣିକି ସାମର୍ଥ୍ୟ ନଥାଏ, ସେମାନେ ଖାଇବାକୁ ଦେଇପାରିବେନି। ତ ଏଇ ସରକାର ଚିନ୍ତା କଲେ ଯେ ବୁଲା ଗୋରୁ ଗାଈ କୁକୁର ଏମାନେ କ'ଣ କରିବେ, ସେଥିପାଇଁ ଗୋଟେ ଗୋଶାଳା ସେମାନେ ନିର୍ମାଣ ଚାଲିଛି। ଏଇଟା ଏଇଟା ମୁଖ୍ୟମନ୍ତ୍ରୀଙ୍କର ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କର ଏଇଟା ପ୍ରଚେଷ୍ଟା ଚାଲିଛି। ତେଣୁ ଯେଉଁମାନେ ଆପଣମାନେ ବି ହୁଅନ୍ତୁ କି ରେଡ଼ିଓ ମାଧ୍ୟମରେ ଯାଉଛୁ, ଯେଉଁ ଚାଷୀମାନେ ହୁଅନ୍ତି ଯେ ବୁଲା ଗୋରୁ ଚାହାନ୍ତି, ତାହେଲେ ସେମାନେ ଗୋଶାଳା ପାଇଁ ଗୋଟେ ଆସି ଆମ ଅଫିସ ସହିତ କଣ୍ଟାକ୍ଟ କରନ୍ତୁ। ଏହା ଆପଣଙ୍କ ଗାଈଗୋରୁଙ୍କୁ ଆମେ ସ୍ୱପ୍ନ ସେବା ଯୋଗାଇ ପାରିବା ଏବଂ ସେମାନେ ବି ଉପକୃତ ହୋଇପାରିବେ।
0: ଆଜ୍ଞା, ନିଶ୍ଚିତ ଭାବରେ ସରକାରଙ୍କର ବହୁତ ସୁନ୍ଦର ପଦକ୍ଷେପଟି ଏସବୁ ହେଲା ଆଜ୍ଞା। ଆଉ ଯୋଉ ଯତ୍ନ କଥା ରହିଲା, ଯଦି ଜଣେ ନୂଆ କରି ଆରମ୍ଭ କରୁଛି ପଶୁପାଳନ ଆରମ୍ଭ କରିବ, କୋଉ କୋଉ ପଶୁକୁ ନେଇକି ଆରମ୍ଭ କରିବ, ତାକୁ ପ୍ରଥମେ ଯତ୍ନ କିପରି ନେବ, ବୈଷୟିକ ଜ୍ଞାନ ମଧ୍ୟ କୋଉଠୁ ପାଇବା?
1: ବାସ୍ ବାସ୍, ତ ଏଇ ବୈଷୟିକ ଜ୍ଞାନ ପାଇଁ ଆମର ପ୍ରଥମେ ହେଉଛି ଭ୍ୟାକ୍ସିନ୍। ଯେମିତି ଗୋଟେ ଛୋଟ ଛୁଆକୁ ଆମର ଦିଆହେଉଛି ଭ୍ୟାକ୍ସିନ୍ ଆରମ୍ଭ କରାହେଉଛି, ଜନ୍ମଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଗୋଟେ ଭ୍ୟାକ୍ସିନ୍ ହେଉଛି ମାନେ ରହୁଛି
0: ଟିକାକରଣଟା,
1: ସେଇଟା ଗାଈଗୋରୁଙ୍କର ଆମର ଅଛି କେଉଁ ସିଜିନ୍ ଅନୁସାରେ ଆମେ ଦେଉଛୁ। ବର୍ଷକୁ ଧର ଗୋଟେ ସାହାଣା ରୋଗ ହେଲା ଏଇ ମେ ଜୁନ୍ ମାସରେ ଆମେ ଦେଉଛୁ, ବା ଆମ କୋରାପୁଟ ଜିଲ୍ଲାରେ ଗୋଟେ ଆନ୍ଥ୍ରାସ ରୋଗ ହେଉଛି ଗାଈମାନଙ୍କୁ ଗାଈଗୋରୁମାନଙ୍କୁ, ତାଙ୍କୁ ଆମେ ସେ ଆନ୍ଥ୍ରାସ ରୋଗ ଦେଉଛୁ। ତାପରେ ଗୋଟେ ଖୁରା ଲୋକ ଜାଣିଥିବ, ଗୋଟେ ଫାଟୁଆ ଟୀକା ଚାରିଆଡ଼େ ଖଣ୍ଡିଆ ହେଇଥିବ, ସେଥିରେ ଚାଷୀ ବହୁତ ମାନେ କଷ୍ଟ ପାଏ, କାରଣ ଗାଈକି ଗୋଟେ ପକେଇକି 4 ଲୋକ ଦରକାର ତା ଗୋଡ଼ ସଫା କରିବା ଇଏ କରିବା ପାଇଁ, କିନ୍ତୁ ତାକୁ ରକ୍ଷା କରିବା ପାଇଁ ଆମେ FMD ବା ଫାଟୁଆ ଟୀକା ବି ଆମେ ଦେଉଛୁ। ତେଣୁ ଟୀକା ଆମର ଗୋଟେ କ୍ୟାଲେଣ୍ଡର ଅଛି, ବର୍ଷକୁ କୋଉ ଟୀକା କୋଉ ସିଜନ କେତେ କାହା ବେଳେ ଦିଆଯିବ, ଫେବୃଆରୀ ମାସରେ କୋଉଟା ଦିଆହବ, ମାର୍ଚ୍ଚ ମାସରେ କୁଆଡ଼େ ଦିଆହବ, ଏଇ ଟାଇପ୍ର ଆମ 6-7 ଟୀକା ଗାଈଗୋରୁଙ୍କ ପାଇଁ ରହିଛି।
0: ମାନେ ଯେମିତି ଛୋଟ ଛୁଆମାନଙ୍କର ପର୍ଯ୍ୟାୟ ଅନୁସାରେ ଟୀକାକରଣ ଥାଏ, ସେମିତି ଆମର ଗୋ ସମ୍ପଦର ମଧ୍ୟ ରହିଛି।
1: ସେହିପରି କୁକୁଡ଼ାମାନଙ୍କର ବି ଅଛି, କୁକୁଡ଼ାମାନଙ୍କର ବି ଆମେ କୁକୁଡ଼ା ଜାଣିଥାଉ 3 ପ୍ରକାର କୁକୁଡ଼ା କରାଯାଏ। ଗୋଟେ ହେଉଛି ଆମର ବ୍ରଏଲର ଯୋଉ ଆମେ ଖାଉଛୁ କୁକୁଡ଼ା ଇଏ, ଆଉ ଗୋଟେ ଲେୟାର ବା ଅଣ୍ଡା ଦିଆ କୁକୁଡ଼ା, ଆଉ ଗୋଟେ ଡୁଆଲ ବା ଦୈତ୍ୟ, ମାନେ ବହୁତ ଅଣ୍ଡା ଦେଉଥିବେ ଆଉ କୁକୁଡ଼ା ମାନେ ଇଏ ମାଂସ ହେଉଥିବ। ତ ବ୍ରଏଲର କୁକୁଡ଼ା ପାଇଁ ଆମର 3-4 ଭ୍ୟାକ୍ସିନ୍ ଦିଆଯାଏ, କାହିଁକି ନା ବେଶୀ ସେ 45 କି 50 ଆମେ ତାକୁ ବିକିଦେଉ। 1.5 KG ଆମର କ'ଣ ଚାଷୀମାନଙ୍କର କ'ଣ 1.5 KG ବା ହେଇଗଲେ ତାକୁ 45 ଆମେ ବିକିଦେଉ, ତେଣୁ ଅଳ୍ପ ଭ୍ୟାକ୍ସିନ୍ ଦିଏ। କିନ୍ତୁ ଯେଉଁ ଲେୟାର କୁକୁଡ଼ା ଯେଉଁ ଅଣ୍ଡା ଦିଆ କୁକୁଡ଼ା, ଗୋଟେ କୁକୁଡ଼ାଟା 72 ସପ୍ତାହ ପର୍ଯ୍ୟନ୍ତ ରହିଥାଏ, ମାନେ 18 ସପ୍ତାହରୁ ଅଣ୍ଡା ଦେବାକୁ ଆରମ୍ଭ କରିବ ତ ସେ ବର୍ଷେ ପର୍ଯ୍ୟନ୍ତ ଅଣ୍ଡା ଦେବ, ତେଣୁ ତାକୁ ଟୀକାକରଣଟା ନିହାତି ଜରୁରୀ।
0: ଆଜ୍ଞା, ମାନେ ପ୍ରତିଷେଧକ ହେଉଛି ତାର ବ୍ୟବସ୍ଥା ବହୁତ ସୁନ୍ଦର ଭାବରେ ଯୋଉଟା ବିଭାଗ ତରଫରୁ ରହିଛି। ଧରି ନିଅନ୍ତୁ ପଶୁ କି ପକ୍ଷୀଟେ ଅସୁସ୍ଥ ହେଲା ଭଳିଆ ଦେଖାଯାଉଛି, କୋଉ ପ୍ରକାର ଲକ୍ଷଣ ଦେଖିଲେ ଜାଣିବେ ଯେ ପଶୁକୁ ଟୀକାକରଣ କରିବା ନିହାତି ଜରୁରୀ?
1: ନିଶ୍ଚୟ ଭଲ କଥା, ଗୋଟେ ଯଦି ମଣିଷର ଆମେ ଦେଖି ନିଜେ କହିପାରିନି ପଶୁ ପାଖି, ତ ତାର କ'ଣ ହବ, ସେ ଗୋଟେ ଜାଗାରେ ଘୁମେଇକିରି ବସିବ, କୁକୁଡ଼ାଟେ ହେଇଥିଲେ ଘୁମେଇକିରି ବସିବ, ଗୋରୁଟେ ହେଇଥିଲେ ବି ସେ ଗୋଟେ ଜାଗାରେ ବସିବ, ଆଖିରୁ ଲୁହ ଝରିବ, ଖାଇବା ପିଇବା ଛାଡ଼ିଦେବେ, ଆଉ ଗୋରୁ ଗାଈ ମାନେ ବୋବେଇବେ, କିନ୍ତୁ କୁକୁଡ଼ାମାନେ ଗୋଟେ ଜାଗାରେ ବସିବେ ବୋବା ବି କରିପାରିବେନି। ଏସବୁ ଲକ୍ଷଣ ଦେଖିଲେ ଆପଣ ଜାଣିବେ ଏହା ଖରାପ। ଆମେ ଜେନେରାଲ କୋରାପୁଟ ଜିଲ୍ଲାରେ ଦେଖିଛୁ ପୁରୁଷମାନେ ଯାହାତ ବାହାରକୁ ପଳାନ୍ତି, କିନ୍ତୁ ସ୍ତ୍ରୀ ଲୋକମାନେ 100ରୁ 70 ଭାଗ ଆମର ସ୍ତ୍ରୀ ଲୋକମାନେ ହିଁ ଯତ୍ନ ନିଅନ୍ତି, କାହିଁକି ନା ସେ ସକାଳେ ଗାଈ ଛାଡ଼ିବାଠୁ କି କୁକୁଡ଼ା ଜାଡ଼ିବାଠୁ ଆଣିବା ପର୍ଯ୍ୟନ୍ତ ଝିଅ ମା ଲେଡିଜ୍ ମାନେ ହିଁ ଆମର ଯତ୍ନ ନିଅନ୍ତି,
0: କାହିଁକି
1: ନା ପୁରୁଷ ଲୋକ ଆଜି ଗଲା କୁଆଡ଼େ ପଳେଇଲା, ସେ ଆସିଲା ବି କି ପକେଇ ଦେଲା କି କ'ଣ କୁହନ୍ତି, ତେଣୁ ସେ ସ୍ତ୍ରୀ ଲୋକ ହାତରେ ଆମେ ଦେଖୁଛୁ 70 ଭାଗ ହେଉଛି ଆମର ପଶୁପକ୍ଷୀଙ୍କର ଚିନ୍ତା ବା ଯତ୍ନ ନେବାର ଇଏ ରହିଥାଏ। ସେଇମାନେ ହିଁ ତାଙ୍କ ସ୍ୱାମୀକି କହିବେ ଯେ ଆଜ୍ଞା ଆଜ୍ଞା ଆଜି ମୁଁ ଖାଇବା ଦେଲେ କାହିଁ ଖାଇଲେନି, କାହିଁକି କ୍ଷୀର ଯଦି କ୍ଷୀର ଦେଉଥିଲା 12 ଲିଟର ଦେଉଥିଲା 8 ଲିଟର କାହିଁ ଦେଉଛି, ସେଇମାନେ ତାଙ୍କୁ କହିଲା ପରେ ସେ ଆମ ନିକଟସ୍ଥ ପଶୁ ଚିକିତ୍ସା କେନ୍ଦ୍ର ବା LI ସେଣ୍ଟରକୁ ଯିବ, ତାପରେ ଆମେ ତାକୁ ଡାକ୍ତରଙ୍କୁ ଡାକିବେ ବା ଔଷଧ ଆଣିବେ, ସେ ଲକ୍ଷଣ କଲେ ଆମେ ଔଷଧ ଦେବୁ, ଯଦି ଅତି ଦରକାର ହେଇଥିଲେ ଏବେ ମୋବାଇଲ ଭେଟନାରୀ ୟୁନିଟ୍ ବି ଆସିକି ତାଙ୍କୁ ଚିକିତ୍ସା କରିବେ।
0: ଆଜ୍ଞା, ଏଇ ତ ଜାଣିଲେ ଆମେ ବିଭାଗ ସହିତ ଯୋଗାଯୋଗ କଲା ପରେ ସାର୍, ପ୍ରାଥମିକ ଚିକିତ୍ସା ହିସାବରେ କ'ଣ କରିବେ? ଆଜ୍ଞା,
1: ପ୍ରାଥମିକ ଚିକିତ୍ସା ଆପଣ ଯେତେବେଳେ ଧର ଗୋଟେ ଇଏ ଗୋରୁଟେ ଖାଉନି ପିଉନି ତାକୁ କ'ଣ କରିବେ, ଧର ବେଶୀ ପେଟ ଫୁଲି ଯାଉଛି ଗୋଟେ ଲୋକର, ତାକୁ ଯେମିତି ଘରେ ଆମର ଖାଇବା ସରିବ, ଧର ରାତି 12 ଗୋଟେ ହେଇଛି, ଲୋକ ଗାଈ ଖାଇପାରୁନି କରିପାରୁନି, ପେଟ ଫୁଲି ଯାଇଛି, ବୋବୋଉ ଇଏ କରୁଛି, ତାକୁ ଖାଇବା ସରିବରେ ପାଣିରେ ଦେଇକି ଦେବାକୁ ପଡ଼ିବ।

0: ଆଜ୍ଞା
1: ଯଦି ଅତି ନିଶ୍ୱାସ ପ୍ରଶ୍ୱାସ ଦେବାର ଅସୁବିଧା ହେଉଛି ତାକୁ ମଧ୍ୟ ମାନେ ଆର୍ଟିଫିସିଆଲ ବି ଆମକୁ ନିଶ୍ୱାସ ପ୍ରଶ୍ୱାସ ଦେବାକୁ ପଡ଼ିବ। କିନ୍ତୁ ଯାହାହେଲେ ଯେହେତୁ ଯଦି ସେ ଚାଷୀଟା ଜ୍ଞାନୀ ଥିବ ସେ କିଛି ବ୍ୟବସ୍ଥା କରିବେ ତାହେଲେ ଘରେ ଆପଣ ହିମାଳୟ ପ୍ରତିଷ୍ଠା ପାଉଡର ଡାଇଜେଷ୍ଟିଭ ପାଉଡର ରଖିବା କଥା। କଫ ପାଇଁ ଆମେ ଯେମିତି ଘରେ ରଖୁଛୁ ଅମୃତାଞ୍ଜନ ବା ଆମେ ସବୁ ମଣିଷ ପାଇଁ ରଖୁଛୁ ତିନି ଚାରିଟା ଦବାଇ ରଖିବା କଥା। ହଜମି ପାଇଁ ଭୋକ ପାଇଁ ଝାଡ଼ା ପାଇଁ ଗୋଟେ ନେବ୍ଲନ୍ ପାଉଡର ହଉ କଫ ପାଉଡର ତିନି ଚାରିଟା ପାଉଡର ଗୋଟେ ଚାଷୀ ଯଦି ଦୁଇ ଚାରିଟା ଗାଈ ରଖିଛି ତା ପାଖରେ ନିହାତି ରଖିବା ଦରକାର।
0: ଖାଇବା ପିଇବାର ବ୍ୟବସ୍ଥା କେମିତି କରିବ ଆଜ୍ଞା, ଯେମିତି ସେ ଠିକରେ କ୍ଷୀର ଦେଇପାରିବ
1: ଯେକୌଣସି ଗାଈ କରୁ ହଉ ମଣିଷ ହଉ ଆମର ନ୍ୟୁଟ୍ରିସନଟା ଗୋଟେ ଦରକାର। ନ୍ୟୁଟ୍ରିସନ ବା ନ ରହିଲେ ଠିକ ହବନି। ଆମର ମଣିଷର କ'ଣ ଆମ ଦେଶରେ ଆମର ଦେଖାଯାଇଛି ଆମେରିକାନ ଲୋକ ଆପଣ ଦେଖନ୍ତୁ ସେମାନେ କ'ଣ କିଲୋ କ୍ୟାଲୋରି ହିସାବରେ ଖାଉଛନ୍ତି, ତାଙ୍କର ବଡି ଏତିକି ଏତିକି ହାଇଟ୍ ଏତିକି ସେଇ ଅନୁସାରେ ଖାଉଛନ୍ତି। କିନ୍ତୁ ଇଣ୍ଡିଆନ କଲଚର ସେଇଟା ନାହିଁ, ଆମେ ଗୋଟେ ଭୋଜି ଭାତ ଯାଉଛୁ ତ ଏକାଥରେ ଚିକେନ ଖାଇଦେଉଛୁ ତା ପରଦିନ ପଖାଳ ବି ଖାଉଛୁ ସେଠି ସେଇ ଟାଇପ୍ର ଆମର କ'ଣ ହେଉଛି ମୁଁ କାହିଁକି ଏକ୍ଜାମ୍ପଲ ଦେବାର କଥା ଯେହେତୁ ଆମର କୋରାପୁଟ ଜିଲ୍ଲାରେ ଯଦି ଆଗ ଯାହା ବୁଲି ବୁଲି ଆସି ଚରିକିରି ଆସିଲା ସେତିକି ତାକୁ ଆମେ କ'ଣ କୁଣ୍ଡା ପାଣି ଟିକେ ଦେଇଦେଉଛୁ ସନ୍ଧ୍ୟାବେଳେ ଦେଇଦେଉଛୁ, ନହେଲେ ଗୋଟେ ମାନେ ଷ୍ଟଲ୍ ଫିଡିଂ ନାହିଁ। ଯେଉଁମାନେ ବ୍ୟବସାୟ ଭିତରେ କରୁଛନ୍ତି ସେମାନେ ଷ୍ଟଲ୍ ଫିଡିଂ କରୁଛନ୍ତି। ସପୋଜ୍ ଗୋଟେ ପାଞ୍ଚଟା ଗାଈକି ରଖିଛି କ୍ଷୀର ଦଶ ଲିଟର ଦେଇକି ଚାଳିଶ ଲିଟର ବାହାରେ ବିକୁଛି ସିଏ ତାକୁ ଦାନା ଦେଉଛି ଇଏ ଦେଉଛି, କିନ୍ତୁ ଯେହେତୁ ଆମ କୋରାପୁଟ ଜିଲ୍ଲାରେ ଅଧେ ଲୋକ ଛାଡ଼ି ଦେଉଛନ୍ତି ସେମାନେ ଆଉ ଦାନା ଫାନା ଦେବା ନାହିଁ, ଯାହା ଚରିଲା ଚାଲିଲା ତାକୁ କୁଣ୍ଡା ତୋରାଣି ଦେଉଛନ୍ତି। କିନ୍ତୁ ଏ ଯେଉଁ ଆପଣ କହିଲା ପରେ ଯେଉଁମାନେ ଜର୍ସି ଗାଈ ରଖୁଛନ୍ତି ଏତିକି ଆମର କ୍ୟାଲସିୟମ ଗୋଟେ ବଡିରେ ଏତିକି ଦରକାର, କ୍ୟାଲସିୟମଟା ଗୋଟେ ଦରକାର ହାଡ଼ ପାଇଁ, ଗୋଟେ ଆମର ପ୍ରପର ବାଲାନ୍ସ ରହୁଛି, ମକା 55 ଗ୍ରାମ ରହିବା ଦରକାର, ଚାଉଳ ଖୁଦଡ 10 ଗ୍ରାମ ରହିବା କଥା, ଭିଟାମିନ୍ ପାଉଡର ଏତିକି ରହିବା କଥା, ଲୁଣ ବି ଗୋଟେ 0.5% ରହିବା କଥା, ଏଇ ଟାଇପ୍ର ଆପଣଙ୍କର ରହିବା ଦରକାର ମାନେ ଖାଦ୍ୟ ପାଇଁ ବାଲାନ୍ସ ନ୍ୟୁଟ୍ରିସନ ଗୋଟେ ଦରକାର।
0: ସେଥିପ୍ରତି ବି ଚାଷୀ ଭାଇ ଭଉଣୀମାନେ ଯତ୍ନ ହେବା ନିହାତି ଜରୁରୀ। ଏ ଯେଉଁ ଟୀକାକରଣ କଥା ପୂର୍ବରୁ ଆପଣ କହିଲେ ସାର୍, ସେଇଟା ଆମର ବିଭାଗ ତରଫରୁ ମାଗଣାରେ ଦିଆଯାଉଛି ନା ତାର ପାଇଁ ଦେୟ ଦେବାକୁ ପଡୁଛି?
1: ମାନେ ଭଲ କଥା କହିଲେ, ଏଇଟା ବର୍ତ୍ତମାନ ଟୀକାକରଣଟା କ'ଣ କରାଯାଉଛି, ମାଗଣା ପ୍ରାୟ ଟୀକା ହେଇଯାଇଛି। ଆମର କେତେଟା ଟୀକା ଥିଲା ମାନେ ସେଇଟା ପଇସା ପଡୁଥିଲା, କିନ୍ତୁ ସରକାରଙ୍କ ଗତ ମାର୍ଚ୍ଚ ମାସରୁ ସବୁ ଟୀକା ବର୍ତ୍ତମାନ ମାଗଣା କରାଯାଇଛି, ୟୁଜର୍ସ ଫ୍ରି କରାଯାଇଛି। ଆପଣ ଏଇଟା ଗୋଟେ ରେଡ଼ିଓ ଷ୍ଟେସନକୁ ଅନୁରୋଧ କରୁଛି ସବୁ ଚାଷୀ ଭାଇମାନଙ୍କୁ, ଏଇଟା ଭଲ କୋଶ୍ଚିନ୍ ଆପଣ ପଚାରିଲେ। ଆଉ ଯଦି କୌଣସି ବି ପଇସା ପତ୍ର କିଏ ମାଗୁଛନ୍ତି ତାକୁ ଦିଅନ୍ତୁ ନାହିଁ। ଆପଣ ଆଜି ସରକାରୀ ଅଫିସର ଗୋଟେ ଆଡ଼ିସିନାଲ ଡିଷ୍ଟ୍ରିକ୍ଟ ଭେଟେନାରୀ ଅଫିସର ମୁଁ ଅଫିସର ସିଡିପି ଅଫିସର ମୁଁ ଏଠାରେ ଆପଣଙ୍କୁ ଘୋଷଣା କରୁଛି ଯେ ବର୍ତ୍ତମାନ ୟୁଜର୍ସ ଚାର୍ଜ ନାହିଁ, ଖାଲି ଯାହା କୁକୁରମାନଙ୍କ ପାଇଁ ଡାକ୍ତରଖାନାକୁ ଆଣିବେ ବା ଟେଷ୍ଟ ପାଇଁ କିଛି କିଛି ପଇସା ରହୁଛି, କିନ୍ତୁ ଆମ ଯେଉଁ ଗାଁ ଗହଳିରେ ଯାଇକରି ଆମର LI ବା VS ମାନେ ବା ମୋବାଇଲ ବ୍ୟାଣ୍ଡ ଯାଉଛି ସେଥିରେ ଆଉ ପଇସା ଦେୟମୁକ୍ତ
0: ମାନେ ସମ୍ପୂର୍ଣ୍ଣ ଭାବରେ ଦେୟମୁକ୍ତ କରାଯାଇଛି, ଯେମିତି ପଶୁ ସମ୍ପଦ ଆମର ସୁରକ୍ଷିତ ହୋଇ ରହିପାରିବେ ବୋଲି। ବୟସ ଅନୁସାରେ ତାର ଟୀକାକରଣ ଅଛି କି ସାର୍?
1: ବୟସ ଅନୁସାରେ ବୟସ 2 ବର୍ଷରୁ ଗୋଟେ ଗୋଟେ ରୋଗ ଅଛି, ଧର ବୃଷେଲା ରୋଗ ଆପଣଙ୍କର ଅଛି ଗୋଟେ, ସେଇଟା ଛୋଟ ବାଛୁରୀକି ଦିଆଯାଏ, କିନ୍ତୁ ଜେନେରାଲ ଗୋଟେ ବର୍ଷେ 2 ବର୍ଷ ପରେ ଇମ୍ୟୁନିଟି ବଡିରେ ଆସିଲା ପରେ ଟୀକାକରଣ ଆରମ୍ଭ ହୁଏ। ତେଣୁ 2 ବର୍ଷ 1.5 ବର୍ଷରୁ ଟୀକାକରଣ ଆରମ୍ଭ ହୋଇଯାଏ, ପ୍ରାୟ ମଲା ପର୍ଯ୍ୟନ୍ତ ଅଛି ଟୀକାକରଣ। ଆପଣଙ୍କ ସବୁ ବର୍ଷ ସାଇକେଲ ଅନୁସାରେ କ୍ୟାଲେଣ୍ଡର ହିସାବରେ ଦିଆଯାଏ, ବୟସ ସ୍କୋର କିଛି ଦରକାର ନାହିଁ।
0: ବୀମାଭୁକ୍ତ ବି କରାଯାଉଛି କି ସାର୍?
1: ବଢ଼ିଆ କଥା କହିଲେ, ବୀମାଭୁକ୍ତ କରାଯାଉଛି। ଆପଣଙ୍କ ବର୍ତ୍ତମାନ ଆମର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଗୋଟେ ଚାଲିଛି, ତା ଦେହରେ ଆପଣ 2 ଗାଈ ରଖିଲେ 2,30,000 ଟଙ୍କା ଯାହାକି ଆଲୋଚନା କରିବେ 2,30,000, ସେଥିରେ ବୀମାମୁକ୍ତ ହେଉଛି ଆପଣଙ୍କର 85% ସବସିଡ଼ି ଦିଆଯାଉଛି, 2.6% ଆପଣ ଇଣ୍ଟରେଷ୍ଟ କରିବା କଥା ପାଇଁ, ତା ଦେହରେ ଆପଣଙ୍କର ସବସିଡ଼ି ହେଉଛି 15% ଚାଷୀ ଗୋଟେ ଦେବ, 85% ସରକାର ଛାଡ଼ କରୁଛନ୍ତି।
0: ମହିଳାମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି?
1: ନିଶ୍ଚୟ, ଆପଣ ଜାଣିଥାନ୍ତୁ ଆମ ସରକାର ଯେଉଁ ସ୍କିମ୍ ଆସୁଛି ତାର 70% ରିହାତି ଯାଉଛି ମହିଳା ଟ୍ରାନ୍ସଜେଣ୍ଡର ଆଉ SC/ST ମାନଙ୍କ ପାଇଁ, ଜେନେରାଲ ପାଇଁ 60% ଆଉ SC/ST ଓମେନ ମାନଙ୍କ ପାଇଁ ବା ମହିଳା ଏବଂ ଅନୁସୂଚିତ ଜାତି ପାଇଁ 70% ରିହାତି ଦିଆଯାଉଛି।
0: ଶେଷରେ କହିଦିଅନ୍ତୁ ସାର୍, ବର୍ତ୍ତମାନର ଯୁବପିଢ଼ି ଯେଉଁ ବେକାର ଯୁବକ ଯୁବତୀ ଭାଇ ଭଉଣୀମାନେ ଅଛନ୍ତି, ଏହି ପଶୁପାଳନକୁ ନେଇକି ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ କି ସାର୍?
1: ଏଇଟା ଭଲ କୋଶ୍ଚିନ୍ କହିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଗୋଟେ ଅଛି, ସେଠାରେ କ'ଣ MQI କୁହାଯାଉଛି, ତାକୁ 8ଟି ଗାଈ ଆପଣ ରଖିପାରିବେ, 8ଟି ଗାଈରୁ ଉର୍ଦ୍ଧ୍ୱ ରଖିବେ ଏବଂ ସେମାନଙ୍କୁ 50% ସବସିଡ଼ି ଦିଆଯାଉଛି, ଜାଗା ଛଡ଼ା ଜାଗାଟା ନିଜର ଥିବ ବାକି 50% ସବସିଡ଼ି ତାଙ୍କୁ ଦିଆଯାଉଛି।
0: 20 ଟଙ୍କା
1: ପର୍ଯ୍ୟନ୍ତ ସେମାନେ ସୁଧର 2 କୋଟି ଟଙ୍କାର କାମ କଲେ, ପ୍ରୋଜେକ୍ଟ କଲେ 1 କୋଟି ଟଙ୍କାର ସେମାନଙ୍କୁ ରିହାତି ଦିଆଯାଉଛି।
0: ଧନ୍ୟବାଦ ସାର୍, ଆପଣ ଆମ ଅନୁଷ୍ଠାନ ପାଇଁ ସମୟ ଦେଲେ। ପଶୁପାଳନ ମାଧ୍ୟମରେ ଆତ୍ମନିଯୁକ୍ତି ଆମେ କିପରି ହୋଇପାରିବା ସେ ସମ୍ପର୍କରେ ବହୁତ ସୁନ୍ଦର ସୂଚନା ସବୁ ଦେଲେ, ତେଣୁ ଆମ ଅନୁଷ୍ଠାନ ତରଫରୁ ତଥା ଆମର ସବୁ ଚାଷୀକୂଳ ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା। ରହିଲୁ ସାର୍, ନମସ୍କାର। ପୁରା ଶୁଣୁଛ କାମ ଧ୍ୟାନ ଦେଇକିନା ଯେ କିଛି ବି ପଚାରିଲ ନାହିଁ ମଝିରେ?
2: ନାଇଁ ଶୁଣ, ଏବେ ତ ଆମେ ସେ ଜିନିଷ ଯାକ ସରକାର ଯୋଉ ପ୍ରକାର ସୁବିଧା ଅଛି ଆମେ ନେଇପାରିବା ନାହିଁ ପଶୁ ସମ୍ପଦକୁ ନେଇକରି, ମାତ୍ର ଯୋଉ ଜ୍ଞାନଟା ଆଜି ପାଇବାର ହେଲା ଶିଖିବାର ହେଲା ସେଟା ଆମେ 4 ଜଣ କହିପାରିବା ଗାଁ ଗହଳିରେ ଥିବା ଯେତିକି ଆମର

0: ରୋଜଗାର ଚାଷୀ ଭାଇ ଭଉଣୀମାନେ ଅଛନ୍ତି କିମ୍ବା କିଛି ନୂଆ ଚିନ୍ତା କରୁଛନ୍ତି ପଶୁପାଳନ ମାଧ୍ୟମରେ କେମିତି ଆତ୍ମନିଯୁକ୍ତି କରିବା ଏସବୁ ତାଙ୍କ ଉପାୟ ଯଦି ତାଙ୍କମାନେ କରିବେ ବୋଲେ ନିଶ୍ଚୟ ଭାବରେ ତାଙ୍କେ ରୋଜଗାରକ୍ଷମ ହେଇପାରିବେ ଆଉ
1: ବୋଲେ ଶୁଣିକି କାମରେ ଲଗେଇଲେ ତାର ଗୋଟେ ମର୍ଯ୍ୟାଦା ରହିବ
0: କାମରେ ଲଗେଇବାର ଅଛି ବୋଲେ ସେ ସମ୍ପର୍କରେ ଥିବା ବିଭାଗକୁ ଯିବାର ଅଛି ଯୋଗାଯୋଗ କରିବାର ଅଛି ଟିକେ ଚେଷ୍ଟା କଲେ ନିଶ୍ଚୟ ଭାବରେ ତାଙ୍କମାନେ କାମରେ ସଫଳ ହେଇପାରିବେ
1: ସତ କଥା କା ଭାଇ
0: ଦେଖ ଏମିତି କଥାବାର୍ତ୍ତା କରୁ କରୁ ଏ ଭିତରେ ବଢିଆ ଆଲୋଚନା ଗୋଟେ ଶୁଣିବାର ହେଲା ତାର ସାଙ୍ଗେ ବଢିଆ ଗୀତ ଗୋଟେ ବ୍ୟବସ୍ଥା କରୁଛି
1: ମୁଁ ଜାଣିଛି ତମେ ତ ବ୍ୟବସ୍ଥା କରୁଥିବ
0: ହେଲେ ସବୁ ବସି ଟିକେ ଶୁଣିବା ମଜା ନବା ଆଉ
1: ଶୁଣିବା ଭାଇ।

0: ଫର୍ଟି କ୍ୱିଣ୍ଟାଲ ମୋର ଆସୁଛି ଧାନ, ହଜାରେ ଏକ ମୁଁ କରିଥିଲି, 40 କ୍ୱିଣ୍ଟାଲ ହେଇଥିଲା ମୋଡ଼ମଣି ଧାନ, ସେ ଯେତେବେଳେ 45 କ୍ୱିଣ୍ଟାଲ ପର ଏକର, ଯାହାକି ରେକର୍ଡ ଅଛି।
1: ଆପଣଙ୍କର ଅଞ୍ଚଳରେ ଅନ୍ୟ ଚାଷୀମାନେ କିନ୍ତୁ
0: ସମସ୍ତେ ପ୍ରଭାବିତ, କିନ୍ତୁ କେହି କରୁନାହାନ୍ତି।
1: କାହିଁକି ସମସ୍ୟା କ'ଣ?
0: ସମସ୍ୟା ହେଉଛି, ମେନ୍ ସମସ୍ୟା ଆମର ସେଠି ହେଉଛି ଲୋକଙ୍କ ଘର ପାଖରେ ଗାଈ ନାହାନ୍ତି। ଏବେ ମୋର 30 ଗାଈ ଏବେ ଅଛି, ଗାଈ ବାଛୁରୀ 30-32 ମୋର ଅଛନ୍ତି। ମୁଁ ସିଏ ଗୋଟାକ ବାୟୋଗ୍ୟାସ ଫର୍ମେସନ୍ କରୁଛି, ବାୟୋଗ୍ୟାସ ଉପରେ ସ୍ଲରି ବାହାରୁଛି, ତା ଦେହରେ ଜିଆ ଖତ କରାଉଛି, ତାପରେ ପାଣି ଗୁଡ଼ା ଗୋରୁ ମୃତ ଗୁଡ଼ା ହେଲା ତାକୁ ପମ୍ପିଂ ସାହାଯ୍ୟରେ ଜମିକି ନେଇଯାଉଛି। ମୋ ଜମିରେ ପୋକ ନାହିଁ, ଜୋକ ନାହିଁ, ପେଷ୍ଟ ନାହିଁ, କିଛି ନାହିଁ। ଯଦି ହୁଏ ତାହେଲେ ଲିମ୍ବ ପତ୍ର, ଶୁଖିଲା ଲଙ୍କା, ରସୁଣ, ଧୂଆଁ ପତ୍ର ଏଗୁଡ଼ାକ ସିଝେଇକିରି ତା ପାଣି 10:1 ରେ ସ୍ପ୍ରେ କରିଦେଲେ ସବୁ ବନ୍ଦ ହେଇଯାଉଛି।
1: ଆପଣ ଅଞ୍ଚଳରେ ସଚେତନତାର ଅଭାବ ରହୁଛି, ଦେଖୁଛନ୍ତି, ଜାଣୁଛନ୍ତି,
0: ସମସ୍ତେ ସମସ୍ତେ ବିଷ ଖାଇକି ହାବିଛି ଗୋଟେ ହେଇଗଲେଣି ଲାଇଫ୍ ସ୍ପାନ୍। ତେଣୁ ଆମର ଯେଉଁ ବିଶ୍ୱାସ ପରମ ଥିଲା, ବର୍ତ୍ତମାନ ଲାଇଫ୍ ସ୍ପାନ୍ 30-40 ହେଇଗଲା। ଲୋକ ବହୁତ ଲୋକ ମଦ ପିଆ ସଚେତନ କରାହେଉଛି, କିଏ ପିଅ ନା ବୋଲିକି, ଅତ ଲୋକ ଖାଇକି 40-50 ମିନିଟ୍ ମରିଯାଉଛନ୍ତି, କହିଲେ କିଏ ଶୁଣିନାହାନ୍ତି, କ'ଣ କରାଯିବ?
1: ଚାଷୀ ଚାଷ ଆଉ ଏଇ ଯେଉଁ ଆମେ ଗାଈକୁ ମାତା କହୁଛେ, ଏସବୁ ଅଙ୍ଗାଅଙ୍ଗୀ ଜଡ଼ିତ ଆଜ୍ଞା। ତେବେ ସମସ୍ତେ ତ ଗାଈ ରଖିପାରୁନାହାନ୍ତି, ଆପଣ ଯେଉଁ କହିଲେ 30 ଖଣ୍ଡେ ଗାଈ ରଖିଛନ୍ତି ବୋଲି, ଗାଈ ପାଇଁ ଋଣ ଆଣିଛନ୍ତି କେବେ? କ'ଣ
0: ଆପ୍ଲାଏ କରାହେଇଛି? ଆଣିନି, ଆସିଓ ହଁ, ଅତ୍ୟାଧୁନିକ ଯାହାକୁ ଟେକ୍ନିକାଲି ସବୁଯାକ ଟିକେ କାଲି ଚାଷୀ ସଚେତନ। ଆଉ ଗୋଟେ କଥା ହେଉଛି A1 milk A2 milk, ଆମର ହେଉଛି A2 milk ବି, A1 ଜର୍ସି ହଲଷ୍ଟନ୍ କ୍ଷୀର ଖାଇଲେ କ୍ୟାନ୍ସର ହେଉଛି ବୋଲି ଲୋକ କହୁଛନ୍ତି, ମୁଁ କହୁନି, ମୁଁ ସାଇଣ୍ଟିଷ୍ଟ ନୁହେଁ। ଯେକୌଣସି ଜର୍ସି ହଲଷ୍ଟନ୍ କ୍ଷୀର ଆମ ପାଇଁ ନୁହେଁ, ଆମ କଷ୍ଟମରେ ହେଉଛି A2 milk ଜରୁରତ ଆମ ସଂସାରରେ। ଏଇ ଯେ ମୋଟୁ ବିଞ୍ଝାରପୁର ଓଡ଼ିଶାର ଆଉ ଗିର୍ ଥାରବାର ଜାଟ ଇଏ ଯେଉଁ ଗାଈ ଗୁଡ଼ିକ ଏଗୁଡ଼ା A2 milk ହେଉଛି, ଯେଉଁଟାକ କ୍ୟାନ୍ସର ନିରୋଧୀ, କ୍ୟାନ୍ସରକୁ ଭଲ କରେ। ତେଣୁ ମୁଁ ଏବେ 9 ଗାଈ ଯାଇ ଧରିକି ଆସିଛି ରାୟପୁରରୁ, କିଣିକିରି ଧରିକି ଆସିଛି A2 milk ପାଇଁ। A2 milk କ୍ଷୀରର ଦାମ ହେଉଛି 60 ଜର୍ସି କ୍ଷୀର ହେଉଛି 40
1: ଦୈନିକ ହାରାହାରି କେତେ ଲିଟର ଆଦାୟ ହେଉଛି?
0: ଏବେ ହେଉଛି ସବୁ ଗର୍ଭ ଅଛନ୍ତି, ଏବେ 60 କ୍ଷୀର ଜମା ହେଉଛି ଦିନଭରି, ଆଉ ମାସେ ଦୁଇ ମାସ ପରେ 150 ଉପରେ ହେଇଯିବ।
1: ଆମେ ଜାଣିଛେ ଆଜ୍ଞା, ଗାଈ ମୋର ଦେଲେ ଘାସ, କ୍ଷୀର ଦୁଇବା 12 ଆପଣ କେମିତି ସେମାନଙ୍କ ଯତ୍ନ କେମିତି କରୁଛନ୍ତି?
0: ଖାଇବା ପାଇଁ ମୁଁ ତାଙ୍କୁ ମେନ୍ ଖାଦ୍ୟ ତାଙ୍କର ମାଇକ୍ରୋନ୍ୟୁଟ୍ରିଏଣ୍ଟ ଅଭାବ ରହୁଛି, ସବୁବେଳେ ଖଣିଜ ଲବଣ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଫୁଲଫିଲ୍ କରିବା ପାଇଁ ଗୋଟେ ଆଜଲା କରିଛି ମୁଁ, ଆଜଲା ଡେଲି ଗୋଟେ ଆଭରେଜ୍ ଗୋଟେ କେଜି ଦେଉଛି। ତା ବାଦେ ଆଉ ଖାଦ୍ୟସାର ଇଏ ଆଜିକାଲି ଫଡ଼ର ଜାଗା ବହୁତ କମିଗଲାଣି, ତେଣୁ ମୁଁ ଘରେ ଫଡ଼ର ତିଆରି କରୁଛି, ମକାକୁ ହାଇଡ୍ରୋପୋନିକ ଦେଉଛି ଖାଇବାକୁ, ଯାହାକି ଫଳରେ ଗୋଟିଏ ଗାଈ 3 ଖାଇଲେ 6 ଖାଇବ, ଗୋଟିଏ କେଜି ମକା 6 ହାଇଡ୍ରୋପୋନିକ ହେଉଛି, ତାହେଲେ 3 ଦାନା ସହିତ ସମାନ। ଗୋଟିଏ ମକାର ଦାମ ମ୍ୟାକ୍ସିମମ୍ 15 ପଡ଼ୁଛି, 3 ଦାନା 60 ଆଉ 3 ଦାନା ଯାହା ମିଳିବା କଥା ତା ଚେ ବହୁତ କିଛି ମିଳୁଛି ହାଇଡ୍ରୋପୋନିକରେ।
1: ଘାସ ଚାଷ କରୁଛନ୍ତି?
0: ହଁ, ଘାସ ଚାଷ କରୁଛି, 2 ଖଣ୍ଡେ କରିଛି।
1: ସେ ପୁରା ଗାଈମାନଙ୍କୁ ଯୋଗାଇ ଦେଉଛି,
0: ସବୁବେଳେ ଫୁଲଫୁଲ ହେଇପାରୁନି, ତେଣୁ ନଡ଼ା ବି ଅଛି, ଡ୍ରାଇ ଫଡ଼ର ଆଉ ଗ୍ରୀନ ଫଡ଼ରରୁ ଘାସ ଚାଷ ହେଉଛି, ଆଜଲା ହେଉଛି, ହାଇଡ୍ରୋପୋନିକ ଦେଉଛି, ହାଇଡ୍ରୋପୋନିକ ଫୁଲଫିଲ୍ କରୁଛି।
1: ଏହା ସହିତ ସେମାନଙ୍କର ଅନ୍ୟାନ୍ୟ ଯାବତୀୟ ଯତ୍ନ ତଦାରଖ କେମିତି କରୁଛନ୍ତି?
0: ପିଲାମାନେ ଅଛନ୍ତି ମୋର, ତେଣୁ ମୋ ଲାଗି 10 ପିଲା ସବୁବେଳେ ତାଙ୍କର ମଜୁରୀ ପାଇପାରୁଛନ୍ତି, ଭଲରେ ବଞ୍ଚୁଛନ୍ତି।
2: ଦେଖିଲ ନା, ଯେତକି ଚାଷୀ ସେତେ ଅନୁଭୂତି ବୋଲ ତ,
3: ଆମେ
2: କାଠୁ କୋଉଟା ନହେଲେ କୋଉଟା ଗୋଟେ ଶିଖି ପାରବା କା ଭାଇ, ହେଲା ସେଟା ପାଇଁ ଚେଷ୍ଟା ଥିବାର ଅଛି। ଯଦି ତାଙ୍କେ କରିକି ଆଗକୁ ବଢି ପାରିଲେ ବୋଲି ମୁଇଁ କାଇଁ କରିପାରିବି ନାହିଁ? ମନରେ ଗୋଟେ ଚେଷ୍ଟା ଥିବାର ଅଛି ଯେ ମୁଇଁ କେମିତି ଆଗକୁ ବଢିବି, ଚାରି ପ୍ରକାର କଥା ଶିଖିବି।
3: ସାନରୁ ସାନ ପିମ୍ପୁଡି ଗୋଟେ ଚେଷ୍ଟା କରୁଛି, ଉଡିବା ମହୁମାଛି ଗୋଟେ ଚେଷ୍ଟା କରୁଛି, ଆମେ ତ ମଣିଷ ସବୁ ପ୍ରକାର ଚେଷ୍ଟା କରିପାରିବା, ସତ ନା ନାହିଁ? ହେଲେ ଏମିତି କଥାବାର୍ତ୍ତା ଆଉ ଅଧିକ ହବା ନାହିଁ, ସିଆଡେ ସମୟ ମିଶା ଦେଖ
2: ଭାଇ, ବେଳ ବି ହେଇଗଲାଣି,
3: ହେଇଗଲାଣି ଆଉ ଅଧିକ କଥାବାର୍ତ୍ତା ହବା ନାହିଁ, ଉଠିବା ଯିବା। ହେଲେ
2: ଯିବା ହେଲେ ଭାଇ, ଯିବା ଯିବା ଯିବା।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ, ଭାରତ ସରକାର।

ଚୁପ୍ ଚୁପ୍ ଚୋରି ଚୋରି ଏ କଥାଚିତ୍ରର ଗୀତଟି କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର। ଶ୍ରୀକାନ୍ତ ଗୌତମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ମନ୍ମଥ ମିଶ୍ର।

କିଶନବାଣୀ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆମେ ନେଇଛୁ

ଭଲ ପାଏ ତତେ ଶହେରୁ ଶହେ, ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ବାବୁ ଶାନ। ବାପୁ ଗୋସ୍ୱାମୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ବିକାଶ ଦାସ।

ଏ ଗୀତଟି ସହ ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସଞ୍ଜୀବନୀ ସୁଧା ପଟ୍ଟନାୟକ।

0: ସ୍ୱଚ୍ଛତା ମନୁଷ୍ୟ ଜୀବନରେ ଏକ ଭଲ ଅଭ୍ୟାସ। ସଫା ଘର ଓ ସ୍ୱଚ୍ଛ ପରିବେଶ ଆମକୁ ସୁସ୍ଥ ଓ ସୁରକ୍ଷିତ ରଖିଥାଏ। ଯେଉଁଠାରେ ସଫା ସୁତୁରା ଥାଏ ସେଠାରେ ରୋଗ ଜୀବାଣୁ ବଢ଼ିପାରନ୍ତି ନାହିଁ। ସେଥିପାଇଁ ପ୍ରତ୍ୟେକ ଲୋକଙ୍କୁ ନିଜ ଘର ଓ ପରିବେଶକୁ ସଫା ରଖିବା ଦାୟିତ୍ୱକୁ ନିଜ କର୍ତ୍ତବ୍ୟ ଭାବି କରିବା ଦରକାର। ଆଜିର ସମାଜରେ ସ୍ୱଚ୍ଛତାର ଗୁରୁତ୍ୱ ଦିନକୁ ଦିନ ବଢ଼ି ଚାଲିଛି। ଘର ଓ ପରିବେଶ ସଫା ରହିଲେ ଆମ ଶରୀର ସୁସ୍ଥ ରହେ ଏବଂ ଚାରିପାଖ ସୁନ୍ଦର ଦେଖାଯାଏ। ଅସଫା ସ୍ଥାନରୁ ବିଭିନ୍ନ ରୋଗ ସୃଷ୍ଟି ହୁଏ ଯାହା ମନୁଷ୍ୟ ଜୀବନକୁ ଅସ୍ତବ୍ୟସ୍ତ କରିପକାଏ। ସେଥିପାଇଁ ପ୍ରତ୍ୟେକ ଲୋକ ସ୍ୱଚ୍ଛତା ପ୍ରତି ସଚେତନ ହେବା ଆବଶ୍ୟକ। ତେବେ ଘର ଓ ପରିବେଶ ସଫା ରଖିବାର ଉପାୟ ସମ୍ପର୍କରେ ଆଜି ଆସନ୍ତୁ ଜାଣିବା ଏବଂ କଥା ହେବା ଅନୁପମା ବେହେରାଙ୍କ ସହିତ। ମ୍ୟାଡ଼ାମ ନମସ୍କାର।
1: ନମସ୍କାର।
0: ତ ମ୍ୟାଡ଼ାମ ଆମେ ପ୍ରଥମେ ଜାଣିବା ପାଇଁ ଚାହିଁବୁ ଯେ ସ୍ୱଚ୍ଛତା କହିଲେ ଆମେ ଆମ ନିଜ ଭାଷାରେ କଣ ବୋଲି ବୁଝିବା?
1: ସ୍ୱଚ୍ଛତା କହିଲେ ଆମେ ସବୁ ପ୍ରକାର ମାନେ ସଫା ସୁତରା ପରିଷ୍କାର ପରିଚ୍ଛନ୍ନତା ଅପରିଷ୍କାର ହବା ନାହିଁ ସେଇଭଳି ବୁଝୁ। ଯେମିତିକି ଆମେ ବ୍ୟକ୍ତିଗତ ଭାବରେ ଆମ ଘରଟାକୁ ଆମେ ସକାଳୁ ସଫା କରୁଛୁ, ଝାଡ଼ୁ ମାରୁଛୁ କି ପୋଛା ଲଗାଉଛୁ, ସେମିତି ଭାବରେ ଆମର ପରିବେଶ ମଧ୍ୟ ଆମର ପାଖାପାଖି ଚାରିପାର୍ଶ୍ୱ ତାକୁ ମଧ୍ୟ ଆମେ ସଫା ସୁତରା ରଖିବା।
0: ତ ମ୍ୟାଡ଼ାମ ଆମର ଟପିକକୁ ଆମେ ଯିବା ଏବେ। ଆମ ଟପିକ ହେଉଛି ଘର ଓ ପରିବେଶ କିପରି ଆମେ ସଫା ରଖିବା। ଆପଣ ନିଜେ ନିଜ ଘର କେମିତି ସଫା ରଖନ୍ତି, କଣ କଣ କରନ୍ତି?
1: ଘରକୁ ସଫା ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସଫା ଘରରେ ରହିଲେ ଶରୀର ସୁସ୍ଥ ରହେ, ମନ ମଧ୍ୟ ଖୁସି ରହେ। ପ୍ରତିଦିନ ଘର ଝାଡୁ ଆଉ ପୋଛା କଲେ ଧୂଳି ମାଟି ଦୂର ହୁଏ ଏବଂ ଘର ମଧ୍ୟ ପରିଷ୍କାର ଦେଖାଯାଏ। ଘରର କଚରା ସବୁବେଳେ ଡଷ୍ଟବିନ୍ରେ ପକାଇବା ଉଚିତ ଏବଂ ସମୟରେ ତାହାକୁ ବାହାରକୁ ଫିଙ୍ଗିବା ଦରକାର। ଯେମିତିକି ରନ୍ଧନଶାଳା ଓ ବାଥରୁମ ଘରର ସବୁଠାରୁ ଅଧିକ ସଫା ରଖିବା ଆବଶ୍ୟକ। ଖାଦ୍ୟ ଢାଙ୍କି ରଖିବା, ପାତ୍ର ସବୁ ସଫା କରିବା ଦ୍ୱାରା ରୋଗ ହେବାର ଭୟ ମଧ୍ୟ କମିଯାଏ। ଦରଜା ଖୋଲିବା, ଶୁଦ୍ଧ ବାତାବରଣରୁ ଯେମିତି ଘରକୁ ଆମର ଶୁଦ୍ଧ ବାୟୁ ପ୍ରବେଶ କରିବ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା। ବିଛଣା ପର୍ଦ୍ଦା ପୋଷାକ ମଧ୍ୟ ସବୁବେଳେ ଧୋଇବା, ତାକୁ ସଫା ସୁତରା ରଖିବା। ଏପରି ସଫା ସୁତରା ଅଭ୍ୟାସ ଆମକୁ ଆମ ଜୀବନରେ ଗୋଟେ ଭଲ ସୁସ୍ଥ ଆଉ ନିରୋଗୀ ଜୀବନ ମଧ୍ୟ ଦେଇଥାଏ। ଏମିତିକି ଘରକୁ ସଫା ରଖିବା ଆମ ସମସ୍ତଙ୍କର ଏକ ଭଲ ଅଭ୍ୟାସ ଓ ଦାୟିତ୍ୱ ମଧ୍ୟ ଅଟେ। ସଫା ଘରରେ ରହିଲେ ଶରୀର ସୁସ୍ଥ ରହେ, ମନ ମଧ୍ୟ ଖୁସି ରହିଥାଏ, ପରିବେଶ ମଧ୍ୟ ସୁନ୍ଦର ଦେଖାଯାଏ। ଯଦି ଘର ସଫା ନ ରହେ ତେବେ ଧୂଳି ମାଟି ମାଛି ମଶା ବଢି ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି କରିଥାନ୍ତି। ଯେମିତିକି ଘରର ଚତୁଃପାର୍ଶ୍ୱରେ ପାଣି ଜମି ସବୁ କଣ ମଶା ମାଛି ସବୁ ହେଇ ଯେମିତି ରୋଗ ନ କରିପାରିବ ସେଥିପ୍ରତି ମଧ୍ୟ ଆମେ ଧ୍ୟାନ ଦେବା ଦରକାର। ସେଥିପାଇଁ ପ୍ରତିଦିନ ଘର ଝାଡୁ ପୋଛା କରିବା ଦରକାର। ଘରର ସମସ୍ତ ଜିନିଷ ଠିକ ଜାଗାରେ ରଖିଲେ ଘର ସୁନ୍ଦର ସଜସଜା ମଧ୍ୟ ଦେଖାଯାଏ। ଏମିତି ଆମେ ସବୁ ପ୍ରତି ଧ୍ୟାନ ଦେବା। ତା ସଙ୍ଗେ ସଙ୍ଗେ ମଧ୍ୟ ଘରର କଚରା କେବେ ବି ଏଠି ସେଠି ଫିଙ୍ଗିବା ନାହିଁ, ସବୁ କଚରା ଡଷ୍ଟବିନ୍ରେ ପକାଇ ସମୟରେ ବାହାରକୁ ଫିଙ୍ଗିବା ଉଚିତ। ବିଶେଷ କରି ରନ୍ଧନଶାଳା ବାଥରୁମ ସବୁବେଳେ ସଫା।

ଲଗିବା ଦରକାର, କାରଣ ଏହି ସ୍ଥାନ ଗୁଡିକ ଅସଫା ରହିଲେ ରୋଗ ଜୀବାଣୁ ବଢିଥାଏ, ଆମକୁ ମଧ୍ୟ ତାହାର ପ୍ରଭାବ ଆମ ଉପରେ ପଡିଥାଏ। ଖାଦ୍ୟ ସବୁବେଳେ ଢାଙ୍କି ରଖିବା ଓ ବାସନ ପାତ୍ର ଭଲ ଭାବେ ଧୋଇବା ଦରକାର। ଦରଜା ଖୋଲି ରଖିଲେ ଆମକୁ ଶୁଦ୍ଧ ବାୟୁ, ସୂର୍ଯ୍ୟଙ୍କର ଆଲୋକ ଆମ ଦେହକୁ ପ୍ରବେଶ କରିଥାଏ, ଯାହାଫଳରେ କି ପରିବେଶ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଆମର ମଧ୍ୟ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଘରର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଶା ବଢି ଡେଙ୍ଗୁ ମ୍ୟାଲେରିଆ ପରି ରୋଗ ମଧ୍ୟ ହୋଇ

0: କି ପରିବେଶ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଆମର ମଧ୍ୟ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଘରର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଶା ବଢି ଡେଙ୍ଗୁ ମ୍ୟାଲେରିଆ ପରି ରୋଗ ମଧ୍ୟ ହୋଇପାରେ। ପିଲାମାନଙ୍କୁ ମଧ୍ୟ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେବା ଉଚିତ। ସମସ୍ତେ ମିଶି ଘରକୁ ସଫା ରଖିଲେ ପରିବାର ସୁସ୍ଥ ଆଉ ଗୋଟେ ସୁନ୍ଦର ବା ସୁଖୀ ପରିବାର ହୋଇ ଗଢି ତୋଳିପାରିବ। ପ୍ରତିଦିନ ଘରେ ସଫା ଝାଡୁ ପୋଛା କଲେ ଘରର ଧୂଳିମାଟି ଦୂର ହୁଏ, ପରିବେଶ ସୁନ୍ଦର ରହେ, ଘରର ଜିନିଷପତ୍ର ଠିକ ଜାଗାରେ ରହିଲେ ଘର ସୁନ୍ଦର ଦେଖାଯାଏ ଓ କାମ କରିବାରେ ସୁବିଧା ହୁଏ। କଚରା ଜମି ରହିଲେ ଦୁର୍ଗନ୍ଧ ସୃଷ୍ଟି ହୁଏ, ରୋଗ ବ୍ୟାପିବାର ସମ୍ଭାବନା ବଢିଥାଏ। ରନ୍ଧନଶାଳା ଘରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ, ଏଠାରେ ସବୁବେଳେ ସଫା ସୁତରା ରଖିବା ଦରକାର। ଖାଦ୍ୟକୁ ଢାଙ୍କି ରଖିବା ଓ ବାସନ ପାତ୍ର ସଫା କରିବା ଦ୍ୱାରା ଜୀବାଣୁ ଦୂର ରହେ। ବାଥରୁମ୍ ଓ ଶୌଚାଳୟ ଆମର ପ୍ରତିଦିନ ସଫା କରିବା ଉଚିତ, କାହିଁକି ନା ଆମେ ସବୁବେଳେ ବ୍ୟବହାର କରିଥାଉ, କାରଣ ଏହା ଅସଫା ରହିଲେ ବହୁତ ରୋଗ ହୋଇପାରେ। ଘର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଧ୍ୟ ଡେଙ୍ଗୁ ମଶା ମ୍ୟାଲେରିଆ ପରି ରୋଗ ହୋଇପାରେ। ପିଲାମାନଙ୍କୁ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେଲେ ସେମାନେ ଭବିଷ୍ୟତରେ ଭଲ ଅଭ୍ୟାସ ଗଢି ଉଠନ୍ତି। ତେଣୁ ସମସ୍ତେ ମିଶି ଘର ଓ ପରିବେଶକୁ ସଫା ରଖିଲେ ସୁସ୍ଥ ସୁନ୍ଦର ଓ ନିରୋଗମୟ ବା ସୁଖମୟ ଜୀବନ ବିତାଇ ପାରିବା। ଘରକୁ ସଫା ରଖିବା ଆମ ଦୈନନ୍ଦିନ ଜୀବନରେ ଏକ ଅତ୍ୟନ୍ତ ଭଲ ଓ ଆବଶ୍ୟକ ଅଭ୍ୟାସ। ଘର କେବଳ ଦେଖିବାକୁ ସୁନ୍ଦର ଲାଗେ ନାହିଁ, ଏହା ଆମ ସ୍ୱାସ୍ଥ୍ୟକୁ ମଧ୍ୟ ସୁରକ୍ଷିତ ରଖେ। ଯେଉଁଠାରେ ସଫା ସୁତୁରା ରହେ ସେଠାରେ ରୋଗ ଜୀବାଣୁ ବଢିପାରେ ନାହିଁ। ତେଣୁ ପ୍ରତ୍ୟେକ ଲୋକଙ୍କର କର୍ତ୍ତବ୍ୟ ହେଉଛି ନିଜ ଘରକୁ ସଦା ସଫା ସୁଚିତ୍ରା ରଖିବା। ସଫା ଘରରେ ରହିଲେ ମନରେ ଶାନ୍ତି ଆସେ ଓ କାମ କରିବାର ଉତ୍ସାହ ମଧ୍ୟ ବଢେ।
1: ଆଜ୍ଞା,
0: ଏହାପରେ ଘରକୁ ସଫା ରଖିବା ପାଇଁ ପ୍ରତିଦିନ ଝାଡୁ ପୋଛା କରିବା ଆବଶ୍ୟକ। ଧୂଳିମାଟି ଜମି ରହିଲେ ଆଲର୍ଜି ସର୍ଦି ଶ୍ୱାସକଷ୍ଟ ପରି ସମସ୍ୟା ହୋଇପାରେ। ଅବ୍ୟବହୃତ ଜିନିଷ ବହୁ ଦିନ ଧରି ରଖିବା ଉଚିତ ନୁହେଁ, କାରଣ ଏଥିରେ ଧୂଳି ଓ ପୋକ ବଢିଥାଏ। ରନ୍ଧନଶାଳା ଘରର ହୃଦୟ ସହିତ ସମାନ, ଏଠାରେ ଖାଦ୍ୟ ପ୍ରସ୍ତୁତ ହୋଇଥିବାରୁ ଏହାକୁ ବିଶେଷ ଭାବେ ସଫା ରଖିବା ଆବଶ୍ୟକ। ରନ୍ଧା ଖାଦ୍ୟ ଢାଙ୍କି ରଖିବା ଉଚିତ, ଅସଫା ରନ୍ଧନଶାଳାରୁ ଖାଦ୍ୟ ବିଷାକ୍ତ ହୋଇପାରେ। ବାଥରୁମ୍ ଓ ଶୌଚାଳୟ ମଧ୍ୟ ପ୍ରତିଦିନ ସଫା କରିବା ଦରକାର। ଫିନାଇଲ୍ କିମ୍ବା ଜୀବାଣୁନାଶକ ଦ୍ୱାରା ସଫା କଲେ ରୋଗ ଜୀବାଣୁ ନଷ୍ଟ ହୁଏ, ଏଥିପ୍ରତି ଧ୍ୟାନ ଦେବା ଉଚିତ। ଏହିପରି ଘର ଆମ ଜୀବନର ସବୁଠାରୁ ପ୍ରିୟ ସ୍ଥାନ। ଆମେ ଦିନର ବହୁତ ସମୟ ଘରେ କାଟିଥାଉ, ସେଥିପାଇଁ ଘରକୁ ସଫା ସୁତୁରା ରଖିବା ଅତ୍ୟନ୍ତ ଆବଶ୍ୟକ। ସଫା ଘରରେ ରହିଲେ ଆମ ଶରୀର ସୁସ୍ଥ ରହେ, ମନ ପ୍ରସନ୍ନ ହୁଏ ଓ ପରିବେଶ ମଧ୍ୟ ଶାନ୍ତ ଲାଗେ। ଏକ ଅସଫା ଘରର ଧୂଳିମାଟି ମାଛି ମଶା ଜୀବାଣୁ ବଢିଥାଏ, ଯାହା ନାନା ପ୍ରକାର ରୋଗର କାରଣ ହୁଏ। ତେଣୁ ପ୍ରତ୍ୟେକ ଲୋକଙ୍କୁ ନିଜ ଘର ସଫା ରଖିବାରେ ସଚେତନ ହେବା ଦରକାର। ତେଣୁ ଆମେ ସବୁବେଳେ ନିଜ ଘରକୁ ସଫା ଓ ସୁନ୍ଦର ରଖିବାକୁ ଚେଷ୍ଟା କରିବା ଉଚିତ।
1: ଜାଣିଲେ ଯେ ଗୃହ କେମିତି ସଫା ରଖିବା ବା ଘର କେମିତି ସଫା ରଖିବା, ବର୍ତ୍ତମାନ ଆମେ ଜାଣିବା ଯେ ପରିବେଶ ସଫା ରଖିବାର ଉପାୟ କ'ଣ?
0: ପରିବେଶ ସଫା ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସଫା ପରିବେଶରେ ରହିଲେ ଶରୀର ସୁସ୍ଥ ରହେ ଏବଂ ଚାରିପାଖ ସୁନ୍ଦର ଦେଖାଯାଏ। ଯଦି ପରିବେଶ ଅସଫା ରହେ ତେବେ ବିଭିନ୍ନ ରୋଗ ବ୍ୟାପିଥାଏ ଓ ଜୀବନ ଅସୁବିଧା ପୂର୍ଣ୍ଣ ହୁଏ। ସେଥିପାଇଁ ପରିବେଶ ସଫା ରଖିବା ପାଇଁ କିଛି ଭଲ ଅଭ୍ୟାସ ଅନୁସରଣ କରିବା ଦରକାର। ପ୍ରଥମେ କଚରା କେବେ ବି ରାସ୍ତା କିମ୍ବା ଖୋଲା ସ୍ଥାନରେ ଫିଙ୍ଗିବା ଉଚିତ ନୁହେଁ। ସବୁବେଳେ ଡଷ୍ଟବିନ୍ରେ କଚରା ପକାଇବା ଦରକାର। ପ୍ଲାଷ୍ଟିକ ବ୍ୟବହାର କମ୍ କରି କପଡ଼ା ବା କାଗଜର ବ୍ୟାଗ୍ ବ୍ୟବହାର କରିବା ଭଲ। ଘର ଓ ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଶା ବଢି ଡେଙ୍ଗୁ ଓ ମ୍ୟାଲେରିଆ ପରି ରୋଗ ହୋଇପାରେ। ଗଛ ଲଗାଣ କରିବା ପରିବେଶ ସୁରକ୍ଷାର ଏକ ମହତ୍ୱପୂର୍ଣ୍ଣ ଉପାୟ। ଗଛ ଆମକୁ ଶୁଦ୍ଧ ବାୟୁ ଓ ପରିବେଶକୁ ସବୁଜ ରଖେ। ନଦୀ ପୋଖରୀ କିମ୍ବା ରାସ୍ତାରେ ମଳମୂତ୍ର ବା କଚରା ଫିଙ୍ଗିବା ଉଚିତ ନୁହେଁ। ଯାନବାହନର ଧୂଆଁ କମ୍ କରିବା ପାଇଁ ଅଧିକ ସାଇକେଲ ବ୍ୟବହାର କରିବା ଭଲ, ଯେମିତି ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ସଚେତନତା ବଢାଇବା ମଧ୍ୟ ଆବଶ୍ୟକ। ପିଲାମାନଙ୍କୁ ଛୋଟବେଳୁ

0: ସଫା ସୁତୁରା ଶିକ୍ଷା ଦେବା ଉଚିତ। ସମସ୍ତେ ମିଶି ଯଦି ପରିବେଶ ସଫା ରଖିବାର ଚେଷ୍ଟା କରିବା, ତେବେ ଆମ ସମାଜ ସୁନ୍ଦର ଓ ସୁସ୍ଥ ହୋଇ ଉଠିବ।
1: ଆଜ୍ଞା।
0: ତାପରେ ପରିବେଶ ହଉଛି ଆମ ଜୀବନର ଆଧାର। ଆମେ ଯେଉଁ ନିଶ୍ୱାସ ନେଉଛୁ, ପାଣି ପିଉଛୁ, ପ୍ରକୃତିରୁ ଯାହା କିଛି ପାଉଛୁ, ସେସବୁ ପରିବେଶର ଅଂଶ। ସେଥିପାଇଁ ପରିବେଶକୁ ସଫା ଓ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ପ୍ରମୁଖ କର୍ତ୍ତବ୍ୟ। ଯଦି ପରିବେଶ ଅସଫା ହୋଇଯାଏ, ତେବେ ବାୟୁ, ପାଣି ଓ ମାଟି ପ୍ରଦୂଷିତ ହୁଏ ଏବଂ ମଣିଷ ବିଭିନ୍ନ ରୋଗରେ ପୀଡିତ ହୁଏ। ସଫା ପରିବେଶ ଆମକୁ ସୁସ୍ଥ ଶରୀର, ଶାନ୍ତ ମନ ଦେଇଥାଏ। ତାପରେ ପରିବେଶ ସଫା ରଖିବା ପାଇଁ ସବୁଠାରୁ ପ୍ରଥମେ କଚରାକୁ ଠିକ ସ୍ଥାନରେ ପକାଇବା ଦରକାର। ରାସ୍ତା, ନାଳା କିମ୍ବା ଖୋଲା ଜାଗାରେ କଚରା ଫିଙ୍ଗିବା ଉଚିତ ନୁହେଁ। ଘରୋଇ ଆବର୍ଜନାକୁ ଅଲଗା ଅଲଗା କରି ସଂଗ୍ରହ କରିବା ଭଲ ଅଭ୍ୟାସ। ପଚନଶୀଳ ଓ ଅପଚନଶୀଳ ବସ୍ତୁକୁ ଭିନ୍ନ ଭାବେ ରଖିଲେ ପରିବେଶ ଦୂଷିତ ହେବା କମିଥାଏ। ପ୍ଲାଷ୍ଟିକ ଅଭ୍ୟାସ କମ କରି କପଡା ବ୍ୟାଗ ବ୍ୟବହାର କରିବା ଉଚିତ, କାରଣ ପ୍ଲାଷ୍ଟିକ ମାଟି ଓ ପାଣିକୁ ଦୂଷିତ କରେ। ପରିବେଶକୁ ସବୁଜ ରଖିବା ପାଇଁ ଅଧିକରୁ ଅଧିକ ଗଛ ଲଗାଇବା ଆବଶ୍ୟକ। ଗଛ ଆମକୁ ଅକ୍ସିଜେନ ଦେଇଥାଏ ଓ ବାୟୁକୁ ଶୁଦ୍ଧ କରେ। ଜଙ୍ଗଲ କାଟିବା ପରିବର୍ତ୍ତେ ଗଛର ସୁରକ୍ଷା କରିବା ଦରକାର। ନଦୀ, ପୋଖରୀ ଓ ଜଳାଶୟରେ କଚରା କିମ୍ବା ମଳମୂତ୍ର ପକାଇବା ଉଚିତ ନୁହେଁ। ପାଣି ସଫା ରଖିଲେ ଅନେକ ଜଳଜନିତ ରୋଗରୁ ରକ୍ଷା ମିଳେ। ଯାନବାହନର ଧୂଆଁ ମଧ୍ୟ ପରିବେଶ ପ୍ରଦୂଷଣର ଏକ ବଡ କାରଣ। ସେଥିପାଇଁ ଅପରିହାର୍ଯ୍ୟ ନହେଲେ ଗାଡି ବ୍ୟବହାର କମ କରିବା ଉଚିତ। ସାଇକେଲ ଚଳାଇବା କିମ୍ବା ସାଧାରଣ ଯାତାୟତ ବ୍ୟବହାର କଲେ ବାୟୁ ପ୍ରଦୂଷଣ କମିଥାଏ। ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଅଧିକ ହର୍ନ ବା ଲାଉଡ ସ୍ପିକର ବ୍ୟବହାର ମଧ୍ୟ କମ କରିବା ଆବଶ୍ୟକ। ଯେପରିକି ପରିବେଶ ସଫା ରଖିବା ପାଇଁ ସମାଜରେ ସଚେତନତା ବଢାଇବା ଅତ୍ୟନ୍ତ ଦରକାର। ସ୍କୁଲ, କଲେଜ ଓ ସମାଜରେ ସଫା ସୁତୁରା ଅଭିଯାନ କରାଗଲେ ଲୋକମାନେ ଅଧିକ ସଚେତନ ହେବେ। ସମସ୍ତେ ମିଶି ଯଦି ପରିବେଶ ସୁରକ୍ଷା ପାଇଁ କାମ କରିବା, ତେବେ ଆମ ପୃଥିବୀ ସୁନ୍ଦର, ସବୁଜ ଓ ସୁସ୍ଥ ହୋଇ ରହିବ। ଘର ଓ ଚାରିପାଖର ପରିବେଶ ସଫା ରଖିବା ମଧ୍ୟ ଆବଶ୍ୟକ। ସ୍ୱଚ୍ଛତା ଆମକୁ ଶୃଙ୍ଖଳାବଦ୍ଧ ଓ ସଚେତନ ଜୀବନ ଜୀବନ୍ତ କରିବାକୁ ଶିଖାଏ। ପିଲାମାନଙ୍କୁ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେବା ଦରକାର, ଯାହାଦ୍ୱାରା ସେମାନେ ଭଲ ନାଗରିକ ହୋଇ ଉଠିବେ। ମହାତ୍ମା ଗାନ୍ଧୀ ଆମ ସ୍ୱଚ୍ଛତାକୁ ବହୁତ ଗୁରୁତ୍ୱ ଦେଇଥିଲେ, ତେଣୁ ଆମେ ସମସ୍ତେ ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅଂଶ କରି ସୁସ୍ଥ, ସୁନ୍ଦର ଓ ସୁଖମୟ ସମାଜ ଗଢିବା ଉଚିତ।
1: ଯା ହଉ ମ୍ୟାଡାମ, ଆଜି ଆପଣ ଆମେ କେମିତି ଘରର ସ୍ୱଚ୍ଛତା ରଖିବା, ତା ସହିତ ପରିବେଶର ସ୍ୱଚ୍ଛତା କେମିତି ରଖିବା, ଏସବୁ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ। ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଏବଂ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଆସି ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ।
1: ସମସ୍ତେ ମିଳିମିଶି ଯଦି ଆମେ ଚେଷ୍ଟା କରିବା ସ୍ୱଚ୍ଛତା ରଖିବା ପାଇଁ, ତେବେ ଘର ଓ ପରିବେଶ ସୁନ୍ଦର ହେବ ଏବଂ ସମାଜ ସୁସ୍ଥ ଓ ସୁରକ୍ଷିତ ରହିବ।

ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ପିଲାମାନଙ୍କୁ ସ୍ୱଚ୍ଛତା ସମ୍ପର୍କରେ କିପରି ଆମେ ସଚେତନତାର ବାର୍ତ୍ତା ଦେବା। ପିଲାମାନଙ୍କୁ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରିବା ବହୁତ ଜରୁରୀ। ଛୋଟ ବେଳୁ ଭଲ ଅଭ୍ୟାସ ଶିଖିଲେ ସେମାନେ ଭବିଷ୍ୟତରେ ସୁସ୍ଥ ଓ ଶାନ୍ତ ଶିଷ୍ଟ ନାଗରିକ ହୋଇପାରନ୍ତି। ପିଲାମାନଙ୍କୁ ପ୍ରତିଦିନ ସ୍ନାନ କରିବା, ଖାଇବା ପୂର୍ବରୁ ଓ ଶୌଚାଳୟରୁ ଆସିବା ପରେ ଭଲ ଭାବରେ ହାତ ଗୋଡ଼ ଧୋଇବା ପାଇଁ କହିବା, ସଫା ପୋଷାକ ପିନ୍ଧିବା ଭଳି ଭଲ ଅଭ୍ୟାସ ଶିଖାଇବା। ପ୍ରତ୍ୟେକ ମା ବାପାଙ୍କର ଏହା ହେଉଛି ଗୋଟିଏ ବଡ଼ କର୍ତ୍ତବ୍ୟ। ପିଲାମାନଙ୍କୁ ଆବର୍ଜନା ଡଷ୍ଟବିନ୍ରେ ପକାଇବା ଓ ଚାରିପାଖ ସଫା ରଖିବା କଥା ମଧ୍ୟ ସବୁବେଳେ ବୁଝାଇବା ଦରକାର। ସେମାନେ ଅଳିଆ ଆବର୍ଜନା ଡଷ୍ଟବିନ୍ରେ ପକାଇବା ଅଭ୍ୟାସ କରିପାରନ୍ତି ବିଦ୍ୟାଳୟ ଓ ଘରେ ଶିକ୍ଷକ ଓ ଅଭିଭାବକମାନେ ସ୍ୱଚ୍ଛତାର ମହତ୍ତ୍ୱ ବୁଝାଇଲେ ପିଲାମାନେ ସହଜରେ ଏହାକୁ ଅନୁସରଣ କରନ୍ତି। ସ୍ୱଚ୍ଛତା ରହିଲେ ଓ ରଖିଲେ ରୋଗ ବ୍ୟାପି ନଥାଏ ଓ ଶରୀର ସୁସ୍ଥ ରହେ। ତେଣୁ ପିଲାଙ୍କ ମନରେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିବା ସମାଜ ପାଇଁ ମଧ୍ୟ ଉପକାରୀ। ପିଲାମାନେ ହେଉଛନ୍ତି ଏ ଦେଶର ଭବିଷ୍ୟତ, ତେଣୁ ସେମାନଙ୍କୁ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେବା ଅତ୍ୟନ୍ତ ଆବଶ୍ୟକ। ସ୍ୱଚ୍ଛତା ରଖିଲେ ଶରୀର ସୁସ୍ଥ ରହେ ଓ ବିଭିନ୍ନ ରୋଗରୁ ସୁରକ୍ଷା ମିଳେ। ପିଲାଙ୍କୁ ନଖ କାଟିବା, ଦାନ୍ତ ଘଷିବା, ସଫା ପାଣି ବ୍ୟବହାର କରିବା ଓ ପରିଷ୍କାର ସ୍ଥାନରେ ଖେଳାଖେଳି କରିବା ପାଇଁ କହିବା ଦରକାର। ଅଭିଭାବକ ଓ ଶିକ୍ଷକମାନେ ନିଜେ ସ୍ୱଚ୍ଛତା ଅନୁସରଣ କଲେ ପିଲାମାନେ ତାହା ଦେଖି ଶିଖନ୍ତି। ବିଦ୍ୟାଳୟରେ ସ୍ୱଚ୍ଛତା ଅଭିଯାନ, ଚିତ୍ରାଙ୍କନ, ଭାଷଣ ଓ ସଚେତନତା କାର୍ଯ୍ୟକ୍ରମ କରାଇଲେ ପିଲାମାନଙ୍କ ମନରେ ସ୍ୱଚ୍ଛତା ପ୍ରତି ଆଗ୍ରହ ବଢ଼ିଥାଏ। ଏପରି ସଚେତନତା ଦ୍ୱାରା ସେମାନେ ନିଜ ଘର ଓ ବିଦ୍ୟାଳୟ ଓ ପରିବେଶକୁ ସଫା ରଖିବାରେ ଆଗଭର ହୋଇଥାନ୍ତି। ପିଲାମାନଙ୍କ ମଧ୍ୟରେ ସ୍ୱଚ୍ଛତା ସଚେତନତା ଗଢ଼ି ଉଠିଲେ ସମାଜ ଅଧିକ ସୁସ୍ଥ ସୁନ୍ଦର ହୋଇପାରିବ। ସେମାନଙ୍କୁ ଶିଖାଇବା ଦରକାର ଯେଉଁଠି ସେଇଠି ଆବର୍ଜନା ଫିଙ୍ଗିବା କିମ୍ବା ଅସଫା ରଖିବା ଭଲ ଅଭ୍ୟାସ ନୁହଁ ବୋଲି। ପ୍ରତିଦିନ ହାତ ଧୋଇବା, ସଫା ଖାଦ୍ୟ ଖାଇବା ଓ ପରିବେଶ ସଫା ରଖିବା ଦ୍ୱାରା ସେମାନେ ନିଜକୁ ଓ ଅନ୍ୟମାନଙ୍କୁ ରୋଗରୁ ସୁରକ୍ଷିତ ରଖିପାରିବେ। ପିଲାମାନଙ୍କୁ ଗଳ୍ପ, ଖେଳ ଓ ସହଜ ଉଦାହରଣ ମାଧ୍ୟମରେ ସ୍ୱଚ୍ଛତାର ମହତ୍ତ୍ୱ ବୁଝାଇଲେ ସେମାନେ ଶୀଘ୍ର ଶିଖନ୍ତି। ଏହି ସଚେତନତା ଏବଂ ଜୀବନରେ ଭଲ ଅଭ୍ୟାସ ଗଢ଼ି ତୋଳିବା ସହ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବାରେ ସାହାଯ୍ୟ କରିବ। ତେଣୁ ଛୋଟବେଳୁ ପିଲାଙ୍କୁ ସ୍ୱଚ୍ଛତା ସମ୍ପର୍କରେ ଶିକ୍ଷା ଦେବା ବହୁତ ଜରୁରୀ। ସଫା ସୁତରା ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସ୍ୱଚ୍ଛତାକୁ ଆପଣାନ୍ତୁ। ଆଜି ସମୟ ହେଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ। ପ୍ରଯୋଜନାରେ ଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀ ପଣ୍ଡିତ ବିଶ୍ୱମୋହନ ଭଟ୍ଟ, ରାଗ ବାଗେଶ୍ରୀ।

ବହୁଳ ଭାବରେ ଆମର ଅନୁଭବ ହେଉଛି, ଆମେ ଏବେ ଆସନ୍ତୁ ଗାନ୍ଧୀକି ଖୋଜିବା, ଆମେ ଗାନ୍ଧୀକି ବୁଝିବା, ଆମେ ଆସନ୍ତୁ ସତ୍ୟ ଅହିଂସା ଆଡ଼କୁ ଯିବା, ଆମେ ଏବେ ପ୍ରାଣ ପ୍ରାଚୁର୍ଯ୍ୟ ଆଡ଼କୁ ଯିବା, ଆମେ ଆମେ ଆମ ମାଟି ଆମ ଆମ ଆମେ ଆମେ ଭାରତୀୟମାନେ ଜନ୍ମତ କବି, ଆମେ ବହୁତ ବହୁତ ସହନଶୀଳ, ବହୁତ ଉଦାର, ବହୁତ ସମ୍ବେଦନଶୀଳ ଆମେ, ତେଣୁ ଆମ ପାଖରେ ହିଂସା ଇଏ ଆମ ଦେହ ଦେଇ ଯାଏ ନାହିଁ। କିନ୍ତୁ ଆମେ ଦେଖୁ ବର୍ତ୍ତମାନ ଇଏ ଯେଉଁ ସବୁ ଚାରିଆଡ଼ରେ ଯେଉଁ ପୃଥିବୀରେ ଯେଉଁ ତ୍ରସ୍ତ ପୃଥିବୀକି ଆମେ ଦେଖୁଛେ, ସେ ଆମକୁ ଅନେକ ସମୟରେ ଆଘାତ କରୁଛି। ମୁଁ ସମସ୍ତଙ୍କୁ ନିବେଦନ କରୁଛି, ସମସ୍ତେ ହିଂସା ମାନସିକ ଭାବରେ ପରିହାର କରନ୍ତୁ।

ଅହିଂସା, ସତ୍ୟ, ବିଶ୍ୱାସ ଏସବୁ ଆଜି ବି ମଣିଷ ପାଇଁ ଶୁଭଙ୍କରେ, ଜୀବନ ପାଇଁ, ସଭ୍ୟତାର ସ୍ଥିତି ପାଇଁ, ସାମୂହିକ ପ୍ରଗତି ପାଇଁ ଶୁଭଙ୍କରେ। ସକାଳର ସୂର୍ଯ୍ୟ ପରି କଅଁଳ କିରଣରେ ଝଲସୁଥିବା ସତେଜ ଶିଶିର ବିନ୍ଦୁର ଶୁଭ୍ର ଉଜ୍ଜ୍ୱଳତା ପରି ଅହିଂସା ଶାନ୍ତିର ବାଣୀକୁ ସେମାନେ ଯେ ଅତୀତର ଡଷ୍ଟବିନ୍ରେ ପକାଇଦେବାକୁ ଚେଷ୍ଟା କରୁଛନ୍ତି ସେଥିରେ ସେମାନେ କେବେ ବି ସଫଳ ହେବେ ନାହିଁ। କେତେଜଣ ମଣିଷକୁ ହତ୍ୟା କରି ମଧ୍ୟ ସେମାନେ ମଣିଷର ଜୀବନକୁ ଧରାପୃଷ୍ଠରୁ ଲୋପ କରିପାରିବେ ନାହିଁ। ହଁ, ସମସ୍ୟା ଅଛି, ସମସ୍ୟାର ସମାଧାନ ବି ଅଛି। ଗାନ୍ଧିଜୀଙ୍କ ବିଚାର

ଶୁଣିଲେ ତଥ୍ୟ ସମ୍ବଳିତ ରୂପକ ଏକ ବୋମା ଦୁର୍ଘଟଣାର ପରବର୍ତ୍ତୀ ଦିବସରେ ପ୍ରସ୍ତୁତି କରିଥିଲେ ଡକ୍ଟର ଯଶବନ୍ତ ନାରାୟଣ ଧର, ବର୍ଣ୍ଣନାରେ ଥିଲେ ଅଶୋକ ମିଶ୍ର। ଆକାଶବାଣୀ ଜୟପୁର। ଶୁଣନ୍ତୁ ଗୋଟିଏ ସୁଗମ ସଙ୍ଗୀତ। ଶିଳ୍ପୀ ଉଦିତ ନାରାୟଣ ଅରୁଣ ମନ୍ତ୍ରୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ।

ଉଦିତ ନାରାୟଣଙ୍କ କଣ୍ଠରେ ଶୁଣିଲେ ଏହି ସୁଗମ ସଙ୍ଗୀତଟି। ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ, ସଙ୍ଗୀତ ପରିଚାଳନାରେ ଥିଲେ ପ୍ରେମ ଆନନ୍ଦ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ରାତି 10ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଭାରତ ସରକାରଙ୍କ 12 ବର୍ଷ ପୂର୍ତ୍ତି ସମ୍ପର୍କରେ ଏକ ବିଶେଷ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଆମେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଅଳ୍ପ କିଛି ସମୟ ମଧ୍ୟରେ।

ଆମର ପ୍ରଥମ ଅଧିବେଶନ ଆରମ୍ଭ କରିବୁ ଆସନ୍ତାକାଲି ସକାଳ 5:53ରେ। ଆଜି ପାଇଁ ବିଦାୟ ଚାହୁଁଛୁ। ଶୁଭରାତ୍ରି। ଜୟ ହିନ୍ଦ୍।